ଆକାଶବାଣୀ ଜୟପୁର ଆଜି ଗୁରୁବାର 1948 ଶତାବ୍ଦ ଆଷାଢ 20 ଦିନ 2026 ମସିହା ଜୁଲାଇ ମାସର 2 ତାରିଖ ଆପଣଙ୍କୁ ଶୁଭ ଅଭିବାଦନ ଜଣାଇ ସ୍ୱାଗତ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗା ହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ସକାଳ 5:57 ମିନିଟ୍।

ଦୁଃଖ ଗୋଟିଏ ମୁଦ୍ରାର କେବଳ ଦୁଇଟି ପାର୍ଶ୍ୱ, ସୁଖ ଦୁଃଖ ଦୁଇ ଭାଇ ସଦୃଶ। ଜଣକୁ ପାଇଛନ୍ତି ଯେତେବେଳେ, ଆର ମୁହୂର୍ତ୍ତରେ ଆନ ଜଣକୁ ବି ଆଦରେ ନେବାକୁ ହେବ। କେବଳ ନିଜକୁ ଧୈର୍ଯ୍ୟ ସହକାରେ ସ୍ରଷ୍ଟାଙ୍କ ଚରଣ ତଳେ ସମର୍ପି ଦେଇପାରିଲେ ହେଲା। ପରବର୍ତ୍ତୀ ଶିଳ୍ପୀ ବେଣୁଧର ସୁବୁଦ୍ଧି। ଶିଳ୍ପୀ ଗାଇଛନ୍ତି ଲକ୍ଷ୍ମୀଧର ସାହୁଙ୍କ ରଚନା।

କେବେ ସିଏ ଶୂନ୍ୟରେ ଖେଳନ୍ତି, କେବେ ସିଏ ପୂର୍ଣ୍ଣ ବ୍ରହ୍ମସ୍ୱରୂପ, କେବେ ସୂକ୍ଷ୍ମ ତ କେବେ ତୁଳସୀ, କେବେ ମାଟିରେ କେବେ ଜଳରେ କେବେ ଆକାଶରେ ତାଙ୍କ ନିବାସ। କେତେବେଳେ ସେ କେଉଁଠି ଥାନ୍ତି ତାହା ସଭିଙ୍କୁ ଅଛପା।

କେବଳ ଅନୁଭବରେ ତାଙ୍କୁ ପାଇ ହୁଏ, କେବଳ ବିଶ୍ୱାସରେ ତାଙ୍କୁ ସାଇତି ହୁଏ। ପରବର୍ତ୍ତୀ ଶିଳ୍ପୀ ଦୀପ୍ତିମୟ ମହାନ୍ତି। ଶିଳ୍ପୀ ଗାଇଛନ୍ତି ଅଭିରାମ ପରମହଂସଙ୍କ ରଚନା।

ସତ୍ୟ ନିତ୍ୟ ନିରାମୟ ସତ୍ଚିତ୍ ଆନନ୍ଦର ସ୍ୱରୂପ ସେ ତାଙ୍କୁ ଭକ୍ତିରେ ଡାକିଦେଲେ ଥରେ ସଖା ସାଙ୍ଗ ସହଦର ହୋଇ ପହଞ୍ଚିଯାଆନ୍ତି ଭକ୍ତ ନିକଟରେ, ହସ୍ତ ପ୍ରସାରି କୋଳେଇ ନିଅନ୍ତି, ଦୁଃଖ ସବୁ ଦୂର କରିଦିଅନ୍ତି। ପରବର୍ତ୍ତୀ ଶିଳ୍ପୀ ଗୁରୁପ୍ରସାଦ।

ବେଦଶାସ୍ତ୍ରର ସବୁତକ ପବିତ୍ରତା ସେ ଭକ୍ତର ଭକ୍ତିର ସବୁତକ ଆଶରା ସେ ସେ ଆଶ୍ରୟ ସେ ଆଧାର ଅଟନ୍ତି ସେ ସ୍ରଷ୍ଟା ଏହି ସୃଷ୍ଟିର ସଚରାଚରଙ୍କୁ ଘଣ୍ଟ ଘୋଡ଼ି ରଖିଥାନ୍ତୁ ଏହିତକ କାମନା ରଖି ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଶିଳ୍ପୀମାନେ ଥିଲେ ବୈଭବୀ ସେଠି ବେଣୁଧର ସୁବୁଦ୍ଧି ଦୀପ୍ତିମୟ ମହାନ୍ତି ଏବଂ ଗୁରୁପ୍ରସାଦ ଦାସ ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ ଲକ୍ଷ୍ମୀଧର ସାହୁ ଅଭିରାମ ପରମହଂସ ଏବଂ ଉମାକାନ୍ତ ଦାସଙ୍କ ରଚନାରୁ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 65ତମ ଭାଗ।

0: ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 65ତମ ଭାଗ ଶୁଣିଲେ। ଆଜି ପାଇଁ ଶିଳ୍ପୀ ଥିଲେ ରାଜେନ୍ଦର କାଚୁର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା, ରଚନା ଏବଂ ଉପସ୍ଥାପନା ଅଶୋକ ମିଶ୍ର।
1: ଅୟଂ ନିଜ ବୀତି ଗଣନା ଲଘୁ ଚେତସାମ ଉଦାର ଚିତ୍ତାନାମ ତୁ ବସୁଧୈବ କୁଟୁମ୍ବକମ୍। ଏହି ଶ୍ଳୋକଟିର ଅର୍ଥ ହେଲା, ଇଏ ମୋର ସେ ମୋର ନୁହେଁ, ଏଭଳି ସଂକୀର୍ଣ୍ଣ ମନା ଲୋକେ ଚିନ୍ତା କରନ୍ତି, ହେଲେ ଉଦାର ଚିତ୍ତ ବିଶିଷ୍ଟ ଲୋକେ ସମଗ୍ର ସଂସାରକୁ ମୋର କହନ୍ତି, ଅର୍ଥାତ୍ ସମଗ୍ର ସଂସାରବାସୀ ଗୋଟିଏ କୁଟୁମ୍ବରୁ ବୋଲି ଚିନ୍ତା କରନ୍ତି। ଏସବୁ ପ୍ରବନ୍ଧରେ ଲେଖିଲେ ବଡ଼ ଚମତ୍କାର ଲାଗେ। ଭାଷଣରେ ବସୁଧୈବ କୁଟୁମ୍ବକମ୍ ବୋଲି କହିଲେ କହିବା ଲୋକ ଓ ଶୁଣିବା ଲୋକ ଉଭୟ ଆନନ୍ଦିତ ହୁଅନ୍ତି, କିନ୍ତୁ ଯାହାକୁ ଗୋଟିଏ କୁଟୁମ୍ବ ବୋଲି ଆମେ ପ୍ରକୃତରେ କହୁ, ସେଇଠି ପରା କେହି କାହାର ନୁହନ୍ତି। ଦୂରକୁ ଘର ପରି ଦିଶୁଥିଲେ ବି ଇଟା ସାଥିରେ ଇଟାର ସମ୍ପର୍କ ନଥାଏ, ସେଇଠି ମନ ସାଥିରେ ମନର ଯୋଡ଼ ନଥାଏ, ତେଣୁ ଚାହୁଁ ଚାହୁଁ ବିରାଟ ଦୁର୍ଗ ପରି ଦିଶୁଥିବା ଘରଟି ଭୁଶୁଡ଼ି ପଡ଼େ, ସବୁକିଛି ନଷ୍ଟଭ୍ରଷ୍ଟ ହୋଇଯାଏ। ସାମ୍ପ୍ରତିକ ସମୟରେ ସବୁଠାରୁ ବଡ଼ ସମସ୍ୟା ଏଇ ଅବୁଝାମଣାର ସମସ୍ୟା। ଆଜିକାଲି ଜଣେ ଅନ୍ୟ ଜଣଙ୍କର ସମସ୍ୟା ବୁଝିବାକୁ ନାରାଜ। ପୁଅ ଝିଅ କ'ଣ ଚାହାନ୍ତି, ସ୍ତ୍ରୀ କ'ଣ ଚାହେଁ ସେ କଥା ସ୍ୱାମୀ ବୁଝେ ନା, ସ୍ୱାମୀ କ'ଣ ଚାହେଁ ସେ କଥା ସ୍ତ୍ରୀ ବୁଝେ ନା, ବାପା ମା' କ'ଣ ଇଚ୍ଛା କରନ୍ତି କ'ଣ ଚାହାନ୍ତି ସେ କଥା ପୁଅ ଝିଅ ବୁଝନ୍ତି ନାହିଁ। କୁଟୁମ୍ବ ତ ବହୁତ ଦୂରର କଥା, ବସୁଧୈବ କୁଟୁମ୍ବକମ୍ ବୋଲି ଯେଉଁ କଥାଟି ଅଛି ତାକୁ କିଏ ପଚାରେ। ଛୋଟିଆ ପରିବାର, ଗୋଟିଏ ଛାତ ତଳେ ତିନି ଭାଇ ରହନ୍ତି, ସମସ୍ତେ ଅଲଗା ଅଲଗା, ଦୈବାତ ବାଟରେ ଭେଟାଭେଟି ହୋଇଗଲେ ହୁଏତ ବିନା ବାକ୍ୟ ବ୍ୟୟରେ ଜଣେ ଅନ୍ୟର ମୁହଁ ଚାହେଁ, ହେଲେ ଭାଇ ଭାଇ ବୋଲି ସମ୍ପର୍କ ମୂଳରୁ କିଛି ନାହିଁ। ସ୍ତ୍ରୀମାନେ ପରସ୍ପର

0: ଦେଖି ସହନ୍ତି ନାହିଁ। ଛୋଟ ଛୋଟ କଥାକୁ କେନ୍ଦ୍ର କରି ନୀତି ତାଙ୍କ ଘରେ କଳିକଜିଆ ହୁଏ। ମଝିରେ ଦିନେ ଦାଣ୍ଡ ଅଗଣାରେ ଥିବା ସଜନା ଗଛରୁ ଜଣେ ଭାଇ ସଜନା ଶାଗ ତୋଳୁଥିଲା, ସେ କଥା ଆର ଭାଇର ସ୍ତ୍ରୀ ଦେଖିଲା, ତା ସ୍ୱାମୀକୁ କର୍ଣ୍ଣ ମନ୍ତ୍ରଣା ଦେଲା। ଅତଏବ ଆର ଭାଇ ଆଙ୍କୁଡ଼ି ହାତରେ ଧରି ସଜନା ଶାଗ ତୋଳି ବାହାରିଲା। ଏଇ କଥା ତୃତୀୟ ଭାଇ ଦେଖି ସେ ବି ସଜନା ଶାଗ ତୋଳିଗଲା ସେଠିକି। ବାସ୍, ତାପରେ ଶାଗ ତୋଳାକୁ କେନ୍ଦ୍ର କରି ଉପୁଜିଲା କଳି। ତିନି ଭାର୍ଯ୍ୟା ସେଠି ଉପସ୍ଥିତ ହେଲେ। ଟିକିଏ କହିଦିଏ, ପୂର୍ବରୁ ସବୁ ଭାଗ ହୋଇଥିଲା, କିନ୍ତୁ ଗଛଟା ଯେହେତୁ ତେଣୁ କିଭଳି ଭାଗ କରାଯାଇପାରିବ ସେ କଥାରେ ନିଷ୍ପତ୍ତି ହୋଇପାରିନଥିବାରୁ ତାକୁ କ୍ଷମା ଦିଆଯାଇଥିଲା, ମାନେ ଗଛଟିକୁ କ୍ଷମା ଦିଆଯାଇଥିଲା। ଲାଗିଲା ତୁମୁଳ ସଂଗ୍ରାମ। ପ୍ରଥମେ ଠେଲା ପେଲା, ଧସ୍ତାଧସ୍ତି, ତାପରେ ବିଧା ଚାପୁଡ଼ା, ଗୋଇଠା, ଗଳା ଧକ୍କା ଓ ଶେଷରେ ଠେଙ୍ଗା ବାଡ଼ିରେ ପିଟାପିଟି। ଭାର୍ଯ୍ୟାମାନେ ପରସ୍ପର ଭିତରେ ରାମ୍ପୁଡ଼ା ଛିଣ୍ଡା ହେଲେ, ଖୁନ୍ଦା ମରାମରି ହେଲେ, ଗାଁ ଲୋକେ ସେଠି ରୁଣ୍ଡ ହେଲେ, ପଞ୍ଚାୟତ ବସିଲା, ସମସ୍ତଙ୍କର ସଜନା ଗଛ ଲୋଡ଼ା, ମାନେ ତିନି ଭାଇ ତିନି ଭାର୍ଯ୍ୟାଙ୍କର ସଜନା ଗଛ ଲୋଡ଼ା। ପଞ୍ଚ କି ନିଷ୍ପତ୍ତି ନେବେ? ଶେଷରେ ନିଷ୍ପତ୍ତି ହେଲା, ଜିଅନ୍ତା ସଜନା ଗଛକୁ କଟାଯିବ, ତିନି ଗଡ଼ କରାଯିବ, ଗଡ଼େ ଗଡ଼େ କରି ପ୍ରତି ପରିବାର ପାଇବେ। ଏବଂ ତାହା ହିଁ ହେଲା ଶେଷରେ। ଗଡ଼େ ଗଡ଼େ କଞ୍ଚା ମୁନିଗା କାଠ ନେଲେ ତିନି ଭାଇ ନିଜ ନିଜ ଘରକୁ। କ'ଣ କରିଥିବେ ସେ କାଠରେ? ଏଇ ତ ଆମର ବସୁଧୈବ କୁଟୁମ୍ବକମ୍। ଏଇ କଥାଟିକୁ ତ ଆମେ ଦୋହରାଉଥାଉ ସବୁଠି ବାରମ୍ବାର। ଇଏ ଗୋଟିଏ ଘରର କାହାଣୀ, ଏଭଳି ଅଜସ୍ର କାହାଣୀ ସଂସାରରେ ଭରି ରହିଛି। ହୁଏତ ଆମ ନିଜ ଘରେ ବି ଏଭଳି ଅନେକ କାହାଣୀ ରହିଛି। ଆଉ ଗୋଟିଏ ପରିବାରର କଥା ଶୁଣନ୍ତୁ। ଚାରି ଭାଇ, କାହାର କାହାରି ସାଥିରେ ପଟେ ନାହିଁ, କାହାରି କାହାର ସାଥିରେ ସମ୍ପର୍କ ନାହିଁ, ବାପାଙ୍କର ଶ୍ରାଦ୍ଧ। ଚାରି ଭାଇ ଅଲଗା ଅଲଗା ଶ୍ରାଦ୍ଧର ଆୟୋଜନ କଲେ, ଅଜସ୍ର ଟଙ୍କା ଖର୍ଚ୍ଚ କଲେ। ଯେହେତୁ ସମସ୍ତେ ଗୋଟିଏ ଗାଁରେ ରହୁଥିଲେ, ତେଣୁ ସମସ୍ତେ ଗାଁ ଲୋକଙ୍କୁ ଡାକିଲେ ଭୋଜି ଖାଇବା ପାଇଁ। ଲୋକେ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଲେ, କେଉଁଠିକି ଯିବେ କେଉଁଠିକି ନ ଯିବେ। କିଛି ଲୋକ କାହା ଘରକୁ ବି ଗଲେନି, କିଛି ଲୋକ ଚାରି ଘରକୁ ଗଲେ ଖାଲି ଦୋଷ ଛଡ଼େଇବା ପାଇଁ, ସବୁଠି ଅଇଁଠା ହୋଇ ଆସିଲେ। ସବୁ ଭୋଜିର ଉଦ୍ଦେଶ୍ୟ ଏକ, ଚାହିଁଥିଲେ ଗୋଟିଏ ଜାଗାରେ ହୋଇପାରିଥାନ୍ତା ଭୋଜି, ଅଳ୍ପ ଖର୍ଚ୍ଚ ବି ସେଥିରେ ହୋଇଥାନ୍ତା, କିନ୍ତୁ ହେଲା ଚାରିଟା ଜାଗାରେ। ଏଇ ତ ଆମର ବସୁଧୈବ କୁଟୁମ୍ବକମ୍। କୁହନ୍ତୁ ତ, ଆମେ ପ୍ରବନ୍ଧରେ ଯାହା ଲେଖୁ, ମାନେ ଯେଉଁ ସବୁ ମହତ ବାଣୀକି ଉଦ୍ଧାର କରୁ, ଅର୍ଥାତ୍ ଟିଏ ଲଗେଇ ଦେଇ ତାର ଅର୍ଥ ବୟାନ କରୁ, କିମ୍ବା ଭାଷଣରେ ଅନେକ ଉକ୍ତିକୁ ଉଦ୍ଧାର କରୁ, ସେସବୁ କ'ଣ ଆମେ ନିଜେ ପାଳନ କରୁ? ନା, ଅନେକ କରନ୍ତି ନାହିଁ। ତେଣୁ ଧର୍ମ ବାବଦୀୟ ସବୁ କଥା ଅନେକ ଧର୍ମ ପୁସ୍ତକରେ ବନ୍ଦୀ। କେହି କେତେବେଳେ କେଉଁଠି କିଛି ଲେଖିବାର କି କହିବାର ଦରକାର ଥିଲେ, ତାକୁ ମାନେ ଧର୍ମ ପୁସ୍ତକ ସବୁକୁ ଓଲଟେଇ ତାକୁ ଲୋଡ଼ାଥିବା କଥାଟିକୁ ସେଇଠି ଦେଖି ଉତ୍ତାରି ନେଇଯାଏ। ଭାଷଣ ଶେଷ, ଲେଖା ଶେଷ, ଧର୍ମ ଫର୍ମ ସବୁକିଛି ଶେଷ, ଉକ୍ତି ଶେଷ। ତାପରେ ସେ ଉକ୍ତି ପୋଛି ହୋଇଯାଏ ମନରୁ। ଠିକ୍ କହୁଛି ନା? ଯଦି ଶାସ୍ତ୍ରୋକ୍ତ କଥା ସବୁର ଶହେ ଭାଗରୁ ବେଶୀ ନୁହେଁ ଭାଗ୍ୟ ଆମେ ପାଳନ କରନ୍ତେ, ତେବେ ହୁଏତ ଏ ସଂସାର ବଦଳି ଯାଆନ୍ତା, ଏ ସମଗ୍ର ସଂସାର ଗୋଟିଏ କୁଟୁମ୍ବ ପାଲଟି ଯାଆନ୍ତା। କିନ୍ତୁ କିନ୍ତୁ ପରେ ଯାହା, ତାକୁ ଆପଣ ପୂରଣ କରିବେ। ବାସ୍, ଆଜି ପାଇଁ ଏତିକି। କହିଲା ବେଳକୁ ଯଦି କିଛି ଭୁଲ କହିଥିବି, ତେବେ ଦୟାକରି ଉଦାର ହୃଦୟରେ ମୋତେ କ୍ଷମା ଦେବେ।
1: ଶୁଣିଲେ ଆଜିର ଅନୁଚିନ୍ତା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
2: ଓଡ଼ିଶାର କୃଷି ଭିତ୍ତିଭୂମିରେ ମସଲା ଜାତୀୟ ଫସଲ ମଧ୍ୟରେ ଅଦା ଚାଷ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି। ଅଦା କେବଳ ଏକ ମସଲା ନୁହେଁ, ବରଂ ଏହାର ଅନେକ ଔଷଧୀୟ ଗୁଣ ରହିଛି। ତରକାରୀର ସ୍ୱାଦ ବଢ଼ାଇବାଠାରୁ ଆରମ୍ଭ କରି କାଶ, ଥଣ୍ଡା, ପେଟ ରୋଗ ପରି ଅନେକ ସମସ୍ୟାର ଉପଚାର ପାଇଁ ଅଦା ବ୍ୟବହୃତ ହୁଏ। ବାଣିଜ୍ୟିକ ଦୃଷ୍ଟିକୋଣରୁ ଦେଖିଲେ ଏହା ଚାଷୀମାନଙ୍କ ପାଇଁ ଏକ ଅତ୍ୟନ୍ତ ଲାଭଦାୟକ ନଗଦ ଫସଲ। ଅଳ୍ପ ଜମିରେ ସଠିକ୍ ପ୍ରଣାଳୀରେ ଅଦା ଚାଷ କଲେ ଅଧିକ ରୋଜଗାର କରିହେବ। ଅଦା ଚାଷ ପାଇଁ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ସବୁଠାରୁ ଉପଯୁକ୍ତ। ଫସଲ ବୃଦ୍ଧି ସମୟରେ ମଧ୍ୟମ ଧରଣର ବର୍ଷା ଏବଂ ଅମଳ ସମୟରେ ଶୁଖିଲା ପାଗର ଆବଶ୍ୟକ ରହିଥାଏ।

0: ଲୁଗା ଦରସା, ବାଲିଆ ଦରସା କିମ୍ବା ନାଲି ଗୋଡ଼ିଆ ମାଟି ଅଦା ଚାଷ ପାଇଁ ଉତ୍ତମ। ମାଟିରେ ଯେପରି ପାଣି ଜମି ନ ରହେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ, କାରଣ ଜମିରେ ପାଣି ଜମିଲେ ଅଦା ସଢ଼ିଯାଏ। ମାଟିର ଅମ୍ଳତା ମଧ୍ୟ ସଠିକ୍ ଭାବରେ ରହିବା ଆବଶ୍ୟକ। ଓଡ଼ିଶାର ଜଳବାୟୁ ପାଇଁ ଉନ୍ନତମାନର ଅଦା ବିହନ ଚୟନ କରାଯିବା ଅଧିକ ଜରୁରୀ। ଚାଷ ପୂର୍ବରୁ ଜମି ପ୍ରସ୍ତୁତି ଓ ବିହନ ରୋପଣ ସମୟ ମଧ୍ୟରେ ଜାଣିବା ଅଧିକ ଆବଶ୍ୟକ, ଯେମିତିକି ଅକ୍ଷୟ ତୃତୀୟା ବା ମେ ମାସର ପ୍ରଥମ ସପ୍ତାହ ଅଦା ରୋପଣ ପାଇଁ ସର୍ବୋତ୍ତମ ସମୟ। ମୌସୁମୀ ବାୟୁ ଆସିବା ପୂର୍ବରୁ ଏହାକୁ ଲଗାଇବା ଉଚିତ। ଜମି ପ୍ରସ୍ତୁତି ପ୍ରଥମେ ଜମିକୁ 3-4 ଥର ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରିବା। ଶେଷ ଚାଷ ସମୟରେ ହେକ୍ଟର ପ୍ରତି 25-30 ଟନ୍ ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟ ମାଟିରେ ମିଶାଇବା। ସାଧାରଣତଃ ହିଡ଼ ପ୍ରଣାଳୀ, ରିଡ୍ସ ଆଣ୍ଡ ଫୋର କିମ୍ବା ପଟା ପ୍ରଣାଳୀ, ରେଇଜ୍ଡ ବେଡ୍, ଏହି ପ୍ରଣାଳୀରେ ଅଦା ଲଗାଯାଏ। ପଟାର ଉଚ୍ଚତା ପ୍ରାୟ 15-20 ସେଣ୍ଟିମିଟର, ଅସାର 1 ମିଟର ଓ ଲମ୍ବ ସୁବିଧା ଅନୁସାରେ ରଖାଯାଏ। ଏହାଦ୍ୱାରା ବର୍ଷା ଦିନେ ଅଧିକ ପାଣି ସହଜରେ ନିଷ୍କାସିତ ହୋଇଥାଏ। ବିହନ 1 ଏକର ଜମି ପାଇଁ ପ୍ରାୟତଃ 600-800 କିଲୋଗ୍ରାମ ସୁସ୍ଥ ଓ ଆଖିଥିବା ଅଦାଗନ୍ଧି ଆବଶ୍ୟକ ହୁଏ। ପ୍ରତ୍ୟେକ ବିହନ ଖଣ୍ଡର ଓଜନ ପ୍ରାୟ 25-30 ଗ୍ରାମ ହେବା ଉଚିତ। ରୋପଣ ପୂର୍ବରୁ ବିହନକୁ ବିଶୋଧନ କରିବା ଅତ୍ୟନ୍ତ ଜରୁରୀ, ନଚେତ୍ ପରବର୍ତ୍ତୀ ସମୟରେ ସଢ଼ା ରୋଗ ଦେଖାଯାଏ। ଏଥିପାଇଁ 1 ଲିଟର ପାଣିରେ 3 ଗ୍ରାମ ମାଙ୍କଜେବ କିମ୍ବା 2 ଗ୍ରାମ କାର୍ବେଣ୍ଡାଜିମ ମିଶାଇ ସେହି ଦ୍ରବଣରେ ବିହନକୁ 30 ମିନିଟ୍ ବୁଡ଼ାଇ ରଖିବା, ପରେ ତାକୁ ଛାଇରେ ଶୁଖାଇ ରୋପଣ କରିବା। ରୋପଣ ବ୍ୟବଧାନ ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଏବଂ ଗଛକୁ ଗଛ 20-25 ସେଣ୍ଟିମିଟର ବ୍ୟବଧାନରେ 4-5 ସେଣ୍ଟିମିଟର ଗଭୀରରେ ବିହନ ପତାଯାଏ। ଅଦା ଏକ ଦୀର୍ଘମିଆଦୀ ଫସଲ ହୋଇଥିବାରୁ ଏହାକୁ ଅଧିକ ପରିମାଣର ସାର ଆବଶ୍ୟକ ହୁଏ। ଅଦା ଚାଷରେ ଆଚ୍ଛାଦନର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ବିହନ ଲଗାଇବା ସାଙ୍ଗେ ସାଙ୍ଗେ ଜମିକୁ ଶୁଖିଲା ପତ୍ର, ନଡ଼ା କିମ୍ବା ସବୁଜ ପତ୍ର ଦ୍ୱାରା ଘୋଡ଼ାଇ ଦିଆଯାଏ। ଏହା ମାଟିର ଆର୍ଦ୍ରତା ରକ୍ଷା କରେ, ଉତ୍ତାପ ନିୟନ୍ତ୍ରଣ କରେ ଏବଂ ଶୀଘ୍ର ଗଜା ହେବାରେ ସାହାଯ୍ୟ କରିଥାଏ। ଦ୍ୱିତୀୟ ଥର ସାର ପ୍ରୟୋଗ ପରେ ପୁଣି ଥରେ ପତ୍ର ଆଚ୍ଛାଦନ ଦେବା ଉଚିତ। ଗଛ ବଢ଼ିବା ସହିତ 2-3 ଥର ହାଲୁକା କୋଡ଼ା ଖସା କରି ଘାସ ସଫା କରିବା ଆବଶ୍ୟକ। ଅଦା କନ୍ଦଗୁଡ଼ିକ ଯେପରି ବାହାରକୁ ନ ଦେଖାଯାଏ ସେଥିପାଇଁ ଗଛମୂଳରେ ମାଟି ଚଢ଼ାଇବା ଜରୁରୀ। କନ୍ଧ ସଢ଼ା ରୋଗ ଏହା ଅଦାର ସବୁଠାରୁ ମାରାତ୍ମକ ରୋଗ। ଏହାଦ୍ୱାରା ଗଛ ହଳଦିଆ ପଡ଼ି ଶୁଖିଯାଏ ଏବଂ ମୂଳ ସଢ଼ି ଦୁର୍ଗନ୍ଧ ହୋଇଥାଏ, ଯାହାର ପ୍ରତିକାରରେ ଜମିରେ ପାଣି ଜମିବାକୁ ଦେବା ନାହିଁ। ରୋଗ ଦେଖାଗଲେ ଉତ୍ତମ ଭାବରେ ରୋଗ ପୋକ ଦମନ କରିବା ଉଚିତ। ଅଦା ଫସଲ ପ୍ରାୟ 8-9 ମାସରେ ବା ଡିସେମ୍ବର ଜାନୁଆରୀ ମାସ ଆଡ଼କୁ ଅମଳ ପାଇଁ ପ୍ରସ୍ତୁତ ହୋଇଯାଏ। ଗଛର ପତ୍ରଗୁଡ଼ିକ ଶୁଖିଯାଇ ତଳକୁ ନଇ ପଡ଼ିଲେ ଫସଲ ପାକଳ ହେଲା ବୋଲି ଜଣାପଡ଼ିବ। ଅଦା ଚାଷରେ ପ୍ରାରମ୍ଭିକ ଖର୍ଚ୍ଚ ବିଶେଷ କରି ବିହନ ବାବଦରେ ଟିକେ ଅଧିକ ହେଉଥିଲେ ମଧ୍ୟ ବଜାରରେ ଏହାର ଚାହିଦା ସବୁବେଳେ ରହିଥାଏ।
1: ଅଦା ଚାଷ ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ। ଉପସ୍ଥାପନା କଲେ ଆଭାମୟ ବିଶ୍ୱାଳ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି। ଆଜି ଏଥିରେ ଶୁଣିବା ଗଦବା ସମ୍ପ୍ରଦାୟର ଗୀତ।
2: କୋରାପୁଟ ଜିଲ୍ଲାର ଲାମତାପୁଟ ବ୍ଲକରେ ବହୁ ସଂଖ୍ୟାରେ ଗଦବା ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରି ଆସୁଛନ୍ତି। ଏମାନେ ପ୍ରକୃତି କୂଳରେ ଲାଳିତ ପାଳିତ ସନ୍ତାନ। ସଙ୍ଗୀତ ହିଁ ଏମାନଙ୍କର ଜୀବନ। ଗାଦବା କୂଳରେ ଧାଙ୍ଗଡ଼ି ଦେଖିଯିବା ପୂର୍ବରୁ ଧାଙ୍ଗଡ଼ାମାନେ ନିଜ ମା ଭଉଣୀଙ୍କଠାରୁ ଧୂପକାଠି, ପେଣ୍ଡମ, ମଦ ଏସବୁ ମାଗନ୍ତି ଏବଂ ମା'ର ଆଶୀର୍ବାଦ ନେଇ ଯାଆନ୍ତି। ଆସନ୍ତୁ କାଙ୍ଗରାପଡ଼ା ଗ୍ରାମର ଶ୍ରୀ ବଡ଼ବିରିସା ସିସା ଓ ସାଥୀମାନେ ଗାଇଥିବା ଧାଙ୍ଗଡ଼ି ଦେଖିଯିବା ଗୀତ ଶୁଣିବା।
3: ଦେମା ଦେମା।

ତିରିଶ ମିନିଟ୍ରେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10ଟାରେ। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 8ଟି ବିଭାଗର 12ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ରେ ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯୋଜନାର କାର୍ଯ୍ୟକାରିତା ପାଇଁ 5 ବର୍ଷରେ ପ୍ରାୟ 5,468 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହାଦ୍ୱାରା ପ୍ରତିବର୍ଷ 32 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଅବଶିଷ୍ଟ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଆଗାମୀ 4 ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ଲାଗି 3,506.99 କୋଟି ଟଙ୍କା ମଞ୍ଜୁର କରାଯାଇଛି। କ୍ୟାବିନେଟ୍ରେ ବିଭିନ୍ନ ସଡ଼କ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି।
1: ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍ ଅଛି, ତାର 8 ଲେନିଂ କରାଯିବ, ଆଉ ସେଇଟା ଆମେ 2 ବର୍ଷରେ କମ୍ପ୍ଲିଟ୍ କରିବୁ। ସୁନ୍ଦରଗଡ଼ ଜିଲ୍ଲାରେ 6.8 କିଲୋମିଟରର ଗୋଟେ ରୋଡ୍, ଯୋଉଟାକି ଡାଇଭର୍ଜନ ରୋଡ୍ ଫ୍ରମ୍ ଦୁଧକା ଟୁ ଗୋପାଳପୁର ଟୁ ତୋପରିଆ, 6 ଲେନ୍ ରୋଡ୍ ୱିଥ୍ ସର୍ଭିସ ରୋଡ୍ ସୁନ୍ଦରଗଡ଼ରେ ଏଟା କରାଯାଉଛି, ଆଉ ଆମେ 1.5 ବର୍ଷରେ ଏଟା କମ୍ପ୍ଲିଟ୍ କରିବୁ।
0: କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଅମାଠ ଗ୍ରାମ ନିକଟ ତେଲନଦୀ ଅବବାହିକା ଏବଂ ବରଗଡ଼ ଜିଲ୍ଲା ଜାମୁତପଲ୍ଲୀ ଅଙ୍ଗ ନଦୀରେ ଆନ୍ତଃ ଜଳାଶୟ ନିର୍ମାଣ, ଓଡ଼ିଶା ଗଭୀର ସମୁଦ୍ରରେ ମାଛଧରା ମିଶନରେ 2,295 କୋଟି ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟର ଡିଜିଟାଲ୍ ଭିଭିଭୂମିକୁ ସୁଦୃଢ଼ କରିବାରେ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର 2.0 ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମତି ଦେଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ଚିଠା ଭୋଟର ତାଲିକା ଯାଞ୍ଚ କରି ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଗତକାଲି ଅନୁଷ୍ଠିତ ସମୀକ୍ଷା ବୈଠକରୁ ଚିଠା ଭୋଟର ତାଲିକା ପ୍ରକାଶ ପରେ ଆସନ୍ତା 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ଏବଂ ନୂଆ ଭୋଟରଙ୍କ ନାମ ସଂଯୋଜନ ପାଇଁ ଫର୍ମ 6, ନାମ ବାଦ ପାଇଁ ଫର୍ମ 7 ଏବଂ ସଂଶୋଧନ ପାଇଁ ଫର୍ମ 8 ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ବୈଦ୍ୟୁତିକ ଯାନ ଇଭି ବ୍ୟବହାରକୁ ପ୍ରୋସାହିତ କରିବା ଉଦ୍ଦେଶ୍ୟରେ ସରକାର ଓଡ଼ିଶା

0: ଇଲେକ୍ଟ୍ରୋନିକ୍ ଭେହିକିଲ୍ ପଲିସି 2021ର ଅବଧିକୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅବଧି ବୃଦ୍ଧି ହେବା ଦ୍ୱାରା ବୈଦ୍ୟୁତିକ ଯାନ କ୍ରୟ କରୁଥିବା ହିତାଧିକାରୀମାନେ ପୂର୍ବଭଳି ସରକାରୀ ସବ୍ସିଡି ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଏଥିସହ ପଞ୍ଜୀକରଣ ଓ ସଡ଼କ ଟିକସ ଛାଡ଼ ମଧ୍ୟ ମିଳିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ପରୀକ୍ଷା 251 କେନ୍ଦ୍ରରେ ଅନୁଷ୍ଠିତ ହେବ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ ମେଳା 2026 ଉଦ୍ଯାପିତ ହୋଇଛି। ଏଥିରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସରକାରଙ୍କ ବିଭିନ୍ନ ସହାୟତା, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଏବଂ ପିଏମ୍ଏଫ୍ଏମ୍ଇ ଯୋଜନା ଅଧୀନରେ ଉପଲବ୍ଧ ଋଣ ସୁବିଧା ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ସୂଚନା ଦିଆଯାଇଥିଲା। ସେହିପରି ବରଗଡ଼ ଓ ରାୟଗଡ଼ାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ଉଦ୍ୟୋଗର ବିକାଶ ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କୁ ସରକାରୀ ଯୋଜନାର ସୁବିଧା ସମ୍ପର୍କରେ ଅବଗତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଧିକାରୀମାନଙ୍କୁ ସଠିକ୍ ଭାବରେ ଜନଗଣନା ସମ୍ପର୍କିତ ସୂଚନା ସଂଗ୍ରହ ପାଇଁ ଗୁରୁତ୍ୱ ଦେବାକୁ କୁହାଯାଇଛି। ନବରଙ୍ଗପୁର ଜିଲ୍ଲାରେ ପୁଲିସ୍ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନିଶା ସେବନର କୁପ୍ରଭାବ ଓ ନିଶାମୁକ୍ତ ସମାଜ ଗଠନରେ ପୁଲିସ୍ ଓ ସାଧାରଣ ଜନତାଙ୍କ ମିଳିତ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକର ହାରାମଣି ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ ଏବଂ ଶିକ୍ଷାର ଅଧିକାର ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡ଼ିଶା ଫୁଟବଲ ସଂଘ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଫାଓ ଫୁଟବଲ ଲିଗ୍ ଆରମ୍ଭ ହୋଇଛି। ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ 21ଟି ଦଳ ଅଂଶଗ୍ରହଣ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 16ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଏଥିରେ ଶୁଣନ୍ତୁ ଆମାଶୟ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ କର।
2: ବାରମ୍ବାର ହେଉଥିବା ତରଳ ଝାଡ଼ାରେ ଯଦି ନାଳ ବା ରକ୍ତ ପଡ଼େ ତାହାକୁ ଆମେ ଆମାଶୟ ବା ବ୍ଲଡି ଡାଇରିଆ ବୋଲି କହିଥାଉ। ଏହା ସାଧାରଣତଃ ଦୁଇ ପ୍ରକାରର ଯଥା ଆମିବାଜନିତ ଆମାଶୟ ଓ ଜୀବାଣୁଜନିତ ଆମାଶୟ। ଆମିବାଜନିତ ଆମାଶୟ ସାଧାରଣତଃ ଇଣ୍ଟାମି ବା ହିଷ୍ଟୋଲିଟିକା ଯୋଗୁଁ ହୋଇଥାଏ ଏବଂ ଜୀବାଣୁଜନିତ ଆମାଶୟ ସାଧାରଣତଃ ସିଗେଲା, ଇକୋଲାଇ, ସାର୍ମୁନେଲା, ଏର୍ସିନିଆ ଆଦି ଜୀବାଣୁମାନଙ୍କ ଯୋଗୁଁ ହୋଇଥାଏ। ଏହା ଜଳବାହିତ ରୋଗ, ଅପରିଷ୍କାର ଅପରିଚ୍ଛନ୍ନ, ବାସି, ଦୂଷିତ ଖାଦ୍ୟ ଖାଇବା ଓ ଦୂଷିତ ଜଳ ପିଇବା ଯୋଗୁଁ ଆମାଶୟ ହୋଇଥାଏ। ବର୍ଷା ଦିନେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ହେବାର କାରଣ ଅଧିକାଂଶ ପାନୀୟ ଜଳର ଉତ୍ସ ଦୂଷିତ ହୋଇପଡ଼େ। ଏହାଛଡ଼ା ବର୍ଷାଦିନେ ସନସନ୍ତିଆ ଜାଗା, ପଚାଶଢ଼ା ଫଳ ଓ ପନିପରିବା ଉପରେ ମାଛି ବସିଥାନ୍ତି। ସେଠାରୁ ଆସି ଆମ ଖାଦ୍ୟ ଉପରେ ବସିଲେ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଜୀବାଣୁ ଆମ ଖାଦ୍ୟ ପଦାର୍ଥରେ ପେଟକୁ ଯାଇ ଖାଦ୍ୟନଳର ଆସ୍ତରଣରେ ବଢ଼ିଥାନ୍ତି। ଖାଦ୍ୟନଳର ଆସ୍ତରଣକୁ ନଷ୍ଟ କରିବା ଦ୍ୱାରା ସେଠାରେ ଘା ସୃଷ୍ଟି ହୁଏ ଓ ଜୀବାଣୁ ଧୀରେ ଧୀରେ ଶିରାକୁ ନଷ୍ଟ କରିବା ଦ୍ୱାରା ଝାଡ଼ାରେ ରକ୍ତ ବା ନାଳ ପଡ଼ିଥାଏ। ବେଳେବେଳେ ଖାଦ୍ୟନଳୀ କଣା ହେବାର ମଧ୍ୟ ସମ୍ଭାବନା ଥାଏ। ଆମାଶୟ ରୋଗରେ ବୃହତତନ୍ତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ। ଯେତେବେଳେ ଆମିବାଜନିତ ଆମାଶୟ ବୃହତତନ୍ତ୍ରକୁ ସଂକ୍ରମଣ କରିଥାଏ ତାହାକୁ ଆମେ ଆମୋବିକ୍ କୋଲାଇଟିସ୍ ବୋଲି କହିଥାଉ। ଏହି ରୋଗରେ ରୋଗୀର ତଳିପେଟ ସାଧାରଣତଃ ଦରଜ ହୁଏ। ଏହି ରୋଗର ସଠିକ୍ ଚିକିତ୍ସା ନହେଲେ ତାହା ବହୁ ଦିନ ଧରି ରହିଯାଏ ବା କ୍ରୋନିକ୍ ହୋଇଯାଏ। ଆମିବାଜନିତ ଆମାଶୟରେ ଯତ୍କୃତରେ ପୂଜ ହେବାର ସମ୍ଭାବନା ମଧ୍ୟ ଥାଏ। ତାହାକୁ ଆମେ ଆମୋବିକ୍ ଲିଭର୍ ଆବସେସ୍ ବୋଲି କହିଥାଉ। ଏହା ଗୋଟିଏ ସାଂଘାତିକ ରୋଗ। ଏହି ରୋଗରେ ରୋଗୀର ଡାହାଣ ପେଟ ଦରଜ ହେବା ସଙ୍ଗେ ସଙ୍ଗେ ଜ୍ୱର ମଧ୍ୟ ଆସେ। ଏହାର ସଠିକ୍ ନିରୂପଣ ଓ ଚିକିତ୍ସା କରାନଗଲେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ସାଧାରଣତଃ ଦେଖାଯାଇଛି ଆମାଶୟ ଝାଡ଼ାରେ ରୋଗୀର ପେଟରେ ଖୁବ୍ ଯନ୍ତ୍ରଣା ଅନୁଭବ କରେ, ରୋଗୀକୁ ଦୁର୍ବଳ ଲାଗେ, ରୋଗୀ ମାଂସପେଶୀରେ ଓ ବିଭିନ୍ନ ଗଣ୍ଠିଗୁଡ଼ିକରେ ଯନ୍ତ୍ରଣା ଅନୁଭବ କରେ, କମ୍ପ ହୋଇ ଜ୍ୱର ଆସେ, ବେଳେବେଳେ ବାନ୍ତି ମଧ୍ୟ ହୁଏ। ବାରମ୍ବାର ରୋଗୀର ଝାଡ଼ାରେ ନାଳ ବା ରକ୍ତ ପଡ଼ୁଥିବାରୁ ରୋଗୀର ରକ୍ତହୀନତା, ଜଳଶୁଷ୍କତା ଆଦି ଦେଖାଦେଇଥାଏ। ରୋଗୀର ଜଳଶୁଷ୍କତା ଦେଖାଦେଲେ ଘରେ ମିଳୁଥିବା ପଦାର୍ଥ ଯଥା ଉପଯୁକ୍ତ ପରିମାଣର ଲୁଣ ଓ ଚିନି ସର୍ବତ,

0: ତୋରାଣି ପଇଡ଼ପାଣି ଆଦି ରୋଗୀକୁ ପିଇବାକୁ ଦେବା ଆବଶ୍ୟକ। ଓଆର୍ଏସ୍ ଦ୍ରବଣ ପ୍ରସ୍ତୁତ କରି ରୋଗୀକୁ ଦେବା ଉଚିତ। ହାତକୁ ଭଲ ଭାବରେ ଧୋଇ ଏକ ଲିଟର ପାଣିରେ ଏକ ପ୍ୟାକେଟ୍ ଓଆର୍ଏସ୍ ଗୁଣ୍ଡତକ ଢାଳି ଭଲ ଭାବରେ ଗୋଳାଇ ତାହା ରୋଗୀକୁ ପିଇବାକୁ ଦେଲେ ରୋଗୀ ସତେଜ ରହେ। ଏହି ଦ୍ରବଣର ବିଶେଷତ୍ୱ ହେଉଛି ଯେ ରୋଗୀ ପାଇଁ ଆବଶ୍ୟକ ବିଭିନ୍ନ ଉପାଦାନ ସଠିକ୍ ଅନୁପାତରେ ମିଳିଥାଏ। ପ୍ରସ୍ତୁତ କରାଯାଇଥିବା ଦ୍ରବଣକୁ 24 ଘଣ୍ଟା ମଧ୍ୟରେ ବ୍ୟବହାର କରିବା ଉଚିତ। ଏଥିରୁ କିଛି ବଳିଲେ ତାହାକୁ ବ୍ୟବହାର ନ କରି ଫୋପାଡ଼ି ଦେବା ଉଚିତ। ଏହି ଓଆର୍ଏସ୍ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର, ଉପକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ମିଳେ। ଏହି ରୋଗ ବିଷୟରେ ଜାଣିବାକୁ ହେଲେ ଝାଡ଼ାର ପରୀକ୍ଷା କରିବାକୁ ପଡ଼ିଥାଏ। ଝାଡ଼ାର କଲଚର ଆଣ୍ଡ ସେନ୍ସିଟିଭିଟି ପରୀକ୍ଷା ଦ୍ୱାରା ଏହି ରୋଗ କେଉଁ ଜୀବାଣୁ ଯୋଗୁଁ ହୋଇଥାଏ ଏବଂ ସେଥିପାଇଁ କେଉଁ ଔଷଧ ପ୍ରୟୋଗ କରିବା ବିଧେୟ ସହଜରେ ଜଣାପଡ଼େ ଏବଂ ଚିକିତ୍ସା କ୍ଷେତ୍ରରେ ସୁବିଧା ହୋଇଥାଏ। ବେଳେବେଳେ ଏହି ରୋଗରେ ଖାଦ୍ୟନଳୀରେ ଘା ବା ଯତ୍କୃତରେ ପୂଜ ହେଲେ ରୋଗୀକୁ ଡାକ୍ତରଖାନାରେ ରଖିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାରର ପରୀକ୍ଷା ଯଥା ପେଟର ଅଲ୍ଟ୍ରାସାଉଣ୍ଡ, ଏଣ୍ଡୋସ୍କୋପି ଆଦି କରିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାର ଆଣ୍ଟିବାୟୋଟିକ୍ ସିରା ମଧ୍ୟ ଦେଇ ବିଭିନ୍ନ ଅନୁପାତରେ ରୋଗୀକୁ ଦେବାକୁ ପଡ଼ିଥାଏ। ସଠିକ୍ ଅନୁପାତରେ ଫୁଲ୍ କୋର୍ସ ଔଷଧ ରୋଗୀ ଖାଇବା ଉଚିତ। ଦେଖାଯାଇଛି ଯେ କିଛି ରୋଗୀ ଔଷଧ ବ୍ୟବହାର 2 ବା 3 ଦିନ କଲାପରେ ବନ୍ଦ କରିଦେଇଥାନ୍ତି ଏବଂ ପୁନଶ୍ଚ କିଛି ଦିନ ପରେ ସେହି ରୋଗର ଶିକାର ହୋଇଥାନ୍ତି। ଶିଶୁର ଆମାଶୟ ଝାଡ଼ା ହେଲେ ମା' କ୍ଷୀର ବନ୍ଦ କରିବା ଉଚିତ ନୁହେଁ। ଶିଶୁର ଖାଦ୍ୟ ବନ୍ଦ କରନ୍ତୁ ନାହିଁ। ଅଧିକ ଝାଡ଼ା ହେଲେ, ବାରମ୍ବାର ବାନ୍ତି କଲେ, ଭଲ ନ ଖାଇଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଆମାଶୟ ଝାଡ଼ାରୁ ରକ୍ଷା ପାଇବାର ଉପାୟ ହେଲା ଆମେ ସମସ୍ତେ ଖାଇବା ପୂର୍ବରୁ ଭଲ କରି ହାତ ଧୋଇ ଖାଇବା ଉଚିତ। ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ପାଣିକୁ ଭଲ ଭାବରେ ଗରମ କରି ବା ଫୁଟାଇ ପିଇବା ଉଚିତ। ଯେହେତୁ ଏହା ଏକ ସଂକ୍ରାମକ ରୋଗ, ପୂର୍ବରୁ ସତର୍କ ନ ରହିଲେ ପରିବାରର ସମସ୍ତ ସଦସ୍ୟ ରୋଗ ସଂକ୍ରମଣ ହେବାର ଆଶଙ୍କା ଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆମାଶୟ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନଙ୍କର।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ. ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ. ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ. ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କଲେ ସରକାର. ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 2295କୁ ବୃଦ୍ଧି. ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ, ବେଲଜିୟମ, ଇଂଲଣ୍ଡ, ମେକ୍ସିକୋ ଓ ନରୱେ ବିଜୟୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ. ଏହି ସମ୍ମିଳନୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ଏହାର ଅଗ୍ରଗତିର ସମୀକ୍ଷା କରାଯିବ. ଏହାଛଡ଼ା ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ସମ୍ପର୍କରେ ଉଭୟ ପକ୍ଷ ମତ ବିନିମୟ କରିବାର ସୁଯୋଗ ପାଇବେ. ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି. ଇତିମଧ୍ୟରେ ଜାପାନ ପ୍ରଧାନମନ୍ତ୍ରୀ ତିନିଦିନିଆ ଭାରତ ଗସ୍ତରେ ଆସି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି. ଏହା ହେଉଛି ଜାପାନ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ. ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତ ଜାପାନ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀକୁ ଆଗକୁ ବଢ଼ାଇବା ଦିଗରେ ଜାପାନ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ. ଏ ସମ୍ପର୍କରେ ସୂଚନା ଦେଇ ଆମ ସମ୍ବାଦଦାତା କହିଛନ୍ତି, ଅର୍ଥନୈତିକ ସୁରକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି. 2024 ନଭେମ୍ବର ମାସରେ ଟୋକିଓରେ ଅନୁଷ୍ଠିତ ପ୍ରଥମ ଅର୍ଥନୈତିକ ସୁରକ୍ଷା ବୈଠକରେ ଉଭୟ ପକ୍ଷ 5 ପ୍ରମୁଖ କ୍ଷେତ୍ରରେ ରଣନୈତିକ ସହଯୋଗ ଲାଗି ସମ୍ମତି ପ୍ରଦାନ କରିଥିଲେ. ସେଗୁଡ଼ିକ ହେଲା ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଔଷଧ, ସ୍ୱଚ୍ଛ ଶକ୍ତି ଏବଂ ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ. ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସରେ ଅନୁଷ୍ଠିତ G7 ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ. ଏହାଛଡ଼ା ଗତବର୍ଷ

ନଭେମ୍ବର ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ G20 ସମ୍ମିଳନୀରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଭାରତ ଓ ଜାପାନ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବା ଲାଗି ଆଗ୍ରହୀ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମତବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ଆଲୋଚନା ମାଧ୍ୟମରେ ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀ ଅଧିକ ସଶକ୍ତ ହୋଇପାରିବ। ଜାପାନ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଭାରତ ଗସ୍ତ ଅବସରରେ ତାଙ୍କୁ ସ୍ୱାଗତ କରିବା ଲାଗି ଶ୍ରୀ ମୋଦି ନିଜର ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଉଭୟ ଦେଶ ମିଳିତ ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ଭିବିଜି ରାମଜୀ ଆଇନ 2025ର ଆଜି ଆନ୍ଧ୍ରପ୍ରଦେଶରେ ଜାତୀୟ ଶୁଭାରମ୍ଭ କରାଯିବ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ବୁଲାଭାରିପଲ୍ଲେ ଅନ୍ତର୍ଗତ ମୁକାଭାରିପଲ୍ଲେ ଗ୍ରାମରେ ଏହି ଅବସରରେ ଏକ ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି କରାଯାଇଛି। ଏଥିରେ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ବାବଦରେ 327.40 ଟଙ୍କା ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିବିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତି କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କର କାର୍ଯ୍ୟକାଳକୁ ସରକାର 1 ବର୍ଷ ବୃଦ୍ଧି କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ଦ୍ୱାରା ଏହି ଅନୁମୋଦନ ପରେ ଶ୍ରୀ ମିଶ୍ରଙ୍କର କାର୍ଯ୍ୟକାଳ ଆସନ୍ତା ବର୍ଷ ଜୁଲାଇ 14 ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। 1999 ଭାରତୀୟ ବିଦେଶ ସେବା ଅଧିକାରୀ ଶ୍ରୀ ମିଶ୍ରଙ୍କର ବିଦେଶ ସଚିବ ଭାବେ କାର୍ଯ୍ୟକାଳ ଆସନ୍ତା 14 ସମାପ୍ତ ହେଉଛି। ସେ 2024 ଜୁଲାଇ 15 ବିଦେଶ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ଶ୍ରୀ ମିଶ୍ର ଚୀନ୍ରେ ଭାରତର ରାଷ୍ଟ୍ରଦୂତ ଭାବେ 2019 ଜାନୁଆରୀ ମାସରୁ 2021 ଡିସେମ୍ବର ଦାୟିତ୍ୱ ନିର୍ବାହ କରିଛନ୍ତି। ଏହାଛଡ଼ା ସେ ଭାରତର 3 ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲ, ଡକ୍ଟର ମନମୋହନ ସିଂ ଏବଂ ନରେନ୍ଦ୍ର ମୋଦିଙ୍କର ବ୍ୟକ୍ତିଗତ ସଚିବ ରୂପେ କାର୍ଯ୍ୟ କରିଛନ୍ତି। ଦେଶରେ ପ୍ରଥମ ଥର ଲାଗି ଆନ୍ଧ୍ରପ୍ରଦେଶର ଉଣ୍ଡାଭାଲି ହେଲିପୋର୍ଟରୁ ହେଲିକପ୍ଟର ଉଡ଼ାଣ ଲାଗି ନିଜସ୍ୱ ପଏଣ୍ଟ ଇନ୍ ସ୍ପେସ୍ ବା ପିନ୍ସ ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥାରେ ଅତ୍ୟାଧୁନିକ ସାଟେଲାଇଟ୍ ଭିତ୍ତିକ ଜ୍ଞାନକୌଶଳ ବ୍ୟବହାର କରାଯାଇଥାଏ। ଲ୍ୟାଣ୍ଡିଂ କରିବା ଲାଗି ପାରମ୍ପରିକ ବ୍ୟବସ୍ଥା ନଥିବା ହେଲିପୋର୍ଟଗୁଡ଼ିକରେ ସୁରକ୍ଷିତ ଉଡ଼ାଣ ଲାଗି ଏହି ବ୍ୟବସ୍ଥା ସହାୟକ ହୋଇଥାଏ। ଦେଶର ସମସ୍ତ ପ୍ରକାର ପାଗରେ ସୁରକ୍ଷିତ ହେଲିକପ୍ଟର ଉଡ଼ାଣ ସହିତ ଏହାର ପରିଚାଳନାଗତ ଦକ୍ଷତା ଅଧିକ ସଶକ୍ତ କରିବା ଦିଗରେ ଏହି ସଫଳତା ଏକ ନୂତନ ଯୁଗର ଅୟମାରମ୍ଭ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି। ଭାରତର ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ବିକଶିତ କରାଯାଇଥିବା ଏହି ବ୍ୟବସ୍ଥାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ମଞ୍ଜୁରୀ କରାଯାଇଛି। ଭେନେଜୁଏଲାରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା 2,295 ବୃଦ୍ଧି ପାଇଛି। ଏଥିସହିତ 11,000 ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ସେଠାକାର ଜାତୀୟ ଆସେମ୍ବ୍ଲିର ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରାୟ 13,000 ଊର୍ଦ୍ଧ୍ୱ ଲୋକ ନିଜର ବାସସ୍ଥାନ ହରାଇଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ 7 ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଭେନେଜୁଏଲାରେ ଗତମାସ 25 ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.2 ଓ 7.5 ଥିବା ଜଣାଯାଇଛି।

ଚାଲିଛି। ଚଳିତ ଅମରନାଥ ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଜଳ ଜାମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଆଜି ସକାଳେ ଯାତ୍ରା ଆରମ୍ଭ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି, 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ନୁନୁଆ ପହଲଗାମ୍ ଏବଂ ବାଲତାଲ ପଥ ଦେଇ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ବେଲ୍ଜିୟମ୍, ଇଂଲଣ୍ଡ

0: ପରାସ୍ତ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତା 6 ତାରିଖରେ ମେକ୍ସିକୋକୁ ଭେଟିବ। ଅନ୍ୟ ଏକ ମ୍ୟାଚ୍ରେ ମେକ୍ସିକୋ ଇକ୍ୱେଡରକୁ 2-0 ଏବଂ ଫ୍ରାନ୍ସ ସ୍ୱିଡେନ୍କୁ 3-0 ଗୋଲ୍ରେ ପରାସ୍ତ କରିଥିବା ବେଳେ ଆଇଭରି କୋଷ୍ଟ ନରୱେ ନିକଟରୁ 2-1 ଗୋଲ୍ରେ ପରାସ୍ତ ହୋଇଛି। ଇଂଲଣ୍ଡର ଚେଷ୍ଟର୍ଲି ଷ୍ଟ୍ରିଟ୍ରେ ଗତକାଲି ଅନୁଷ୍ଠିତ ଭାରତ ଇଂଲଣ୍ଡ ପ୍ରଥମ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ବର୍ଷା ଲାଗି ବାଧାପ୍ରାପ୍ତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପଭି ନେଇ ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 199 ରନ୍ କରିଥିଲା। ଅଧିନାୟକ ଶ୍ରେୟସ୍ ଆୟର 47 ବଲ୍ରୁ ସର୍ବାଧିକ 68 ରନ୍ କରିଥିବା ବେଳେ ଓପନର ଅଭିଷେକ ଶର୍ମା 69 ରନ୍ କରିଥିଲେ। ସେହିଭଳି ଶିବମ ଦୁବେ 42 ରନ୍ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ସାକିବ ମହମ୍ମଦ 3 ୱିକେଟ୍ ଅକ୍ତିଆର କରିଥିଲେ। ବର୍ଷା ଯୋଗୁଁ ଇଂଲଣ୍ଡ ଦଳ ବ୍ୟାଟିଂ କରିପାରି ନଥିଲା। ଆସନ୍ତା ଶନିବାର ଦିନ ଉଭୟ ଦଳ ଦ୍ୱିତୀୟ ଆନ୍ତର୍ଜାତିକ ଟି20 ମ୍ୟାଚ୍ରେ ପରସ୍କରକୁ ଭେଟିବେ। ଡୁରାଣ୍ଡ କପ୍ର 135ତମ ସଂସ୍କରଣ ଆସନ୍ତା 25 ତାରିଖରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ଗୁଡ଼ିକ କୋଲକାତା, ରାଞ୍ଚି, ଇମ୍ଫାଲ, ଶିଲଙ୍ଗ ଓ ଗୌହାଟୀରେ ଅନୁଷ୍ଠିତ ହେବ। ଅଗଷ୍ଟ 23 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ କୋଲକାତାରେ ଖେଳାଯିବ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ। ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ 1 ବର୍ଷ ବୃଦ୍ଧି କଲେ ସରକାର। ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ, ବେଲଜିୟମ, ଇଂଲଣ୍ଡ, ମେକ୍ସିକୋ ଓ ନରୱେ ବିଜୟୀ। ସମ୍ବାଦ ଶେଷ ହେଲା।
1: ପ୍ରଚାର କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଆଜିର କାର୍ଯ୍ୟକ୍ରମ ଗବାକ୍ଷ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା। ଶୁଣିବା କାର୍ଯ୍ୟକ୍ରମ ଗବାକ୍ଷ।

0: ହଁ, ସ୍ମୃତି। ସ୍ମୃତି ହେଉଛି ଜୀବନର ସେହି ଝରକା ଯେଉଁଠାରୁ ଆମେ ଆମ ଅତୀତକୁ ଦେଖୁ, ବର୍ତ୍ତମାନକୁ ବୁଝୁ ଆଉ ଭବିଷ୍ୟତ ପାଇଁ ପ୍ରେରଣା ପାଉ। କୁହାଯାଏ ସୁନ୍ଦର ସ୍ମୃତି କେବଳ ମନକୁ ଖୁସି କରେନି, ବରଂ ସୁନ୍ଦର ବିଚାରଧାରାର ମଞ୍ଜି ବି ବୁଣିଥାଏ।
1: ଠିକ୍ କଥା। ମଣିଷର ବିଚାରଧାରା ଗୋଟିଏ ଦିନରେ ଗଢ଼ି ଉଠିନଥାଏ। ପରିବାରର ସଂସ୍କାର, ଶିକ୍ଷା, ସମାଜର ଅନୁଭୂତି ଆଉ ଜୀବନର ଅନେକ ସୁନ୍ଦର ସ୍ମୃତି ମିଶି ଗୋଟିଏ ସକାରାତ୍ମକ ଚିନ୍ତାଧାରାର ନିର୍ମାଣ ହୋଇଥାଏ।
0: ଆଜିର ଗବାକ୍ଷରେ ଆମେ ସେହି ସ୍ମୃତିର ପୃଷ୍ଠା ଓଲଟେଇବା,
1: ଯେଉଁଠାରୁ ଜନ୍ମ ନେଇଥାଏ ସୁନ୍ଦର ବିଚାର, ଉତ୍ତମ ମୂଲ୍ୟବୋଧ ଆଉ ସକାରାତ୍ମକ ଜୀବନର ଦୃଷ୍ଟିଭଙ୍ଗୀ।
0: ତେବେ ଆସନ୍ତୁ ସ୍ମୃତିର ସେହି ସୁଗନ୍ଧଭରା ପଥରେ ଚାଲି ଚାଲି ବିଚାରଧାରାର ଗଭୀରତାକୁ ଅନୁଭବ କରିବା।
1: ଆଜି ଗବାକ୍ଷରେ ରହିଛି ବିଚାରଧାରାର ପ୍ରଥମ ଭାଗ। ଉପସ୍ଥାପନାରେ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସୁପ୍ରଭା।
1: ନମସ୍କାର।

0: ଦାୟିତ୍ୱ ପାଳନ କରିବା ଉଚିତ, ସେଥିପାଇଁ ଦିଗଦର୍ଶନ ଦେଇଥାଏ।
1: ଯଦି ପ୍ରଶ୍ନ ଆସେ ଯେ ଚିନ୍ତାଧାରା ଆଉ ବିଚାରଧାରା ଭିତରେ ଅନ୍ତର କ'ଣ, ତେବେ ଏହା କୁହାଯାଇପାରିବ ଯେ ଚିନ୍ତାଧାରା ହେଉଛି ଆମ ମନରେ ପ୍ରତିଦିନ ଆସୁଥିବା ଭାବନା କିମ୍ବା ଚିନ୍ତା, ଆଉ ଚିନ୍ତାଧାରା ପରିସ୍ଥିତି ଅନୁସାରେ ବାରମ୍ବାର ବଦଳିପାରେ।
0: କିନ୍ତୁ ବିଚାରଧାରା ହେଉଛି ମୂଲ୍ୟବୋଧ ଆଉ ଜୀବନ ଦର୍ଶନ, ଯାହା ଅନେକ ସମୟ ଧରି ମଣିଷର ଚରିତ୍ର ଆଉ କାର୍ଯ୍ୟକୁ ପ୍ରଭାବିତ କରିଥାଏ।
1: ଚିନ୍ତାଧାରା ହେଉଛି ଗୋଟିଏ ଚିନ୍ତା, ଆଉ ବିଚାରଧାରା ହେଉଛି ସେହି ଚିନ୍ତାର ଆଧାରରେ ଗଢ଼ି ଉଠିଥିବା ଜୀବନର ପଥ।

0: ଗୋଟିଏ ସାଧାରଣ ଅର୍ଥରେ କହିଲେ ବିଚାରଧାରା ହେଉଛି ମଣିଷର ଜୀବନକୁ ପରିଚାଳନା କରୁଥିବା ମୂଲ୍ୟବୋଧ, ଆଦର୍ଶ ଆଉ ନୀତିର ସମୁଦାୟ।
1: ବିଚାରଧାରା ମଣିଷକୁ କେଉଁଠି ଠିକ୍ ଆଉ କେଉଁଠି ଭୁଲ, କିପରି ଜୀବନ ବଞ୍ଚିବା ଉଚିତ ଆଉ ସମାଜ ପ୍ରତି କେମିତି

ମୁଁ ପ୍ରମିଳା ପଣ୍ଡା, ଜଣେ ଅଧ୍ୟାପିକା, ଓଡିଆ ଅଧ୍ୟାପିକା ଆଉ ବଲାଙ୍ଗୀର। ବିଚାରଧାରା ଏକ ବଡ଼ ଅର୍ଥରେ ନିଆଯାଇପାରିବ, ବଡ଼ ଆଦର୍ଶବାଦୀରେ ନିଆଯାଇପାରିବ। ବିଚାରଧାରା ଯେଉଁ ନୀତି ଓ ଆଦର୍ଶକୁ ଆଧାର କରି କୌଣସି ସମାଜ ବା ଗୋଷ୍ଠୀ ଚାଲିଥାଏ, ତାହାକୁ ସେ ସମାଜ ବା ଗୋଷ୍ଠୀର ବିଚାରଧାରା କୁହାଯାଏ। ଏ ବିଚାରଧାରା ଦେଖନ୍ତୁ ସାମାଜିକ ସ୍ତରରେ ହୁଏ। ସାମାଜିକ ସ୍ତରରେ ଦେଖନ୍ତୁ ଆମର ବିଚାରଧାରା ଗୋଟେ ହେଇଛି ବାଲ୍ୟ ବିବାହ କରିବା ନାହିଁ, ନାରୀ ଶିକ୍ଷାକୁ ଗୁରୁତ୍ୱ ଦିଆଯାଏ, ଏଇଟା ହେଲା ସାମାଜିକ ବିଚାରଧାରାରେ ଯାଉଛି। ସେହିପରି ଭାବରେ ଆମର ଗୋଷ୍ଠୀର ବିଚାରଧାରା, ଗୋଷ୍ଠୀ ମାନେ କେତେ ଗୁଡିଏ ଗୋଷ୍ଠୀ ଅଛି, ପରିବେଶ ସୁରକ୍ଷା ଗୋଷ୍ଠୀ, ଖାଦ୍ୟ ସୁରକ୍ଷା ଗୋଷ୍ଠୀ, ଶିକ୍ଷକ ଗୋଷ୍ଠୀ, ଏମିତି ଗୋଟିଏ ପର୍ଟିକୁଲାର ସମାଜର କେତେକ ବ୍ୟକ୍ତିଙ୍କୁ ନେଇକି ଗୋଟେ ଗୋଷ୍ଠୀ ହୋଇଥାଏ ଏବଂ ସେ ଗୋଷ୍ଠୀର ଗୋଟେ ମତ ଥାଏ। ସେହି ମତକୁ ଗ୍ରହଣ ଯଦି କରିବା ତାହେଲେ ସେଇ ଗୋଷ୍ଠୀର ଉନ୍ନତି ହେବା ସଙ୍ଗେ ସଙ୍ଗେ ସମାଜର ମଧ୍ୟ ଉନ୍ନତି ହୋଇଥାଏ, ଏଇ ବିଚାରଧାରା ରଖିକିରି ଚାଲିବ। ସେହିପରି ଭାବରେ ଆଦର୍ଶ, ଆଦର୍ଶ ଗୋଟେ ବିଚାରଧାରା ବି, ଜଣେ ମନେକର ମହାତ୍ମା ଗାନ୍ଧୀ ଯେମିତି କହିଥିଲେ କାଟି ଖାଅ କୁଟି ପିନ୍ଧ, ସେ ଗୋଟେ ଭଲ ମତାମତ ବିଚାରଧାରାରେ ଚାଲିଥିଲେ ଏବଂ ଲୋକମାନଙ୍କୁ ତା ଦ୍ଵାରା ପ୍ରେରଣା କରିଥିଲେ। ସେମିତି ବି APJ ଅବଦୁଲ କାଲାମ କହିଛନ୍ତି ଯଦି ତୁମେ ବଡ଼ ସ୍ୱପ୍ନ ଦେଖୁଛ ତାହେଲେ ତାକୁ ସାକାର କରିବାକୁ ଚେଷ୍ଟା କର ଏବଂ ସାକାର ପାଇଁ କଠୋର ପରିଶ୍ରମ ଦରକାର, ଏଇଟା ତାଙ୍କର ଥିଲା ବିଚାରଧାରା। ଏଇ ଯଦି ବିଚାରଧାରା ଉପରେ ସମାଜ ଚାଲେ ବା ସମାଜର ଜନମାନବ ଚାଲନ୍ତି ତାହେଲେ ନିଶ୍ଚୟ ଗୋଟେ ଉନ୍ନତ ବିଚାରଧାରାରେ ସମାଜ ଗଠିତ ହୋଇପାରିବ ଏବଂ ସମାଜର ଉନ୍ନତି ଆଉ କଲ୍ୟାଣ ମଧ୍ୟ।

ମଣିଷର ଅନ୍ତର୍ନିହିତ ଭାବ ହିଁ ତା ନିଜସ୍ୱ ବିଚାର, ଯେପରି ମାନେ କିଛି ପରିମାଣରେ ଏହା ସତ ବି ହେଇଥାଇପାରେ, କାରଣ ତା ନିଜର ବିଚାରଧାରା ହିଁ ସେ ଭଲ ବା ମଣିଷ ଖରାପ ମଣିଷଟିଏ ହୁଏ। କିନ୍ତୁ ଭାଗ୍ୟ ବିଚାରଧାରା ଦ୍ଵାରା ନିର୍ଦ୍ଧାରିତ ହୁଏ ନାହିଁ, କାରଣ ଯଦି ଜଣେ ବ୍ୟକ୍ତି ବିଜ୍ଞ ହେବାକୁ ଚାହେଁ ତାହେଲେ ସେ କଣ କରେ, କେବଳ ମନର ଭାବନା ଓ ବିଚାରକୁ ମନ ମଧ୍ୟରେ ରଖିଦେଲେ ତ ହବନି, ତାକୁ ସାକାର ରୂପ ଦେବାକୁ ତାକୁ ପରିଶ୍ରମ କରିବା ଦରକାର, ସେଇ ପରିବେଶରେ ତାକୁ ନିଜ ଜୀବନକୁ ବିତେଇବା ଦରକାର, କର୍ମ କରିବା ଦରକାର। ଏଗୁଡାକ ସବୁ ହଉଥିଲା ତାର ବିଚାରଧାରାରେ ଯିବ। ବିଚାରଧାରା କେବଳ ନିଜ ବିଚାରଧାରାରେ ରହିଲେ ହବନି, ଅନ୍ୟର ବିଚାରଧାରାକୁ ନେଇକିରି ତମକୁ ସେଇ ପରିବେଶକୁ ନେଇକି ଚାଲିବାକୁ ପଡିବ। ତେଣୁ ବିଚାରଧାରା କଣ ହଉଛି, କେବଳ ଗୋଟିଏ କାରଣ ନୁହଁ, ଏହା ଏକ ଗୋଟେ ଉପାଦାନ କହିଲେ, ଯେମିତି ପାଣି ପବନ ସବୁକୁ ନେଇକିରି ଗୋଟେ ପୃଥିବୀଟା ଏଇ ଆମର ସୃଷ୍ଟିଟା ଚାଲିଛି, ସେମିତି ବିଚାରଧାରା ଏ ଯୋଉ ତାର ଭାଗ୍ୟ ଗୋଟିଏ କଥା ନୁହଁ, ଏ ଗୋଟେ ଉପାଦାନ କହିଲେ ହବ ମଣିଷର। ମୋ ମତରେ ବିଚାରଧାରା କେବଳ ଗୋଟିଏ ଭାଗ୍ୟକୁ ନିର୍ଦ୍ଧାରଣ କରେ ନାହିଁ, ପରିସ୍ଥିତି।

ସେଟା କେବେ ହେଲେ ଜାଣି ଶୁଣିକିରି କ୍ରିଏଟ କରେନି। ଯୋଉଟା ଭଲ କଥା ସେଟା ଆମେ ଆଗରୁ ଚିନ୍ତା କରିଥାଉ, କିନ୍ତୁ ଗୋଟେ ଖରାପ ପରିସ୍ଥିତି ଯେତେବେଳେ ସୃଷ୍ଟି ହୁଏ ସେତେବେଳେ ଜଣା ନଥାଏ ଗୋଟେ ଖରାପ ପରିସ୍ଥିତି ଆସିବ ବୋଲି। ତେଣୁ ଏହି ପରିସ୍ଥିତିରେ ମଣିଷର ପ୍ରଥମ କର୍ତ୍ତବ୍ୟ ହେଲା ଧୈର୍ଯ୍ୟ ଧରିବା, କିଛି ସମୟ ଅନୁଧ୍ୟାନ କରି ସେ ପରିସ୍ଥିତିଟା କିପରି ପରିସ୍ଥିତି ହେଇଥିବ ସେଇ ଅନୁସାରେ ନିଜକୁ ସାଙ୍ଗେ ସାଙ୍ଗେ ତାର କାର୍ଯ୍ୟ କରିବାକୁ ପଡିବ। ଏଥିପାଇଁ ମୂଳ ଧର୍ମ ହେଲା ଏହାର ଧୈର୍ଯ୍ୟ। ଏଇ ଯୋଉ ଧୈର୍ଯ୍ୟ ଧରିବାଟା, ଧୈର୍ଯ୍ୟଟା ଆମର କୋଉଠୁ ସୃଷ୍ଟି ହୁଏ? ଏହା ପୂର୍ବ କଳ୍ପିତ, ପୂର୍ବରୁ ଏହାକୁ ତିଆରି କରିବାକୁ ପଡିବ। ମଣିଷ ଜୀବନରେ ପ୍ରୟାସ ଜାରି ରଖିବାକୁ ପଡିବ, ଯେମିତି ଆମେ ସବୁବେଳେ ଗୋଟେ ନିରବତା ଅବଲମ୍ବନ କରିବା, କିମ୍ବା କାହାର କଥାକୁ ଏତେ ହଠାତ୍ କିନି ରିଆକ୍ଟିଭ ହେଇଯିବା ସେଇଟା ନ କରିକିରି ଶାନ୍ତ ସ୍ୱଭାବରେ ତା କଥାଟାକୁ ବିଚାର କରିବା ଏବଂ ଅନ୍ତର୍ନିହିତ ଭିତରକୁ ନେଇକିରି ତାର ଶାନ୍ତ ମନରେ ସବୁ ବିଚାର କଲେ, ତାହେଲେ ସେଠି ଆମର ଖରାପ ପରିସ୍ଥିତିଟା ଯେମିତି ଗୋଟେ ଭଲ ପରିସ୍ଥିତି ଆସୁଛି ସେମିତି ମଧ୍ୟ ଖରାପ ପରିସ୍ଥିତିଟା ଟଳିଯିବ ଭାବିକିରି ସେଇ ସମୟଟାକୁ ଅତିବାହିତ କରିଦେବା ଉଚିତ। ଯାହା ମନକୁ ଶାନ୍ତ କରିଥାଏ ଏବଂ ସେ ସବୁ କଥା ସବୁବେଳେ ଆଣିବ ବିଚାରଧାରା ଭିତରେ, ସବୁବେଳେ ସେ କେମିତି ଶାନ୍ତ ଆସିବ, ଗୋଟେ ପ୍ରାଣାୟାମ ଯୋଗ ଏସବୁ ଆମର ଗୋଟେ ଦୈନନ୍ଦିନ ଚର୍ଯ୍ୟା ରଖିବା ଆବଶ୍ୟକ, ଯାହାଫଳରେ କି ଖରାପ ପରିସ୍ଥିତିରେ ମଧ୍ୟ ଆମେ ଆମ ବିଚାରଧାରାକୁ ଠିକ ଭାବରେ ପରିଚାଳିତ କରିପାରିବା।

ଯୁବପିଢି ହେଉଛନ୍ତି ସମାଜର ମେରୁଦଣ୍ଡ, ସବୁବେଳ ପାଇଁ ଥିଲା ଆଉ ଏବେ ବି ଅଛି, ସେ ଜାତିର ଭବିଷ୍ୟତ। ତେଣୁ ଭାବ, ଭାବନା ତଥା କାର୍ଯ୍ୟ ତାର ଆଦର୍ଶ ନୀତି ହେବା ଆବଶ୍ୟକ। ଯୁବପିଢି ପରିବର୍ତ୍ତନର ଆଗ, ମାନେ ସେ ପରିବର୍ତ୍ତନ ସବୁବେଳେ ଚାହେଁ। ବର୍ତ୍ତମାନର ନାରୀ ପୁରୁଷ କଣ କରୁଛନ୍ତି, ଉଭୟ କୁସଂସ୍କାର ଓ ରକ୍ଷଣଶୀଳ ଯୋଉ ଚିନ୍ତାଧାରା ଥିଲା ସମାଜରୁ ତାକୁ ମୁକ୍ତ ହେବାକୁ ସର୍ବସମ୍ମୁଖରେ ଅନୁଭବ ଓ ପ୍ରତ୍ୟମାନ ଯୋଉଟା ହଉଛି ତାକୁ ହିଁ ସେମାନେ ଗ୍ରହଣ କରୁଛନ୍ତି, ଯାହାକି ଗୋଟିଏ ସାମାଜିକ ସଂସ୍କାରର ପରିବର୍ତ୍ତନ ଧାରା ଦେଖଉଛି। ଏହାଦ୍ୱାରା ସାମାଜିକ ସଂସ୍କାରର ପରିବର୍ତ୍ତନ ହେଇପାରିବ। ଆମେ ଯୋଉ ଗୋଟେ ଅନ୍ଧବିଶ୍ୱାସକୁ ନେଉଥିଲେ ସେଗୁଡାକ ଆଉ ଅନ୍ଧବିଶ୍ୱାସକୁ ସେମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁ। ସେହିପରି ଆଉ ଗୋଟେ ଦେଖନ୍ତୁ, ବୈଜ୍ଞାନିକ ବା ଜ୍ଞାନ କୌଶଳରେ ବା ଟେକ୍ନୋଲୋଜି, ସାମାଜିକ ବିଚାରଧାରା କୁହନ୍ତୁ, ନୈତିକ ବିଚାରଧାରା ପ୍ରଭୃତିରେ ଯୁବପିଢି କଣ କରନ୍ତି, ଅଧିକ ସ୍ପଷ୍ଟ ହେବାକୁ ଚାହାନ୍ତି ସବୁଥିରେ, ଯାହାକି ଏକ ସୁସ୍ଥ ସମାଜ ଗଠନ କରିବାର ବାଟ ଦେଖାଇଥାଏ। ଏବଂ ଏଥିପାଇଁ ବର୍ତ୍ତମାନ ବହୁ ପ୍ରକାର ଶିକ୍ଷା ମଧ୍ୟ ସେମାନେ ପ୍ରାପ୍ତ କରୁଛନ୍ତି, ତାଙ୍କୁ ତାଲିମ ଦିଆଯାଉଛି, ଯାହାକି ଭବିଷ୍ୟତ ସମାଜକୁ ପ୍ରଭାବିତ ମଧ୍ୟ କରିବ। କିନ୍ତୁ ଯଦି ସେମାନେ ଏଇ ପ୍ରଗତି ମନୋଭାବ ନ ରଖିକିରି ଏବଂ ସେଠାରେ ନକାରାତ୍ମକ ମନୋଭାବ ଉତ୍ପନ୍ନ କରି ସେପରି କାର୍ଯ୍ୟ କରନ୍ତି, ତାହେଲେ ସମାଜର ଗତି କେବେ ହେଲେ ଉନ୍ନତି ହେଇପାରିବନି, ନିଶ୍ଚୟ ଅବନତି ହେବ। ତେଣୁ ତା ଦ୍ୱାରା ଭଲ ଆଡକୁ ଯିବ ନାହିଁ ସମାଜର ଭବିଷ୍ୟତ। ତେଣୁକରି ଆମେ ତାକୁ କଣ କରିବା, ସବୁବେଳେ ସକାରାତ୍ମକ ରଖିକିରି ତାକୁ କାର୍ଯ୍ୟର ସମ୍ମୁଖୀନ ହେଲେ ବା କାର୍ଯ୍ୟ କରିଲେ ଆମେ ଗୋଟେ ସୁସ୍ଥ ସମାଜ ଗଢି ପାରିବା। ବିଚାରଧାରା ଆଉ ଚିନ୍ତାଧାରା ସମ୍ପୂର୍ଣ୍ଣ ଅଲଗା କଥା। ବିଚାରଧାରା ଗୋଟେ ମତବାଦ ଦଉଛି, ଆଦର୍ଶ ନୀତି ଉପରେ ପରିଚାଳିତ ହଉଛି ଏସବୁ, କିନ୍ତୁ ଚିନ୍ତାଧାରା ହେଲା ଏଇଟା ଭାବିବାର ପଦ୍ଧତି। ଚିନ୍ତାଧାରା କିଏ ଭାବିବ, ଏଇଟା ମାନସିକ ଦୃଷ୍ଟିକୋଣରୁ ବିଚାରଧାରା, ଏଇଟା ଗୋଟେ ମଣିଷର ବ୍ୟକ୍ତିଗତ ଜୀବନ କଥା କୁହାଯାଉଛି ଚିନ୍ତା। ହଁ, ଏ ଚିନ୍ତା ବା ଭାବଧାରା ଯେତେବେଳେ ମନ ମଧ୍ୟକୁ ପ୍ରବେଶ କରେ ତାହା ମଣିଷର ମାନସିକ ଦୃଷ୍ଟିକୋଣରୁ ସୃଷ୍ଟି ହୋଇଥାଏ। ଏହା ସତ ଚିନ୍ତା ସୁଚିନ୍ତନ ହୋଇଥାଏ, ତାହା ଏକ ଚୁମ୍ବକୀୟ ଶକ୍ତି ପରି କିନ୍ତୁ ନିଜର ତଥା ପରିବେଶର ଗୋଟିଏ ବାତାବରଣ ସୃଷ୍ଟି କରିଥାଏ, ତା ଦ୍ଵାରା ଗୋଟେ ବାତାବରଣ ସୃଷ୍ଟି ହୋଇଥାଏ, ସେ ଭଲ ହଉ କିମ୍ବା ଖରାପ ହେଉ, ଯେମିତି ସକାରାତ୍ମକ ପ୍ରଭାବ

ପକାଇବା ସହ କାର୍ଯ୍ୟ ଯଦି ଆମେ ସକାରାତ୍ମକ କରିବା, ସତ୍କାର୍ଯ୍ୟ କରିବା, ତାହେଲେ ଆମର ଦିନକର ଜୀବନଚର୍ଯ୍ୟା ଭଲ ହବା ସଙ୍ଗେ ସଙ୍ଗେ ଆବଶ୍ୟକ ସୁଖମୟ ଜୀବନ ପ୍ରଥମେ ଆମେ ବିତେଇବା, ତାପରେ ଯାଇକି ସମାଜ ବିତେଇବ। ଆମେ ସୁଖ ଜୀବନ ହେଇପାରିଲେ ସିନା ଆମେ ଆଉ କାହାକୁ ସୁଖ ଜୀବନ ଦେଇପାରିବା। ସେମିତି ଆଉ ଗୋଟେ କଥା, ଯଦି ଆମେ ସକାଳୁ ଉଠି ଏକ ନକାରାତ୍ମକ ଚିନ୍ତା ଆଣିବା, ଦିନଚର୍ଯ୍ୟା ଆମର କେମିତି ହବ? ନକାରାତ୍ମକ ଭାବରେ ପରିଚାଳିତ ହବ, ଏବଂ ଆମେ ତାହା ଅନ୍ୟ ଉପରେ ବି ସେ ପ୍ରଭାବଟା ପଡିବ, ଏବଂ ସମାଜ ଉପରେ ସେ ପ୍ରଭାବ ପଡିବ। ତେଣୁକରି ସଦାବେଳେ ତ ପ୍ରଥମେ ନିଜ ଠାରୁ ଚିନ୍ତନଟା ଆରମ୍ଭ କରିବ, ସକାରାତ୍ମକ ଚିନ୍ତା ଯୋଉଟା କି ତୁମ ଜୀବନକୁ ସକାରାତ୍ମକ ଭାବରେ ପରିଚାଳିତ କରିବ। ଖରାପ ଚିନ୍ତା ନିଜର ନଷ୍ଟ କରିବା ସହ ପରିବେଶର ମଧ୍ୟ ନଷ୍ଟ କରିଥାଏ, ଅନ୍ୟମାନଙ୍କର ମଧ୍ୟ କ୍ଷତି କରିଥାଏ। ତେଣୁ ଆମେ ସବୁବେଳେ ଭଲ ଚିନ୍ତା କରିବା ଏବଂ ସେମିତି ଜୀବନଯାପନ ମଧ୍ୟ କରିପାରିବା।

0: କହିବାକୁ ଗଲେ ଯେପରି ବିହନ ଭଲ ହେଲେ ଗଛ ଭଲ ହୋଇଥାଏ, ଠିକ୍ ସେହିପରି ଆମର ବିଚାରଧାରା ଭଲ ଥିଲେ ଜୀବନ ମଧ୍ୟ ସୁନ୍ଦର ହୁଏ।
1: ଜଣେ ସକାରାତ୍ମକ ବିଚାରଧାରା ବ୍ୟକ୍ତି ସତ୍ୟବାଦୀ, ପରିଶ୍ରମୀ, ଶୃଙ୍ଖଳିତ ଆଉ ସହୃଦୟ ହୋଇଥାନ୍ତି।
0: ଆଉ ଅନ୍ୟପଟେ ଦେଖିବାକୁ ଗଲେ ନକାରାତ୍ମକ ବିଚାରଧାରା ମଣିଷକୁ ଅହଂକାର, ହିଂସା, ସ୍ୱାର୍ଥପରତା ଆଉ ଅସତ୍ୟ ପଥକୁ ନେଇଯାଇଥାଏ।
1: ତେଣୁ ଆମେ ସବୁବେଳେ ଚେଷ୍ଟା କରିବା ଭଲ ପୁସ୍ତକ ପଢ଼ିବା, କିଛି ମହାନ ବ୍ୟକ୍ତିଙ୍କର ଜୀବନର ଶିକ୍ଷା ନେବା, ଭଲ ଲୋକଙ୍କ ସଙ୍ଗତରେ ରହିବା,
0: ଆଉ ସବୁବେଳେ ସକାରାତ୍ମକ ଚିନ୍ତା କରିବା, ଯାହାକି ଆମ ବିଚାରଧାରାକୁ ଉନ୍ନତ କରିବାରେ ସାହାଯ୍ୟ କରିବ।
1: ବିଚାର ବଦଳିଲେ ଆଚରଣ ବଦଳେ, ଆଚରଣ ବଦଳିଲେ ଚରିତ୍ର ବଦଳେ, ଆଉ ଚରିତ୍ର ବଦଳିଲେ ଭାଗ୍ୟ ମଧ୍ୟ ବଦଳିଯାଏ।

ଶ୍ରୀ ସନାତନ ମିଶ୍ର ବଲାଙ୍ଗୀର। ବିଚାରର ଆଧାର ହେଉଛି ବିଚାରଧାରା। ଜଣେ ମଣିଷର ସକାରାତ୍ମକ ଗଠନମୂଳକ ଚିନ୍ତାଧାରା ହିଁ ବିଚାରଧାରା। ମୋ ପରିବର୍ତ୍ତେ ଆମେମାନେ ବ୍ୟକ୍ତିଗତ ସ୍ୱାର୍ଥର ଉର୍ଦ୍ଧ୍ୱରେ ରହି ସମଷ୍ଟିଗତ ଚିନ୍ତନ, ସରଳ ଜୀବନ, ଉଚ୍ଚ ଚିନ୍ତନ, ସମସ୍ତଙ୍କର ହିତରେ ମୋର ହିତ, ପଞ୍ଚଭୂତ ଠାରୁ ଆରମ୍ଭ କରି ପାର୍ଥିବ ଅପାର୍ଥିବ ବିଶ୍ୱର ପ୍ରତ୍ୟେକ ସ୍ଥଳରେ ସୁନ୍ଦରତାକୁ ଦେଖିବା, ଯୁକ୍ତାତ୍ମକ ଦିଗକୁ ଦେଖିବା ହେଉଛି ଉତ୍ତମ ବିଚାରଧାରାର ଲକ୍ଷଣ।

ଜୀବନର ଦିଗ ବଦଳିବା ପାଇଁ ଏକ ସକାରାତ୍ମକ ବିଚାରଧାରା ନିହାତି ଜରୁରୀ। ହିନ୍ଦୀରେ ଗୋଟେ କଥା ଅଛି, ଜୈସେ କର୍ନି ୱେସେ ଭନ୍ନି। ଏବଂ ଆମେ ସବୁବେଳେ ଭଲ ଖୋଜିବା ପାଇଁ ଚେଷ୍ଟା କରିବା। ଗୋଟେ କଥା ଥିଲା, ବୁରା ଯୋ ଦେଖନ ମେ ଚଲା, ବୁରା ନା ମିଲେ କୋଇ, ଯୋ ବୁରା ଢୁଣ୍ଡା ମେନେ ମୂଷା ବୁରା ନା କୋଇ। ଦୋଷଦର୍ଶୀ ନ ହୋଇ ଗୁଣଦର୍ଶୀ ହେବା, ଏଟା ଗୋଟେ ବିଚାରଧାରାର ଲକ୍ଷଣ। ଧରନ୍ତୁ ଗୋଟେ ଗ୍ଲାସ ଅଛି, ଗ୍ଲାସରେ ଅଧ ପାଣି ଅଛି, ଆମେ ତାକୁ ଅଧା ଖାଲି ନ କହି ଅଧା ପାଣି ଅଛି ବୋଲି କହିବା, ଏହା ହଉଛି ଏକ ଉତ୍ତମ ବିଚାରଧାରା। ଯେମିତି ଧରନ୍ତୁ ଦସ୍ୟୁ ରତ୍ନାକର, ସେ ମଧ୍ୟ ସାଧୁ ସମ୍ପର୍କରେ ଆସି ବାଲ୍ମୀକି ହୋଇପାରିଥିଲେ। ଏବଂ ଆଉ ଗୋଟେ ଓଡ଼ିଆରେ କଥା ଅଛି, କୁସୁମ ପରସେ ପଟ ନିସ୍ତରେ। ସାଧାରଣତଃ ପଟକୁ କେହି ପଚାରନ୍ତି ନାହିଁ, କିନ୍ତୁ ସେଥିରେ ଗୋଟେ ମାଳା ଗନ୍ଥି ଦେଲେ ଫୁଲର ପରସରେ ପଟର ମଧ୍ୟ ସୁନାମ ବଢ଼ିଯାଏ। ଆମର ପ୍ରକୃତିରେ ବିଚାରଧାରା ଯଦି ଆମର ବଦଳେଇ ପାରିବା, ତେବେ ଆମ ଜୀବନ ସରସ ସୁନ୍ଦର ଏବଂ ସୁଖମୟ ହେବ। ଯେମିତି ଉଚ୍ଚ ବିଚାରଧାରା ଜଣେ ରଖୁଛି, ତେବେ ତା ପ୍ରତ୍ୟେକ କ୍ଷେତ୍ରରେ ତାହା ପ୍ରତିଫଳିତ ହୁଏ।

ପ୍ରକୃତରେ ସମ୍ପତ୍ତି ଆଜି ଅଛି କାଲି ରହେ ନାହିଁ, ତେଣୁ କୁହାଯାଏ ମନି କମ୍ସ ମନି ଗୁଜ୍। ତେଣୁ ସାଧୁ ସନ୍ଥ ମହାତ୍ମା ଜ୍ଞାନୀ ଗୁଣୀ ଏବଂ ସମାଜର ବରେଣ୍ୟ ବ୍ୟକ୍ତି ଏମାନଙ୍କର ଯେଉଁ ଓଜନ ଥାଏ, ସାଧାରଣତଃ ଧନ ସମ୍ପତ୍ତି ଥିଲା ବ୍ୟକ୍ତିଙ୍କୁ କିଏ ଏତେ ଆଦର, ହୁଏତ ସ୍ୱାର୍ଥ ପାଇଁ କରନ୍ତି କିନ୍ତୁ ଏତେ ଆଦର କରନ୍ତି ନାହିଁ। ସଂସ୍କୃତ ଶ୍ଳୋକ ଅନୁସାରେ ବିଦ୍ୱାନ ସର୍ବତ୍ର ପୂଜ୍ୟତେ, ଅର୍ଥାତ୍ ଯାହାର ବିଚାରଧାରା ଉଚ୍ଚ ତାକୁ ସମସ୍ତେ ପୂଜା କରନ୍ତି। ଯେମିତି ଧରନ୍ତୁ ଆମର ବିବେକାନନ୍ଦ, ବିବେକାନନ୍ଦଙ୍କୁ ଆମ ଭାରତର କଣ ବିଶ୍ୱର ସମସ୍ତେ ଜାଣନ୍ତି, କାରଣ ତାଙ୍କର ବିଚାରଧାରା ଗୋଟେ ଦିଗ୍ଦର୍ଶନ ସମଗ୍ର ବିଶ୍ୱକୁ ଦେଉଥିଲା। ତେଣୁ ବ୍ୟକ୍ତିର ସମ୍ପତ୍ତି ବଡ଼ ନୁହେଁ, ବ୍ୟକ୍ତିର ବ୍ୟକ୍ତିତ୍ୱ ଏବଂ ବିଚାରଧାରା ହିଁ ଗୋଟେ ସମାଜର ଗଠନରେ ସହଯୋଗ କରେ। ପ୍ରକୃତିରେ ମଣିଷ ନିଜେ ହିଁ ନିଜର ଭାଗ୍ୟ ନିର୍ମାତା, ନିଜର ଭାଗ୍ୟ ନିଜେ ଗଠନ କରେ। ସେ ସକାରାତ୍ମକ ଦିଗରେ ଯାଇ ଯେଉଁ ଉନ୍ନତି କରିପାରେ, ମାନେ ନକାରାତ୍ମକ ଦିଗରେ ସେତେ ପଛକୁ ସେ ଫେରିଯାଏ। ସ୍ୱଭାବ ଗଙ୍ଗାଧର ମେହେର କହିଥିଲେ, ଜାମନ ଯେପରି ତା ପାଇଁ ସେପରି ଫଳ ରଖିଥାଏ ବିଶ୍ୱ, ଉଚ୍ଚ ମନା ଉଚ୍ଚ ଅମୃତ ଲଭଇ ନିଚ ମନା ଲଭେ ବିଷ। ଏବଂ ଆମେ ସକାରାତ୍ମକ ବିଚାର ରଖି ସକାରାତ୍ମକ ଦିଗରେ ନିଜକୁ ବଢ଼ାଇଲେ ନିହାତି ଭାବରେ ଆମର ବିଚାର ଅନୁସାରେ ଫଳ ମିଳିବ। ଗୋଟେ ଉଦ୍ୟୋଗୀ ଜନ ଲକ୍ଷ୍ମୀ ନନ୍ଦନ ହୁଅନ୍ତି କାଳେ କାଳେ, କପାଳେ ଥିଲା ଦୈବ ଦେଲା ପୁରୁଷା ଧମ ଭାଳେ। ଭଲ ଚିନ୍ତାଧାରା ମନରେ ପୋଷଣ କରି ଆମେ ଯଦି ସେ ଦିଗରେ କିଛି କରିବା ପାଇଁ ଚେଷ୍ଟା କରିବା, ଏବେ ମଧ୍ୟ ଆମେ ଦେଖୁଥିବା ସମାଜରେ ଏଇ ଯୋଉ ଗ୍ରୀଷ୍ମ ଋତୁରେ କେତେଜଣ କ'ଣ କଲେ, ତାଙ୍କର ଚିନ୍ତାଧାରା ଅନୁସାରେ କାହାକୁ ଜଳଦାନ କଲେ, କାହା ପାଇଁ କିଛି ମେଡିସିନର ବ୍ୟବସ୍ଥା କଲେ। ଆମେ ଦେଖିଥିବା କରୋନା କାଳରେ ମଧ୍ୟ ଏତେ ନିୟମ କାନୁନ ଥିଲା, ତଥାପି ମଧ୍ୟ ଲୋକ ଯାହାର ଉଚ୍ଚ ବିଚାରଧାରା ଥିଲା ସେମାନେ ସମାଜ ପାଇଁ କିଛି କିଛି କାମ କଲେ, ନିଜ ଜୀବନକୁ ପାଣି ଛଡ଼ାଇ।

ସକାରାତ୍ମକ ବିଚାରଧାରା ଆଣିବା ପାଇଁ ଆମେ ଆମ ବିଦ୍ୟାଳୟରେ ଆମ ରୁଟିନ୍ରେ ନୈତିକ ଆଧ୍ୟାତ୍ମିକ ଶିକ୍ଷା ନାମକ ଗୋଟିଏ ଆମେ ପ୍ରଚଳନ କରିଛୁ। ତାହା ଅଲ୍ ଓଡ଼ିଶାରେ ପ୍ରଚଳିତ ହେଉଛି ଏବଂ ସେଥିରେ ଆମ କ'ଣ କହନ୍ତି ପିଲା ଆମେ ପୁରା ପ୍ରାକ୍ଟିକାଲ କରୁଛୁ। ସେମାନେ ଗଛରେ ପାଣି ଦିଅନ୍ତୁ, ଗଛ କେମିତି ବଢ଼ିବ ଏବଂ ତାଙ୍କର କଥାବାର୍ତ୍ତା କେମିତି ସକାରାତ୍ମକ ଦିଗରେ ଯିବ। ଜଣେ ଖାଦ୍ୟ ଆଣି ନାହିଁ, ତା ପାଇଁ ଆମେ କେମିତି ଭାବରେ ତାକୁ ଖାଦ୍ୟ ବଣ୍ଟନ କରିପାରିବା ବା ସହଯୋଗ କରିପାରିବା ଏବଂ କଥାବାର୍ତ୍ତା କହିଲା ବେଳେ ତାଙ୍କର ନକାରାତ୍ମକ ଚିନ୍ତାଧାରା ନ ଆସି ସକାରାତ୍ମକ ହେବା ପାଇଁ, ମାନେ ନାସ୍ତି ସୁଯୋଗ ନ ଆସି ଅସ୍ତି ସୁଯୋଗ ବାକ୍ୟ କେମିତି ଆସିବ, ସେଥିପାଇଁ ଆମେ ଆମର ପ୍ରଶିକ୍ଷଣ ସେମାନଙ୍କୁ ଦେଉଛୁ ଏବଂ ପ୍ରାର୍ଥନା କାଳ ଅନୁସାରେ ପ୍ରତିଦିନ ଆମେ ମହାପୁରୁଷମାନଙ୍କର ଯେଉଁ ଚିନ୍ତାଧାରା ସେହି ଚିନ୍ତାଧାରାକୁ ତାଙ୍କ ଆଗରେ ଉପସ୍ଥାପନ କରୁଛୁ।

ମୋର ଜୀବନରେ ପାଠ ସମାପ୍ତ ପରେ ଆମେ ଯେଉଁ ଯୋଜନାରେ ପଶିଲୁ, ତାପରେ ଆମେ ଦେଖିଲୁ ଯେ ନାଇଁ, ସମାଜ ପାଇଁ କିଛି କରିବାର ଆବଶ୍ୟକତା ଅଛି। ତେଣୁ ଆମେ ନିଜର ପଢ଼ାପଢ଼ି ସରି ସାରିଲା ପରେ, ଶିକ୍ଷାଦାନ ପରେ ମଧ୍ୟ ଆମେ ସମାଜକୁ ଯାଉଛୁ। ସମାଜରେ ପାଞ୍ଚ ଲୋକଙ୍କ ସହିତ କଥାବାର୍ତ୍ତା କରି କିପରି ଭାବରେ ଆମେ କିଛି ପରିବର୍ତ୍ତନ କରିପାରିବା, ତାଙ୍କ ମନରେ ଜଣେ ଧରନ୍ତୁ ଆସିକି ଆମ ସହିତ ଉଚ୍ଚ ଭାବରେ ଉଚ୍ଚବାଚ ହୋଇ କଥାବାର୍ତ୍ତା କରୁଛନ୍ତି, କିନ୍ତୁ ଆମେ ତାଙ୍କ ସହିତ ଏପରି ଆଚରଣରେ କଥା ହଉଛୁ, ଏପରି ତାଙ୍କୁ ସକାରାତ୍ମକ ଦିଗରେ ଧରି ଆଣୁଛୁ, ଯାହାଦ୍ୱାରା ସେମାନେ ଆମ ସହିତ ମିତ୍ରବତ ଆଚରଣ କରୁଅଛନ୍ତି ଏବଂ କେବେ ମଧ୍ୟ ମାନେ ଆଉ ସେମାନେ ନକାରାତ୍ମକ କଥା କହୁନାହାନ୍ତି। ତେଣୁ ଏବେ ମୁଁ ଯାହା ଅନୁଭବ କରିଛି, ମାନେ ମୋ ପାଖକୁ ଯିଏ ଆସନ୍ତି ବା ମୁଁ ଯାହା ସହିତ ସମ୍ପର୍କ ରଖେ, ପ୍ରାୟ ମାନେ ଆମେ ଚେଷ୍ଟା କରୁ ଯେ ସେମାନେ ସମସ୍ତେ ସକାରାତ୍ମକ ଦ୍ୱାରା ଯେଉଁ କାର୍ଯ୍ୟ ହୋଇପାରିବ, ନକାରାତ୍ମକ ଦ୍ୱାରା ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ହୋଇପାରିବ ନାହିଁ। ତେଣୁ ମନର ବିଚାର ଯଦି ଠିକ ରହିଲା, ତେବେ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ନିହାତି ଭାବରେ ସମ୍ଭବ ହୋଇପାରିବ।

ବିଚାରଧାରା ବଦଳିଲେ ଭାଗ୍ୟ ବଦଳିବ, କାରଣ ଭାଗ୍ୟ ଗୋଟେ ସ୍ୱତନ୍ତ୍ର କେଉଁଠି ନଥାଏ। ମଣିଷ ନିଜେ ନିଜର ଭାଗ୍ୟ ନିର୍ମାଣ କରେ, ଆଉ ଭାଗ୍ୟ ନିର୍ମାଣ କରିବା ପାଇଁ ଯଦି ଗୋଟିଏ ଭଲ ପରିବେଶ ଏବଂ ଭଲ ବାତାବରଣ ସେ ସୃଷ୍ଟି କରିପାରିଲା, ତେବେ ସେ ଭାଗ୍ୟ ବଦଳି ପାରିବ। ମାନେ ଜଣେ ଗୋଟେ ଗୋଷ୍ଠୀକୁ ଯାଇକରି ବା ଗୋଟେ ଜାଗାକୁ ଯାଇକରି ସେ ନିଜେ ଯଦି ଠିକ ହେଇଗଲା, ଆପ୍ ଭଲା ତ ଦୁନିଆ ଭଲ, ନିଜେ ଯଦି ଠିକ ହେଇଗଲା ତେବେ ସେ ଦୁନିଆକୁ ଚେଞ୍ଜ କରିପାରିବ। କିନ୍ତୁ ସେ ଯଦି ଭାବିବ ଯେ ସମସ୍ତେ ଭୁଲ କରୁଛନ୍ତି ମୁଁ ମଧ୍ୟ ଭୁଲ କରିବି, ତେଣୁ ତାର ନକାରାତ୍ମକ ଭାବନା ପଳେଇ ଆସିବ। ତ ଆମେ ନିଜର ଭାଗ୍ୟ ବଦଳିବା ପାଇଁ ନିହାତି ଭାବରେ ଗୋଟେ ଚିନ୍ତାଧାରା, ଉଚ୍ଚ ଚିନ୍ତାଧାରା ପୋଷଣ କରିବା, ଏବଂ ସବୁବେଳେ ଆମେ ଯୋଉ ଗୋଟେ ଲକ୍ଷ୍ୟ ରହିଛି ଯେ ନାଇଁ ଆମେ ମାନେ ଗୋଟେ ସଂସ୍କୃତ ଶ୍ଳୋକ ଅଛି, ମହାଜନ ଜେନ ଗତଃ ସ ପନ୍ଥା, ଅର୍ଥାତ୍ ମହାଜନ ମାନେ ଯେଉଁ ପଥ ଦେଖାଇଅଛନ୍ତି ସେଇ ରାସ୍ତାରେ ଆମେ ଯଦି ଯିବା ତେବେ ନିହାତି ଭାବରେ ଆମର ଉନ୍ନତି ହେବ ଏବଂ ଭାଗ୍ୟ ବଦଳି ପାରିବ। ଏକ ସୁସ୍ଥ ସମାଜ ଗଠନ ପାଇଁ ଆମର ଭାରତୀୟ ସଂସ୍କୃତି କହେ ବସୁଧୈବ କୁଟୁମ୍ବକମ୍, ଅର୍ଥାତ୍ ଇଏ ନିଜର, ଇଏ ତାର, ଇଏ ମୋର, ଏଇ ଭାବନା ନ ରଖି ଏଇ ବସୁଧା ଆମର ପରିବାର, ଏଇ ଭାବନା ଆମେ ରଖିବା। ଆଉ ମଧ୍ୟ ଭାରତୀୟ ସଂସ୍କୃତି କହେ ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖଂ ଭାଗ ଭବେ, ଅର୍ଥାତ୍ ଆମେ ନିଜଠାରୁ ଆରମ୍ଭ କରିବା। ଯେମିତି ହମ୍ ବଦଲେଙ୍ଗେ ଯୁଗ ବଦଲେଗା, ଏଇ ଯୋଉ ଜିନିଷ ଅଛି, ଏଇ ଯୋଉ ନାରା ଅଛି, ଅର୍ଥାତ୍ ଆମେ ନିଜେ ସକାରାତ୍ମକ ହେବା, ସମାଜକୁ ଗୋଟିଏ ସୁସ୍ଥ ସମାଜ ଗଠନ କରିବା ପାଇଁ ସକାରାତ୍ମକ ବାର୍ତ୍ତା ଦେବା, ଏବଂ ସମାଜର ଯଦି ଆମେ ସମସ୍ତେ ସକାରାତ୍ମକ ହେଇଯିବେ ତେବେ ଏବେ ଯେଉଁ ଦ୍ୱେଷ, କ୍ରୋଧ ଏବଂ ବିଭିନ୍ନ ପ୍ରକାର ଅନ୍ୟାୟ, ଅତ୍ୟାଚାର ଏବଂ ବିଭିନ୍ନ ପ୍ରକାର କଳୁଷିତ ବାତାବରଣ ରହୁଛି, ଆମଠାରୁ ଆରମ୍ଭ କରି ଆମେ ଯଦି ଚିନ୍ତା କରିବା ତେବେ ଧୀରେ ଧୀରେ ଏକ ସୁସ୍ଥ ସମାଜ ଆମେ ଗଠନ କରିପାରିବା।

ଶେଷରେ ମୁଁ କହିବାକୁ ଚାହିଁବି ଯେ ଆମର ସମସ୍ତଙ୍କର ବିଚାରଧାରା ନିହାତି ଭାବରେ ଆଧ୍ୟାତ୍ମିକତା ଦିଗକୁ ଗତି କରୁ। ଆମେ ସମସ୍ତେ ମହାପୁରୁଷମାନଙ୍କ ଜୀବନରୁ କିଛି କିଛି ଶିଖିବା ଏବଂ ତାହାକୁ ଜୀବନରେ ପ୍ରଣୟନ କରିବା, ଆଉ ଆମର ଯେଉଁ ଭାଇଚାରା ଅଛି ଭାଇଚାରାକୁ ବଜାୟ ରଖିବା ଏବଂ ଭାଇଚାରା ବଜାୟ ରଖି ସଂକୀର୍ଣ୍ଣ ସ୍ୱାର୍ଥକୁ ନିଜର ଜଳାଞ୍ଜଳି ଦେବା। ମହାପୁରୁଷମାନଙ୍କର ଜୀବନକୁ ପଢ଼ି ସେମାନଙ୍କଠାରୁ ଆମେ ଯଦି କିଛି ଗ୍ରହଣ କରିପାରିବା ତେବେ ଆମର ବିକାଶ ତ୍ୱରାନ୍ୱିତ ହେବ ଏବଂ ଆମ ଚିନ୍ତାଧାରା ଦ୍ୱାରା ହିଁ ଆମର ସମାଜ ସୁରକ୍ଷିତ ହୋଇପାରିବ, ବ୍ୟବହୃତ ହୋଇପାରିବ।

0: ସୁନ୍ଦର ସ୍ମୃତି ଆମ ଜୀବନର ଅମୂଲ୍ୟ ସମ୍ପଦ, ଆଉ ସୁନ୍ଦର ବିଚାରଧାରା ହେଉଛି ସେହି ସମ୍ପଦକୁ ସଠିକ୍ ଦିଗରେ ପରିଚାଳିତ କରିବାର ଶକ୍ତି। ସ୍ମୃତି ଆମକୁ ଅତୀତ ସହ ଯୋଡ଼େ, ଆଉ ବିଚାରଧାରା ଆମ ଭବିଷ୍ୟତକୁ ଗଢ଼େ।
1: ଯଦି ଆମର ଚିନ୍ତାଧାରା ସକାରାତ୍ମକ ହୁଏ, ତେବେ ପ୍ରତ୍ୟେକ ଅନୁଭୂତି ଗୋଟିଏ ଗୋଟିଏ ଶିକ୍ଷାରେ ପରିଣତ ହୁଏ, ଆଉ ଆମର ପ୍ରତ୍ୟେକଟି ସ୍ମୃତି ଜୀବନର ପ୍ରେରଣା ପାଲଟିଯାଏ।
0: ତେବେ ଆସନ୍ତୁ ନା, ଭଲ ଭଲ ସ୍ମୃତିକୁ ସାଇତି ରଖିବା, ଭଲ ବିଚାରକୁ ଆପଣେଇବା, ଆଉ ଆମ ନିଜର ଜୀବନକୁ ସୁନ୍ଦର କରିବା ସହିତ ସମାଜକୁ ମଧ୍ୟ ସୁନ୍ଦର କରିବା।
1: ହଁ, ଆଉ ଏହି ସୁନ୍ଦର ବାର୍ତ୍ତା ସହ ଆଜିର ଗବାକ୍ଷ କାର୍ଯ୍ୟକ୍ରମରୁ ଆମେ ବିଦାୟ ନେଉଛୁ।
0: ପୁଣି ନୂଆ ଚିନ୍ତା, ନୂଆ ପ୍ରେରଣା ଆଉ ନୂଆ ଆଶା ସହିତ ଆପଣଙ୍କ ପାଖରେ ଉପସ୍ଥିତ ହେବୁ। ସେ ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ, ଆଉ ସକାରାତ୍ମକ ବିଚାରଧାରା ସହିତ ଆଗକୁ ବଢ଼ନ୍ତୁ। ଗବାକ୍ଷରେ ଆଜି ଶୁଣିଲେ ବିଚାରଧାରାର ପ୍ରଥମ ଭାଗ। ତେବେ ଆଜି ତ ସମୟ ହେଲାଣି, ଆଜିର ଗବାକ୍ଷରୁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ରଞ୍ଜନ।
1: ମୁଁ ସୁପ୍ରଭା। ନମସ୍କାର।

ସବୁବେଳେ ବିଚାରଧାରା ସକାରାତ୍ମକ ହେଉ, ବିଚାର ସବୁବେଳେ ନିରପେକ୍ଷ ହେଉ, ସୁବିଚାର ସବୁବେଳେ ସୁନ୍ଦର ଜୀବନକୁ କଳୁଷିତ ହେବାରୁ ମୁକ୍ତ କରୁଥାଉ। ସହଜ ସରଳ ଢଙ୍ଗରେ ସୁନ୍ଦର ବିଚାରଧାରାକୁ ନେଇ ସ୍ମୃତି ସବୁ ସାହିତ୍ୟ ହେଉଥାଉ। ସ୍ମୃତିର ପାଉଁଶ ତଳୁ ଜୀବନ ଉଙ୍କି ମାରୁଥାଉ। ଆଜି ପାଇଁ ଗବାକ୍ଷ ଏତିକି। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ଇଂଲଣ୍ଡଠାରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଓମେନ୍ସ ଟି20 କ୍ରିକେଟ୍ ୱାର୍ଲ୍ଡ କପ୍ 2026 ଖେଳର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେକର ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଆଜି ରାତି 10:30 ଖେଳ ଶେଷ ହେବା ପର୍ଯ୍ୟନ୍ତ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ଜାଣିବେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବ ରାତି 7:30।

ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କର ମହାସ୍ନାନ ଉତ୍ସବ ଓ ଗଜାନନ ବେଶ ପର୍ବ ସରିବା ପରେ ତିନି ଠାକୁର ପହଣ୍ଡି ବିଜେ ହୋଇ କଳାହାଟ ଦ୍ୱାରଠାରୁ ଚନ୍ଦନ ଅର୍ଗଳି ମଧ୍ୟସ୍ଥ ଅଣସର ପିଣ୍ଡିରେ ଅବସ୍ଥାନ କରନ୍ତି। ଏହି ସମୟରେ ଠାକୁରମାନେ ଅଣସର ତାଟି ନିର୍ମିତ ଗୃହରେ ରୁହନ୍ତି। ଏହାକୁ ଅଣସର ଗୁମୁଟି କୁହାଯାଏ। ଅଣସରର ଐତିହ୍ୟ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ଦାରୁ ପ୍ରାପ୍ତ ହୋଇ 15 ଦିନ ଧରି ଗୁପ୍ତରେ ବିଗ୍ରହ ନିର୍ମାଣ କରିଥିଲେ।

0: ବିଗ୍ରହମାନେ ଅଣସର ଗୃହରେ ଅବସ୍ଥାନ କରୁଥିବାରୁ ତାଙ୍କ ଅନୁପସ୍ଥିତିରେ ଚିତ୍ରକରମାନଙ୍କ ଦ୍ୱାରା ପ୍ରସ୍ତୁତ ଅଣସର ପଟି ଦେବତା ପୂଜା ପାଇଥାନ୍ତି। ଶେଷଦେବ ବଡ଼ ଠାକୁରଙ୍କ ବାଡ଼ରେ ରାମକୃଷ୍ଣ ନୃସିଂହଙ୍କର, ଭୁବନେଶ୍ୱରୀଙ୍କ ବାଡ଼ରେ ଶ୍ରୀଦେବୀ ଓ ଭୂଦେବୀ, ମହାନାରାୟଣଙ୍କ ବାଡ଼ରେ ଦୋଳଗୋବିନ୍ଦ ଓ ମଦନ ମୋହନଙ୍କ ସ୍ଥାପନା ହୋଇଥାଏ। ଚିତ୍ର ତ୍ରିମୂର୍ତ୍ତି ଓ ସପ୍ତମୂର୍ତ୍ତିଙ୍କୁ ମିଶାଇ ଦଶାବତାର ବୋଲି କୁହାଯାଏ। ସ୍ନାନ ପୂର୍ଣ୍ଣିମା ପରଠାରୁ ବିଜୟ ଅମାବାସ୍ୟା ପର୍ଯ୍ୟନ୍ତ ବିଜନତାରେ ବାସ କରୁଥିବା ଠାକୁରମାନଙ୍କର ସେବା ଓ ପୂଜାନୀତି ଭିନ୍ନ ପ୍ରକାରର। ତେବେ କ'ଣ କ'ଣ ସେ ସେବା ଓ ପୂଜାର ପରମ୍ପରା, ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ଏହି ଅଣବସର ନୀତି ଆମର ନୀଳାଦ୍ରି ମହୋଦୟ 15 ଅଧ୍ୟାୟରେ ଉଲ୍ଲେଖ ଅଛି। ସ୍ନାନ ପୂର୍ଣ୍ଣିମା ଦିନ ରାତିରେ ପହଣ୍ଡି ହୋଇ ଠାକୁରମାନେ ସ୍ନାନବେଦୀରୁ ଫେରି ଶ୍ରୀମନ୍ଦିରର ଅଣବସର ବା ଅନସର ଘରେ ପିଣ୍ଡିରେ ପହଞ୍ଚିବା ପରେ ସେଠାରେ ଅବସ୍ଥାନ କରନ୍ତି, ଯୋଉଟାକି ଭିତର କାଠର ପାଖରେ। ଅଣବସର ପିଣ୍ଡିରେ ରହିବା ପରେ ଦୈତାପତିମାନେ ଶ୍ରୀଜୀଉଙ୍କର ବର୍ଷ ତମାମ ଲାଗି ହୋଇଥିବା ସୁନା ଚିତା ରାହୁରେଖା ଏକୁ ଓଲାରି ଭଣ୍ଡାର ମେକଅପ୍ ଏବଂ ତଡ଼ୌକରଣଙ୍କର ଜିମା ମଣତୀ ଦିଅନ୍ତି। ଏହା ହେଉଛି ସେଦିନର କାର୍ଯ୍ୟ। ସ୍ନାନ ପୂର୍ଣ୍ଣିମା ଠାରୁ ଅମାବାସ୍ୟା ଯାଏ ଏହି ଅଣବସର ନୀତି 15 ଦିନ ଚାଲିଥାଏ ଏବଂ ନବକଳବଳ ସମୟରେ ଏହାର ସମୟ 45 ଦିନ ଥିବାରୁ ଏକୁ ମହା ଅଣବସର ମଧ୍ୟ କୁହାଯାଏ। ଏହି ଅଣବସର ଘରେ କୋଠସୁଆଁ ସେବକମାନେ ଅଣବସର ପିଣ୍ଡିକୁ ଚାରିପଟେ ବାଉଁଶ ତାଟି ଦ୍ୱାରା ଘୋଡ଼ାଇ ଦିଅନ୍ତି। କେବଳ ଧୁକୁଡ଼ି ଦ୍ୱାର ମାନେ ମୁକ୍ତିମଣ୍ଡପ ସାମ୍ନାର ଗେଟ୍ରେ ଚୋରା ବାଟ ଥାଏ। ଅଣବସ ଭିତରକୁ କେବଳ ଦୈତାବତୀ ଛଡ଼ା ଅନ୍ୟ କେହି ଯାଇପାରନ୍ତି ନାହିଁ। ଏହି ସମୟରେ ଠାକୁରମାନେ ଏକବସ୍ତ୍ର ପରିଧାନ କରୁଥିବାରୁ ଦୈତାପତି ସେବାୟତମାନେ ମଧ୍ୟ ସେବା କରିବାକୁ ଏକବସ୍ତ୍ର ପରିଧାନ କରି ଠାକୁରଙ୍କ ନିକଟକୁ ଯାଆନ୍ତି।

0: ଦଇତା ମାନେ ପତ୍ର ପୁଷ୍ପ ଫଳମୂଳ ଓ ପଣା ପାଣି ଦ୍ୱାରା ଦେବତାମାନଙ୍କୁ ଆରାଧନା କରିଥାନ୍ତି। ଏହି ସମୟରେ ଠାକୁରମାନଙ୍କଠାରେ ଲାଗି ହେଉଥିବା ଅଣସର ପଣା ପ୍ରସିଦ୍ଧ। ରାଘବ ଦାସ ମଠରୁ ଆସିଥିବା ଧୁଆ ମୁଗ ଓ ପଣସ ଠାକୁରମାନଙ୍କଠାରେ ଲାଗି ହୁଏ। ଏହାକୁ ମୈଲମ ଭୋଗ ବା ଅଣସର ଚକଟା ଭୋଗ କୁହାଯାଏ।
1: ଦେବସ୍ନାନ ପୂର୍ଣ୍ଣିମା ଦିନ ରାତିଠାରୁ ଅଣସର ଆରମ୍ଭ କରାଯାଏ। ଯେହେତୁ ଠାକୁରମାନେ ବିଳମ୍ବ ରାତିରେ ଯାଉଛନ୍ତି, ଅଣବସରର ଏକ ଦିନ ଖଲର ହୋଇଯାଉଛି ସମୟ ଅଭାବରୁ, କିନ୍ତୁ ଅଣବସରର ପନ୍ଦର ଦିନ ସେହିଦିନଠାରୁ ରାତ୍ରରୁ ଆରମ୍ଭ ହୁଏ। ଅଣବସରର ଦ୍ୱିତୀୟ ଦିନ ଓଦା ଲୁଗା ଠାକୁରମାନଙ୍କର ଯେଉଁ ସେନାପଟା ଲାଗି ହୋଇ ପହଣ୍ଡି ବିଜେ କରି ରତ୍ନ ସିଂହାସନରୁ ସ୍ନାନବେଦୀକି ଯାଇଥାନ୍ତି, ଯେଉଁ ସେନାପଟାର ଓଦା ଲୁଗାଗୁଡ଼ିକ ଦ୍ୱିତୀୟ ଦିନ ତିଥିରେ ତାକୁ ଦୈତାପତି ସେବାୟତମାନେ ତାଙ୍କ ଶିରଙ୍ଗରୁ ବାହାର କରନ୍ତି। ଶିରଙ୍ଗ ଫିଟା ପରେ ପଞ୍ଚମୀ ଦିନ ଫୁଲୁରୀ ତେଲ ଲାଗି କରାଯାଏ। ଫୁଲୁରୀ ତେଲ ହେଉଛି ଆମର ରାଶି ତେଲ, ଯେଉଁ ରାଶି ତେଲର କି ବର୍ଷ ତମାମ ସୁଗନ୍ଧ ଫୁଲ ଏବଂ ସୁଗନ୍ଧ ଜିନିଷ ପଡ଼ି ଓଡ଼ିଆ

ର ମାଟି ତଳେ ପୋତା ହୋଇ ରହିଥାଏ। ତା ଦେହରେ ରାଶି ତଳ ମିଶି ଠାକୁରଙ୍କ ଦେହରେ ତିନି ବାଡ଼ରେ ଦୈତାପତି ମାନେ ତାକୁ ଶ୍ରୀରଙ୍ଗରେ ଲଗାନ୍ତି। ତାହାକୁ ଫୁଲୁରୀ ଲାଗି ତେଲ ଲାଗି କୁହାଯାଏ।

0: नवमी दिन राशि तल और झुणा लेपन कराए मसृण लेप कहुए दशमी दिन तीनोटी चकार त्रिमूर्ति विजे कराए चका विजे कहुए कस्तूरी कुंकुम और चंदन लेपन कराए त्रयोदशी दिन विग्रह मानक घणा पाठ और खड़ी लगी कराए घणा लगी और खड़ी लगी कहुए एही दिन विग्रह मानकु रंजित करी चित्र विचित्र करा जाए। एही दिन रात्र रे ओढ़ा लगी हुए त्रयोदश और चतुर्दश दिन दत्त खटणी निजोग चित्र कार्य करी थांती। यहा परे नूतन वस्त्र और तुलारे निर्मित गोल तकिया उपरे विग्रह माने विजे करी थांती। यहा कु चौका असरप लगी कहा जाए। एही नीति अणसर कालीन शेष नीति
1: षष्ठी तिथि दारु नवमी तिथि पर्यंत ठाकुर ओसो लागि करा जाए। ये होची झुणारे आमर अणसर सुदुसुआर सेवायत अछंती सेमाने अणसर घरे तांकर झुणा बाटी ओसो तयारी आणिकि दैतापति सेवक मानंकु दियंती। एहा षष्ठी थारु नवमी पर्यंत करा जाए। दशमी दिन ठाकुर चका विजे करा जाए एवं दशमी दिन दशमूल मध्य आपणकर वैद्य सेवायतक मानंक थारु मंदिर को आसे। ଏହି ଦଶମୂଳ ଏକାଦଶୀ ଦିନ ଚନ୍ଦନ ଲାଗି ସର୍ବାଙ୍ଗ ହୁଏ। ସର୍ବାଙ୍ଗ ଲାଗି ହେଇସାରିଲା ପରେ ଦଶମୂଳ ପଞ୍ଚନ ଭୋଗ କରାଯାଏ ଏବଂ ଦଶମୀ ପର୍ଯ୍ୟନ୍ତ ଠାକୁରମାନେ ଏକ ବସ୍ତ୍ର ମାନେ ଧଳା ବସ୍ତ୍ର ପିନ୍ଧନ୍ତି ଏବଂ ଧଳା ଫୁଲ ବ୍ୟବହାର କରାଯାଏ। ଦ୍ୱାଦଶୀ ଦିନ ହେଉଛି ରାଜପ୍ରସାଦ। ଠାକୁରର ଶ୍ରୀରଙ୍ଗରୁ ବାହାରିଥିବା ଶ୍ରୀରଙ୍ଗ ଫିଟା ଯେଉଁ ଚତୁର୍ଥୀ ତିଥିରେ ଯେଉଁ ଚନ୍ଦନ କରାଳ ସବୁ ଠାକୁରଙ୍କ ଦେହରୁ ବାହାରିଥାଏ ତାହା ଚତୁର୍ଦ୍ଦଶୀ ଦିନ ଭଣ୍ଡ ମାନେ ସକାଳ ଧୂପ ପରେ ଯେଉଁ ଭୋଗମଣ୍ଡପ ଭୋଗ ହୁଏ ତାପରେ ତିନି ବାଡ଼ର ବାଡ଼ଗ୍ରାହୀମାନେ ସେବାୟତମାନେ ଠାକୁରଙ୍କ ପାଖକୁ ରୂପା ଥାଳି ନେଇ ସେଥିରେ ସଜିତ ଭାବରେ ଚନ୍ଦନ କରାଳ ଆଣି ପଟୁଆରରେ ପଧାନୀ ଏବଂ ତଳୁଛମା ପାତ୍ରଙ୍କର ହାତ ପୈଠରେ ତାକୁ ସିଂହଦ୍ୱାର ଦେଇ ବଡ଼ଦାଣ୍ଡ ଦେଇ ରାଜପ୍ରସାଦକୁ ବିଜେ କରାନ୍ତି। ତ୍ରୟୋଦଶୀ ଦିନ ଘଣା ଲାଗି କରାଯାଏ। ଠାକୁରଙ୍କର ଏ ଯେଉଁ ଶ୍ରୀରଙ୍ଗର ପ୍ରତ୍ୟେକ ବର୍ଷ ଜଣେ ଜଣେ ଠାକୁରଙ୍କର ଘଣା ଲାଗି ଯଦି ଏଇ ବର୍ଷ ଜଗନ୍ନାଥଙ୍କର କରାଗଲା ତା ପରବର୍ଷ ଆପଣଙ୍କର ବଳଦେବ ଠାକୁରଙ୍କର ଘଣା ଲାଗି କରାଯାଏ। ଏହିପରି ଠାକୁରଙ୍କ ଶ୍ରୀରଙ୍ଗର ବାଇଶ ହାତର ପାଟ ଡୋରି ଠାକୁରଙ୍କ ପେଟରେ ଲାଗି କରାଯାଏ ଏବଂ ଶ୍ରୀରଙ୍ଗ ମୁଦାଯାଏ ଏବଂ ଶ୍ରୀରଙ୍ଗରେ ଯେଉଁ ଧଳା ଏ ଯେଉଁ କନାଟି ମୁହଁରୁ କଢ଼ାଯାଇଥାଏ ତାକୁ ମଧ୍ୟ ଖଳି ପ୍ରସାଦରେ ଆବରୋଧ କରାଯାଏ। ସେହି ଖଳି ପ୍ରସାଦ ଯେପରି ଭାବରେ ରାଜପ୍ରସାଦ ରାଜନହରକୁ ବିଜେ କରନ୍ତି ସେହିପରି ଭାବରେ ମଧ୍ୟ ଖଳିପ୍ରସାଦ ଦତ୍ତମହାପାତ୍ର ସେବାୟତ ଏବଂ ଦୈତାପତିମାନେ ଠାକୁରଙ୍କର ଏକାଦଶୀରେ ଲାଗିଥିବା ମାଳ ଫୁଲ ଦେଇ ଶ୍ରୀନଗର ଅଭିମୁଖେ ଭୋଗମଣ୍ଡପ ପରେ ବିଜେ କରନ୍ତି।

ଚତୁର୍ଦ୍ଦଶୀ ଦିନ ବନକ ଲାଗି କରାଯାଏ। ଏହି ବନକ ଲାଗି ଆମର ଦତ୍ତ ମହାପାତ୍ର ସେବାୟତମାନେ ଠାକୁରମାନଙ୍କୁ ବନକ ଲାଗି କରନ୍ତି ଏବଂ ଅମାବାସ୍ୟା ଦିନ ଭୋରୁ ଠାକୁରମାନଙ୍କର ଯେଉଁ ଦଶ ଅବତାର ମୂର୍ତ୍ତି ଠାକୁରଙ୍କ ସାମ୍ନାରେ ବସିଥାନ୍ତି ସେହି ଦଶ ଅବତାର ମୂର୍ତ୍ତିଙ୍କର ମଙ୍ଗଳାରତୀ ଏବଂ ଅବକାଶ ସରିବା ପରେ ଭିତରେ ଦୈତାପତି ସେବାୟତମାନେ ଜଗନ୍ନାଥଙ୍କୁ ଚକା ଅପସର ମସ୍ତକରେ ତକିଆ ଏବଂ ତଳେ ତକିଆ ଉପରେ ବସାଇବା ପରେ ତାକୁ ଚକା ଅପସର କୁହାଯାଏ। ଚକା ଅପସର ପରେ ଭିତର ତାଟି ଖୋଲାଯାଏ, ତାପରେ ନବଯୌବନ ଦର୍ଶନ କରାଯାଏ।

ସ୍ନାନ ବେଦୀରେ ମହାସ୍ନାନ ପରେ ଶ୍ରୀଜୀଉମାନେ ଏବେ ଲୌକିକ ମତରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଳତାଟି ଭିତରେ ସେମାନଙ୍କର ଉପଚାର ଓ ସେବା ଶୁଶ୍ରୂଷା କରାଯାଉଛି। ଭକ୍ତମାନେ ଆଉ ମହାପ୍ରଭୁଙ୍କ ଦର୍ଶନ ପାଉନାହାନ୍ତି। ତେବେ ଦେବାଧିଦେବ ଶ୍ରୀ ବିଷ୍ଣୁଙ୍କ ଦର୍ଶନ ଲାଗି ନୀଳଗିରି ବଦଳରେ ଏବେ ଭକ୍ତଙ୍କ ଭିଡ଼ ଜମୁଛି ବ୍ରହ୍ମଗିରିରେ। କିମ୍ବଦନ୍ତୀ ଅନୁଯାୟୀ ଶ୍ରୀମନ୍ଦିର ପ୍ରତିଷ୍ଠା ପୂର୍ବରୁ ଚତୁର୍ଭୁଜ ବ୍ରହ୍ମନାରାୟଣ ମୂର୍ତ୍ତି ଏଠାରେ ପୂଜା ପାଇ ଆସୁଛନ୍ତି। ସ୍ୱୟଂ ବ୍ରହ୍ମା ହିଁ ଏଠାରେ ତପସ୍ୟା କରିବା ସହ ଏହି ଦିବ୍ୟ ମୂର୍ତ୍ତିଙ୍କୁ ପ୍ରତିଷ୍ଠା କରିଥିଲେ। ସତ୍ୟଯୁଗରେ ମହାପ୍ରଭୁଙ୍କ ଲୀଳା ପ୍ରକଟ ହୋଇଥିଲା। ତେବେ ଅନେକ କାଳ ଧରି ଏହି ଲୀଳା ଗୋପ୍ୟ ହୋଇ ରହିବା ପରେ ମହାନ ବୈଷ୍ଣବ ସନ୍ଥ ଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ ସମୟରେ ଅଲାରନାଥଙ୍କ ମହିମା ପୁନର୍ବାର ଲୋକମୁଖରେ ପ୍ରଚାରିତ ହୋଇଥିଲା। ଶ୍ରୀ ଚୈତନ୍ୟ ଅଣସର ସମୟରେ ପ୍ରଭୁଙ୍କ ଦର୍ଶନ ପାଇଁ ଦୁଃଖିତ ହେବାରୁ ପୁରୀରୁ ପଶ୍ଚିମ ଦିଗରେ କିଛି ବାଟ ଯାଇ ଚତୁର୍ଦ୍ଧା ମୂର୍ତ୍ତି ବିଷ୍ଣୁଙ୍କ ଦର୍ଶନ ମିଳିବ ବୋଲି ଶୂନ୍ୟବାଣୀ ହେବାରୁ ସେ ବ୍ରହ୍ମାଗିରି ଯାଇଥିଲେ। ସେଠାରେ ପ୍ରଭୁଙ୍କ ଦର୍ଶନ କରିଥିଲେ। ଚୈତନ୍ୟଙ୍କ ଆଗମନ ପରେ ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ ବେଶ ପ୍ରସିଦ୍ଧି ଅର୍ଜନ କରିଛି। ଅଲାରନାଥଙ୍କ ସବୁଠାରୁ ପ୍ରିୟ ଭୋଗ ହେଉଛି କ୍ଷୀରି ଭୋଗ। ତେଣୁ ଭକ୍ତମାନେ ଅଲାରନାଥଙ୍କ ଦର୍ଶନ ସହିତ କ୍ଷୀରି ଭୋଗ ଅର୍ପଣ କରୁଛନ୍ତି। ଅଣସର 15 ଦିନ ସମୟରେ ଏଠାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଭୋର 4ଟାରେ ମନ୍ଦିର ଦ୍ୱାର ଖୋଲାଯାଇ 6ଟା ସୁଦ୍ଧା ଅବକାଶ ଶେଷ ହେବା ପରେ ସକାଳ 7ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେଉଛି। ଅପରାହ୍ନ 2ଟାରେ ପ୍ରଭୁଙ୍କର ସ୍ୱତନ୍ତ୍ର କ୍ଷୀରିଧୂପ ଅନୁଷ୍ଠିତ ହେଉଛି। 2:30ରେ ପ୍ରଭୁଙ୍କର ପହୁଡ଼ ହେବା ପରେ ପୁଣି ସର୍ବସାଧାରଣ ଦର୍ଶନ କରିପାରୁଛନ୍ତି। 6ଟାରେ ଆଳତୀ ପରେ 7ଟାରୁ 9ଟା ପର୍ଯ୍ୟନ୍ତ ଦର୍ଶନ ଓ ତାପରେ ସନ୍ଧ୍ୟାଧୂପ ବଡ଼ସିଂହାର ଆଦି ନୀତି କରାଯାଉଛି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଥୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।
2: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା

0: ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆରମ୍ଭ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ କୁମାର ବାପି, ପ୍ରତିତି ମହାନ୍ତିଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ରଞ୍ଜନ କୁମାର।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ଇରା ମହାନ୍ତି, ନିର୍ମଳ ନାୟକଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ ମିତ୍ର।

ଶୁଣିଲେ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀମାନେ ଥିଲେ କୁମାର ବାପି, ନିବେଦିତା ଏବଂ ଇରା ମହାନ୍ତି। ଗୀତଗୁଡ଼ିକୁ ରଚନା କରିଥିଲେ ପ୍ରତୀତି ମହାନ୍ତି, ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରଞ୍ଜନ କୁମାର, ବିକାଶ ଦାସ ଏବଂ ପ୍ରଫୁଲ୍ଲ ମିତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ସକାଳ 9:00। ଆରମ୍ଭ କରୁଛୁ ଡାଏଲ୍ ଆକାଶବାଣୀ କାର୍ଯ୍ୟକ୍ରମ। ପ୍ରସ୍ତୁତି ଏବଂ ଉପସ୍ଥାପନା ରଞ୍ଜନ କୁମାର ବେହେରା। ଶୁଣିବା କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ।

0: ନମସ୍କାର। ଏ ଦୁନିଆରେ କେହି କାହାର ନୁହନ୍ତି। ଆଜିର ଦୁନିଆରେ ଥରେ ନିଜ ଆଡ଼ୁ କଥା ହେବା ବନ୍ଦ କରିକି ଦେଖନ୍ତୁ ନା, ଅନେକ ଆପଣାର ଲୋକ ବି ପର ହୋଇଯିବେ। ଆରମ୍ଭ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଆପଣଙ୍କର ମନପସନ୍ଦର ଓଡ଼ିଆ ଗୀତକୁ ନେଇ କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ରଞ୍ଜନ କୁମାର ବେହେରା। ତେବେ ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଶ୍ରୋତା କିଏ। ହ୍ୟାଲୋ, ଡାଏଲ୍ ଆକାଶବାଣୀ।
1: ହଁ ସାର୍ ନମସ୍କାର।
0: ହଁ ନମସ୍କାର,
1: ମୁଁ ସଞ୍ଜୀବ କୁମାର ରାଉତ ଗିଲିଗୁଡ଼ିରୁ କହୁଥିଲି ସାର।
0: ଆଉ ଭଲ ଅଛନ୍ତି ସଞ୍ଜୀବ ବାବୁ?
1: ଆଜ୍ଞା ସାର୍ ଭଲ ଅଛି। ଆପଣ?
0: ହଁ ପୁରାପୁରି ଭଲରେ ଅଛି।
1: କେମିତି ଆଜିକାଲି ତ ମୌସୁମ ପୁରା ଦୁର୍ବଳ ଆଉ।
0: ତେବେ କୁହନ୍ତୁ ସଞ୍ଜୀବ ବାବୁ, ଆଜି କୋଉ ଗୀତ ଶୁଣିବେ?
1: ଇକ୍ଷାମ ନିକାଶ ଚଳଚ୍ଚିତ୍ରର ଗୀତଟି ଶୁଣିଦେବେ ସୁରେଶ ୱାଡ଼କରଙ୍କ କଣ୍ଠରେ। ଗୀତଟା ହଉଛି ହାରିଲୁ କେତେ ଜିତିଲି କେତେ ହିସାବ ନିକାଶ ଲୋଡ଼ା ନାହିଁ। ଏ ଗୀତଟା ଶୁଣିଦେବେ ସାର।
0: ଆସିଛି ଏକା ଯିବି ମୁଁ ଏକା ନାଇକି?
1: ଆଜ୍ଞା ମଣିଷ ଜୀବନ ସେୟା ସାର୍, ଆସିଛି ଏକା ମାନେ ଯିବେ ହିଁ ଏକା।
0: ସଞ୍ଜୀବ ବାବୁ, ଜୁଲାଇ ମାସର ଏକ ତାରିଖରୁ ସାତ ତାରିଖ ପର୍ଯ୍ୟନ୍ତ ଆମେ ସମସ୍ତେ ପାଳନ କରୁଛୁ ବନ ମହୋତ୍ସବ ସପ୍ତାହ।
1: ନିଶ୍ଚିତ ଆଜ୍ଞା।
0: ଆପଣ ତ ଜଣେ ଶିକ୍ଷକ ଅଛନ୍ତି ଗୋଟେ ସ୍କୁଲରେ।
1: ଆଜ୍ଞା,
0: ପିଲାମାନଙ୍କୁ ଆପଣ ମାନେ କେମିତି ସଚେତନ କରୁଛନ୍ତି ପରିବେଶ ସୁରକ୍ଷା ସମ୍ପର୍କରେ, ଗଛର ମହତ୍ତ୍ୱ?
1: ସାର ଆସନ୍ତାକାଲି ପାଇଁ ସବୁ ବନ ମହୋତ୍ସବ ପାଇଁ ଗତ ଫରେଷ୍ଟ ଡିପାର୍ଟମେଣ୍ଟରୁ ଅଣା ସରିଗଲାଣି, ଆଉ କାଲି ସବୁ ଆରମ୍ଭ ହବ। ସକାଳ 9ଟାରୁ ଆରମ୍ଭ ହବ, ପିଲାମାନଙ୍କୁ ଡାକିକିରି ସବୁ ଗଛ ଲଗେଇବା ପାଇଁ ବ୍ୟବସ୍ଥା କାର୍ଯ୍ୟକ୍ରମ ରଖାଯାଇଛି। ଆମ ବିଏସ୍ଆର୍ ବି ସବୁ ମେସେଜ ମାଧ୍ୟମରେ ପଠେଇ ସାରିଲେଣି। ପ୍ରତ୍ୟେକ ସ୍କୁଲର ପିଲାମାନଙ୍କୁ ଡାକିକିରି ସ୍କୁଲରେ ଗଛ ଲଗେଇବା ପାଇଁ ବ୍ୟବସ୍ଥା କରାଯାଇଛି ସାର।
0: ଆଚ୍ଛା, ମାନେ ଗଛ
1: ଲଗେଇବା ମାନେ ନିହାତି ପରିବେଶ ସୁରକ୍ଷା ରହିବ, ଆଉ ପରିବେଶଟା ଦୂଷିତ ହେବାର ଲାଗିଲାଣି, ଠିକରେ ବର୍ଷା ହଉନି, ଜଳବାୟୁ ଦୂଷିତ ହେବାର ଲାଗିଲାଣି ସାର। ସେଥିରେ ମଣିଷ ବି ସେତେବେଳେ ବି ମୃତ୍ୟୁ ମୁଖରେ ପଡିବାର ବହୁତ ସମ୍ଭାବନା, ତେଣୁକରି ଗଛ ରଖିଲେ ବୃକ୍ଷଟିଏ ରୋପିଲେ ଆମେ କେତେ ଆମର ଉପକାରରେ ଆସେ।
0: କେବଳ ବିଦ୍ୟାଳୟ ପରିସରରେ ଆପଣ ଗଛ ଲଗେଇବେ ନା ଗାଁରେ ଲଗେଇବେ?
1: ଗାଁରେ ବି ସାର ଲୋକମାନଙ୍କୁ ସବୁ ସଚେତନ କରାଯାଇଛି, ଆଉ ବିଦ୍ୟାଳୟ ପରିସରରେ ଲଗାହେଇଛି। ଗାଁ ଗଣ୍ଡା ଯେତେକ ସବୁ ବାଡ଼ି ବଗିଚା ଅଛି, ଆଉ ସେମାନଙ୍କୁ ବି କୁହାହେଇଛି ଯେ ତମେ ପ୍ରତ୍ୟେକ ବାଡ଼ି ବଗିଚା ସବୁ ଯାହାର ଅଛି ସବୁ ସେଇ ବାଡ଼ି ବଗିଚାରେ ସବୁ ବୃକ୍ଷରୋପଣ କର ବୋଲି ତାଙ୍କୁ ସଚେତନ କରାଯାଇଛି। ତଥାପି ଆମର ସଫିସିଏଣ୍ଟ ଗଛ ଆସିଛି ସାର ଲଗା ହବ।
0: କେବଳ ଫୁଲ ଗଛ ନା ଔଷଧୀୟ ଗଛ ମଧ୍ୟ ଲଗାଉଛନ୍ତି?
1: ସବୁ ସବୁ ପ୍ରକାର ସାର, ଔଷଧୀୟ ଗଛ, ଫୁଲ ଗଛ, ବିଭିନ୍ନ ପ୍ରକାର ଅମୃତଭଣ୍ଡା ଗଛ, ଏମିତି ଆମ୍ବ ଗଛ, ପଣସ ଗଛ, ବହୁତ ପ୍ରକାର ଗଛ ସବୁ ଆସିଛି, ଆଉ ସବୁ କାଲି ଲଗା ହବ ସାର।
0: ଠିକ ଅଛି ସଞ୍ଜୀବ ବାବୁ, ଆଜି ଆପଣ ପ୍ରଥମ ଶ୍ରୋତା, ଆପଣଙ୍କର ପସନ୍ଦର ଗୀତ ଆମେ ଶୁଣିଦେଉଛୁ।
1: ସାର ରହିଲି ସାର, ନମସ୍କାର।
0: ହଁ ନମସ୍କାର।

0: ହ୍ୟାଲୋ, ଡାଇଲକ୍ ଆକାଶବାଣୀ
1: ସାର୍ ନମସ୍କାର।
0: ହଁ ନମସ୍କାର,
1: ସବିତା କହୁଥିଲି ଜଗତସିଂହପୁର।
0: ଭଲ ଅଛନ୍ତି?
1: ଆଜ୍ଞା,
0: କୁହନ୍ତୁ ଆଜି କୋଉ ଓଡ଼ିଆ ଗୀତ ଶୁଣିବେ?
1: ଓଡ଼ିଆ ଗୀତ ଶୁଣିବି ବାଜେ ବଇଁଛି ନାଚେ ଘୁଙ୍ଗୁରର ତତେ ଗୁହାରି କରିବି ନାହିଁ।
0: ଆଚ୍ଛା,
1: ତତେ ଜୁହାର କରିବି ନାହିଁ।
0: ଆଉ ବର୍ଷା କେମିତି ହଉଛି ନା ନାହିଁ?
1: ଚାଲିଛି ବର୍ଷା ସାର, କାଲି ଏଠୁ ବର୍ଷା ଚାଲିଛି ଅନବରତ, ଟିକେ ବି ମଲ ନାହିଁ କେତେବେଳେ।
0: ନାଇଁ, ଏଇଟା ଆପଣ ଭାବୁଛନ୍ତି ମୌସୁମୀ ବର୍ଷା ନା ଲଘୁଚାପ ବର୍ଷା?
1: ନାଇଁ, ଏଇଟା ମୌସୁମୀ ବର୍ଷା, କାହିଁକିନା ମୌସୁମୀରେ ଯେମିତି ଆକାଶ ଗୁଡା ସବୁ ମେଘାଚ୍ଛନ୍ନ ରହିଥାଏ, ସେ ଚଢେଇ ଗୁଡା ସବୁ ବୋବାନ୍ତି, ଆଉ ଏଇଟା ମୌସୁମୀ ବର୍ଷା, ଏଇଟା ନୁହେଁ ଲଘୁଚାପ ବର୍ଷା ନୁହେଁ।
0: ଆପଣ ଦେଖୁଥିବେ, ଅନୁମାନ କରିଥିବେ, ପୁରୁଣା ଲୋକମାନେ ଯେଉଁମାନେ ସବୁ ବୟସ ହେଲାଣି, ସେମାନେ ଏଇ ଯୋଉ ଆପଣଙ୍କର ଝଡ଼ି ପୋକ ବା ଏଇ ଯୋଉ ଆପଣ କହିଲେ ଚଢେଇ ମାନଙ୍କର ଯୋଉ ଗୋଟେ ମେଘୁଆ ବାଗେଲେ ବୁଲନ୍ତି ଉଡନ୍ତି, ତାର ଗୋଟେ ଲକ୍ଷଣ ଦେଖି ଜାଣିଦିଅନ୍ତି ଯେ ବର୍ଷା ହେବାର ସୂଚନା ମିଳେ ବୋଲି।
1: ଆଜ୍ଞା,
0: ଏଇଟା ବର୍ତ୍ତମାନ ଯାଏ ବିଶ୍ୱାସ ରହିଛି କି?
1: ହଁ ସାର, ସେଇଟା ନିଶ୍ଚୟ ଅଛି, କାହିଁକିନା ପୂର୍ବପୁରୁଷ ଯୋଉଟା ଆଗରୁ କରିଦେଇ ଯାଇଛନ୍ତି ଏଇ ଦ୍ୱାରା ଏଇଟା ହଉଛି, ସେଇଟା ଆମେ ଅନୁଭବ କରୁଛୁ, ବେଶୀ ନହେଲେ ବି ଅଳ୍ପ ବହୁତ କରୁଛୁ। ଦେଖନ୍ତୁ କଙ୍କି ଯୋଉ ଗୁଡାକ ଉଡନ୍ତି, ଦେଖୁନାହାନ୍ତି କଙ୍କି ଉଡନ୍ତି ନାଲି ନାଲି କଳା ଧଳା ସବୁ ଦେଖିବେ ଆପଣ, ସେ ଯେତେବେଳେ ରାଉଣ୍ଡ କରି ବୁଲୁଥିବେ ବହୁତ ମାତ୍ରାରେ କିମ୍ବା ଉପର ତଳ ସବୁବେଳେ ବୁଲୁଥିବେ, ସେଠୁ ଦେଖିବେ ଆପଣ ଯେତେବେଳେ ଉପର ତଳ ହଉଥିବେ ସେତେବେଳେ ବର୍ଷାଟା ନିଶ୍ଚୟ ହବ, ଆଉ ଯେତେବେଳେ ରାଉଣ୍ଡ କରି ବୁଲୁଥିବେ ଚରିଆଜାକ ସେତେବେଳେ ଖରାଟା ହୁଏ। ଏଇଟା ଅଛି, ପୂର୍ବରୁ ଅଛି, ମୁଁ ବି ଏଇଟା ପରୀକ୍ଷା କଲିଣି ବହୁତ ଥର, ମୁଁ କହେ କଙ୍କି ଉଡୁଛନ୍ତି ବର୍ଷା ହବ।
0: ତେବେ ଜାଣିଥିବେ ଆପଣ, ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ଭାବେ ପାଳନ କରାଯାଏ। ଆପଣ ମାନେ ଆପଣଙ୍କ ସେଇଠି କିଛି ବୃକ୍ଷରୋପଣ କରୁଛନ୍ତି ନା ନାହିଁ?
1: ନାଇଁ, ଶୁଣନ୍ତୁ ସାର, ସେ ତ ଗଭର୍ଣ୍ଣମେଣ୍ଟ ତରଫରୁ ଯୋଉ ଆସେ ସବୁ ସମସ୍ତଙ୍କୁ ଦେଇ ଯାଆନ୍ତି, ଯୋଉମାନେ ଯାଆନ୍ତି ଅଛନ୍ତି ସେମାନେ ନେଇ ଆସନ୍ତି ପୋତନ୍ତି, କିନ୍ତୁ ମୁଁ ଗୋଟିଏ ଦିନ ଜୁଲାଇ ମାସରେ ଗୋଟିଏ ଗଛ ପୋତେ, କାହିଁକିନା ମୋର ବାର୍ଥଡେ ହଉଛି ଜୁଲାଇ ମାସ, ମୁଁ ବାର୍ଥଡେରେ ମୋର ପୋତେ ଗୋଟେ ଗଛ।
0: ମାନେ ଜୁଲାଇ ମାସର କୋଉ ତାରିଖ କହିବେନି, କେବଳ ଜୁଲାଇ ମାସ କହିଥିଲେ ଆପଣଙ୍କ ଜନ୍ମ?
1: ତାରିଖଟା କହିଲେ ସାର, ସେଇଟା କହିଲେ କିଛି ନାହିଁ, ଯେ ସେଇଟା ଭାଇରାଲ ହେଇଯିବ, ସବୁ ଖାଲି କଲ୍ କରୁଥିବେ, ମତେ ଏଗୁଡାକ ଭଲ ଲାଗିନି, ମୁଁ ତ କହେନି କାହାରିକି ଆଉ।
0: ଆଜ୍ଞା ଆଜ୍ଞା, ତଥାପି ଆପଣ ଗଲା ବର୍ଷ ଜୁଲାଇ ମାସରେ ଗଛ ଲଗେଇଥିଲେ, ଏ ବର୍ଷ ବି ଲଗେଇବେ। ଯା ହଉ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣ ଫୋନ୍ କଲେ, ଆପଣଙ୍କର ପସନ୍ଦର ଗୀତଟା ଆମେ ଶୁଣେଇ ଦଉଛୁ।
1: ରଖୁଛି ସାର, ନମସ୍କାର।
0: ନମସ୍କାର।

0: ଏ ଗୀତଟା ଆମେ ଶୁଣିମୁ।
1: ଆଚ୍ଛା ଗାଇଛନ୍ତି ସୋନୁ ନିଗମ।
0: ହଁ ଦାଦା।
1: ତେବେ ଦୀକ୍ଷା ଭଉଣୀ, ଆପଣ ଜାଣିଥିବେ ଗଛ ହିଁ ଜୀବନ, ଗଛ ହିଁ ବନ୍ଧୁ।
0: ହଁ।
1: ବର୍ତ୍ତମାନ ଆପଣଙ୍କର ଜୁଲାଇ 1-7 ପର୍ଯ୍ୟନ୍ତ ଆମର ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଛି।
0: ହଁ ଶୁଣିଛି ଦାଦା।
1: ଆଚ୍ଛା କଣ କହିବି ଆମର ଶ୍ରୋତା ମାନଙ୍କୁ?
0: ଦେଖନ୍ତୁ ଦାଦା, ଆମେ ଗଛ ଟିକେ ଲଗେଇବା ତ ଆମେ ନିଜ ପୁତ୍ର ମାନେ ଆମେ ଯେତେବେଳେ ପୁତ୍ର କରୁଛୁ, ଆମେ ଗଛକୁ ଯଦି ସେମିତି ପାଳନ କରିବା ତାହେଲେ ଆମକୁ କେତେ ସେ ଔଷଧ ଦେଉଛି, ଗଛଟି ଆମକୁ ଅମ୍ଳଜାନ ଦେଉଛି, ଗଛରୁ ଆମେ ଧୁକା କି ଆମେ କିଛି ପବନ ପାଉଛୁ। ଏବେ ଆଜିକାଲିର ଯୋଉ କୁଲର ଏସି ଏଇଟା ଅଶୁଦ୍ଧ ନୁହେଁ, ସେଇଟା ମାନେ ଶୁଦ୍ଧ ନୁହେଁ, ଏଇଟା ଗୋଟେ ଯନ୍ତ୍ରରୁ ପବନ ଆସୁଛି। ଆମେ ଯୋଉ ଗଛରୁ ଯଦି ପବନ ପାଇବୁ ଆମ ଦେହ ବି ସଚେତ ରହିବ, ଆମକୁ ରୋଗ ମଧ୍ୟ ବ୍ୟାପିବନି, ଆମକୁ କିଛି ବେମାର ମଧ୍ୟ ହବନି। ଆଜିକାଲିର ଯୋଉ ଏସି କୁଲର ପବନ ପାଇକରି ଆମର କିଛି ଆମର ଦେହର ବି କିଛି କ୍ଷତି ହଉଛି, କାରଣ ସେଇଟା ତ ଗଛ ନୁହେଁ, ସେଇଟା ଗୋଟେ ଯନ୍ତ୍ରରୁ ବାହାରୁଛି। ତ ଆମେ ଗଛ ଲଗେଇବା, ଆମେ ଗଛ ତଳେ କିଛି ବିଶ୍ରାମ କରିବାକୁ ବି ମିଳିବ, ଆମକୁ ଅମ୍ଳଜାନ ମିଳିବ, ଆମ ଦେହ ସୁସ୍ଥ ରହିବ। ସେଇଥିପାଇଁ ଆମେ ଗୋଟେ ଗୋଟେ ଗଛ ଆମେ ନିହାତି ଲଗେଇବା କଥା, ଆଉ ଆମେ ସେ ଗଛ ଛାଇରେ ହିଁ ଆମେ ରହିବା କଥା।
1: ନିଶ୍ଚୟ ନିଶ୍ଚୟ ସମସ୍ତେ ଗଛ ଲଗେଇବା, ଗଛର ଯତ୍ନ ନେବା।
0: ହଁ ଦାଦା।
1: ଆଚ୍ଛା କାରଣ ଆମେ ସମସ୍ତେ ଜାଣିଛେ ଯେ ଗଛରୁ ଆମେ ଅମ୍ଳଜାନ ପାଉଛେ।
0: ହଁ।
1: ତେଣୁକରି ତାଙ୍କୁ ଗଛ ହିଁ ଜୀବନ ବୋଲି କୁହାଯାଏ, ଗଛ ହିଁ ବନ୍ଧୁ ବୋଲି କୁହାଯାଏ।
0: ହଁ।
1: ତେବେ ଠିକ ଅଛି, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଭଜନଟି ଆମେ ଶୁଣି ଦଉଛୁ।
0: ହଁ ଦାଦା ରହିଲି, ନମସ୍କାର।
1: ନମସ୍କାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ହ୍ୟାଲୋ ଆଜ୍ଞା, ନମସ୍କାର।
0: ହଁ ନମସ୍କାର
1: ଆଜ୍ଞା, ବରଗଡ଼ କଟାପାଲି ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: କୁହନ୍ତୁ, ଆଜି କୋଉ ଓଡ଼ିଆ ଗୀତ ଶୁଣିବେ?
1: ଆଜ୍ଞା, ଆଜି ତ ମୁଁ ତ ନିଶ୍ଚିତ ଭଜନ ଶୁଣିବା ଆଜ୍ଞା। ବର୍ତ୍ତମାନ ତ ଜଗତସ୍ନାନ ପୁଣି ତ ସରିଗଲା, ଜଗନ୍ନାଥ ମହାପ୍ରଭୁ ଅଣସରୋବର ଅଛନ୍ତି, ଆଗକୁ ରଥଯାତ୍ରା, ତ ତାଙ୍କର ତ ଭଜନ ନିଶ୍ଚିତ ଶୁଣିବା ଆଜ୍ଞା।
0: ଆଚ୍ଛା,
1: ଆଜ୍ଞା ଭଜନଟି ହେଲା କାନ୍ତିଲତା ବାରିକ ବୋଧେ ଗାଇଛନ୍ତି, ଏଇଟା ଭଜନ ହେଲା। ମୋ ପ୍ରଭୁ ଜଗନ୍ନାଥ ଯେ କମଳା କାନ୍ତ ପୁରୁଷୋତ୍ତମ।

0: ଆଚ୍ଛା, ଆପଣଙ୍କର ସେଠି ସ୍ନାନ ଯାତ୍ରା କୋଉଠି ହେଲା?
1: ହଁ ଆଜ୍ଞା, ସ୍ନାନ ଯାତ୍ରା ବହୁତ ବଢିଆ ହେଲା ଆଜ୍ଞା ମନ୍ଦିରରେ। ଆଉ ଯାଇଥିଲୁ ଆମେ ସମସ୍ତେ, ପାଣି ଆଣିଲୁ ଗ୍ଲାସ ଗୋଟେ ଗୋଟେ ନେଇକି, ଜଗନ୍ନାଥଙ୍କର ଯାହା ସ୍ନାନ ହେଲା ତାଙ୍କର ସବୁ ଦେଖିଲୁ। ତାପରେ ପ୍ରସାଦ ବି ହେଇଥିଲା, ଆଳତି ହେଲା, ଭଜନ କୀର୍ତ୍ତନ ବି ହେଲା। ତାପରେ ତାଙ୍କର ଗାଧା ପାଣି ଧରିକି ଆସିଲେ ଘରକୁ ଆଜ୍ଞା।
0: ମାନେ କୋଉଠି? ଆପଣଙ୍କ ଗାଁରେ ହେଲା?
1: ହଁ, ଗାଁରେ ଜଗନ୍ନାଥ ମନ୍ଦିର ଆମର ଅଛନ୍ତି ଆଜ୍ଞା। ବହୁତ ବଡ ମୂର୍ତ୍ତି ଅଛନ୍ତି ଜଗନ୍ନାଥ ମହାପ୍ରଭୁ, ରାମ ଲକ୍ଷ୍ମଣ ସୀତା ହନୁମାନ ମହାଦେବ ସମସ୍ତ ଗୋଟେ ମନ୍ଦିରରେ ସମସ୍ତେ ଅଛନ୍ତି ଅଲଗା ଅଲଗା। ତ ଆଜ୍ଞା ବହୁତ ବଢିଆ ହୁଏ ଆମ ଗାଁରେ ବି, ରଥଯାତ୍ରା ବି ବାଡ଼ଯାତ୍ରା ବି ସବୁ ଭଲ ହୁଏ ଆଜ୍ଞା।
0: ଆଚ୍ଛା, ରଥ ଟଣା ଯାଏ ଆପଣଙ୍କର ସେଠି?
1: ହଁ, ରଥ ଟଣା ଯାଏ ଆଜ୍ଞା। ରଥ ତ ଏବେ ତିଆରି କରିବା ପାଇଁ ସବୁ ପ୍ରସ୍ତୁତ ହେଲେଣି। ତ ରଥଟା ଗୋଟିଏ ହୁଏ ଆଜ୍ଞା, ଏମିତି ତିନିଟା ରଥ ନାହିଁ, ବଡ଼ ରଥ ଗୋଟିଏ କରନ୍ତି, ଆଉ ସେଇଥିରେ ଠାକୁରଙ୍କୁ ନନ୍ଦି ତିନିଟି ରଥ କରନ୍ତି।
0: ଠିକ ଅଛି, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଆମେ ଶୁଣି ଦଉଛୁ
1: ଆଜ୍ଞା। ନମସ୍କାର ଆଜ୍ଞା,
0: ନମସ୍କାର।

0: ପୁରା ଝାଡ଼ା ହେଇଯିବ ଆଜ୍ଞା।
1: ଆଚ୍ଛା ଆଚ୍ଛା, ନାଇଁ ଜଙ୍ଗଲରେ ମାନେ ଜଙ୍ଗଲ ଥିଲେ ତ ଆପଣ ବାଘ ଦେଖିବେ?
0: ନାଇଁ ଜଙ୍ଗଲ ନା ଅଛି କା ଅଛି ଯେ ଆମର ବାର ପାହାଡ଼ରେ ବି ବାଘ ଅଛନ୍, ବାକି କିଏ ବାଘ କି କେନ୍ତା କି ଦେଖିବେ ଆଜ୍ଞା। ସେ ତ ଛକି ବସିଥିବା ଆଉ କେନ୍ତା କିସମେ ଶିକାର କରିବା ଯେ ବାଘ ପାଖକେ ଯିବା କି ଦେଖବା କି।
1: ଆଚ୍ଛା, ତାମାନେ ଆପଣଙ୍କର ସେଠି ଜଙ୍ଗଲ ଅଛି?
0: ହଁ ଆଜ୍ଞା, ବାର ପାହାଡ ପାଖରେ ଅଛି।
1: ଆଚ୍ଛା, କୋଉ ପାହାଡ?
0: ଆମର ଇଆଡ଼େ ଇଜେନ ବାମରା ଜଙ୍ଗଲ ଲାଗିଛି ଆଜ୍ଞା, ଆମ ନଦୀରେ ସେ ପଟେ 3-4 କିଲୋମିଟର
1: ମାନେ
0: ନଦୀ ଦେଖିକରି ଜଙ୍ଗଲୀ ଜନ୍ତୁ ନାଇଁ ଆସ।
1: ଓହୋ,
0: ହଁ ମହାନଦୀ ଲାଗିଛି।
1: ଆଚ୍ଛା, ତାମାନେ ଆପଣ ଭାବୁଛନ୍ତି ସେଇ ଜଙ୍ଗଲରେ ବାଘ ନିଶ୍ଚୟ ଥିବେ ବୋଲିକିରି?
0: ବାଘ ଅଛନ୍ ଆଜ୍ଞା, ବଡ଼ ଜଙ୍ଗଲ ହେ।
1: ଆଚ୍ଛା,
0: କାହିଁ ଆମର ଇଠାନୁ ଲାଗିଛି ବାର ପାହାଡ?
1: ଆଚ୍ଛା,
0: ଏ ବାର ପାହାଡ ନା ଆଜ୍ଞା, ଇ ବାମୁଣ୍ଡା ଜଙ୍ଗଲ ଲାଗିଛି।
1: ଆଚ୍ଛା, ସେଇ ପାହାଡ ଭିତରେ କିଛି ମନ୍ଦିର କିଛି ନାହିଁ?
0: ପାହାଡ ଭିତରେ ମନ୍ଦିର ନାହିଁ ଆଜ୍ଞା, ଆମର ଇ ପାହାଡରେ ଅଛି।
1: ଆଚ୍ଛା,
0: ବାର ପାହାଡରେ ଅଛି ଆମର ବାର ବଖରା ବୀର ସୁରେନ୍ଦ୍ରର ଯେନ୍ ଲୁକିଥିଲା ତାର ଘାଟି ଅଛି। ଆମର ପପଙ୍ଗା ପାହାଡ ଆମର ଇନୁ 3 କିଲୋମିଟର ଇନ ବୀର ସୁରେନ୍ଦ୍ର ସାହେବର ଗୁମ୍ଫା ଅଛି,
1: ସେଠାରେ
0: ଲୁକିକିରି ଇଂରେଜ ମାନଙ୍କର ସାଙ୍ଗେ ଲାଗୁଥିଲା।
1: ଆଚ୍ଛା, ବର୍ତ୍ତମାନ ପର୍ଯ୍ୟନ୍ତ ଅଛି?
0: ହଁ ବର୍ତ୍ତମାନ ତ ଅଛି ଆଜ୍ଞା, ବହୁତ ପର୍ଯ୍ୟଟକ ମାନେ ବି ଆସନ୍ ପପଙ୍ଗା ପାହାଡ କି ଶୀତ ଦିନେ ସବୁ ଆଜ୍ଞା।
1: ମାନେ ଏଇଟା ଇତିହାସର କଥା ନାଇଁ କି?
0: ହଁ ଇତିହାସ କଥା ଆଜ୍ଞା।
1: ଆଚ୍ଛା, ବର୍ତ୍ତମାନ ତାର ରକ୍ଷଣାବେକ୍ଷଣ ଚାଲିଛି ନା ନଷ୍ଟ ହେଇଗଲାଣି ସେ ଗୁମ୍ଫା?
0: ରକ୍ଷଣାବେକ୍ଷଣ ଚାଲିଛି ଆଜ୍ଞା, ଗଭର୍ଣ୍ଣମେଣ୍ଟରୁ ପଇସା ବି ଆସୁଛି ତାର। ଏନ ବରଷକୁ ଥରେ ଆମର ଏଇଟା ହେସି ପାହାଡ ମହୋତ୍ସବ, ପପଙ୍ଗା ପାହାଡ ମହୋତ୍ସବ ହେଇଛି, ବହୁତ ଲୋକ ଜମୁଛନ୍। ଆମର ଚୈତ୍ର ପୂର୍ଣ୍ଣିମା କେ ଆମର ଏନ ଗ୍ରାମ ଦେବତା ବୁଢା ରଜା କ୍ଷେତ୍ରପାଲ ସବୁ ଚକ୍ସନ୍, ପର୍ବତ ଉପରେ ପୂଜା ପାଏସନ୍, ପର୍ବତ ଉପରକେ ନେଇକରି ସେନ ପୂଜା କରସନ୍।
1: ତେବେ ମେହର ବାବୁ, ଯେମିତିକି ଆମେ ଆଗରୁ କହି ଆସୁଛୁ ଯେ ଜୁଲାଇ ମାସର 1-7 ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଛି
0: ଆଜ୍ଞା।
1: ଆଚ୍ଛା, ଆପଣ କାଣା କହିବେ ଆମର ଶ୍ରୋତା ମାନଙ୍କୁ ଏଇ ଯୋଉ ବନ ମହୋତ୍ସବ ସପ୍ତାହ ଅବସରରେ?
0: ବନ ମହୋତ୍ସବ ସପ୍ତାହରେ ଆଜ୍ଞା ଇନ ଟିକେ ଚେତାବନୀ ଦେମା, ଅବଶ୍ୟ ଆମର ତ ଖରା ଦିନଟା ପଲେଇ ଗଲାନ, ବର୍ଷା ଦିନ ଆସିଗଲାନ, କିନ୍ତୁ ଯେତେବେଳେ ବି ଆମର ଶ୍ରୋତା ଭାଇ ମାନେ ପିକନିକ ଯିବେ, ଭୋଜି କରିବେ, ନିଆଁକେ ଛାଡିକିରି ନା ଆଇବେ, ସିଗାରେଟ ପିଇକରି ନାଇଁ ପକାବେ, ଏନ୍ତା କିସମେ ଟିକେ ସତର୍କ ହେବେ ବୋଲେ ଆମର ଜଙ୍ଗଲର ବୃଦ୍ଧି ହେଇପାରବା, ଏଇଟା ଆମର ଶ୍ରୋତା ମାନଙ୍କୁ ସଚେତନ ବାର୍ତ୍ତା ଆଜ୍ଞା।
1: ଆଚ୍ଛା, ଜଙ୍ଗଲ ନଥିଲେ ଆମେ କଣ ବଞ୍ଚିବା ନାହିଁ?
0: ନାଇଁ ଆଜ୍ଞା, ଜଙ୍ଗଲ ନଥିଲେ ନାଇଁ ପହଞ୍ଚୁ ଆମେ।
1: କେମିତି
0: ଜଙ୍ଗଲ ନଥିଲେ ବର୍ଷା କେନାଡୁ ହେବ? ଆର୍ ବର୍ଷା ନା ହେଲେ ଆମେ ତ ସବୁ ଅନାହାର ବି ମରିଯିମା ଆଜ୍ଞା।
1: ମୁଖ୍ୟ କଥା ହେଲା ଗଛରୁ ତ ଆମେ ଅମ୍ଳଜାନ ପାଉଛେ ନା?
0: ହଁ ହଁ ହଁ,
1: ଜୀବନ ବଞ୍ଚିବ କେମିତି?
0: ନାଇଁ ହୁଏ ଆଜ୍ଞା, ବଞ୍ଚି ନା ହୁଏ, କିନ୍ତୁ ଫେର ବି ଆମେ ଏତେ ଶିକ୍ଷିତ ଖାଇକରି ବି ମୂର୍ଖ କାମ କରୁଛୁ ଆଜ୍ଞା, ଜଙ୍ଗଲ କାଟି ଚାଲିଛୁ, ଗଛ ଜଗାବାର ମୁଡେ ନାଇଁ ନ, କିନ୍ତୁ ମୁଇଁ ଛୁଆ ମାନଙ୍କର ଏଟା ଜନ୍ମଦିନରେ ବାର୍ଥଡେରେ ଗଛ ଗୁଟେ ଲଗାସି ଆଜ୍ଞା। ଆଉ ମାନେ କେତେଟା ଗଛ ମରି ବି ଯାଇଛେ ଆର୍ କେତେଟା ଗଛ ହେଇଛେ, ଘର ବାହାରଟା ମାନେ ସବୁ ମରି ଯାଇଛେ, କିନ୍ତୁ ଘର ଭିତର ଗଛ ମାନେ ସବୁ ହେଇଛି।
1: ଠିକ ଅଛି ରବୀନ୍ଦ୍ର ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟା ଆମେ ଶୁଣି ଦଉଛୁ
0: ଆଜ୍ଞା। ରହିଲି ଆଜ୍ଞା, ଜୟ ସୀତାରାମ।
1: ଜୟ ସୀତାରାମ।
2: ଆସିଛି ମୁଁ ପାଖ ରଜା।

0: ଜନକ ଦେହ ଯାକ ଛକ ଛକ ଛଟି ମୋ ବଡ଼ ହାତିଛି ମୋ ପାଖର ଯା।
1: हेलो डायल आकाशवाणी
2: सर नमस्कार।
1: हाँ नमस्कार
2: सर, मु पंकज मिश्र जयपुर रो कहतली सर।
1: कोंतु आज को गीत सुनबे?
2: आज दे दियंतु हैप्पी लक्ष्मी सिनेमा रो प्रेम प्रसाद बनवास भारी बजारी दीप्ति रेखा ओ हेमंत सागर गाइछन्ते।
1: आ पंकज बाबू कोठे छन्ती वर्तमान?
2: वर्तमान मु ऑफिस रे।
1: आ काम दाम चालछि आपनकर?
2: चालछि सर चाल।
1: तबे पंकज बाबू देखंतु आमे जुलाई 1 रु 7 पर्यंत वन महोत्सव सप्ताह पालन करूछि।
2: आज्ञा।
1: गच्छ आमे लगेबा ना नाही कोंतु?
2: ଗଛ ତ ନିଶ୍ଚୟ ଲଗେଇବା ଦରକାର ସାର୍, ଆଉ ନିଶ୍ଚୟ ଲଗେଇବା ମଧ୍ୟ ପାଣିରେ ମଧ୍ୟ କେତେ ଗଛ ମୁଁ ଲଗେଇବି ବୋଲି ଚାରା ରେଡି କରିଛି, ପଣସ ଗଛ କେତେଟା ରେଡି କରିଛି, ଆଉ ଆମ୍ବ ଗଛ ରେଡି କରିଛି, ସେଟା ଲଗେଇବି।
1: ଆଚ୍ଛା, ଆପଣ ଜାଣିବା ଭିତରେ ଆପଣ ଯେତେ ବର୍ଷ ବି ଜୟପୁରରେ ରହିଲେ, ଜୟପୁର ସହରରେ ଥିବା ବିଭିନ୍ନ ଗଛ ସେସବୁ ଅଛି ନା ଲୋପ ପାଇଗଲାଣି?
2: ସାର୍ ଦେଖନ୍ତୁ, ଯେତିକି ଗଛ ଅଛି ସେଟା ଅଛି ସାର୍, ମୁଁ ପାଇନି।
1: ବିଶେଷ କରି ଗ୍ରାମାଞ୍ଚଳର ଭାଇ ଭଉଣୀ ମାନଙ୍କ ମନରେ ସଚେତନ ଆସିବା ଦରକାର ଯେ ଗଛ ହିଁ ଜୀବନ, ଗଛ ହିଁ ବନ୍ଧୁ, ନାଇଁ କି?
2: ହଁ, ଗଛ ନିଶ୍ଚୟ ଲଗେଇବା ଦରକାର ସାର୍, ନ ଲଗେଇଲେ ପରିବେଶ ନଷ୍ଟ ହେଇଯାଉଛି, ଗରମ ବଢୁଛି, ବର୍ଷା ହଉନାହିଁ, ଏଇଟା ପ୍ରତି ଆମେ ସଚେତନ ହେବା ଦରକାର।
1: ଆପଣ ଯୋଉ ଅଫିସରେ କାମ କରୁଛନ୍ତି, ଆପଣଙ୍କର ଅଫିସ ତରଫରୁ ସେମିତି କିଛି କରାଯାଉଛି କି ଯୋଜନା?
2: ହଁ, 2 ବର୍ଷ ହେଲା ସାର୍, 1 ବର୍ଷ ବି ଦେଖିବା କାମ ହେଉଛି।
1: ଚାରା କୋଉଠୁ ଆଣୁଛନ୍ତି?
2: ଚାରା ଏଠି ଆମ ହେଉଛି ସାର୍।
1: ଆଚ୍ଛା, ମାନେ ଠିକ ଅଛି, ଆପଣଙ୍କୁ ଧନ୍ୟବାଦ ଦଉଛି ପଙ୍କଜ ବାବୁ, ଆପଣଙ୍କର ପସନ୍ଦର ଗୀତ ଶୁଣନ୍ତୁ।
2: ରହିଲି ସାର୍।
1: ହଁ ନମସ୍କାର।

0: ହ୍ୟାଲୋ ଡାଇଲାକାଶବାଣୀ
1: ଭେରାସାର ନମସ୍କାର।
0: ହଁ ନମସ୍କାର।
1: ମୁଁ ଲାଞ୍ଚଳ ଭାଇ କହୁଛି ବଲାଙ୍ଗୀର ଜିଲ୍ଲାରୁ। ଭେରାସାର କେନ୍ତା ଅଛ? ମୁଇଁ ତ ଭଲ ଅଛେ।
0: ମୁଇଁ ତ ପୁରାପୁରି ଭଲରେ ଅଛି।
1: ଆଇ ଭାବୁଥିଲି କି ଲାଗିବ କି ନାଇଁ ବୋଲି ଭାବୁଥିଲି, କିନ୍ତୁ ଯାହା ବି ଲାଗିଲା ବହୁତ ଖୁସି ଲାଗିଗଲା। ବାରଟାରୁ ବର୍ତ୍ତମାନ 12:30 ଟିକେ ଅଧିକା ହେଲାଣି, କିନ୍ତୁ ଏବେ ଲାଗିଲା ଫୋନ ଟିକେ ହାତ ବଧେଇ ହେଇଥିଲା ନ।
0: ତଥାପି ଆପଣଙ୍କର ଯୋଉ ଭାଗ୍ୟଟା ବହୁତ ଉଜ୍ଜଳ
1: ଉଜ୍ଜଳ। ଯଦି ଆକାଶବାଣୀ ଜୟପୁର କେନ୍ଦ୍ର ନଥିବ ତାର ଉଜ୍ଜଳ କେମିତି ହେବ? ଯଦି ରଞ୍ଜନ ସାରେ ଜାଲ ଆକାଶବାଣୀ କରୁଥିବେ ତାର ନିହାତି ସବୁ ଚାବି କାଠେ ମିଳି ପାରିବ।
0: ତେବେ କୁହନ୍ତୁ ଆଜି ଆପଣଙ୍କର ପସନ୍ଦର ଓଡ଼ିଆ ଗୀତ।
1: ସୂତ୍ର ଜାତି ତିଏ ବୋଲି ମୋତେ କରିଲୁ ଘୃଣା ଗାଇଛନ୍ତି ହିମାନ ସାଗର।
0: ବର୍ଷା କେମିତି ହଉଛି ନା ନାହିଁ?
1: ବର୍ଷା ଟିକେ ସାର ଟିକେ ମେଘ ଟିକେ ଘୁଡୁ ଘୁଡୁ ଘୁଡୁ ଘୁଡୁ କରୁଛି। ଏଇଟା ତ ଅତି କମରେ 15-16 ଦିନ ହେଲା ବର୍ଷା ତ ନା ନାହିଁ। ବିଶେଷ କରି କୋରାପୁଟ ମାଲକାନଗିରି ତ ପ୍ରବଳ ବର୍ଷା ହଉଥିଲା। ଆର ଆମର ଗାଁରେ ଯଦି ଏବେ ଯଦି ଟିକେ ବର୍ଷା ହେଇଗଲା ତାପରେ ସମସ୍ତେ ବି ଆଶ୍ୱସ୍ତି ମିଳିବେ, କାରଣ ଯୋଉଟା ରଜ ପରେ ପରେ ସମସ୍ତେ ତ ଧାନ ବୁଣା ବୁଣି କରିକି ପୋଲା ପକା ପକି ସରେଇ ଦେଇଛନ୍, କିନ୍ତୁ ସେ ଜଳ ବର୍ଷା କେ ଆଶା କରିଛନ୍, ଦେଖିଲା ବେଳକୁ ଅଗ୍ନି ବର୍ଷା ହଉଛି। ଆଜି ଯଦି ଟିକେ ମେଘ ଘୁଡ଼ୁ ଘୁଡ଼ୁ କରୁଛି, ଆଜି ଯଦି ବର୍ଷା ଟିକେ ବର୍ଷିଲା ତାହେଲେ ସମସ୍ତଙ୍କ ଟିକେ ଆଶ୍ୱସ୍ତି ମିଳିବା। ଆଉ ଯଦି 2-3 ଦିନ ଯଦି ବର୍ଷା ଛାଡ଼ି ଛୁଡ଼ା ଦେଲା ତାହେଲେ ଆଶ୍ୱସ୍ତି ମିଳିବାଟା ପାବା।
0: ତେବେ ନୀଳାଚଳ ବାବୁ, July 1-7 ପର୍ଯ୍ୟନ୍ତ ଆମେ ପାଳନ କରୁଛୁ ବନ ମହୋତ୍ସବ ସପ୍ତାହ।
1: ହଁ ସାର,
0: ଏଇ ଯୋଉ ସପ୍ତାହ ପାଳନ କରାଯାଉଛି ଏଇ ପରିପ୍ରେକ୍ଷୀରେ ଆପଣ ଶ୍ରୋତାମାନଙ୍କୁ କାଣା କହିବେ?
1: ଦେଖନ୍ତୁ, ବନ ଜୟନ୍ତୀ ରହିବା ପାଇଁ ତ ଆମେ ସେଟା ନିହାତି ଆମ ହାତରେ ଅଛି। ଆମେ ଯଦି ମଣିଷ ଯେମିତି ଗୋଟେ ଘର ତିଆରି କରିକି ରହୁଛି, ଗୋଟେ ଘର ବନେଇକି ସେ ଯେମିତି ବସବାସ କରୁଛି, ସେନ୍ତା ଅନେକ ବର୍ତ୍ତମାନ ପଶୁଜନ୍ତୁ ଅଛନ୍ତି, ବନ୍ୟ ପ୍ରାଣୀ ଅଛନ୍ତି। ଯେମିତି ଆମେ କଣ କହନ୍ତି, ଯେମିତି ବିଜ୍ଞାନ ବହି ପଢୁଛୁ, ବନ ଉପରେ ଅନେକ କିଛି କଥା ତଥ୍ୟ ଗୁଡିକ ଯାଇବାକୁ ପାଉଛୁ, ସେମିତି ଯଦି ଅନେକ ବର୍ତ୍ତମାନ ପକ୍ଷୀମାନେ ଅଛନ୍ତି ତାଙ୍କୁ ବି ଟିକେ ଆଶ୍ୱସ୍ତି ଦେମା। ଆର୍ କେମିତି ବନ ଜଙ୍ଗଲ ପାହାଡ଼ ପର୍ବତ କେମିତି ଗୋଟେ ଭଲ ଭାବରେ ରହିପାରିବ, ଆର୍ ବିଶେଷ କି ଆମେ ଗଛଲତାକୁ ଧ୍ୟାନ ଦେବା। ଯଦି ଗଛଲତା ଥିବ ତାହେଲେ ଖୁବ୍ ଶୀଘ୍ର ବର୍ଷା ହେବ, ଯଦି ଗଛଲତା ନାହାନ୍ତି ତାହେଲେ ବର୍ଷା ହେବାଟା ଅସମ୍ଭବ। ସେଥିପାଇଁ ଆମେ ସମସ୍ତଙ୍କୁ ଟିକେ ରୋଜଗାର କରିବା, ସମସ୍ତଙ୍କୁ ଟିକେ ଆଖି ଆଗରେ ରଖିକି ଆମେ ଯଦି ଏଇଟା କରିବା ତାହେଲେ ସଫଳତା ଚାବି କାଠି ପାଇପାରିବା। ଆର୍ ବିଶେଷ କି ଆମେ ଜଙ୍ଗଲକୁ ନିର୍ଭୟ କରିବା, ଯଦି ଜଙ୍ଗଲ ଯଦି ନଥିବ ତାହେଲେ କେମିତି ଗୋଟେ ମଣିଷ ଏଇଟା କରିପାରିବ? ଯଦି ଜଙ୍ଗଲ ଥିବ ମଣିଷ କଣ, ପକ୍ଷୀ କଣ, ପଶୁ କଣ, ସମସ୍ତେ ଗୋଟେ ଶାନ୍ତିରେ ରହିପାରିବେ। ଆଉ ଯଦି ଜଙ୍ଗଲ ଯଦି ଆପଣମାନେ ଅନେକ ନିଆଁ ଲଗେଇ ଦଉଛନ୍ କି ଗଛଲତା କାଟି ଯାଉଛନ୍, ତାର ମଣିଷ ବି ରହିବାଟା ଅସମ୍ଭବ, ତାପରେ ପଶୁ ଜନ୍ତୁ ରହିବା ଏଇଟା ହଉଛି ଅସମ୍ଭବ କଥା।
0: ଏ ଯୋଉ ବନ ମହୋତ୍ସବ ସପ୍ତାହରେ ଆମେ ଗଛ ଲଗଉଛେ ତାପରେ ସବୁ ଭୁଲି ଯାଉଛେ ସପ୍ତାହ ପାଳନ।

0: ଦେଖନ୍ତୁ ସାର୍, ମଣିଷର ଯେମିତି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେମିତି ତାର ସେବା କରାଯାଏ, ସେମିତି ଗୋଟେ ଗଛ ଲଗେଇଦେଲେ କାମ ବାଜିବନି। ତାର ବି ବର୍ତ୍ତମାନ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ନିହାତି ଭାବରେ ସେବା କରିବାକୁ ପଡିବ। ଆମେ ଯଦି ଗୋଟେ ଆମ ଗଛ ଜଗେଇଥିବା, ଆମେ କହିବା କି ନାଇଁ ମୁଁ ଆମ ଗଛଟେ ଜଗେଇଛି, ଫଳ ତ ନିହାତି ଫଳିବ। ଦେଖିଲା ବେଳକୁ ଆପଣ ଯଦି ତାର ଫେରେ ଦାୟିତ୍ୱ ନାହିଁ, ତାହେଲେ ସେ ଆପଣ ଭଲସେ ପାଣି ଫାଣି ଦେବେ, ଭଲସେ ଚେରକୁ ମାଟ ମୁଟି ଯଦି ପୋତିବେ, ତାହେଲେ ଆରାମରେ ଗୋଟେ ଫଳ ଫଳିବ। ଆଉ ଯଦି ସିଏ ଏଇଟା ଆପଣ ଗଛ ଲଗେଇଦାସ ଲଗେଇ ଦେବେ, କିନ୍ତୁ ହଁ ଆଜି ଗଛ ଲଗେଇଛି କାଲି ଫଳିବ ଭାବରେ କୋଉଠୁ ଫଳିବ? ସେଥିପାଇଁ ଆମେ ଗଛକୁ ବର୍ତ୍ତମାନ ତାର ଭଲସେ ଯତ୍ନ ନେବାର ନିହାତି ଭାବରେ ଉଚିତ ସାର୍।
1: ବହୁତ ଧନ୍ୟବାଦ ନୀଳଚଳ ଭାଇ, ଆପଣଙ୍କର ପସନ୍ଦର ଗୀତଟି ଆମେ ଶୁଣି ଦଉଛୁ।

0: କଣ ବ୍ୟବସ୍ଥା କରିଛନ୍ତି ମାନେ ନୂଆ ଗଛ ଲଗେଇବା?
1: ନୂଆ ଗଛ ଲଗେଇବା ଚାରା ଆଣିବାକୁ ହବ ଏଇ ଭିତରେ, ତାମାନେ ଗଛ 4-5 ତାମାନେ ଜଗାବାର ଅଛି। ଆମ୍ବ ଗଛ, ପଣସ ଗଛ ଅଛି, କେତେଟା ଗଛ ଅଛି, ପୁଣି ଗୁଡାକ ଅଛି, ଆମ୍ବ ଆଉ ପଣସ ଗଛ ଅଛି, ପୁଣି ଜଗାଇବା।
0: ସେଠା ନିଜ ଗାଁରେ ଆପଣ ଲଗଉଛନ୍ତି ନା କେମିତି?
1: ହଁ, ନିଜ ବାଡି ଆଡ଼େ।
0: ଆଚ୍ଛା ଆଚ୍ଛା, ଅନ୍ୟମାନଙ୍କର ଆଗ୍ରହ ରହୁଛି କି ନାହିଁ ଏଇ ଯୋଉ ଜଙ୍ଗଲ ସୁରକ୍ଷା ଦିଗରେ?
1: ଦେଖୁ, ସବୁ ଜାଗା ମାନେ ତ ତାମାନେ ଆମର ପ୍ଲଟିଂ ମାନେ ହେଇଯାଉଛି, ଯେତିକି ଜାଗା ମାନେ ହଉଛି ବେଲେ ନିଜର ଘରେ ତାମାନେ ବାରିଆଡେ ଯେନ୍ ଅଛି ଜାଗା ମାନେ ଗଈ ମାନେ ଯୋଗଉଛନ୍ ଆଜ୍ଞା। ଆଉ ପ୍ଲଟିଂ ମାନେ ଜାଗା ମାନେ ହେଇଯାଉଛି ବେଲେ ସେନ ଆଉ ଘର ବଣାବା ଲାଗି ଚେଷ୍ଟା କରୁଛନ୍। ତାପରେ ସେ ଯେତିକି ତାମାନେ ଗଈ ମାନେ ଥିଲା ସବୁ କାଟି ଉଦା ଦଉଛନ୍।
0: ଆଚ୍ଛା,
1: ବେଲେ ଯାହାର ବ୍ୟାଗ ପୁରା ଅଛି ସେମାନେ ଗଈ ମାନେ ଯୋଗଉଛନ୍।
0: ଆଉ ଘରେ ସବୁ ଭଲ?
1: ହଁ ଆଜ୍ଞା, ସବୁ ଭଲ ଆଜ୍ଞା।
0: ଠିକ ଅଛି, ଆପଣଙ୍କର ପସନ୍ଦର ଗୀତଟି ଆମେ ଶୁଣିଦେଉଛୁ। ଧନ୍ୟବାଦ, ଜୁହାର।
1: ଧନ୍ୟବାଦ ଆଜ୍ଞା, ଜୁହାର।

0: ଓହୋ, ଦୁଇଟା ପତ୍ର ଯିଏ ଗଲା ସେ ଖାଇଲା ନାଇ କି?
1: ହଁ ଆଜ୍ଞା।
0: ଆଉ ଗାଡ଼ିରେ ଆସୁଛନ୍ତି ନା କେମିତି?
1: ହଁ ହଁ, ବାଇକ୍ରେ ଏକା ଆଜ୍ଞା, ସ୍କୁଟିରେ।
0: ହଉ, ସୀମାଞ୍ଚଳ ବାବୁ ଟିକେ ଦିଅନ୍ତୁ କଥା ହେବା। ହ୍ୟାଲୋ।
1: ହଁ ହଁ ସାର।
0: ଆଚ୍ଛା ସୀମାଞ୍ଚଳ ବାବୁ, ଆପଣ କିଛି ଦିନ ହେଲା ଫୋନ କାଇଁ କରୁନାହାନ୍ତି?
1: ଆଜ୍ଞା କରୁଛି ଆଜ୍ଞା, କରୁଛି ଆଜ୍ଞା, କାଲି ବି କରିଛି, ଜାଣିଲେ କି ଆଜ୍ଞା। ଆଉ ମଝିରେ ଆଜ୍ଞା ମୁଁ ଚେଷ୍ଟା କରୁଛି, ମାତ୍ରକ ଲାଗୁନି ଆଉ।
0: ହେଲେ ଭାଗ୍ୟ ଖରାପ ଏଇଟା।
1: ହଇ ହଇ ହଇ ଆଜ୍ଞା।
0: ମନୋଜ ବାବୁ, ଆପଣ ଚିତ୍ରସେନ ବାବୁ କିଛି ଭୋଜିଭାତ ନାହିଁ କି?
1: ଅଛି ଅଛି ଆଜ୍ଞା।
0: କେବେ?
1: ଏବେ ଆସନ୍ତା ମାସରେ, ଏବେ ଏଇ ମାସରେ ହବ ନା ଆଜ୍ଞା?
0: ଜୁଲାଇ ମାସରେ।
1: ହଇ ହଇ, ଜୁଲାଇ ଲାଷ୍ଟ ଆଡ଼କୁ ହବ, ଯାତ୍ରା ସରିଲେ।
0: ତାମାନେ ମସ୍ତ ଭୋଜି ଗୋଟେ ହବ ନାଇ କି? ଠିକ ଅଛି, ଆପଣ ଦୁଇ ଜଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ଦୁଇ ଜଣଙ୍କର ପସନ୍ଦର କିଛି ଆମେ ଶୁଣି ଦଉଛୁ।
1: ହଁ ସାର୍, ନମସ୍କାର ଆଜ୍ଞା।
0: ହଁ ନମସ୍କାର।

0: ହ୍ୟାଲୋ ଡାଇଲ ଆକାଶବାଣୀ।
1: ଆଜ୍ଞା ନମସ୍କାର।
0: ହଁ ନମସ୍କାର,
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ ବି ବରହମପୁର କୁକୁଡ଼ା ଜିଲ୍ଲା ଗଞ୍ଜାମ।
0: କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ନେଇ ଯାରେ ମେଘ ମୋତେ ଦେ ଛାଡ଼ି ସେଇ ଦେଶେ ମୋ ପ୍ରିୟା ପାସେ।
0: ମେଘ କହୁନାହାନ୍ତି ଆପଣଙ୍କୁ ନେଇକି ବୁଗୁଡ଼ାରେ ଛାଡ଼ିଦେବ?
1: ମୁଁ ଆଜ୍ଞା ଗାଁରେ ଅଛି ଆଜ୍ଞା, ମୁଁ ଆସିଛି ଚାଉଳ ପାଇଁ।
0: ତାମାନେ ଚାଉଳ ଯେବେ ନେବାର ଅଛି ଆପଣ ପଳେଇ ଆସୁଛନ୍ତି ନା କି?
1: ଆଜ୍ଞା ହଁ, ମୋର ପିଡିଏସ୍ ଚାଉଳଟା ଉଠେଇବାକୁ ପଡ଼ୁଛି, 3 ମାସରେ ଉଠେଇଲି, ଆଉ ତେଣୁ ମତେ ଆସିବାକୁ ପଡ଼ୁଛି, ଚାଉଳଟା ଚିପ ଦେଇକି ଉଠେଇବାକୁ ପଡ଼ୁଛି।
0: ତାପରେ ପୁଣି ପଳେଇବେ?
1: ଆଜ୍ଞା ପୁଅ ଦୁଇଟା ବାହାରେ ରହୁଛନ୍ତି ତ।
0: ଆଚ୍ଛା,
1: ତେଣୁ ମୁଁ ଏକଲା ଆସିବାକୁ ପଡ଼ୁଛି ମତେ।
0: ଓହୋ, ତେବେ ବର୍ତ୍ତମାନ ଆପଣଙ୍କର ଏଇ ଯୋଉ ବର୍ଷା ଦିନିଆ ପାଗରେ ଆପଣଙ୍କର ବ୍ୟବସାୟ କେମିତି ହୁଏ?
1: ବର୍ଷା ପାଗରେ ତ ପୁରା ବେପାର ଧିମେଇକି ହୁଏ, ସେମିତି କିଛି ହୁଏ ନା। ଆଉ ପାଗ ଯଦି ଦେଇଦେବ ବୋଲେ ସ୍କୁଲ କଲେଜରେ ବେପାର ହେଇଯାଏ। ସେଇ ଯଦି ଗୋଟା ଟାଇମରେ ଯଦି ବର୍ଷା ହେଇଗଲା ତାହେଲେ ମୋ ବେଳା ବୁଡ଼ିଲା। ମୁଁ ସବୁବେଳେ ପ୍ରଭୁ ଡାକେ କେମିତି ଗୋଟାରୁ ଦୁଇଟା ବର୍ଷା ନ ହଉ, ସେ ରିସେସ ଟାଇମଟା ଯଦି ବର୍ଷା ହେଇଗଲା ବୋଲେ ମୋ ବେଳା ବୁଡ଼ିଲା, ଆଉ କିଏ ଖାଇବେନି।
0: ତେବେ ପ୍ରଧାନ ବାବୁ, ଆପଣ ଜାଣିଥିବେ ଯେ July 1-7 ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଛି। ଆପଣଙ୍କ ଜାଣିବା ଭିତରେ ଲୋକେ ଆସ୍ତେ ଆସ୍ତେ ସଚେତନ ହେଲାଣି କି ଏଇ ଯୋଉ ପରିବେଶ ସୁରକ୍ଷା ବିଷୟରେ?
1: ଲୋକ ତ ସେମିତି ସଚେତନ, ସରକାର ସବୁ ସଚେତନ କରୁଛନ୍ତି, କିନ୍ତୁ ଲୋକ ସେମିତି କାହିଁ ସଚେତନ ସେମିତି ବେଶୀ ହେଲା ଭଳିଆ ଦେଖାଯାଉନି। ଲୋକ ତ ଆଜି ମଧ୍ୟ ଜଙ୍ଗଲ କାଟୁଛନ୍ତି, ସଫା କରୁଛନ୍ତି, ଆଉ ତଥାପି କହିବି ଯେ ବହୁତ ମାତ୍ରାରେ ଗଛ କଟା ଟିକେ କମିଯାଇଛି, କାହିଁ ଯେତେ ମାତ୍ରାରେ ଲୋକ ବର୍ତ୍ତମାନ ଘରେ ଘରେ ଗ୍ୟାସ, ଆଗରୁ ଗ୍ୟାସ ଗୋଟେ ଲୋକ ଆଣିବା ପାଇଁ ବହୁତ

0: ସେତେବେଳେ ସୁବିଧା ହଉଥିଲା, ଲୋକଙ୍କ ପାଖରେ ପଇସା ପତ୍ର ନଥିଲା, ବୁକିଂ କରିବା ପାଇଁ ବର୍ଷ ବର୍ଷ ଲାଗି ଯାଉଥିଲା, ତେଣୁ ବର୍ତ୍ତମାନ ପ୍ରତି ଗରିବ ଘରେ ମଧ୍ୟ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତ ଉଜ୍ଜଳା ଗ୍ୟାସ ହେଇଗଲା, ଆଉ ତେଣୁ ସମସ୍ତେ ଗ୍ୟାସ ରୋଷେଇ କରୁଛନ୍ତି, ଆଉ ଆଗ ଅପେକ୍ଷା ବଣକୁ କାହିଁ ମୁଁ ଦେଖୁନି, ନହେଲେ ଆମ ଗାଁରେ ପ୍ରତିଦିନ ପାଖାପାଖି 100 ଜଣ ଯାଆନ୍ତି ବଣକୁ, ତେଣୁ ଜଙ୍ଗଲ ବର୍ତ୍ତମାନ ଅତି ବର୍ତ୍ତମାନ ବଢୁଛି ଜଙ୍ଗଲ, ଆଉ ଆମେ ଗଛପତ୍ର ଲଗା ଦରକାର, ଆଉ ସରକାର ମଧ୍ୟ ସେଥିପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ମଧ୍ୟ ନେଉଛନ୍ତି, ଆଉ ଆମେ ସେଥିପାଇଁ ଜାଗ୍ରତ ହେବା ଦରକାର।
1: ଠିକ ଅଛି ପ୍ରଧାନ ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ।
0: ରୋଜି ନମସ୍କାର।
1: ନମସ୍କାର।

ଏଇଠି ଶେଷ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଇଲ୍ ଆକାଶବାଣୀ। ଏହି କାର୍ଯ୍ୟକ୍ରମରେ ନିଜ ମନପସନ୍ଦର ଓଡ଼ିଆ ଗୀତ ଶୁଣିବାକୁ ଆପଣ ଫୋନ୍ କରନ୍ତୁ ପ୍ରତି ମଙ୍ଗଳବାର ମଧ୍ୟାହ୍ନ 12:40 ଭିତରେ। ଆମ ନମ୍ବର ହେଲା 0685423069। ତେବେ ବିଦାୟ ନେଉଛି, ମୁଁ ରଞ୍ଜନ କୁମାର ବେହେରା, ନମସ୍କାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ସୂଚନା ବିରତି ପରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଫୁଲ ଅର୍ କାଣ୍ଟେ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ନଦୀମ ଶ୍ରବଣ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପ୍ୟାର କିୟା ତୋ ଡରନା କିୟା ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ କୁମାର ଶାନୁ ଏବଂ ଅଲକେ ଆଗ୍ନିକ, ସୁଧାକର ଶର୍ମାଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ସିର୍ଫ ତୁମ୍ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଉଦିତ ନାରାୟଣ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ନଦିମ ଶ୍ରବଣ।

ସେଲ୍ଫିଲ୍ମ ଚଳଚ୍ଚିତ୍ରର ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 12ଟାରେ, ଦିନ 2:15 ଏବଂ ସନ୍ଧ୍ୟା 6:10। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ପୂର୍ବାହ୍ନ 10:30। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ରିପୋର୍ଟ ପଜିଟିଭ୍ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
1: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
1: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସଙ୍ଗୀତ ନାଟିକା ମାନମୟୀ, ରଚନା ଚକ୍ରପାଣି ପରିଛା, ନାଟ୍ୟ ପରିଚାଳନା ଲକ୍ଷ୍ମୀଧର ସାହୁ, ସଙ୍ଗୀତ ପରିଚାଳନା ସୁହାସ ମହାନ୍ତି, ସହଯୋଗିତା ଏ ଜଗନ୍ନାଥ ପାତ୍ର। ଶୁଣିବା ସଙ୍ଗୀତ ନାଟିକା ମାନମୟୀ।

0: ସଖୀ ସୁରେଖା, ଶ୍ରୀମତୀ ଆଉ ଲଳିତା ଗଲେ କୁଆଡେ? ସଞ୍ଜ ବୁଢ଼ୀ ଆସିଲାଣି, ଯମୁନାର ଚଳନେ ଫେରିବା କେମିତି?
1: ହଁ, ଶ୍ରୀମତୀଙ୍କର ଆଜି ଖୁବ୍ ବିଳମ୍ବ ହୋଇଛି, ହେଲେ ଶ୍ରୀମତୀ ଆସିବେ କେମିତି କହିଲ? ଘରେ ଶାଶୁ ନଣନ୍ଦ ଜଗି ବସିଛନ୍ତି, ତମେ କଣ ଜାଣନି ଶ୍ରୀମତୀଙ୍କ ପାଇଁ ଯମୁନା କୂଳ ମନା ହୋଇଛି?
0: ତମେ ସତ କହୁଛ ସଖୀ? ସେମାନେ ଶ୍ରୀମତୀଙ୍କୁ ଆକଟ କରି ରଖିଛନ୍ତି?
1: ଲଳିତା ଯାଇଛନ୍ତି ଯେତେବେଳେ, ସେ କଣ ଏକା ଫେରିବେ? ଶ୍ରୀମତୀଙ୍କୁ ସାଙ୍ଗରେ ନେଇ ନିଶ୍ଚୟ ଆସିବେ।
2: ଏଇ ତ ଶ୍ରୀମତୀଙ୍କୁ ସାଙ୍ଗରେ ନେଇ ଲଳିତା ଆସୁଛନ୍ତି।
0: ସଖୀ ସୁରେଖା, ଶଶୁରେଖା, ଶୁଣିପାରୁଛ ଶ୍ରୀମତୀଙ୍କ ଯମୁନା ଆସିବା କଥା କାନୁ କେମିତି ଜାଣିଗଲେଣି?
1: ହଁ, ମୋ ବେଣୁପାଣିଙ୍କ ବେଣୁତାନ ଶୁଣାଗଲାଣି।
0: ଶ୍ରୀମତୀଙ୍କ ବାଟ ଚାହିଁ ଚାହିଁ ବେଳ ବୁଡ଼ିଗଲାଣି।
2: କଣ କରିଥାନ୍ତି କହିଲ ସଖୀ, ଘରେ ଶାଶୁ ନଣନ୍ଦଙ୍କର ଜଞ୍ଜାଳ, ସେଥିରେ ପୁଣି ସେମାନଙ୍କର ଆକଟ, ଯମୁନାକୁ ଜଳ ଆଣିଯିବା ପାଇଁ ସମ୍ପୂର୍ଣ୍ଣ ମନା। ଲଳିତା ଆସିନଥିଲେ ମୁଁ କଣ ଏଠିକି ଆସିପାରନ୍ତି?
1: ହଉ ଚାଲ, ଏଥର ବେଳ ବୁଡ଼ିଗଲେ ଅନ୍ଧାର ମାଡ଼ିଯିବ।

0: ପକ୍ଷୀ ଶ୍ରୀମତୀ ଶୁଣିପାରୁଛ ଶୁଣିପାରୁଛୁ କଳାକାଣ୍ଡରୁ ବଞ୍ଚିଛ ନା ଶୀଘ୍ର ଚାଲ ଯମୁନାରୁ ଜଳ ନେଇ ଫେରିଯିବା ଆପଣା ପୁପନେ
1: ପକ୍ଷୀ ତମର ପୁଣି କଣ ହେଲା ଶ୍ରୀମତୀ
0: ଦେଖ କାନର ମୁରଲୀ ସ୍ଥାନ ବେଳୁ ବେଳ କେମିତି ମଧୁର ହୋଇ ଉଠୁଛି
1: ଜାଣିଲୁ କଳାକାନିର ବଂଶୀ ସ୍ଥାନ ଶ୍ରୀମତୀଙ୍କ ମନକୁ ଟାଣି ନେଇଛି
0: ତମେ ସତ କହିଛ ସୁରେଖା କଳାକାନିର ବଂଶୀ ସ୍ଥାନ ମୋ ମନକୁ ଟାଣି ନେଇଛି ମନେ ହେଉଛି କଳାକାନ ପାଖରେ ବସି ଦିନ ରାତି ତାର ବଂଶୀ ସ୍ଥାନ ଶୁଣୁଥାନ୍ତି
1: ହଉ ଆଜି ଏତିକି ଥାଉ ଚାଲ
0: ଯମୁନାରୁ ଜଳ ନେଇ ଫେରିବା ତୁରିତେ
1: ବିଳମ୍ବରେ ଅଘଟଣ ଘଟିବ ନିଶ୍ଚୟ
0: ଶାଶୁ ନଣନ୍ଦର ଦାଉ ଭୁଲିକି ଗଲନି
1: ଶୁଣିପାରୁଛ ଲଳିତା
0: କଳା କାନରେ ଏ ବଂଶୀ ସ୍ଥାନ ଶୁଣି ମୁଁ କେମିତି ଥୟ ଧରି ରହିପାରିବି କହିଲ ବେଳକୁ ବେଳ ମୋ ମନ ପ୍ରାଣ ଅବଶ ହେଇଯାଉଛି ମୁଁ ଆଉ ପାଦ ଆଗକୁ ଚାଲିପାରିବି ନାହିଁ ସଖୀ
1: ମୁଁ ଜାଣେ ପରା ଯମୁନାକୁ ଆସିଲେ ତମେ କାନ୍ଧୁ ଲାଗି ପାଗଳି ହେଇଯିବ
0: ସଖୀ ବିଶାଖା
1: କାହିଁ କେଉଁଠି ସେ ମୁରଲୀ ଧରି
0: ତାଙ୍କୁ ଥରେ ଯାଇ କୁହ ସଖୀ ଏମିତି ମଧୁର ସ୍ୱରରେ ବଂଶୀ କରି ମୋତେ ଆଉ ନଦିଅନ୍ତୁ ଦୁଃଖ
2: ସଖୀ ଶ୍ରୀମତୀ
0: ଶ୍ୟାମ ସୁନ୍ଦରଙ୍କ ବଂଶୀ ସ୍ୱାମ ମୋତେ ପାଗଳ କରିଦେଇଛି ଲଳିତ ଦେଖ ଶୁଣ ଥରେ ରାଧା ରାଧା ବୋଲି ବଂଶୀ କିଛି ଡାକେ ବାରମ୍ବାର ଇଚ୍ଛା ହେଉଛି
1: କଣ ଇଚ୍ଛା ହୁଏ
0: ଆଜିର ଏହି ବାସନ୍ତୀ ସଞ୍ଚରେ କୁଞ୍ଜ ବିହାରୀଙ୍କୁ ନେଇ ଦାସୀ ରଚିବା ପାଇଁ ଇଚ୍ଛା ହେଉଛି କୋଇଲିର କୁହୁତନ ଫୁଲବନରେ ମଧୁବର ମଧୁର ଗୁଞ୍ଜରେ ସୁବାସିତ ଫୁଲର ସୁରଭି ହୃଦୟକୁ ବିଭିନ୍ନ କରିଦେଉଛି ସଖୀ ଦକ୍ଷିଣ ଦିଗରୁ ମୃଦୁମୟ ବହି ଆସି ମୋ ତନୁରେ ସୃଷ୍ଟି କରୁଛି ସତ ସିଂହ

0: ପାଖି ଶ୍ରୀକୃଷ୍ଣଙ୍କ ପାଇଁ ଶେଷରେ କଣ ପାଗଳ ହେଇଯିବ? ହଉ, ମୁଁ ଆଜି ମନୋଜର ଶ୍ୟାମଙ୍କୁ ନିମନ୍ତ୍ରଣ କରି ଆଣିବି କୁଞ୍ଜବନକୁ।
1: ଚାଲ ସଖି, କୁଞ୍ଜରେ କଳାକାନଙ୍କୁ ଅପେକ୍ଷା କରିବା।
2: ଚାଲ ଶ୍ରୀମତୀ।

0: କିଏ? ଓ ଜାଣିଲି, ତମେ ଆଉ କିଏ ନୁହ, ମୋର ସଖା ମଧୁମଙ୍ଗଳ। ଛାଡ଼, ଏଥର ହାତ ଛାଡ଼।
1: ତମେ ତ ମାୟାଧର, ମୋତେ ଆଉ ଜାଣିପାରିବେନି କେମିତି।
0: ସଖା, ସଞ୍ଜ ବୁଡ଼ି ଆସିଲାଣି, ଅନ୍ୟ ସଖା ସବୁ ଗଲେ କୁଆଡ଼େ?
1: ଓ ସେମାନଙ୍କ କଥା ଛାଡ଼, ମୁଁ ତୁମ ପାଇଁ ଭଲ ସମ୍ବାଦ ନେଇ ଆସିଛି।
0: କି ସମ୍ବାଦ ସଖା?

0: ସଖୀ ସଖୀ ସଖୀ ଚନ୍ଦ୍ରାବଳି
1: କିଏ? ଓ ପଦ୍ମା, ଚିତ୍ରା, ଆସ ସଖୀ ଆସ।
2: ଏ କଣ ସଖୀ, ଏ କୁଞ୍ଜରେ ଏକାଏକା ବସି କାହା କଥା ଚିନ୍ତା କର ମନେ? ଏଣେ ପରା ସଞ୍ଜ ଗଡ଼ିଗଲାଣି।
1: ନା ସଖୀ, ମୁଁ ଆଉ କାହା ପାଇଁ କରିପାରେ ଚିନ୍ତା।
3: ସତ କୁହ ସଖୀ, ତମର ଏ ଚନ୍ଦ୍ରପତନ ମଳିନ ଦେଖାଯାଏ କେଉଁ କାରଣରୁ? କାହା ଲାଗି ତମର ଏତେ ଦୁଃଖ, ଏତେ ଅଭିମାନ?
1: ମତେ ବିଶ୍ୱାସ କର ଚିତ୍ରା, ମୁଁ ସମ୍ପୂର୍ଣ୍ଣ ସୁସ୍ଥ। ଏମିତି ଅକାରଣେ ବସିଗଲି କୁଞ୍ଜ ଛାଇ ତଳେ।
2: ନା ଗୋ ନା, ତମେ ଯେତେ ଲୁଚେଇଲେ ବି ଆମେ ବିଶ୍ୱାସ କରିବୁ କେମିତି କହିଲ? ତମର ମୁଖମଣ୍ଡଳ, ନୟନ ଯୁଗଳ, କେଶବାସ କହିଦିଏ ସବୁ। ମନର ବ୍ୟଥା ପ୍ରକାଶ କର ସଖୀ।

0: ପଦ୍ମା ଚିତ୍ରା ବେଣୁ ପାଣିର ବେଣୁତାନ ମୋ ମନକୁ ଉଚ୍ଛନ କରିଦେଉଛି। ବାରମ୍ବାର ବ୍ୟାକୁଳ ହୋଇ ମନ ମୋର କି କରିବି କି କରିବି ନଦୀ ସହି ବୁଦ୍ଧି।
1: ଏ କି କଥା କୁହ ଚନ୍ଦ୍ରାବଳୀ, କାନୁ ଲାଗି ତମେ କିଆଁ ହାରିବ ଜୀବନ? କୃଷ୍ଣଙ୍କର ଶ୍ରୀମତୀର ଜୀବନ ସଂଖାଳି
2: ପଦ୍ମା ସତ କହିଛନ୍ତି ସଖି। ରାଧା କୃଷ୍ଣ ବୋଲି ଗୋପୀ ପାଜଇ ନଗରା, ରାଧାଙ୍କର କୁଞ୍ଜବନ ଛାଡ଼ି କୃଷ୍ଣ କି ଆସିବେ କେବେ ଚନ୍ଦ୍ରାବଳୀ କୁଞ୍ଜେ?
0: ନା ସଖୀ ନା, କୃଷ୍ଣ ବିନା ଚନ୍ଦ୍ରାବଳୀ ବଞ୍ଚି ନ ପାରେ। କୃଷ୍ଣ ଯଦି ନ ଆସିବେ ମୋର କୁଞ୍ଜବନେ, ତେବେ କିଆଁ ରଖିବି ଗ ଏଥର ଜୀବନ? ଯମୁନାର ଝାସ ଦେଇ ହାରିବି ପରାଣ।
1: ସଖୀ
0: ଯାଅ ସଖୀ ପଦ୍ମା, ଆଉ ବିଳମ୍ବ କର ନା, ଆଣ ବେଗି ସେ ମୁରଲି ପାଣି। କହିବ ତାହାଙ୍କୁ ତାଙ୍କ ବିନା ଚନ୍ଦ୍ରାବଳୀ ମରୁଅଛି ଝୁରି।
1: ଯାଉଛି ସଖୀ ଚିତ୍ରା, ଅନ୍ୟ ସଖୀମାନଙ୍କୁ ନେଇ କୁଞ୍ଜରେ ଅପେକ୍ଷା କର।
3: ସଖା ମଧୁମଙ୍ଗଳ, ଏତେବେଳେ ଯାଇ ଶ୍ରୀମତୀଙ୍କର ନହିଲା ଦର୍ଶନ, ସେ କଣ ଯମୁନାରୁ ଫେରିଗଲେଣି?
4: ନା ସଖା, ଏତେ ଶୀଘ୍ର ଫେରିବେ କିପରି? ସଖୀ ମେଳରେ ଆସୁ ଆସୁ ନିଶ୍ଚୟ ବିଳମ୍ବ ହେବ।
3: ମୁଁ କିନ୍ତୁ ବିଳମ୍ବ ଆଉ ସହି ନ ପାରେ, ଶ୍ରୀମତୀର ଦର୍ଶନ ଲାଗି ମନମୋର ହେଲାଣି ଅଥୟ।
4: ତେବେ ଆସ ଯମୁନା କୂଳକୁ ଯିବା, ଯମୁନା କୂଳରେ ନିଶ୍ଚୟ ହୋଇବ ଦର୍ଶନ।
3: ଦେଖ ସଖା, ଏକାକିନୀ ପଦ୍ମାବତୀ ଆସନ୍ତି ଏଦିକେ, ରୁହ ପଦ୍ମାବତୀରେ କରିବା ଅପେକ୍ଷା। ସେ ନିଶ୍ଚୟ ଜାଣିଥିଲେ ଶ୍ରୀମତୀ ସମ୍ବାଦ।
1: ଶ୍ୟାମ ତମେ ଏଠି? ଗୋପପୁର ସାରା ବୁଲି ବୁଲି ଖୋଜିଲି ମୁଁ କେତେ।
3: ମତେ କାହିଁକି ଖୋଜୁଛ ପଦ୍ମା? ଶ୍ରୀମତୀଙ୍କ ପାଶୁ ମନିମନ୍ତେ ଆଣିଛ କି ବାର୍ତ୍ତା?
1: ମୁଁ ପରା ଆସିଛି ଚନ୍ଦ୍ରାବଳୀ କୁଞ୍ଜରୁ, ଶ୍ରୀମତୀଙ୍କ ସହ ଭେଟ ହେଲା କେତେବେଳେ?
3: ତେବେ ଯାଅ ପଦ୍ମା, ଶୀଘ୍ର ଯାଉ ଯମୁନାର କୂଳ, ଶ୍ରୀମତୀରେ କହିବ ବୁଝାଇ ଶ୍ରୀମୁଖ ଦର୍ଶନ ଲାଗି ଚାହିଁଛି ମୁଁ ପଥ। ଦୟାକରି ଦୟାକରି ଶୀଘ୍ର ଆସୁ ଯମୁନା କୂଳରୁ।
1: ହେଲେ ଶ୍ୟାମ, ମୁଁ ଆସିଛି ତୁମ ପାଖେ ନିମନ୍ତ୍ରଣ ନେଇ।
3: ନିମନ୍ତ୍ରଣ କାହା ପାଖୁ ନିମନ୍ତ୍ରଣ ଆଣିଛୁ ମୋ ଲାଗି?
1: ସଖୀ ଚନ୍ଦ୍ରାବଳୀ ତମ ପାଇଁ ଦେଇଛି ସନ୍ଦେଶ, ଆଜି ପାଇଁ ଚନ୍ଦ୍ରାବଳୀ କୁଞ୍ଜେ ହୁଏ ପ୍ରସନ୍ନ।
3: କିନ୍ତୁ କିନ୍ତୁ ଏହା କି ସମ୍ଭବ? ଶ୍ରୀମତୀକୁ ତ୍ୟାଗ କରି ଯାଇ ନ ପାରିବି ମୁଁ ଏହି ଚନ୍ଦ୍ରାବଳୀ କୁଞ୍ଜେ? କୁହ ଯାଇ ପଦ୍ମା, ନ କରି ସେ ଅଭିମାନ କ୍ଷମା ଦେଉ ମୋତେ।
1: ଦୟାକର ଶ୍ୟାମ, ତୁମ ବିନା ସଖୀ ମୋର ହାରିବ ପରାଣ।
3: କିନ୍ତୁ ପଦ୍ମା, ଶ୍ରୀମତୀର ଦର୍ଶନ ବିନା ମନ ମୋର ହୁଅଇ ଅଧୀର।

0: ସଖା ମଧୁମଙ୍ଗଳ, କି ଉପାୟ କରିବି ମୁଁ ଏବେ?
1: ବରଂ ଚନ୍ଦ୍ରାବଳୀଙ୍କ ନିମନ୍ତ୍ରଣ ରକ୍ଷା କରି ସଖା, ଆଜି ନହେଲେ କାଲି ସେ ମୋତେ କରିବ ଦର୍ଶନ।
0: ପଦ୍ମା, ମୁଁ ଚନ୍ଦ୍ରାବଳୀଙ୍କର ନିମନ୍ତ୍ରଣ ରକ୍ଷା କରୁଛି।
2: ତୁମର ଜୟ ହେଉ ଶ୍ୟାମ, ଆସ ଶୀଘ୍ର ଆସ।

0: ରାତିର ପ୍ରଥମ ପ୍ରହର ବିତିଗଲାଣି।
1: ଆସିବେ ଗୋ ଆସିବେ, ଶ୍ୟାମ ନିଶ୍ଚିତ ତମ କୁଞ୍ଜବନକୁ ଆସିବେ। ଲଳିତା ଯାଇଛନ୍ତି ଯେତେବେଳେ, କଳାକାହ୍ନୁକୁ ସାଥିରେ ନ ଆଣି ଫେରିବେ। ଥୟଧର ସଖୀ, ତମ ବିନା ଶ୍ୟାମ ଘନ ବଞ୍ଚିବେ କିପରି? ତମେ ପୁରା କାହ୍ନୁର ମନ ପ୍ରାଣ ସବୁ କିଛି।
0: ହେଲେ ସଖୀ, ମୁଁ ଆଉ ବିଳମ୍ବ ସହିପାରୁନି। ଦେଖ, କଳା କାହ୍ନୁ ଲାଗି ମୋର ଏ କୁଞ୍ଜବନକୁ ସଜାଇ ରଖିଛି। ଚୁଆ ଚନ୍ଦନ ପାଡ଼ିଛି କେତେ ଯତ୍ନରେ, ଆଉ ଏ ମଲ୍ଲିହାର କାହ୍ନୁର ଗଳାରେ ଦେବା ଲାଗି ସାଇତି ରଖିଛି କେତେ ଆନନ୍ଦରେ।
2: ଶୁଣ ଶୁଣ ଶ୍ରୀମତୀ, କାହ୍ନୁର ବଂଶୀ ସୁନ ଶୁଣାଗଲାଣି।
0: ହଁ ଶୁଣିପାରୁଛି, କାହ୍ନୁ ଆସିବେ ମୋର କୁଞ୍ଜବନକୁ। କଳା ଶ୍ରୀମୁଖର ଦର୍ଶନରେ ନୟନ ମୋର ପବିତ୍ର ହୋଇଯିବ।

0: ସଖୀଗଣ ସମସ୍ତେ ଆସ। କଳାକାନୁ କୁଞ୍ଜବନରେ ବିଜେ ହେବା ଆଗରୁ ଶ୍ରୀମତୀଙ୍କୁ ବେଶ କରି ସଜେଇ ଦେବା।
1: ନା ସଖୀ, ଥାଉ, ମୋର ଆଉ ବେଶ ଲୋଡ଼ ନାହିଁ।
2: ଏକି କଥା କୁହ ସଖୀ, ତମେ ବେଶ ନହେଲେ ଏ କୁଞ୍ଜବନର ଶୋଭା ବଢ଼ିବ କେମିତି କହିଲ?
3: ଶ୍ରୀମତୀ, ତମେ ସିନା କଳାକାନୁର ସବୁକିଛି, ତମକୁ ଛାଡ଼ି କ'ଣ ଆମେ ବେଶ ହୋଇ କଳାକାନୁକୁ ଚାହିଁ ବସିଥିବୁ?
0: ଆସ, ଶ୍ରୀକୃଷ୍ଣଙ୍କର କୁଞ୍ଜବନକୁ ଆସିବାର ସମୟ ହେଇଗଲାଣି।
4: ଆଚ୍ଛା।

0: ସଖୀ ଚନ୍ଦ୍ରାବଳି ଦେଖ ତୁମକୁ ଯେ ବିଜେ କଲେ ନବଘନ ଶ୍ୟାମ।
1: କି ଭାଗ୍ୟ ମୋର ଆଜି କଳାକାନୁ ଆସିଛନ୍ତି କୁଞ୍ଜମାନେ ମୋର। ଆସ ଆସ ସଖୀ ଜଣ, କଳାକାନୁକୁ ବନ୍ଦାଇ ନେବା ଅତି ଆନନ୍ଦରେ।
2: ସଖୀ ଚନ୍ଦ୍ରାବଳୀ
1: କୁହ ଶ୍ୟାମ,
2: ଏଥର ବିଦାୟ ଦିଅ ମୋତେ।
1: ଏକି କଥା କୁହ ଶ୍ୟାମ, ଆଜି ରାତ୍ରିରେ ରାସରେ ଥିବା ମୋର କୁଞ୍ଜ ବନେ, ନହେଲେ ନହେଲେ ହାରିବି ଜୀବନ ତୁମ ନାମ ନେ।
2: ଠିକ ଅଛି, ମନବାଞ୍ଛା ତୁମ ହେଉକୁ ପୂରଣ।

କ'ଣ କାହ୍ନା, ତମକୁ ଗପପୁର ସାରା ଖୋଜିଥିଲି ମୁଁ, ତମେ ଆସି ଚନ୍ଦ୍ରାବଳୀର କୁଞ୍ଜରେ ରାସ ରଖିବାରେ ବ୍ୟସ୍ତ। କ'ଣ କରିବି, କେମିତି କୃଷ୍ଣଙ୍କୁ ଜଣେଇବି? ଠିକ ଅଛି, ଏ କେତୋଟି ପାଖରେ ଆଖିରେ କଜୁଳ ନେଇ ପତ୍ର ଲେଖିବି।

0: କେତକି ପଖୁଳାର କଣ୍ଟା ପାଦରେ ମୋର ଗଳିଗଲା କିପରି? ଏଥିରେ ପତ୍ର ଲେଖା ହୋଇଛି,
1: କାନୁ ଶ୍ରୀମତୀ ତୁମକୁ କୁଞ୍ଜରେ ଜଗି ବସିଛନ୍ତି, ତାଙ୍କୁ ଦୂରେଇ ଦେଇ ଚନ୍ଦ୍ରାବଳୀର କୁଞ୍ଜରେ ରାସ ରଚିଲେ କିପରି? ତୁମେ ଏତେ କପୁଟି, ଶୀଘ୍ର ରାଧାର କୁଞ୍ଜକୁ ଆସ।
0: ଆହା, ମୋ ଲାଗି ଶ୍ରୀମତୀ ବାଟ ଚାହିଁ ବସିଥିବ, ଯାଏ କୁଞ୍ଜବନରେ ଶ୍ରୀମତୀକୁ ଦେଖା କରିବି।
1: ଏ କଣ ସଖୀ, କଳାକାନୁ କୁଞ୍ଜରେ ମାୟା ହେଇଥିଲେ କେମିତି? କେଣେ ଗଲେ ଶ୍ୟାମ ମୋର
2: ସଖୀ? ଧରାଧର କପଟି କଳାକାନୁ ଯେଉଁଠି ଥାଆନ୍ତୁ ନା କାହିଁକି, ମୁଁ ତାଙ୍କୁ ଏଇଠିକୁ ନେଇ ଆସିବି।

0: ସଖୀ ବିଶାଖା, ଲଳିତା ଫେରିବାରେ ଏତେ ବିଳମ୍ବ ହେଲା କାହିଁକି? ଶ୍ୟାମ କଣ ଆସିବେନି କୁଞ୍ଜାପନି? ମୋର
1: ଆସିବେ କୁ ଆସିବେ, ନିଶ୍ଚୟ ଆସିବେ। ତମେ ଏତେ ଅସ୍ଥିର ହେଲେ କଣ ଚଳିବ?
0: ଏଇ ତ ଲଳିତା ଫେରିଲେଣି। ଆସ ସଖୀ, ସମସ୍ତେ ମିଳି ନଟବରଙ୍କୁ ବନ୍ଦେଇ ଆଣିବା।
1: କିନ୍ତୁ କିନ୍ତୁ ଶ୍ରୀମତୀ,
0: ଲଳିତା ଯେ ଏକା ଏକା ଫେରୁଛନ୍ତି, କଣ ହେଲା ସଖୀ? ତୁମେ ଏକା ଆସିଲ ଯେ, ମୋ ଶ୍ୟାମ କାହାନ୍ତି?
2: କି କହିବି ଶ୍ରୀମତୀ, କପଟୀ ଶ୍ରୀକୃଷ୍ଣ ଚନ୍ଦ୍ରାବଳୀ କୁଞ୍ଜେ ଯାଇ ରାସ ରଚନ୍ତି ମହା ଆନନ୍ଦରେ।
0: ସଖୀ
1: ଶ୍ରୀମତୀ, ଆଜି ନ ଆସିଲେ କାଲି କଣ ଆସିବେନି ଶ୍ୟାମ?
3: ଏତିକି କଥା ପାଇଁ ଏମିତି ଭାଙ୍ଗି ପଡ଼ିଲେ ଚଳିବ?
1: ଚନ୍ଦ୍ରାର କୁଞ୍ଜକୁ ଗଲେ ବୋଲି ସେ କଣ ପର ହେଇଗଲେ?
2: ହଁ ଗୋ ଶ୍ରୀମତୀ, କଳାକାନ ତ ସବୁଦିନ ତୁମର।
1: ନା ମତେ ହଉ ସେ ନା ଶୁଣା ନା।
0: ଶ୍ରୀ ସଖୀ, ଏତେ ମାନ କଲେ କଣ ଚଳିବ?
1: ମୁଁ ସତ କହୁଛି ସଖୀ, ମୋର ଆଉ ଲୋଡ଼ା ନାହିଁ କୁଞ୍ଜା ବନ ଯମୁନାର ଘାଟ, ମୋର ଆଉ ଲୋଡ଼ା ନାହିଁ ରାସଲୀଳା ମଥୁରାର ହାଟ। ଏଡ଼େ କପଟେ, ଏଡ଼େ ନିର୍ଦ୍ଦୟ, ତା କଥା ମତେ ଆଉ କୁହ ନା ସଖୀ। ଆଜିଠୁ କୃଷ୍ଣ ନାମ କହିବିନି ଆଉ, ସେ ମୋର କେହି ନୁହନ୍ତି।

0: ସାକ୍ଷୀ, କୃଷ୍ଣ ପ୍ରତି ଯଦି ଏତେ ଅଭିମାନ, କୃଷ୍ଣ ମନରେ ଯେତେ ଚିଜ ସାଇତି ରଖିଛ, ସେସବୁ ହେବ କ'ଣ?
1: ନିଅ, ନେଇଯାଅ ସବୁ, ମୋର ଆଉ ଲୋଡ଼ା ନାହିଁ ଯେତେ କୃଷ୍ଣ ଚିଜ।

0: ଅନ୍ୟ କରି ଅଭିମାନ କେତେଦିନ ବଞ୍ଚିବୁ ସଂସାରେ?
1: ଶୁଣ ସଖୀ, ରାଧାର ପ୍ରତିଜ୍ଞା, କୃଷ୍ଣବର୍ଣ୍ଣ ନ ଦେଖିବା ପାଇଁ ଚିରକାଳ ଆଖି ବୁଜି ରହିବି ଜୀବନୀ।
0: ହେଲେ ସଖୀ, ଆଖି ବୁଜି ରହିଲେ ତ ଚାରିଦିକ କଳା।
1: ତେବେ ଦେଖ ସଖୀଗଣ, ହୀରକ ମୁଦ୍ରିକା ଚୁଙ୍ଗି ହାରିବି ମୋ ଜୀବନ ମୋହର।

0: ଏ କଣ ଲଳିତେ? ଶ୍ରୀମତୀଙ୍କ କୁଞ୍ଜବନ ନୀରବ ନିଶ୍ଚଳ, ସମସ୍ତଙ୍କ ଚନ୍ଦ୍ରବୋଧନ ଏପରି ବିରସ କାହିଁକି?
1: ସେ କଥା ନିଜକୁ ପଚାର ଶ୍ୟାମ,
0: ମୁଁ ଯେ କିଛି ପାରୁନାହିଁ ବୁଝି।
1: କେଡ଼େ ନିରୀହ ସତରେ ଶ୍ୟାମ, ସବୁ ଜାଣି ଅଜଣା ପରାଏ ଏତେବେଳେ ଯାଇ କେଉଁଠି ଥିଲ ଶୁଣେ?
0: ଗୋଧନ ଫେରାଇ ଏବେ ଫେରୁଛି କାନୁନି।
1: ତେବେ ଲଳିତା ଯାହା ନିଜ ଆଖିରେ ଦେଖି ଆସିଛନ୍ତି ସେ ସବୁ କଣ ମିଛ? ଚନ୍ଦ୍ରାବଳି କୁଞ୍ଜେ ଏତେବେଳେ ଯାଏ କିଏ ଥିଲା ଶ୍ୟାମ? କପଟି ଦଗାଦାର?
0: ମୋତେ କ୍ଷମା କର ଲଳିତେ, ଶ୍ରୀମତୀଙ୍କ ପାଖକୁ ମୋତେ ନେଇଯାଉ ଥରେ।
1: ନା ଗୋ ନା, ସେ କଥା ବିଶାଖାକୁ କୁହ।
0: ବିଶାଖା, ମୋ ଦୁଃଖ ଥରେ ବୁଝ।
1: କାନୁ, ମୁଁ ତୁମ ଦୁଃଖ ବୁଝିପାରୁଛି, ହେଲେ ମୁଁ ନାଚା।

0: ଲଢ଼ିତେ ତମେ ମନା କଲେ ମୁଁ ଆଉ ହୋଇବି କାହାର।
1: ମୋତେ କ୍ଷମା କର କାହ୍ନୁ, ମୁଁ ଆଦୌ କରିବି ନାହିଁ।

0: ଲଢ଼ିବେ। ଥରେ ମଧ୍ୟ ବେଦ ରାଧାରେ କର ଧରି କ୍ଷମା ଭିକ୍ଷା କରିବି ତାହାର।
1: କାହିଁ କରଣା କଟାଳ ଫେରିଯାଉଛି।

0: ସଖୀ, ତେବେ କଣ ଶ୍ୟାମଘନ ଫେରିଯିବେ? ତୁ କେତେବାର କହିଥିଲି ଯେ ବାର ବାର ସେ ନାମ ଶ୍ରବଣେ ମନେ ମୋର ପରିଚୟ ହଳାହଳ ବିଷ, ଏ କୁଞ୍ଜକୁ ମନା କରିଦିଅ ତାଙ୍କୁ। ଆହା ବିଚାରି ରାଧିକା,
1: ଲଳିତେ
0: ଶୁଣିଲ ତ ସବୁ, ଫେରିଯାଉ ଏବେ, ଆଉ ନ ଆସିବ କେବେ ରାଧା କୁଞ୍ଜ ବନେ।
1: ଏତେ ଦୁଃଖ ଦେଲୁ ପୁଣି ପ୍ରାଣବନ୍ଧୁ ତୁଟେ, ହଉ ତୋ ମନରୁ ମାନ ଭଞ୍ଜନ ନ କରି ରହିବି କେମିତି, ତା ନହେଲେ ଗୋପପୁରେ ହଟିଆ ଶ୍ରୀକୃଷ୍ଣ ବୋଲି ବାନା ଉଡ଼ିବ କେମିତି।
2: କାଚ ନେବ କାଚ, ରଙ୍ଗରଙ୍ଗିଆ ମନ ମତାଣିଆ କାଚ।
0: ଏ କାଚରା ପୁଅ, ଏଠିକି କାହିଁକି ଆସିଛ?
2: କାଚ ରଖିବନି, କେତେ ରଙ୍ଗର କାଚ ଆଣିଛେ, ବାଛି ନିଅ।

0: କାଚ ପସରା ଦେଖିଲେ ତମ ସାନ୍ତାଣୀଙ୍କ ମନ ନାଖି ରହିଯିବ।
1: ହଉ ତମେ ଟିକିଏ ଅପେକ୍ଷା କର, ମୁଁ ଆମ ସାନ୍ତାଣୀଙ୍କୁ ଡାକି ଆଣୁଛି, ତାଙ୍କର ମନ ହେଲେ ସେ କାଚ ପିନ୍ଧିବି। ସଖୀ ଶ୍ରୀମତୀ ଦେଖ।

0: କାଚରା ପୁଅ କେତେ ରଙ୍ଗର କାଚ ନେଇ ଆସିଛି।
1: ଦେଖ ସାନ୍ତାଣୀ, ମନ ପୁରେଇ ଦେଖିନିଅ, ନାଲି, ନେଳି, କଳା, ଧଳା କେତେ ରଙ୍ଗର କାଚ ଅଛି। ଯେଉଁଠି ତମର ମନ ହେବ ତାକୁ ବାଛି ନିଅ।
0: ସେଇ ଧଳା ରଙ୍ଗର କାଚ ପିନ୍ଧେଇ ଦିଅ ହେ କାଚରା ପୁଅ, ଦେଖି ଭଲ ଭଲ ଚିଜ ପିନ୍ଧେଇ ଦେବ ଟି କାଚରା ପୁଅ।
1: ମୋ ଚିଜ ଏମିତି ନାକରା ନୁହେଁ ମୋ, ତମ ସାନ୍ତାଣୀଙ୍କ ହାତକୁ ଭାରି ଭଲ ମାନିବ। ହାତ ବଢେଇ ଦିଅ ସାନ୍ତାଣୀ।
2: ଏତେ ସୁନ୍ଦର ହାତ, ତା ଦେହରେ ପୁଣି ନୀଳ ରଙ୍ଗର କାଚର ଅଭାବ।
0: ଏ କଣ କାଚରା ପୁଅ, ଏ ନୀଳ ରଙ୍ଗର କାଚ ପିନ୍ଧେଇ ଦେବାକୁ ତମକୁ କିଏ କହିଲା?
1: ତମ ଗରା ଦେହକୁ ଭାରି ଭଲ ମାନିବ ସାନ୍ତାଣୀ, ଯେମିତି ଶ୍ରୀ ରାଧା ପାଖରେ ଶ୍ରୀକୃଷ୍ଣ।
0: କଣ କହିଲୁ, ନେଇଯା ନେଇଯା ତର ଏଇ କାଚ, ଚାଲିଯା ଏଠୁ।
2: ସାନ୍ତାଣୀ, ଶ୍ରୀମତୀ,
0: ଏ ବେଶୀରେ ଧରା ପଡିଗଲ ହେ ମାଧବ। ଆହା, ମୁହଁ ଟିକି ଚାହିଁଲେନି ବୃଷ ମାନେ ଜେମା, ଆଉ ଦୁଃଖ କାହିଁକି, ଏବେ ଫେରିଯାଅ କାହ୍ନୁ।
2: ଫେରିଯିବି, କିନ୍ତୁ ପୁଣି ଆସିବି, ଦେଖିବି ଶ୍ରୀମତୀ କେତେ ଦିନ ଏମିତି ଅଭିମାନ କରି କୃଷ୍ଣଙ୍କୁ ଦୂରେଇ ରଖିବେ।

0: ଦିଅ ଗୋ ନାପିତୁଣୀ, ଆମ ସଖୀକୁ ଅଳତା ପିନ୍ଧେଇ ଦିଅ।
1: ମନା କଲି ନା ସଖୀ,
0: ମୋର ଆଉ ଏ ଅଳତାର ସରଗ ନାହିଁ।
1: ନା ଗୋ ନା, ତମ ମନା ଆମେ ମାନିବୁନି।
0: ଦିଅ ପାଦ ବଢ଼େଇ ଦିଅ। ଏ କଣ କଲୁ ନାପିତୁଣୀ,
1: ଅଳତା ଲେଖିବୁ ବୋଲି ଲେଖିଦେଲୁ କାହା ନାମ ପାଦରେ ମହଲ। କାହିଁ କାହିଁ ଦେଖି ଦେଖି କଣ ଲେଖିଛି ନାପିତୁଣୀ।
0: ଶ୍ରୀରାଧା ଶ୍ରୀକୃଷ୍ଣ।
1: ହଁ ଗ ହଁ, ଶ୍ରୀରାଧା ଆଉ ଶ୍ରୀକୃଷ୍ଣ। ଆଲୋ ନାପିତୁଣୀ, ତୋର ଏତେ ସାହସ!
2: ଶ୍ରୀମତୀ
1: ଆଜି ବି ହାରିଗଲା ହେ ଶ୍ୟାମ, ତମର ଏ ନାପିତୁଣୀ ବି କଣ ଭାରି ଭଲ ମାନିଥିଲା।
0: ହେଲେ କଣ ହବ, ସବୁ ତ ଭଣ୍ଡୁର ହେଇଗଲା।
2: ମାନିନୀର ମାନ କଣ ଭାଙ୍ଗିବ ନାହିଁ ଲଳିତେ?
1: ମୁଁ କେମିତି ଜାଣିବି ହେ ଶ୍ୟାମ।
0: ଆସ ଗ ସଖୀ, ଚାଲ ଗ ଚାଲ।
2: ହଉ ଶ୍ରୀମତୀ, କେତେ ଦିନ ଏମିତି ମନ ମାରି ବସିବ ଦେଖିବି।

0: ଆହା, ଏ ବାଉତ କାଳେ ପୁଣି ଯୋଗୀ ବେଶ? ଯୋଗୀ ପର କେଉଁଠି ତମର ବାସ?
1: ଅନନ୍ତପୁରେ ମୋ ବାସ।
2: କି ନାମ ତୁମର ଯୋଗୀ ପର?
1: ଅନାମ।
2: ତୁମ ପିତାଙ୍କର ନାମ?
1: ଅଣାଗାର ପୁରୁଷ।
2: କେବେଠାରୁ ଯୋଗୀ ବେଶ କରିଛ ଧାରଣ?
1: ଆଜନ୍ମରୁ ଯୋଗୀ ବେଶ କରିଛି ଗ୍ରହଣ।
2: ଏତେ ଦୁଃଖ ସହୁଛ କାହିଁକି?
1: ମନବାଞ୍ଛା ପୂରଣ ନିମନ୍ତେ।
0: ହଉ, ମୁଁ ଆଣୁଛି ଭିକ୍ଷା ତୁମ ପାଇଁ।
1: ନା, ତୁମ ହସ୍ତୁ ନ ଘେନିବି ଭିକ୍ଷା।
2: ଆଉ କାହା ହସ୍ତୁ ନେବ ତେବେ ଭିକ୍ଷା ଯୋଗୀ ବର?
1: ଏକମାତ୍ର ସତୀ ହସ୍ତୁ ନେବି ଭିକ୍ଷା ମୁହିଁ।
0: ହଉ, ଏକଥା ଜଣେଇବି ଶ୍ରୀମତୀଙ୍କ ପାଖେ। ଥଳି ବଢ଼ାଅ ଯୋଗୀ ବର, ଶ୍ରୀମତୀ ତମ ପାଇଁ ଆଣିଛନ୍ତି ଭିକ୍ଷା।
1: ଏ କ'ଣ ସୁବର୍ଣ୍ଣ ଥଳିରେ ଅମୂଲ୍ୟ ପଦାର୍ଥ? ଯୋଗୀ ଲାଗି ତ ଏ ସମସ୍ତ ମୂଲ୍ୟହୀନ ମାତ୍ର।
0: ତେବେ କୁହ ଯୋଗୀ ବର, କେଉଁ ପଦାର୍ଥ ଲାଗି ଆସିଛ ଏଠାରେ?
1: ମାନଧନ ଭିକ୍ଷା ଲାଗି ଆସିଛି କା ମୁହିଁ?
2: ସଖୀ, ଏ କି ଆଚମ୍ବିତ! ଯୋଗୀ ବର କିପରି ଜାଣିଲେ ରାଧା ମର୍ମ କଥା?
1: ଏ ବଡ଼ ଗହନ ସମ୍ବାଦ। ତେବେ ଶୁଣ,

0: ସଖୀ ଯୋଗୀ ଏପରି ଫେରିଗଲେ କିଆଁ?
1: ଶ୍ରୀମତୀ, ସେ ସତରେ ଯୋଗୀ ନୁହନ୍ତି, ସେ ହେଉଛନ୍ତି ନନ୍ଦସୂତ କପଟି କନେ। ତମ ଲାଗି ଯୋଗୀ ହେଇ ବୁଲନ୍ତି ଗୋପରେ।
0: ଲଳିତା!
1: ହଁ ସଖୀ।
0: ହାଏ ସଖୀ, ଏକି ପଣ କଲି, ମୋ ଲାଗି ଶ୍ୟାମ ଶେଷେ ଯୋଗୀ ବେଶ ହେଲେ, ଆଉ କି ଲୋଡ଼ା ଥାଇ ଓ ଲୋଡ଼ା ପ୍ରାଣ। ଯାଉ ସଖୀ, ଯୋଗୀ ବେଶି ଶ୍ୟାମକୁ ଆଣକ ବହନ, ନହେଲେ ନହେଲେ ଜୀବନ ହାରିବି ଆଜି ଯମୁନାର ଜଳେ।
1: ହଉ ସଖୀ, ନହୁ ଅଧୀର, ମୁଁ ଯାଉଛି କପଟି ମହାନ ପାସି।
2: କାହା ପାସି ଯିବ ଗୋ ଲଳିତେ?
1: କପଟି ଡକାଦର, କପଟ କରି ସଖୀ କୁମାର ମାରି ପଚିବନି।
2: ଶ୍ରୀମତୀ
1: କାନୁ, ପ୍ରାଣଧନ ମୋର, କି ଦେଖିଲା ନେତ୍ର ମୋର, ରାଧାକୃଷ୍ଣ ଯୁଗର ମୂରତି।
3: ଆସୁ ଆସୁ ସଖୀ, କଣ କୁଞ୍ଜବନେ ଆଜି ରାସର ଥିବା କହ୍ନେଙ୍କୁ ନେଇ

ଶୁଣିଲେ ସଙ୍ଗୀତ ନାଟିକା ମନମୟୀ। ରଚନା କରିଥିଲେ ଚକ୍ରପାଣୀ ପରିଚା, ପ୍ରଯୋଜନା ଲକ୍ଷ୍ମୀଧର ସାହୁ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁହାସ ମହାନ୍ତି, ସହାୟତାରେ ଥିଲେ ଏହି ଜଗନ୍ନାଥ ପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ନେଇଛୁ କଥାଚିତ୍ର ଚୁପକେ ଚୁପକେରୁ, ଶିଳ୍ପୀ ଲତା ମଙ୍ଗେସ୍କର, ଗୀତରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଡି ବର୍ମନ।

0: HIV ସଂକ୍ରମଣ ଚାରୋଟି ମୁଖ୍ୟ କାରଣରୁ ହୋଇଥାଏ। ସଂକ୍ରମିତ ବ୍ୟକ୍ତି ସହିତ ବିନା କଣ୍ଡୋମରେ ଯୌନ ସମ୍ପର୍କ, ଅଶୋଧିତ ଛୁଞ୍ଚି କିମ୍ବା ସିରିଞ୍ଜ ବ୍ୟବହାରରେ, ସଂକ୍ରମିତ ରକ୍ତ ଗ୍ରହଣରେ ଏବଂ HIV ସଂକ୍ରମିତ ମା ଠାରୁ ଛୁଆ ଜନ୍ମ ବେଳେ।
1: ଅଧିକ ସୂଚନା ପାଇଁ ରାଷ୍ଟ୍ରୀୟ ଟୋଲ୍ ଫ୍ରି ଏଡ୍ସ ହେଲ୍ପଲାଇନ୍ ନମ୍ବର 1097 କଲ୍ କରନ୍ତୁ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆପଣ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ନେଇଛୁ କଥାଚିତ୍ର ଆଶାରୁ, ଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ସୌରଭାଷାର କାର୍ଯ୍ୟକ୍ରମ ତାରୱା।

ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତର ଶିଳ୍ପୀ ଗୋବିନ୍ଦ ଚନ୍ଦ୍ର ସେନାପତି। ଗୀତ ରଚନା କରିଛନ୍ତି ଭୀମ ଭୋଇ। ସଙ୍ଗୀତ ନିର୍ଦ୍ଦେଶନା ହରମନ ଖୁଣ୍ଡିଆ।

0: ପ୍ରଚାର କଲୁ ଗଜଲ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଚାଷବାସ କଥା। ଆଜି କାର୍ଯ୍ୟକ୍ରମରେ ଉପସ୍ଥାପନା କରିଛନ୍ତି ଆଭାମୟୀ ବିଶ୍ୱାଳ।
1: ଦିନେ ଚାଷ ଜମିର ପରିଚାଳନା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ସମୟରେ ଅତ୍ୟଧିକ ବର୍ଷା, ବନ୍ୟା, ପାଣି ଜମିବା ଓ ବାୟୁମଣ୍ଡଳର ଅଧିକ ଆର୍ଦ୍ରତା ଯୋଗୁଁ ଫସଲ ନଷ୍ଟ ହେବାର ଓ ରୋଗ ପୋକ ବ୍ୟାପିବାର ଆଶଙ୍କା ସବୁଠାରୁ ଅଧିକ ଥାଏ। ତେଣୁ ବର୍ଷା ଋତୁରେ ଆଶାନୁରୂପ ଅମଳ ପାଇବା ପାଇଁ ଜଳସେଚନ ଓ ଜଳ ନିଷ୍କାସନ, ସଠିକ୍ ସାର ବ୍ୟବସ୍ଥା ଓ ପ୍ରଭାବଶାଳୀ ରୋଗ ପୋକ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ବର୍ଷାଦିନେ ସାଧାରଣତଃ ଜଳସେଚନର ଆବଶ୍ୟକତା କମ୍ ଥାଏ, କିନ୍ତୁ ଜଳ ନିଷ୍କାସନ ବା ଡ୍ରେନେଜ୍ର ସୁବ୍ୟବସ୍ଥା କରିବା ଏହି ସମୟରେ ସବୁଠାରୁ ବଡ଼ ପ୍ରାଥମିକତା। ସେଥିପାଇଁ ପ୍ରଥମେ ଆମେ ନିଷ୍କାସନ ନାଳି ପ୍ରସ୍ତୁତ କରିବା, ଯେମିତିକି ମାଟିରେ ଅଧିକ ସମୟ ପାଣି ଜମି ରହିଲେ ଗଛର ଚେର ଶ୍ୱାସକ୍ରିୟା କରିପାରେ ନାହିଁ, ଯାହାଫଳରେ ଚେର ସଢ଼ିଯାଏ ଓ ଗଛ ହଳଦିଆ ପଡ଼ି ମରିଯାଏ। ଏଥିପାଇଁ ଜମିର ଢାଲୁ ଅନୁସାରେ ଚାରିପାଖରେ ଏବଂ ଭିତରେ ଛୋଟ ଛୋଟ ନିଷ୍କାସନ ନାଳି ତିଆରି କରିବା ଉଚିତ, ଯେପରି ଅଧିକାଂଶ ବର୍ଷା ଜଳ ଜମିରେ ନ ଜମି ସହଜରେ ବାହାରିଯିବ। ବନ୍ଧ ଓ ହିଡ଼ର ଯତ୍ନ। ଧାନ ଚାଷ ପାଇଁ ଜମିରେ କିଛି ପରିମାଣରେ ପାଣି ରଖିବା ଆବଶ୍ୟକ ହୋଇଥାଏ, ତେଣୁ ଧାନ ଜମିର ହିଡ଼ଗୁଡ଼ିକୁ ସୁଦୃଢ଼ କରିବା, ଯେପରି ପ୍ରବଳ ବର୍ଷାରେ ତାହା ଭାଙ୍ଗି ନ ଯାଏ। ଅନ୍ୟପଟେ ପନିପରିବା, ହଳଦୀ, ମାଣ୍ଡିଆ କିମ୍ବା ଡାଲି ଜାତୀୟ ଫସଲ ଜମିରୁ ଅତିରିକ୍ତ ପାଣି ବାହାର କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବା ଉଚିତ। ଉଠା ବେଡ଼ା ବା ହିଡ଼ ଚାଷ, ରେଜ୍ଡ ବେଡ୍ କଲ୍ଟିଭେସନ୍। ବର୍ଷାଦିନେ ପନିପରିବା ଚାଷ ପାଇଁ ସମତଳ ଭୂମି ଅପେକ୍ଷା ଉଠା ବେଡ଼ା ପ୍ରଣାଳୀ ସବୁଠାରୁ ଉତ୍ତମ। ଏହାଦ୍ୱାରା ଗଛର ମୂଳ ଅଂଶ ପାଣି ଜମିବା ସମସ୍ୟାରୁ ରକ୍ଷା ପାଇଥାଏ। ଖରାଟିଆ ବର୍ଷା ଅଭାବ ବେଳେ ଜଳସେଚନ। ବେଳେବେଳେ ବର୍ଷାଦିନ ମଧ୍ୟ 10-15 ଦିନ ପର୍ଯ୍ୟନ୍ତ ଜଳବାୟୁ ଶୁଖିଲା ରହେ। ଯଦି ଏହି ସମୟରେ ମାଟିର ଆର୍ଦ୍ରତା କମିଯାଏ, ତେବେ ଫସଲର ଆବଶ୍ୟକତା ଅନୁଯାୟୀ ହାଲୁକା ଜଳସେଚନ କିମ୍ବା ସ୍ପ୍ରିଙ୍କ୍ଲର ମାଧ୍ୟମରେ ପାଣି ଦେବା ଉଚିତ। ବର୍ଷାଦିନେ ମାଟିରେ ଥିବା ପୋଷକ ତତ୍ତ୍ୱ ବର୍ଷା ପାଣିରେ ଧୋଇଯିବାର ସମ୍ଭାବନା ଅଧିକ ଥାଏ, ତେଣୁ ସାରର ଅପଚୟ ରୋକିବା ପାଇଁ ବୈଜ୍ଞାନିକ ପଦ୍ଧତି ଆପଣେଇବା ଜରୁରୀ। ପାଗ ଦେଖି ସାର ପ୍ରୟୋଗ କରିବା। ପ୍ରବଳ ବର୍ଷା ହେଉଥିବା ସମୟରେ କିମ୍ବା ଆକାଶ ମେଘୁଆ ଥିବାବେଳେ ଜମିରେ କେବେ ହେଲେ ସାର ଦେବା ଉଚିତ ନୁହେଁ। ଆକାଶ ନିର୍ମଳ ଥିବାବେଳେ କିମ୍ବା ହାଲୁକା ବର୍ଷା ପରେ ଜମିରେ ଓଦା ବା ଆର୍ଦ୍ରତା ଥିବା ସମୟରେ ସାର ପ୍ରୟୋଗ କରିବା। ଜୈବିକ ସାର ଓ ସବୁଜ ସାରର ବ୍ୟବହାର। ବର୍ଷାଦିନ ପୂର୍ବରୁ ଜମି ପ୍ରସ୍ତୁତି ସମୟରେ ଭଲଭାବେ ସଢ଼ିଥିବା ଗୋବର ସାର, କମ୍ପୋଷ୍ଟ ବା କେଞ୍ଚୁଆ ସାର ପ୍ରୟୋଗ କରିବା। ଏହା ମାଟିର ଜଳ ଧାରଣ କ୍ଷମତା ଏବଂ ଗଠନକୁ ସୁଧାରିଥାଏ। ଜମି

0: ଏ ଧନିଚା ବୁଣି ମାଟିରେ ମିଶାଇବା ଦ୍ୱାରା ମାଟିର ଉର୍ବରତା ବୃଦ୍ଧି ପାଇଥାଏ। ଲଗାତାର ବର୍ଷା ଯୋଗୁଁ ଯଦି ଚେର ଦ୍ୱାରା ମାଟିରୁ ଖାଦ୍ୟସାର ଗ୍ରହଣ କରିବାରେ ସମସ୍ୟା ହେଉଥାଏ ଓ ଗଛ ହଳଦିଆ ଦେଖାଯାଏ, ତେବେ ପାଗ ସଫା ଥିବା ବେଳେ ଗୁଣ୍ଡ ସାର ବଦଳରେ ଜଳ ଦ୍ରବଣୀୟ ସାର ପାଣିରେ ମିଶାଇ ସ୍ପ୍ରେ କରିବା ଉଚିତ। ବର୍ଷା ଦିନର ଗୁଳୁଗୁଳିଆ ଓ ଅତ୍ୟଧିକ ଆର୍ଦ୍ର ପାଗ ଯୋଗୁଁ ବିଭିନ୍ନ ପ୍ରକାରର କବକ, ବ୍ୟାକ୍ଟେରିଆ, କୀଟମାନଙ୍କର ବଂଶବୃଦ୍ଧି ପାଇଁ ଅନୁକୂଳ ପ୍ରବେଶ ସୃଷ୍ଟି କରିଥାଏ। ଏହାର ସଠିକ୍ ପରିଚାଳନା ନ କଲେ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ଯେମିତିକି ଚେରସଢ଼ା ଓ ମୂଳସଢ଼ା ରୋଗ, ପତ୍ରଦାଗ ଓ ଝାଉଁଳା ରୋଗ, ବ୍ୟାକ୍ଟେରିଆ ଜନିତ ଝାଉଁଳା ରୋଗ, ଏଥିପାଇଁ ଅନେକ ପ୍ରକାରର ପ୍ରତିକାର ମଧ୍ୟ ରହିଛି। ସମୟ ଦେଖି ଆମେ ସେଗୁଡ଼ିକ ପ୍ରତିକାର କରିବା ଉଚିତ। ବର୍ଷାଦିନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସତର୍କତା, ଯାହାକି ବର୍ଷାଦିନେ ଯେକୌଣସି କୀଟନାଶକ କିମ୍ବା କବକନାଶକ ସ୍ପ୍ରେ କଲାବେଳେ ସେଥିରେ ଷ୍ଟିକର ବା ସ୍ପ୍ରେଡର ନିଶ୍ଚୟ ମିଶାଇବା। ଏହାଦ୍ୱାରା ଔଷଧଟି ପତ୍ର ପୃଷ୍ଠରେ ଭଲଭାବେ ବିଛେଇ ହୋଇ ଲାଗିରହେ। ସ୍ପ୍ରେ କରିବାର 1-2 ଘଣ୍ଟା ପରେ ବର୍ଷା ହେଲେ ମଧ୍ୟ ଔଷଧ ଧୋଇ ହୁଏ ନାହିଁ ଏବଂ ତାହାର ପ୍ରଭାବ ସୁରକ୍ଷିତ ରହିଥାଏ।
1: ଶୁଣିଲେ ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
2: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
1: ପ୍ରଚାର କରୁଛୁ ଘର ଘରଣୀ କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ଅନୁପମା ରାଜୁ ଏବଂ କବିତା ମଞ୍ଜରୀ ପଲ୍ଲୀ।

0: ସୁନ୍ଦର ଓ ପ୍ରାକୃତିକ ପରିବେଶ ସୁସ୍ଥ ଓ ସୁନ୍ଦର ଜୀବନଟେ ଦେଇଥାଏ। ଦିନେ ଆମେ ସେହି ପ୍ରାକୃତିକ ପରିବେଶରୁ ପାଉଥିଲେ ପ୍ରଦୂଷଣମୁକ୍ତ ବିଶୁଦ୍ଧ ବାୟୁ ଏବଂ ନିର୍ମଳ ସୁଶୀତଳ ଜଳ।
1: ସେତେବେଳେ ପ୍ରତ୍ୟେକଙ୍କ ଘରବାଡ଼ିରେ ବିଭିନ୍ନ ଗଛ ଲାଗିଥିବା ବେଳେ ଘର ଭିତରକୁ ଯେଉଁ ବିଶୁଦ୍ଧ ଏବଂ ସୁମଧୁର ପବନଟିକକ ଆସୁଥିଲା, ଗଛ ଛାଇରେ ବସିବାର ଯେଉଁ ପ୍ରାକୃତିକ ଆନନ୍ଦ ମିଳୁଥିଲା, ତାହା ଆଜି ଉଭେଇ ଯାଇଛି।
0: ଆଜି ଜଙ୍ଗଲ ଧ୍ୱଂସ ସହିତ ପରିବେଶ ପ୍ରଦୂଷଣ, ତା ସହିତ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ଆଜି ସାରା ବିଶ୍ୱରେ ଏହା ଏକ ବଡ଼ ସମସ୍ୟା ରୂପେ ଦେଖାଦେଇଛି। ଏହି ସମସ୍ୟାର ସମାଧାନ ପାଇଁ ଗୋଟିଏ ବଡ଼ ଉପାୟ ହେଉଛି ଅଧିକରୁ ଅଧିକ ବୃକ୍ଷରୋପଣ।
1: ବୃକ୍ଷରୋପଣ ପାଇଁ ଏକ ସୁନ୍ଦର ଏବଂ ପ୍ରେରଣାଦାୟକ ଅଭିଯାନ ହେଉଛି ଏକ ପେଡ଼ ମା କେ ନାମ। ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ସହିତ ଗଛ ଲଗାଇବା ପାଇଁ ସଚେତନ କରାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ।
0: ମା ଯେମିତି ଆମକୁ ସ୍ନେହ ଓ ସୁରକ୍ଷା ଦିଅନ୍ତି, ସେହିପରି ଗଛ ଆମକୁ ଅମ୍ଳଜାନ, ଫଳ ଓ ସୁନ୍ଦର ପରିବେଶ ଦେଇଥାଏ। ତେଣୁ ମା ଓ ବୃକ୍ଷ ଉଭୟ ଆମ ଜୀବନର ଆଧାର।
1: ମାଙ୍କ ପ୍ରତି ସମ୍ମାନ ଜଣାଇବାର ସର୍ବୋତ୍ତମ ଉପହାର ହେଉଛି ମାଙ୍କ ନାଁରେ ଗୋଟିଏ ଗଛ ଲଗାଇବା ଏବଂ ତାହାର ଯତ୍ନ ନେବା।
0: ସତରେ ଗଛ ଅଛି ତ ପ୍ରକୃତି ସୁନ୍ଦର, ଆଉ ପ୍ରକୃତି ସୁନ୍ଦର ତ ଜୀବନ ବି ସୁନ୍ଦର।
1: ଏହି ସୁନ୍ଦର କଥାଟି ସହିତ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ।
0: ଆଜି ପାଇଁ ଉପସ୍ଥାପନାରେ ମୁଁ ଅନୁପମା ରାଜୁ,
1: ଆଉ ମୁଁ କବିତା ମଞ୍ଜରୀ ପଲ୍ଲୀ।
0: ନମସ୍କାର।

0: ପ୍ଲାଷ୍ଟିକ ନ ହୋଇ ତାକୁ ଷ୍ଟିଲରେ ଇଏ କରିବା, ଏ ଯୋଉ ପଲିଥିନ ଗୁଡା କରି ଆମେ ସବୁ ଜିନିଷ ପତ୍ର ଆଣୁଛୁ, ତାର ଠୁଙ୍ଗା ବ୍ୟବହାର କରିବା, ନହେଲେ କପଡା ବେଗରେ ଆଣିବା।
1: ତ ଯେଉଁ ପିଲାମାନେ ସ୍କୁଲ ଯାଉଛନ୍ତି, ସ୍କୁଲ ଯିବା ପିଲାମାନଙ୍କୁ ଆମେ କିଭଳି ଭାବରେ ପ୍ଲାଷ୍ଟିକ ବ୍ୟବହାର କମେଇବେ ସେ ପ୍ରତି କିଭଳି ଭାବରେ ସଚେତନ କରେଇବା?
0: ପିଲାମାନଙ୍କୁ ଆମେ ଷ୍ଟିଲ ଟିଫିନରେ ଦେବା, ଆଉ ଷ୍ଟିଲ ପାଣି ବୋତଲ ଦେବା, ସବୁ ତାଙ୍କର ଆମେ ନେଚୁରାଲ ଇଏରେ କରିବା, ଯେମିତି ପ୍ଲାଷ୍ଟିକ ସେମାନେ ବ୍ୟବହାର କରିପାରିବେ ନାହିଁ।
1: ଆଉ ପରିବେଶ ସଫା ସୁତୁରା ଉପରେ କେମିତି ସଚେତନ କରାଇବା?
0: ପରିବେଶ ସଫା ସୁତୁରା ଉପରେ ସେମାନଙ୍କୁ ଘରେ ସବୁ କାମରେ ସହଯୋଗ

0: ଆମେ ନେଚୁରାଲ ଇଏରେ କରିବା, ଯେମିତି ପ୍ଲାଷ୍ଟିକ ସେମାନେ ବ୍ୟବହାର କରିପାରିବେ ନାହିଁ।
1: ଆଉ ପରିବେଶ ସଫା ସୁତୁରା ଉପରେ କେମିତି ସଚେତନ କରାଇବା?
0: ପରିବେଶ ସଫା ସୁତୁରା ଉପରେ ସେମାନଙ୍କୁ ଘରେ ସବୁ କାମରେ ସହଯୋଗ କରିବାକୁ କହିବା, ସେମାନେ ମା ମାନଙ୍କୁ ହଉ କି ପରିବାର ସମସ୍ତଙ୍କୁ ବୃକ୍ଷରେ ପାଣି ଦେବେ, ଘର ସଫା ସୁତୁରା କରିବେ, ନିଜର ବାଡି ବଗିଚା ସବୁ ଦେଖାଶୁଣା ଯେମିତି ପରିବାର ମାନେ କରୁଛନ୍ତି ସେମିତି ସେମାନେ ଦେଖାଶୁଣା ସେଟା କରିବେ, ପରିଷ୍କାର ପରିଚ୍ଛନ୍ନତାକୁ ଧ୍ୟାନ ଦେବେ।
1: ତ ମାଙ୍କର ଆଚରଣ ପିଲାଟି ଉପରେ କଣ କଣ ପ୍ରଭାବ ପକାଇଥାଏ?
0: ପିଲାମାନେ ତ ମା ସହିତ ଓତପ୍ରୋତ ଭାବରେ ଜଡିତ ଜନ୍ମରୁ ସେମାନେ ଥାନ୍ତି, ମା ର ପ୍ରତ୍ୟେକ କାର୍ଯ୍ୟକଳାପକୁ ସେମାନେ ଲକ୍ଷ୍ୟ ରଖିଥାନ୍ତି। ମା ସକାଳୁ ଉଠି କଣ କରୁଛି, ଘର ସଫା କରୁଛି, ବାଡି ବଗିଚା ସବୁ ଦାଣ୍ଡ ଅଗଣା ଯାହା ସଫା କରୁଛି ସବୁ ସେମାନେ ସବୁ କରିଥାନ୍ତି। ସେଇଟା ସେମାନେ ଦେଖିଥାନ୍ତି କେମିତି ଆମର ପରିବେଶ ସଫା ସୁତୁରା ହଉଛି, ସବୁ ସେମାନେ ନିରୀକ୍ଷଣ କରିଥାନ୍ତି, ମା ଠୁ ସେମାନେ ଶିଖିଥାନ୍ତି ସବୁ। ଦେଖନ୍ତୁ ପାଇପରେ ପାଣି ଚାଲି ଯାଉଛି, ବହି ଯାଉଛି, ତାକୁ ମା ଆସି ବନ୍ଦ କରିଦବ, ଜଳ ନଷ୍ଟ କରିବା ଠିକ ନୁହଁ, ଅଯଥା ବିଜୁଳି ଆମର ସବୁପଟେ ଜଳୁଛି ତାକୁ ବି ଆମେ ବନ୍ଦ କରିବା, ଫ୍ୟାନ ସବୁ ଲାଇଟ ବନ୍ଦ କରିବା, ଅଯଥା ଆମେ ବ୍ୟବହାର କରିବା ନାହିଁ, ଆମର ବାଡି ବଗିଚାରେ ଆମେ ପାଣି ଦେବା, ଆମର ଏପଟେ ସେପଟେ ଯାହା ସବୁ ପଡିଛି ଅଳିଆ ଆବର୍ଜନା ତାକୁ ସଫା କରିବା, ସେଟା ସେମାନେ ସବୁବେଳେ ଦେଖନ୍ତି। ଆଉ ସେମାନେ ସେଇଭଳି ଢାଞ୍ଚାରେ ଗଢି ହେଇଯାନ୍ତି। ଆମ ପିଲାମାନଙ୍କୁ ଆମେ ଶିକ୍ଷା ଦେବା ଯେ ଆମର ଘର ଚାରିପଟ ଅଳିଆ ଆବର୍ଜନା ସବୁ ସଫା ସୁତୁରା ରଖି ମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ତାକୁ ଜମା କରି ଦୂରରେ ନେଇକି ସେଟା ଫୋପାଡ଼ିବା କଥା, ଏପଟ ସେପଟ କିଛି ପକେଇବା କଥା ନୁହଁ, ଆଉ ସ୍ୱଚ୍ଛ ପରିଷ୍କାର ରଖିବା। ଆମେ ଯୋଉ ଚଳ ପ୍ରଚଳ ଯୋଉପଟେ ହଉଛୁ ଆମର ବାତାବରଣ ସବୁ ଶୁଦ୍ଧ ରହିବ, ଶୁଦ୍ଧ ପବନ ଆସିବ, ସବୁକୁ ସଫା ସୁତୁରା କରିକି ଦୂରରେ ନେଇ ତାହା ଫିଙ୍ଗିବା, ଯୋଉ ଖାଲି ସ୍ଥାନ ମାନଙ୍କରେ ଆମେ ବୃକ୍ଷରୋପଣ କରିବା, ତାକୁ ନିୟମିତ ପାଣି ଦେବା, ପ୍ରକୃତି ପ୍ରତି ଦୟା ସମ୍ମାନ କରିବା, ଏଇଟା କଲେ ଆମର ପ୍ରକୃତି ପ୍ରତି ସମ୍ମାନ ରହିବ ଆଉ ପ୍ରକୃତିକୁ ଆମେ ଭଲ ପାଇବା।
1: ଏ ତ ଗଲା ପିଲାମାନଙ୍କର କଥା, ତ ପରିବେଶ ସୁରକ୍ଷାରେ ଗୋଟିଏ ପରିବାରର କଣ ଭୂମିକା ରହିଛି?
0: ପରିବେଶ ସୁରକ୍ଷାରେ ପରିବାର ଦାୟିତ୍ୱ ବିଶେଷ ଗୁରୁତ୍ୱପୂର୍ଣ୍ଣ ରହିଛି, ଆଉ ପରିବାର ହଉଛି ପ୍ରଥମ ପାଠଶାଳା ପିଲାର। ଘରେ ଯୋଉ କାମ ଗୁଡାକ ପିତା ମାତା କରନ୍ତି କି ଅନ୍ୟ ଗୁରୁଜନ ମାନେ କରନ୍ତି ସେଇ କାମକୁ ସେମାନେ ଦେଖିକି ଛୋଟ ଛୋଟ ସେଇ ପରିବେଶ ଅନୁକୂଳ କାମ ଗୁଡାକ ସେମାନେ ବି ଶିଖନ୍ତି ପରିବାର ଠୁ, ଆଉ ସେଟା ଗୋଟିଏ ସକାରାତ୍ମକ ଆନ୍ଦୋଳନରେ ପରିଣତ ହେଇଯାଏ। ସେମାନେ ଯେତେବେଳେ ବଡ ହୁଅନ୍ତି ସେମାନେ ବି ସେଇ କାମ ସବୁ କରନ୍ତି ଆଉ ସେଇ ଧାରାରେ ତାଙ୍କର ଜୀବନ ପରିଚାଳିତ ହୁଏ।
1: ସେମାନଙ୍କର ଅଭ୍ୟାସ ମଧ୍ୟ ସେଇ ଅନୁସାରେ ହେଇଥାଏ,
0: ସେଇ ଅନୁସାରେ ହେଇଯାଏ।
1: ତ ପରିବେଶ ଶିକ୍ଷାରେ ପରିବାର ନା ବିଦ୍ୟାଳୟ କାହାର ବେଶୀ ଦାୟିତ୍ୱ ରହିଛି?
0: ପରିବାର ସୁରକ୍ଷା ପାଇଁ ଘର ଏବଂ ବିଦ୍ୟାଳୟ ଦୁଇଟି ଯାକ ସ୍ଥାନର ମହତ୍ୱପୂର୍ଣ୍ଣ ଭୂମିକା ରହିଛି, ତଥାପି ପରିବାର ଦାୟିତ୍ୱ ମୁଖ୍ୟ। ଯେହେତୁ ପିଲାଟି ତାର ସମସ୍ତ କାର୍ଯ୍ୟ ପରିବାର ପାଠଶାଳାରୁ ଆରମ୍ଭ କରିଥାଏ, ସେଥିପାଇଁ ସ୍କୁଲରେ ବି ଶିକ୍ଷା ଦିଆଯାଉଛି, ଆମେ ବୃକ୍ଷରୋପଣ କରିବା, ଆମର ସ୍କୁଲ ଆଖପାଖ ସବୁ ସଫା ସୁତୁରା ରଖିବା ସବୁ ସେଠି ବି ଦିଆଯାଉଛି, କିନ୍ତୁ ମୁଖ୍ୟ ହେଲା ଘର। ଘରୁ ସେ ଯାହା ଶିଖିଥାଏ ସେଇଠୁ ତାର ଆରମ୍ଭ ହେଇଥାଏ ଜୀବନ।
1: ତ ଶେଷରେ ଆମ ଶ୍ରୋତା ଭଉଣୀ ମାନଙ୍କୁ ଆପଣ କିଛି ବାର୍ତ୍ତା ଦେବାକୁ ଚାହିଁବେ କି?
0: ସମାଜକୁ ମୁଁ ବାର୍ତ୍ତା ଦେବି ଯେ ଆମେ ସମସ୍ତେ ଆମର ଘର ସହିତ ବାହାର ପରିବେଶକୁ ସଫା ସୁତୁରା ରଖିବା, ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ଜଳ ଏବଂ ବିଜୁଳି ସଞ୍ଚୟ କରିବା, ପ୍ଲାଷ୍ଟିକର ବ୍ୟବହାରକୁ ସୀମିତ କରିଦେବା, ଗଛ କଟାକୁ ବିରୋଧ କରିବା ଏବଂ ସମସ୍ତେ ମିଶି କହିବା ବୃକ୍ଷ ଲଗାଅ, ଜୀବନ ବଞ୍ଚାଅ, ସ୍ୱଚ୍ଛ ପରିବେଶ, ସୁସ୍ଥ ଜୀବନ, ଏହା ହିଁ ଧରିତ୍ରୀ ମା ପ୍ରତି ଆମର ସମ୍ମାନ, ପୂଜା ଏବଂ ଭଲ ପାଇବା ହେବ।
1: ଯାହା ହଉ ମ୍ୟାଡମ, ଆଜି ଆପଣ ଆମକୁ ସମୟ ଦେଲେ, ପରିବେଶ ଶିକ୍ଷା ଓ ମା ମାନଙ୍କର ଦାୟିତ୍ୱ ଏ ବିଷୟରେ ଆଲୋଚନା କଲେ, ସେଇଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର।
0: ନମସ୍କାର ମ୍ୟାଡମ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମୋତେ ସୁଯୋଗ ଦେଇଥିବାରୁ, ଆପଣଙ୍କୁ ମଧ୍ୟ ନମସ୍କାର।

0: କବିତା।
1: ହଁ ପା,
0: ଆମେ ଆଲୋଚନା କରୁଥିଲେ ମା ହେଉଛି ସନ୍ତାନର ପ୍ରଥମ ଶିକ୍ଷୟିତ୍ରୀ। ମା ଯଦି ସଚେତନ ଥାନ୍ତି, ଶିକ୍ଷିତା ଥାନ୍ତି, ପିଲାଟି ତାଙ୍କ ପାଖରୁ ବହୁତ କଥା ସହଜରେ ଶିଖିପାରିବ।
1: କାରଣ ମାଙ୍କର କଥା, ମାଙ୍କର ଉପଦେଶ କେଇପଦ ପିଲାଟିର ଜୀବନ ସୁନ୍ଦର ଭାବରେ ଗଢି ଦେଇପାରେ, ଶିଳାଲେଖ ହୋଇ ହୃଦୟରେ ରହିଯାଇପାରେ। ଏଇ ଯେମିତି ଜିଜାବାଇଙ୍କ ଦିଗ୍ଦର୍ଶନ ଶିବାଜୀଙ୍କୁ ବିରାଟ ବ୍ୟକ୍ତିତ୍ୱରେ ପରିଣତ କରିଦେଲା।
0: ପିଲାର ଉଜ୍ଜଳ ଭବିଷ୍ୟତ ପାଇଁ, ପରିବାରର ମଙ୍ଗଳ ପାଇଁ ମାଙ୍କୁ ଅଧିକ ପଢ଼ିବା ପାଇଁ ପଡ଼ିବ, ଜୀବନ ଜଗତକୁ ଅଧିକ ବୁଝିବାକୁ ପଡ଼ିବ। ନିଜେ ଯଦି ଆମେ ନ ବୁଝିବା ତାହେଲେ ଅନ୍ୟକୁ ବୁଝାଇ ପାରିବାନି, ନିଜେ ଯଦି ନ ଜାଣିବା ଅନ୍ୟକୁ ଜଣାଇ ହେବନି।
1: ଶିକ୍ଷା କେବଳ ପୁସ୍ତକୀୟ ଜ୍ଞାନ ନୁହେଁ, ଏହା ଜୀବନକୁ ସଠିକ୍ ଭାବରେ ବଞ୍ଚିବାର କଳା ଶିଖାଏ। ପରିବାରରେ ମହିଳାଟିଏ ଶିକ୍ଷିତ ହେଲେ ପିଲାମାନଙ୍କୁ ଉପଯୁକ୍ତ ରାସ୍ତା ଦେଖାଇବା ସହିତ ପରିବାରର ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ସଞ୍ଚୟ, ଆୟବ୍ୟୟ ସବୁ ଦିଗରେ ସଚେତନ ରହିବେ।
0: ତାହେଲେ ଆସନ୍ତୁ ଶ୍ରୋତା ଭଉଣୀ, ପାରିବାରିକ ଦାୟିତ୍ୱକୁ କିଭଳି ଭାବେ ଜଣେ ଶିକ୍ଷିତା ମହିଳା ସୁଚାରୁ ରୂପେ ତୁଲାଇଥାନ୍ତି ସେ ସମ୍ପର୍କରେ ସାକ୍ଷାତକାରଟି ଶୁଣିବା।
2: ଭଉଣୀ ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
3: ନମସ୍କାର,
2: ପ୍ରଥମେ ଆପଣଙ୍କ ପରିଚୟ ଆମ ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୋ ନାଁ ଗାୟତ୍ରୀ ପାତ୍ର, ମୁଁ ଜଣେ ହାଇସ୍କୁଲ ଟିଚର, ମୁଁ ମୋରକୋଟରେ ରହେ।
2: ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ପାରିବାରିକ ଦାୟିତ୍ୱରେ ଶିକ୍ଷିତ ମହିଳା। ତେବେ ଭଉଣୀ, ଆମେ ପ୍ରଥମେ ଜାଣିବାକୁ ଚାହିଁବୁ ପରିବାରରେ ଶିକ୍ଷିତ ମହିଳାଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ?
3: ପରିବାରରେ ଶିକ୍ଷିତ ମହିଳାଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ପରିବାରର ମେରୁଦଣ୍ଡ। ପରିବାରର ପ୍ରାୟ ସମସ୍ତ ନିଷ୍ପତ୍ତି ନେବା, ଆଉ ଘରର ଛୁଆମାନଙ୍କୁ ସଂସ୍କାର ଦେବା, ଆର୍ଥିକ ଯୋଜନାରେ ଭାଗିଦାରୀ, ଛୁଆମାନଙ୍କର ଭବିଷ୍ୟତ ଗଢିବା ପର୍ଯ୍ୟନ୍ତ ସବୁଥିରେ ପରିବାରର ମହିଳାମାନଙ୍କର ମୁଖ୍ୟ ଭୂମିକା ରହିଥାଏ। ସେଥିପାଇଁ ପରିବାରର ମହିଳା ଶିକ୍ଷିତ ହେବା ନିହାତି ଜରୁରୀ।
2: ମାନେ ଆପଣ କହିବାକୁ ଚାହୁଁଛନ୍ତି ସେ ଚାକିରି କରୁ ବା କୌଣସି ଜାଗାରେ ବାହାରେ କାମ କରୁ ବା ନ କରୁ, କିନ୍ତୁ
3: ଶିକ୍ଷିତ ହେବା ନିହାତି ଜରୁରୀ। କୁହାଯାଏ ମା ହିଁ ପ୍ରଥମ ଗୁରୁ ସମସ୍ତଙ୍କର, ସେଥିପାଇଁ ମହିଳା ଶିକ୍ଷିତ ହେବା ନିହାତି ଜରୁରୀ।
2: ଶିକ୍ଷା କିପରି ମହିଳାମାନଙ୍କୁ ପାରିବାରିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ?
3: ଜଣେ ଶିକ୍ଷିତ ମହିଳାଙ୍କର ଆତ୍ମବିଶ୍ୱାସ, ତର୍କ କରିବା ଶକ୍ତି ଜଣେ ସାଧାରଣ ମହିଳା ଠାରୁ ଭିନ୍ନ ହୋଇଥାଏ। ଏହାଦ୍ୱାରା ସେ ନିଜ ଘରର ଖର୍ଚ୍ଚ, ପିଲାଙ୍କ ପାଠ, ପରିବାରର ଅନ୍ୟ ସଦସ୍ୟମାନଙ୍କର ସ୍ୱାସ୍ଥ୍ୟ, ନିଜ ପରିବାରର ବିଭିନ୍ନ ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟ କିମ୍ବା ନିଷ୍ପତ୍ତିରେ ଭାଗ ନେଇପାରନ୍ତି, ଆଉ ତାଙ୍କ ନିଷ୍ପତ୍ତି ଭୁଲ ଠିକ୍ ବିଚାର କରିପାରନ୍ତି। ତେଣୁ ଶିକ୍ଷା ପରିବାର

0: ନିଷ୍ପତ୍ତି ନେବାରେ ନିଶ୍ଚିତ ସାହାଯ୍ୟ କରେ।
1: ଜଣେ ମା ଟିଏ ଶିଶୁର ପ୍ରଥମ ଗୁରୁ, ସେ ପ୍ରଥମେ ଶିକ୍ଷା ଦେଇଥାଏ, କିନ୍ତୁ ମା ବ୍ୟତୀତ ବି ଅନ୍ୟ ମହିଳାମାନେ ବି ଘରେ ରହୁଛନ୍ତି। ସେମିତି ଯଦି ଦେଖିବା ତ ସେଇଭଳି କ୍ଷେତ୍ରରେ ଶିକ୍ଷିତ ମହିଳା ଘରେ ଥିବା ପିଲାମାନଙ୍କର ଶିକ୍ଷା ଓ ସଂସ୍କାରରେ କିପରି ଅବଦାନ ରଖନ୍ତି?
0: ହଁ, ମା ହେଉଛି ପିଲାର ପ୍ରଥମ ଶିକ୍ଷକ। ଆମେ ପ୍ରଥମରୁ ଆଲୋଚନା କରିଲେ ଶିକ୍ଷିତ ମା ପିଲାଙ୍କୁ ପାଠ ପଢାରେ ସାହାଯ୍ୟ କରନ୍ତି, ତା ଛଡା ସଂସ୍କାର ଗଢିବାରେ କିମ୍ବା ମହିଳା ଶିକ୍ଷିତ ହେବା ଯୋଗୁଁ ସେମାନଙ୍କର ଆଉଟଲୁକ୍ ନିଶ୍ଚିତ ଅନ୍ୟମାନଙ୍କ ଠାରୁ ଭିନ୍ନ ଥାଏ, ସେମାନଙ୍କର ଦୃଷ୍ଟିଭଙ୍ଗୀ ନିଶ୍ଚିତ ଉନ୍ନତ ଥାଏ। ତେଣୁ ସେ ପିଲାମାନଙ୍କୁ ପାଠପଢାରେ ସାହାଯ୍ୟ କରନ୍ତି, ତା ସହିତ ପିଲାମାନଙ୍କର ଜିଜ୍ଞାସା ବା ପ୍ରଶ୍ନ ପଚାରିବାକୁ ଶିଖାନ୍ତି, ଛୁଆମାନଙ୍କୁ ଭଲ ମନ୍ଦ ବୁଝାନ୍ତି। ତା ଛଡା ଛୁଆମାନଙ୍କର ନୈତିକ ମୂଲ୍ୟବୋଧ, ଶୃଙ୍ଖଳା, ସଂସ୍କାର ଏସବୁର ମୂଳଦୁଆ ଜଣେ ଶିକ୍ଷିତ ମହିଳା ଯେମିତି ପକେଇ ପାରିବେ, ଜଣେ ସାଧାରଣ ମହିଳା ସେତେ ପରଫେକ୍ଟଲି କରିପାରିବେନି। କେବଳ ମା ନୁହେଁ, ଏଇଠି ଆମେ ଶିକ୍ଷିତ ମହିଳା ବୋଲି କହୁଛୁ, ତେଣୁ ପରିବାରର ସମସ୍ତ ମହିଳା, ଏଠି କେବଳ ମହିଳାମାନେ ତ ମା ନାହିଁ ନା, ସେଥିପାଇଁ ପରିବାରର ସମସ୍ତ ମହିଳା ଶିକ୍ଷିତ ହେବା ଜରୁରୀ।
1: ପରିବାରର ଆର୍ଥିକ ପରିଚାଳନା କ୍ଷେତ୍ରରେ ଶିକ୍ଷିତ ମହିଳାଙ୍କର କଣ ଭୂମିକା ରହିଛି?
0: ପରିବାରର ଆର୍ଥିକ ପରିଚାଳନା ଅର୍ଥ ପରିବାରର ଖର୍ଚ୍ଚ, ବଜେଟ୍ ତିଆରି, ତାପରେ ସଞ୍ଚୟ, ବିଭିନ୍ନ ବ୍ୟାଙ୍କ କାମ, ତାପରେ ବିଭିନ୍ନ ଇନଭେଷ୍ଟମେଣ୍ଟ ବା ନିବେଶ ବିଷୟରେ ଶିକ୍ଷିତ ମହିଳାଙ୍କର ଜ୍ଞାନ ରଖନ୍ତି। ଆଉ ଅଯଥା ଖର୍ଚ୍ଚ କମାଇ ଭବିଷ୍ୟତ ପାଇଁ ଯୋଜନା ତିଆରି କରିବା ଜଣେ ଶିକ୍ଷିତ ମହିଳା ଭଲ ଭାବେ ଜାଣିପାରିବେ। ଅନେକ କ୍ଷେତ୍ରରେ ନିଜେ ରୋଜଗାର କରି ମଧ୍ୟ ପରିବାରର ଆୟ ବଢ଼ାନ୍ତି। ଆଜିକାଲି ଆମେ ଦେଖିବାକୁ ପାଉ ଯେ ପରିବାରର ମହିଳାମାନେ ମଧ୍ୟ ରୋଜଗାର କରିବା ପାଇଁ ଆଗ୍ରହୀ ଓ ଅଧିକାଂଶ ମହିଳା ରୋଜଗାରକ୍ଷମ, ତେଣୁ ସେମାନଙ୍କର ଭୂମିକା ଆର୍ଥିକ ପରିଚାଳନାରେ ନିଶ୍ଚିତ ରହିଛି।
1: ଯଦି ଆମେ ଶିକ୍ଷିତ ମହିଳା କଥା ଦେଖିବା, ଗୋଟେ ପରିବାରରେ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତା ସଚେତନତାକୁ ସେମାନେ କେମିତି ଧ୍ୟାନ ଦେଇପାରନ୍ତି?
0: ପ୍ରଥମ କଥା ହେଉଛି ଗୋଟେ ଘରର, ଗୋଟେ ପରିବାରର ସମସ୍ତ ଦାୟିତ୍ୱ ମହିଳାଙ୍କ ଉପରେ ରହିଥାଏ। ଆମେ ସମସ୍ତେ ଜାଣୁ ମହିଳାମାନେ ହିଁ ସେ ଘରର ରୋଷେଇ ହଉ, ପରିଷ୍କାର ପରିଚ୍ଛନ୍ନତା ହଉ, ପ୍ରଥମେ ମହିଳାଙ୍କ ହାତରେ ହିଁ ରହିଥାଏ, ସେ ଦାୟିତ୍ୱ ମହିଳାଙ୍କ ହାତରେ ରହିଥାଏ। ତେଣୁ ପୁଷ୍ଟିକର ଖାଦ୍ୟ, ସଫା ସୁତୁରା ରଖିବା ଏସବୁର ଦାୟିତ୍ୱ ଗୁରୁତ୍ୱକୁ ସେ ବୁଝନ୍ତି। ତାପରେ ଛୁଆମାନଙ୍କର ହାଇଜିନ୍, ସେମାନେ କେମିତି ସଫା ରହିବେ ସେ ପିଲାବେଳୁ ସେମାନଙ୍କୁ ଶିଖାନ୍ତି। ତାପରେ ବିଭିନ୍ନ ସମୟରେ ବିଭିନ୍ନ ରୋଗର ଲକ୍ଷଣ ମଧ୍ୟ ସେମାନେ ଜାଣି ଠିକ୍ ଭାବରେ ତାର ଡାକ୍ତର ପାଖକୁ ନିଅନ୍ତି। ତାପରେ ସେମାନେ କ'ଣ ଶିକ୍ଷିତ ହୋଇଥିଲେ, ପରିବାରରେ କୌଣସି ଅନ୍ଧବିଶ୍ୱାସ ବଦଳରେ ସେମାନେ ବୈଜ୍ଞାନିକ ଉପାୟକୁ ଆପଣେଇ ପାରିବେ, ସ୍ୱାସ୍ଥ୍ୟ ପରିଚ୍ଛନ୍ନତା ପ୍ରତି ସେମାନେ ସଚେତନ।
1: ଆଧୁନିକ ଯୁଗରେ ଶିକ୍ଷିତ ମହିଳାଙ୍କର ପାରିବାରିକ ଦାୟିତ୍ୱରେ କେଉଁ ସବୁ ପରିବର୍ତ୍ତନ ଆସିଛି?
0: ଆଧୁନିକ ସମୟରେ ପୂର୍ବରୁ କ'ଣ କରୁଥିଲେ, ସ୍ତ୍ରୀମାନେ କେବଳ ଘରର କାମ କରୁଥିଲେ ଆଉ ଛୁଆମାନଙ୍କ ଲାଳନ ପାଳନ କରୁଥିଲେ। ସେମାନେ ଶିକ୍ଷିତ ଏତେଟା ନଥିଲେ କିମ୍ବା ଶିକ୍ଷିତ ଥିଲେ ମଧ୍ୟ ସେମାନେ ବାହାରକୁ ଯାଉନଥିଲେ, କିନ୍ତୁ ବର୍ତ୍ତମାନ ସେ ରୋଜଗାର ବି କରୁଛନ୍ତି। ମହିଳାମାନେ ରୋଜଗାର କରୁଛନ୍ତି, ଆର୍ଥିକ ନିଷ୍ପତ୍ତି ନେଉଛନ୍ତି ଓ ଆର୍ଥିକ ଭାବରେ ସୁଦୃଢ଼ ହେଉଛନ୍ତି। ସରକାର ମଧ୍ୟ ସେ ପ୍ରତି ବିଭିନ୍ନ ଯୋଜନା ତିଆରି କରିଛନ୍ତି, ସମସ୍ତେ ଜାଣିଛୁ ଆମେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ସରକାରଙ୍କ ତରଫରୁ ତିଆରି କରାହେଇଛି ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ। ତେଣୁ ସେମାନେ ମଧ୍ୟ ବିଭିନ୍ନ ଆର୍ଥିକ ନିଷ୍ପତ୍ତି ନେଉଛନ୍ତି, ସେଥିପାଇଁ ସେମାନଙ୍କ ଦାୟିତ୍ୱ ବଢ଼ିଛି ଆଉ ମହିଳାମାନଙ୍କ ସ୍ୱାଧୀନତା ଓ ସମ୍ମାନ ବି ବଢ଼ିଛି।
1: ଯେଉଁ ଶିକ୍ଷିତ ମହିଳାମାନେ ଚାକିରି କରୁଛନ୍ତି, ସେମାନଙ୍କୁ ଚାକିରି ଏବଂ ତାଙ୍କ ପରିବାର ମଧ୍ୟରେ କେମିତି କ'ଣ ସନ୍ତୁଳନ ରଖିବାକୁ ହଉଛି? ଆଉ
0: ଜଣେ ଚାକିରି ନ କରୁଥିବା ମହିଳା ଆଉ ଜଣେ ଚାକିରି କରୁଥିବା ମହିଳାଙ୍କ ଭିତରେ ନିଶ୍ଚିତ ପାର୍ଥକ୍ୟ ଅଛି। ଚାକିରି ନ କରୁଥିବା ମହିଳା ମଧ୍ୟ ସେ ମଧ୍ୟ ଘରର ସମସ୍ତ ଦାୟିତ୍ୱ ନିଅନ୍ତି, ଯୋଉଠି ଦରକାର ପଡ଼େ ସେ ବାହାର କାମ ବି କରନ୍ତି, କିନ୍ତୁ ଯିଏ ଚାକିରି କରୁଛି ତା ଉପରେ ଦୁଇଟା କାମ ପଡ଼େ, ସେ ବାହାର କାମ ବି କରନ୍ତି, ଘରର କଥା ବି ବୁଝନ୍ତି, ନିଜ କଥା ବି ବୁଝିବାକୁ ପଡ଼େ, ପିଲାଙ୍କ ଦେଖାଶୁଣା ବି କରିବାକୁ ପଡ଼େ, ସେମାନଙ୍କ ପାଖରେ ସମୟ ଅଭାବ ଥାଏ। ଆଉ ସମାଜରେ ଭଲ ବୋହୂ କିମ୍ବା ମାଆଟିଏ ହେବା ସେମାନଙ୍କ ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜ, କାରଣ ସେମାନଙ୍କୁ ଘର ସହିତ ବାହାରର ସମସ୍ତ ଚାପ ମଧ୍ୟ ସହିବାକୁ ପଡ଼େ, ବହୁତ କଥା ମଧ୍ୟ ଦାୟିତ୍ୱ ନେବାକୁ ପଡ଼େ, ସେଥିପାଇଁ ଏହା ଏକ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ତଥାପି ଚାକିରିଆ ଶିକ୍ଷିତ ମହିଳାମାନେ ଏହା ପ୍ରତି ଦୃଷ୍ଟି ଦେଇ ସେମାନେ ସନ୍ତୁଳନ ରକ୍ଷା କରନ୍ତି।
1: ସେ କ୍ଷେତ୍ରରେ ପରିବାର ଏବଂ ସମାଜରୁ ମଧ୍ୟ ସେମାନଙ୍କୁ କିଛି ସମର୍ଥନ ମିଳିବା ଉଚିତ
0: ନିଶ୍ଚିତ ଭାବରେ, ଯେହେତୁ ସେମାନେ ସମାଜର ମୂଳଦୁଆ, ପରିବାରର ମୂଳଦୁଆ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେହେତୁ ଛୁଆମାନଙ୍କୁ ସଂସ୍କାର ଦେବାଠାରୁ ଆରମ୍ଭ କରି ଘରର ସମସ୍ତ ସଦସ୍ୟଙ୍କର ଦାୟିତ୍ୱ ନିଅନ୍ତି, ତା ଛଡା ସମାଜ ଗଠନରେ ମଧ୍ୟ ସେମାନଙ୍କର ଦାୟିତ୍ୱ ଅଛି। ସମାଜରେ ଆର୍ଥିକ ହଉ, ସାମାଜିକ ହଉ, କିମ୍ବା ପରିବାର ସମସ୍ତଙ୍କର ଭାବନାତ୍ମକ ବିକାଶରେ ମହିଳାମାନଙ୍କର ବହୁତ ଭୂମିକା ରହିଥାଏ, ବିଶେଷ କରି ଶିକ୍ଷିତ ମହିଳାମାନେ ବହୁତ ଭୂମିକା ରଖିଥାନ୍ତି। ତେଣୁ ସେମାନେ ଆଶା କରନ୍ତି ଯେ ସମାଜଠାରୁ ସେମାନଙ୍କୁ କେବଳ ଅଳ୍ପ କିଛି ସମ୍ମାନ ଆଉ ସ୍ୱାଧୀନତା ସେମାନଙ୍କୁ ମିଳିବା ଉଚିତ।
1: ଜଣେ

0: ମହିଳା କିପରି ଭାବେ ପରିବାରରେ ସକାରାତ୍ମକ ପରିବେଶ ସୃଷ୍ଟି କରନ୍ତି?
1: ସେମାନେ ଯେହେତୁ ଗୋଟେ ପରିବାରରେ ସମସ୍ତ ସଦସ୍ୟଙ୍କ ସହିତ ମିଶିକି ରହିବାକୁ ପଡେ, ସେଥିପାଇଁ କିଛି ବେଳେବେଳେ ମତାନ୍ତର ମନାନ୍ତର ବି ହୋଇଥାଏ। ଜଣେ ଶିକ୍ଷିତ ମହିଳା ସେସବୁକୁ ସନ୍ତୁଳନ କରିବା ଜାଣନ୍ତି। ସେ ସମସ୍ତଙ୍କ ମତକୁ ଗୁରୁତ୍ୱ ଦେଇ ସମସ୍ତଙ୍କୁ ସମ୍ମାନ ଦେଇଥାନ୍ତି ଆଉ ଖୋଲା ମନରେ ସମସ୍ତଙ୍କ ସହିତ କଥା ହେଇ ତାର ସମାଧାନ ବି କରିପାରନ୍ତି। ତା ଛଡ଼ା ନିଜେ ପଢ଼ିବା ଶିଖିବାର ଅଭ୍ୟାସ ରଖି ପରିବାରକୁ ମଧ୍ୟ ଶିଖିବାର ପ୍ରେରଣା ଦିଅନ୍ତି।
0: ଯେହେତୁ ଆପଣ ବି ଚାକିରି କରୁଛନ୍ତି, ବାହାରକୁ ଯାଉଛନ୍ତି, କାମ କରୁଛନ୍ତି, ତେବେ ଆପଣଙ୍କ ମତରେ ଏକ ସୁସ୍ଥ ଏବଂ ସୁଖୀ ପରିବାର ଗଠନରେ ଶିକ୍ଷିତ ମହିଳାଙ୍କର ସବୁଠାରୁ ବଡ଼ ଅବଦାନ କ'ଣ ରହିଛି?
1: ଆମେ ପ୍ରଥମରୁ ଆଲୋଚନା କରିସାରିଛେ, ମା ହିଁ ପ୍ରଥମ ଶିକ୍ଷକ ଗୋଟେ ଶିଶୁର। ତେଣୁ ଜଣେ ଶିକ୍ଷିତ ମା ପୁରା ପରିବାରର ଚିନ୍ତାଧାରା ବଦଳେଇ ଦେଇପାରନ୍ତି ଆଉ ତାଙ୍କ ଜ୍ଞାନ ମୂଲ୍ୟବୋଧ ତାଙ୍କ ପିଲାଙ୍କ ମାଧ୍ୟମରେ ପିଢ଼ି ପରେ ପିଢ଼ିକୁ ତାହା ଟ୍ରାନ୍ସଫର ହୁଏ। ସେଥିପାଇଁ କୁହାଯାଏ ଗୋଟେ ଝିଅକୁ ପାଠ ପଢ଼ାଇଲେ ପୁରା ପରିବାର ଶିକ୍ଷିତ ହୁଏ, ପରବର୍ତ୍ତୀ ପିଢ଼ିକୁ ସଂସ୍କାର ଓ ଶିକ୍ଷା ଦେବା ମଧ୍ୟ ତାଙ୍କର କ୍ଷେତ୍ରରେ ମଧ୍ୟ ଗୋଟେ ଶିକ୍ଷିତ ମହିଳାଙ୍କର ବହୁତ ଅବଦାନ ରହିଥାଏ। ସମାଜର ପରିବାର ଆଉ ସମାଜର ସମାଜ ଗଠନରେ ବହୁତ ଅବଦାନ ରହିଥାଏ। ତେଣୁ ଏକ ସୁସ୍ଥ ସୁଖୀ ପରିବାର ଓ ସମାଜ ଗଠନରେ ଜଣେ ଶିକ୍ଷିତ ମହିଳାଙ୍କର ଅବଦାନ ନିଶ୍ଚିତ ଭାବରେ ରହିଛି।
0: ଯାହା ଭଉଣୀ, ଆଜି ଆପଣଙ୍କର ବହୁମୂଲ୍ୟ ସମୟ ପ୍ରଦାନ କରି ଆଜି ଆମର ଆଲୋଚନାର ବିଷୟବସ୍ତୁ ପାରିବାରିକ ଦାୟିତ୍ୱରେ ଶିକ୍ଷିତ ମହିଳା ଏ ବିଷୟରେ ବହୁତ ସୁନ୍ଦର ମତାମତ ଦେଇଛନ୍ତି। ସେଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଏବଂ ଆମ ଘର ଘରଣୀ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ।
1: ନମସ୍କାର।

0: ତେବେ ଅପା ଭଉଣୀମାନଙ୍କ ସହିତ କଥା ହେବା ଭିତରେ ଏବଂ ଗୀତ ଶୁଣିବା ଭିତରେ ସମୟ ଯେ କେତେବେଳେ ସରିବାକୁ ବସିଲାଣି, ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। ତେବେ ଆସନ୍ତା କାର୍ଯ୍ୟକ୍ରମରେ ଅର୍ଥାତ୍ ରବିବାର ଦିନ ଆମ ଘର ଘରଣୀରେ କ'ଣ ରହିଛି ସେ ବିଷୟରେ ଆମ ଶ୍ରୋତା ଭଉଣୀମାନଙ୍କୁ କହିବା।
1: ଆସନ୍ତା ରବିବାର ଅର୍ଥାତ୍ 5 ତାରିଖରେ ଆମ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ, ନାରୀ ସ୍ୱାବଲମ୍ବୀ ହେବା ଜରୁରୀ କି ଏବଂ ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ କ'ଣ ଏ ବିଷୟରେ ସାକ୍ଷାତକାର।
0: ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା? ଆପଣ ଆମ କାର୍ଯ୍ୟକ୍ରମ ସମ୍ପର୍କ ସେତୁକୁ ମତାମତ ପଠାଇ ପାରିବେ। ଆପଣ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ, ଭଏସ୍ ମେସେଜ୍ ମାଧ୍ୟମରେ ବା ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ଆପଣଙ୍କ ମତାମତ ପଠାଇ ପାରିବେ।
1: ଆମକୁ ପଠାଇବା ପାଇଁ ଫୋନ୍ ନମ୍ବର ହେଲା 9438268568।
0: ତେବେ ଶ୍ରୋତା ଭଉଣୀ, ବିଦାୟ ନେବା ପୂର୍ବରୁ ବନ ମହୋତ୍ସବକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା।
1: ଗଛ କେବଳ ଏକ ଉଦ୍ଭିଦ ନୁହେଁ, ସେ ଆମର ଜୀବନଦାତା। ଆମେ ସମସ୍ତେ ସଂକଳ୍ପ କରିବା ଗୋଟିଏ ଗଛ ଲଗାଇବା ଆଉ ଅନେକ ଜୀବନ ବଞ୍ଚାଇବା।
0: ଗଛ ବଞ୍ଚିଲେ ପ୍ରକୃତି ବଞ୍ଚିବ, ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା। ଏହି ସୁବିଚାର ସହିତ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ କବିତା ମଞ୍ଜରୀ ପଲ୍ଲୀ
1: ଆଉ ମୁଁ ଅନୁପମା ରାଜୁ।
0: ନମସ୍କାର।

0: ପ୍ରଚାର କଲୁ ଘର ଘରଣୀ କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର ଶୁଣନ୍ତୁ, ଓଡ଼ିଆରେ ସମ୍ବାଦ ଲେଖରୁ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କ୍ରମରେ ମିଡ୍ ଡେ ନ୍ୟୁଜ୍ ରିଲିକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ. ବିଭିନ୍ନ କ୍ଷେତ୍ର ପାଇଁ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର. ଦେଶବ୍ୟାପୀ କାର୍ଯ୍ୟକାରୀ ହେଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା 2026. ବେଙ୍ଗାଲୁରୁର ଏକ ପଥର ଖଣିରେ ଦୁର୍ଘଟଣା ଘଟି 7 ଜଣ ଶ୍ରମିକଙ୍କର ମୃତ୍ୟୁ. ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ଆକାଶମାର୍ଗ ଆକ୍ରମଣରେ ପ୍ରାଣ ହରାଇଲେ 13 ଜଣ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ବୋସ୍ନିଆ ହର୍ଜଗୋଭିନାକୁ 2-0 ପରାସ୍ତ କଲା ଆମେରିକା. ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ସାନାଏ ତାକାଇଚି ଅଂଶଗ୍ରହଣ କରିଛନ୍ତି. ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରକୁ ସମୀକ୍ଷା କରିବା ସହ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଏବଂ ବୈଷୟିକ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି. ଉଭୟ ନେତାଙ୍କ ମଧ୍ୟରେ ଏହି ଆଲୋଚନା ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ପୂର୍ବରୁ ଆଜି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଜାପାନ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି. ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଥିଲେ. ଭାରତକୁ 3 ଦିନିଆ ଗସ୍ତରେ ଆସି ଜାପାନ ପ୍ରଧାନମନ୍ତ୍ରୀ ତାକାଇଚି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ. ଏହା ଭାରତକୁ ତାଙ୍କର ପ୍ରଥମ ସରକାରୀ ଗସ୍ତ. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଭାରତ ଜାପାନ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀକୁ ଆଗକୁ ବଢ଼ାଇବା ଦିଗରେ ଜାପାନ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅନେକ ପ୍ରକାରେ ଗୁରୁତ୍ୱପୂର୍ଣ୍ଣ. ଆମ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଅର୍ଥନୈତିକ ସୁରକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି. 2024 ନଭେମ୍ବର ମାସରେ ଟୋକିଓରେ ଅନୁଷ୍ଠିତ ପ୍ରଥମ ଅର୍ଥନୈତିକ ସୁରକ୍ଷା ବୈଠକରେ ଉଭୟ ପକ୍ଷ 5ଟି ପ୍ରମୁଖ କ୍ଷେତ୍ରରେ ରଣନୈତିକ ସହଯୋଗ ଲାଗି ସମ୍ମତି ପ୍ରଦାନ କରିଥିଲେ. ସେଗୁଡ଼ିକ ହେଲା ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଔଷଧ, ସ୍ୱଚ୍ଛ ଶକ୍ତି, ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ. ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସରେ ଅନୁଷ୍ଠିତ G7 ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ. ଏହାଛଡ଼ା ଗତବର୍ଷ ନଭେମ୍ବର ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ G20 ସମ୍ମିଳନୀରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା. ଭାରତ ଏବଂ ଜାପାନ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି. କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଇପିଏଫ୍ ଯୋଜନା 2026 କାର୍ଯ୍ୟକାରୀ ହୋଇଛି. ଇପିଏଫ୍ ଯୋଜନା 1952 ପରିବର୍ତ୍ତେ ଏହି ନୂତନ ଯୋଜନା କାର୍ଯ୍ୟକାରୀ କରାଯାଇଛି. ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ଗତ 29 ତାରିଖରେ ପ୍ରକାଶିତ ହୋଇଛି. ଡିଜିଟାଲ୍ ଅନୁପାଳନକୁ ସଶକ୍ତ କରିବା ସହିତ ପ୍ରଶାସନିକ ଦକ୍ଷତାରେ ଉନ୍ନତି ଏବଂ ନୂତନ ଶ୍ରମ କୋଡ୍ ସହିତ ସମନ୍ୱୟ ମାଧ୍ୟମରେ ଭବିଷ୍ୟନିଧି ପାଣ୍ଠି ଢାଞ୍ଚାକୁ କାର୍ଯ୍ୟକ୍ଷମ କରିବାରେ ଏହି ନୂତନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଯୋଜନା ଅନୁଯାୟୀ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କଠାରୁ ମଜୁରୀର 12% ଇପିଏଫ୍ ପାଣ୍ଠିରେ ଜମା କରିବା

ଅପରିବର୍ତ୍ତିତ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଧିସୂଚିତ ପ୍ରତିଷ୍ଠାନଗୁଡ଼ିକରେ ପୂର୍ବଭଳି 10% ହାର ଜାରି ରହିବ। ତେବେ ଯୋଜନା ଅଧୀନରେ ଇପିଏଫ୍ ସଦସ୍ୟ ଚିକିତ୍ସା, ଶିକ୍ଷା, ବିବାହ, ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ କେତେକ ମୌଳିକ ଆବଶ୍ୟକତା ପାଇଁ ପାଣ୍ଠି ଉଠାଇପାରିବେ। ତେବେ ସର୍ବନିମ୍ନ ପାଣ୍ଠି ଏବଂ ଅନ୍ୟାନ୍ୟ ନିର୍ଦ୍ଧାରିତ ସର୍ତ୍ତାବଳୀ ଆଧାରରେ ଏହି ପାଣ୍ଠି ଉଠାଣ ପାଇଁ ଅନୁମତି ପ୍ରଦାନ କରାଯିବାକୁ ଯୋଜନାରେ ଉଲ୍ଲେଖ ରହିଛି। ଇପିଏଫ୍ ଯୋଜନାରେ ଅଧିକ ସ୍ୱଚ୍ଛତା ଆଣିବା ଏବଂ ପାଣ୍ଠି ପରିଚାଳନାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି। ଆନ୍ତର୍ଜାତିକ ଆତଙ୍କବାଦ ପ୍ରସଙ୍ଗ ଉପରେ ବ୍ୟାପକ ସମ୍ମିଳନୀ ଆୟୋଜନ ସଂକ୍ରାନ୍ତ ଭାରତର ପ୍ରସ୍ତାବକୁ ଜାତିସଂଘ ସାଧାରଣ ପରିଷଦରେ ସମର୍ଥନ ମିଳିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିସ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆନ୍ତର୍ଜାତିକ ସ୍ତରରେ ଆଇନଗତ ଢାଞ୍ଚା ପ୍ରସ୍ତୁତ ନଥିବାରୁ ବିଶ୍ୱ ଆତଙ୍କବାଦ ବିରୋଧୀ ପ୍ରୟାସ ଦୁର୍ବଳ ହେଉଥିବା ପରିଷଦ ବୈଠକରେ ଅଂଶଗ୍ରହଣକାରୀ ସବୁ ରାଷ୍ଟ୍ର ସହମତ ହୋଇଛନ୍ତି। ଆତଙ୍କବାଦ ମୁକାବିଲାରେ କୌଣସି ଦ୍ୱୈତ ମାନଦଣ୍ଡ ରହିବା ଉଚିତ ନୁହେଁ ବୋଲି ଶ୍ରୀ ହରିସ୍ କହିଛନ୍ତି। ଆତଙ୍କବାଦୀ, ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଏଥିପାଇଁ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ଦାୟୀ କରାଯିବା ଉପରେ ଶ୍ରୀ ହରିସ୍ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆତଙ୍କବାଦ ନିରୋଧ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ, ବିଚାର ଏବଂ ପ୍ରତ୍ୟର୍ପଣକୁ ଏହି ସମ୍ମିଳନୀ ମଜବୁତ କରିବ ବୋଲି ଆଶା କରାଯାଉଛି। ଭାରତର ପ୍ରସ୍ତାବ 140 ଭୋଟ୍ରେ ସମର୍ଥନ ସହ ଗୃହୀତ ହୋଇଥିବା ଶ୍ରୀ ହରିସ୍ ସୂଚନା ଦେଇଛନ୍ତି। ରାଜସ୍ଥାନର ଜୟପୁରଠାରେ ଚାଲିଥିବା ଜାତୀୟ ଇ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆଜି ଉଦ୍ଯାପିତ ହେବ। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଉଦ୍ଯାପନୀ ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଡିଜିଟାଲ୍ ପ୍ରଶାସନ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଆଜି 3 ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ। କେନ୍ଦ୍ର ଓ ରାଜ୍ୟ ବରିଷ୍ଠ ଅଧିକାରୀ, ଶିଳ୍ପ ବିଶେଷଜ୍ଞ, ଷ୍ଟାର୍ଟଅପ୍ ଏବଂ ଶିକ୍ଷା ପ୍ରତିଷ୍ଠାନ ପ୍ରତିନିଧି ଏହି ଅଧିବେଶନଗୁଡ଼ିକରେ ଅଂଶଗ୍ରହଣ କରୁଛନ୍ତି। ବେଙ୍ଗାଲୁରୁର ଦକ୍ଷିଣ ତାଲୁକ ଅନ୍ତର୍ଗତ ଏକ ପଥର ଖଣିରେ ଦୁର୍ଘଟଣା ଘଟିବାରୁ 7 ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମାଡ଼ପାଟଣା ଗାଁର କାବେରୀ କ୍ରସର ପଥର ଖଣିରେ ଏକ ବଡ଼ ପଥର ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଖଣିର ଉପର ଭାଗରେ ଏକ ପଥରଟିକୁ ଘୁଞ୍ଚାଇବା ସମୟରେ ଏହା ଖସିଯାଇ ଖଣି ଖାତରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଥିଲା। ମୃତକ ଶ୍ରମିକଙ୍କ ଘର ବିହାର, ମଧ୍ୟପ୍ରଦେଶ ଏବଂ ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବୋଲି ଜଣାପଡ଼ିଛି। ଆହତଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ କହିଛନ୍ତି, ଖଣି ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଯ୍ୟକ୍ଷେତ୍ରରେ ଶ୍ରମିକଙ୍କୁ ସୁରକ୍ଷା ପ୍ରଦାନ କରିବାରେ ଖଣି ମାଲିକ ବିଫଳ ହୋଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିବା ସହ ଶ୍ରୀ ମୋଦି ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଚଳିତ ଅମରନାଥ ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଦଳ ଜାମ୍ମୁର ଭଗବତୀନଗର ଯାତ୍ରୀନିବାସ ବେସ୍ କ୍ୟାମ୍ପରୁ ଆଜି ସକାଳେ ଯାତ୍ରା ଆରମ୍ଭ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ 4,822 ଜଣ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳର ଯାତ୍ରାକୁ ଶୁଭାରମ୍ଭ କରିଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି, 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ନୋନୁଆ ପହଲଗାମ୍ ଏବଂ ବାଲତାଲ ପଥ ଦେଇ ଯାତ୍ରା କରିବ। ଦେଶର ବିଭିନ୍ନ ପ୍ରାନ୍ତରୁ ତୀର୍ଥଯାତ୍ରୀ ଜାମ୍ମୁରେ ଆସି ପହଞ୍ଚୁଛନ୍ତି। ବାଲତାଲ ପଥ ଦେଇ 2,312 ଜଣ ଏବଂ ପହଲଗାମ୍ ପଥ ଦେଇ 2,510 ଜଣ ତୀର୍ଥଯାତ୍ରୀ ଯାତ୍ରା କରିବେ। ପ୍ରଥମ ଦଳରେ 3,707 ଜଣ ପୁରୁଷ, 816 ଜଣ ମହିଳା, 16 ଜଣ ଶିଶୁ, 246 ଜଣ ସାଧୁ ଏବଂ 37 ଜଣ ସାଧ୍ୱୀ ରହିଛନ୍ତି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ବାରମ୍ଭାର ଆକ୍ରମଣ ଫଳରେ 13 ଜଣଙ୍କର ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି। କିଭ୍ର ଆବାସକ କୋଠାଗୁଡ଼ିକ ଉପରେ ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ ଆକ୍ରମଣ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କିଭ୍ ସହରର କେତେକ ସ୍ଥାନରେ ଗତ ରାତିରେ ଅନେକ ବିସ୍ଫୋରଣ ଘଟିଛି। ସମଗ୍ର ସହରରେ ବିମାନ ଆକ୍ରମଣ ଜନିତ ସାଇରନ୍ ବାଜିଥିଲା, ଫଳରେ ବହୁ ଲୋକ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ। କିଭ୍ର ମେୟର ଭିଟାଲି କ୍ଲିଟକ୍ସକୋ କହିଛନ୍ତି, ଏକ ହୋଟେଲର ଛାତରେ ଆକ୍ରମଣ ଯୋଗୁଁ ନିଆଁ ଲାଗିଯାଇଥିଲା। ସପ୍ତାହର ପ୍ରାରମ୍ଭରେ ୟୁକ୍ରେନ୍ ପକ୍ଷରୁ ମସ୍କୋ ଉପରେ ଡ୍ରୋନ୍ ଆକ୍ରମଣ ଜବାବରେ ରୁଷିଆ ପକ୍ଷରୁ ଏଭଳି ଘନ ଘନ ଆକ୍ରମଣ କରାଯାଉଥିବା ଜଣାପଡ଼ିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସହ ଆୟୋଜକ ଆମେରିକା ରାଉଣ୍ଡ 32 ପର୍ଯ୍ୟାୟ ମ୍ୟାଚ୍ରେ ବିଜୟୀ ହୋଇଛି। ଆଜି ସକାଳେ ଖେଳାଯାଇଥିବା ମ୍ୟାଚ୍ରେ ଆମେରିକା ବୋସ୍ନିଆ ହର୍ଜେଗୋଭିନାକୁ 2-0 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଆମେରିକା ରାଉଣ୍ଡ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।

0: ଗତକାଲିର ମ୍ୟାଚ୍ଗୁଡ଼ିକରେ ବେଲ୍ଜିୟମ୍, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ ଏବଂ ନରୱେ ବିଜୟୀ ହୋଇଛନ୍ତି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 11:00ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍ର ବିଜେତା ଅଷ୍ଟ୍ରେଲିଆକୁ ଫାଇନାଲ୍ରେ ଭେଟିବ। ଆସନ୍ତା 5 ତାରିଖରେ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ସମସ୍ତ ଅଞ୍ଚଳ, ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନର ବିଭିନ୍ନ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଦିଲ୍ଲୀର ଆଜି କେତେକ ଅଞ୍ଚଳରେ ବର୍ଷା ହେବା ସହ ଆକାଶ ମେଘୁଆ ରହିଛି। ପ୍ରବଳ ବର୍ଷା ହେବା ନେଇ ପଶ୍ଚିମ ଏବଂ ମଧ୍ୟ ଭାରତୀୟ ଅଞ୍ଚଳକୁ ସତର୍କ ସୂଚନା ଜାରି କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ର ପାଇଁ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର। ଦେଶବ୍ୟାପୀ କାର୍ଯ୍ୟକାରୀ ହେଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା 2026। ବେଙ୍ଗାଲୁରୁର ଏକ ପତ୍ରଖଣିରେ ଦୁର୍ଘଟଣା ଘଟି 7 ଜଣ ଶ୍ରମିକଙ୍କର ମୃତ୍ୟୁ। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ଆକାଶମାର୍ଗ ଆକ୍ରମଣରେ ପ୍ରାଣ ହରାଇଲେ 13 ଜଣ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ବୋସ୍ନିଆ ହର୍ଜେଗୋଭିନାକୁ 2-0ରେ ପରାସ୍ତ କଲା ଆମେରିକା। ସମ୍ବାଦ ଶେଷ କଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi holds annual summit level talks with his Japanese counterpart Sanae Takaichi in New Delhi. Both countries signed several agreements, including in economic and energy security, pharmaceuticals and AI. Prime Minister Modi says India-Japan bilateral relationship has stood the test of time. India's proposal for comprehensive convention on international terrorism gains renewed support at UN General Assembly. Shri Amarnath Ji Yatra begins with first batch of pilgrims leaving Bhagwati Nagar base camp in Jammu. Southwest monsoon covers entire Delhi, advances further across parts of northern and western states. In the FIFA World Cup, United States registers first knockout stage win since 2002, defeating Bosnia-Herzegovina 2-0. Belgium also enters round of 16 in extra time victory over Senegal. India-Japan today exchanged several agreements in different fields, including economic and energy security, pharmaceuticals, defense and AI. Prime Minister Narendra Modi held annual summit-level talks with his Japanese counterpart Sanae Takaichi in New Delhi this afternoon. Addressing the joint press meet following the talks, Prime Minister Modi said mutual trust is the biggest asset in today's time and the India-Japan bilateral partnership has stood the test of time. He highlighted that India and Japan are among the world's biggest economies today and a free and open Indo-Pacific is a shared priority for both countries.
2: आज भारत और जापान दोनों ही विश्व की सबसे बड़ी इकोनॉमीज में से हैं। एक फ्री, प्रॉस्परस और रूल्स बेस्ड इंडो पैसिफिक हमारी साझा प्राथमिकता है। क्षेत्र की सबसे बड़ी डेमोक्रेटिक और मार्केट इकोनॉमीज के रूप में आज हमने कई महत्वपूर्ण पहल की है। इनसे हम मिलकर पूरे क्षेत्र में शांति, स्थिरता और प्रगति का मार्ग प्रशस्त करेंगे।
1: He stressed that both nations understand the importance of economic security and energy security. He added that technology partnership will be the most important pillar of India-Japan cooperation. Mr. Modi said to realize this vision, India and Japan have issued a joint statement in the field of AI.
2: Technology partnership हमारे सहयोग का सबसे मजबूत स्तंभ बनेगी। इसी विजन को साकार करने के लिए आज एआई के क्षेत्र में हमने जॉइंट स्टेटमेंट भी जारी किया है। भारतीय एआई इकोसिस्टम के कई प्रमुख संस्थानों में भी आज अपने जापानीज पार्टनर के साथ एग्रीमेंट्स किए हैं। जापान की प्रिसीजन टेक्नोलॉजी और भारत की सॉफ्टवेयर क्षमता, इसका संगम वैश्विक एआई विकास को नई गति और शक्ति देगा।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ କଥାଚିତ୍ର ଖୁବ୍ ଶ୍ରୋତୃ ଏହି ଗୀତଟି। ଦ୍ୱୈତ କଣ୍ଠଶିଳ୍ପୀ ଅଭିଜିତ ଏବଂ ନିର୍ଜା ପଣ୍ଡିତ ଗୀତ ରଚନା କରିଛନ୍ତି ଗୁଲଜାର। ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

0: ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ଲେଖରୁ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋହାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏଚ୍ସି ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରୀନ୍ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ନିକଟରେ ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି। 2036 ମସିହା ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଆଧୁନିକ, ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଓଡ଼ିଶା ସରକାର ଇପିକଲ୍ ଅର୍ ୟୁଏଇ କେ ସବସେ ବଡ଼େ ବିଜନେସ୍ ଗ୍ରୁପ୍ ଆଇଏଚ୍ସି କେ ବିଚ୍ ଏକ ଐତିହାସିକ

ବିଭିନ୍ନ ସହଯୋଗୀ ବିଭାଗର ସହଭାଗିତାରେ ଏହା ଆୟୋଜନ କରାଯାଉଛି। ଜନ୍ମରୁ ଛଅ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ପିତାମାତା ତଥା ଯତ୍ନ ନେଉଥିବା ବ୍ୟକ୍ତିବିଶେଷଙ୍କୁ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ନିଜ ଶିଶୁର ଓଜନ ଓ ଉଚ୍ଚତା ମାପ କରାଇବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଉତ୍ସବରେ ଶିଶୁଙ୍କ ପୋଷଣ ସ୍ଥିତି ଚିହ୍ନଟ ପରେ ଆବଶ୍ୟକୀୟ ଚିକିତ୍ସା କିମ୍ବା ଗୋଷ୍ଠୀ ସ୍ତରରେ ଯତ୍ନ ନିଆଯିବ। ଏହା ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଚାଲିବ। ଗଞ୍ଜାମ ଜିଲ୍ଲାରେ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଯୋଜନାରେ 125 ଦିନର ନିଶ୍ଚିତ ଶ୍ରମ ନିଯୁକ୍ତି ଉପରେ ଆଲୋଚନା କରିଥିଲେ। ଯୋଜନା ଅଧୀନରେ ଜିଲ୍ଲାରେ ମୋଟ 81 ପ୍ରକଳ୍ପ ରଖାଯାଇଛି। ଏହି ଅବସରରେ ଉପସ୍ଥିତ ହିତାଧିକାରୀମାନଙ୍କୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଉପସ୍ଥିତ ରହି ଯୋଜନା ଅନ୍ତର୍ଗତ ସମସ୍ତ ସୁବିଧା ଏବଂ 125 ଦିନର ନିଶ୍ଚିତ କର୍ମନିଯୁକ୍ତି ଉପରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ଉଦ୍ୟମୀ ଓଡ଼ିଶା ଅଭିଯାନ ଉଦ୍ଯାପିତ ହୋଇଯାଇଛି। ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗଦେଇ କହିଛନ୍ତି, ଉଦ୍ୟମୀ ପଞ୍ଜିକରଣ ଅଭିଯାନ ମାଧ୍ୟମରେ ଏମ୍ଏସ୍ଏମ୍ଇ ୟୁନିଟ୍ଗୁଡ଼ିକର ପଞ୍ଜିକରଣ କରାଯାଇଥିଲା। ତୃଣମୂଳ ସ୍ତରରେ ଉଦ୍ୟୋଗ ସୃଷ୍ଟିକୁ ପ୍ରୋହାହନ ଓ ନିବେଶ ବୃଦ୍ଧି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଢେଙ୍କାନାଳ ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଅବଗତ କରିଛନ୍ତି। ଜିଲ୍ଲାରେ ମୋଟ 9,62,826 ଜଣ ଭୋଟର ତାଲିକାଭୁକ୍ତ ଥିଲେ। ଏହି ସଂଶୋଧନ ପ୍ରକ୍ରିୟା ଦ୍ୱାରା 9,62,826 ସଂଖ୍ୟକ ପରିଗଣନା ଫର୍ମ ଭୋଟରମାନଙ୍କୁ ପ୍ରଦାନ କରାଯାଇଥିଲା। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 16 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଛୁଟି ଘୋଷଣା କରାଯାଇଛି। କନ୍ଧମାଳ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଶୁଣିଲେ ଆଞ୍ଚଳିକ ସମ୍ବାଦ ଲେଖରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 2:45 ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ମେସେଜ୍ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ସେଭଳି 5:30 ପ୍ରଚାର କରିବୁ ଚୈତି ଜହ୍ନ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସାକ୍ଷାତକାର, ଟ୍ରାଫିକ୍ ନିୟମମାନଙ୍କର କାଇଦଣ୍ଡ ଆଚେ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ। ଏଥିରେ ଶୁଣିବେ ଝାରସୁଗୁଡ଼ା ସମ୍ପର୍କରେ ଲେଖରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15 ଶୁଣିବେ ଧାରାବାହିକ ନାଟକ ପରଜା। ମୂଳ ରଚନା ଗୋପୀନାଥ ମହାନ୍ତି, ପ୍ରଯୋଜନା କରିଛନ୍ତି ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ରାତି 9:30 ଶୁଣିବେ ସଜମୌଜ କାର୍ଯ୍ୟକ୍ରମ। ରାତି 10:00 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖୟାଲ ପରିବେଷଣ କରିଛନ୍ତି ଉସ୍ତାଦ ବଡ଼େ ଗୁଲାମ ଅଲ୍ଲୀ ଖାନ୍। ରାତି 10:30 ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଲଣ୍ଡନଠାରେ ଏବଂ ସାଉଦି ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଓମେନ୍ସ T20 କ୍ରିକେଟ ୱାର୍ଲ୍ଡ କପ୍ 2026 ଅନ୍ତର୍ଗତ ଖେଳର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଶୁଣିବେ ଖେଳ ଶେଷ ପର୍ଯ୍ୟନ୍ତ। ଲେଖରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ, ଏଠି ଶେଷ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବିବିଧ ଭାରତୀରୁ ଏଫ୍ଏମ୍ରେ 103.6 MHz ଯୋଗେ।
2: ना लाया जाए वो आप कह सकते हैं कि मैंने उस पे मेहनत किया।
3: पद्मश्री पंडित रोनू मजूमदार, जिनकी हर प्रस्तुति श्रोताओं को सुरों के अलौकिक संसार में ले जाती है। पद्मश्री पंडित रोनू मजूमदार, संगीत सरिता, नई श्रृंखला, शास्त्रीय संगीत, फिल्म संगीत और लोक संगीत में बांसुरी की भूमिका, सुबह और शाम 6:45 सिर्फ विविध भारती पर।
4: सदाबहार नगमे कार्यक्रम में आइए अब आपको सुनवाते हैं हनीमून फिल्म का गाना लता मंगेशकर की आवाज में। गीत लिखा है शैलेंद्र ने, धुन बनाई है सलील चौधरी ने।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5ଟା। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ସୁସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଚ୍ଚ ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍

ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଯୁବବାଣୀ କାର୍ଯ୍ୟକ୍ରମ।

0: ସଞ୍ଜ ନଈ ଆସେ ଧୀରେ ଧୀରେ ହୋଇ କଥା ସବୁ ସାରା ଦିନର ଭୁଲାଇ ସ୍ତବ୍ଧ ହୋଇଯାଏ ପ୍ରକୃତିର କୋଳ ବୁକୁ ଧରଣୀର ହୁଏ ଶାନ୍ତ ମେଳ
1: ଜୀବନ ବାଟରେ ଯେତେ ଥାଉ କ୍ଲାନ୍ତି ସଞ୍ଜ ନେଇ ଆସେ ଶାନ୍ତିର ଭେଟି ଭରେ ହସଖୁସି ସଭିଙ୍କର ମନେ ସୁନ୍ଦର ଦୁନିଆ ପ୍ରକୃତି ଦାନେ
0: ପ୍ରକୃତିର ଏଇ ନିୟମଟା କେତେ ସୁନ୍ଦର ନା ସାରାଦିନ ପକ୍ଷୀଟିଏ ଯେତେ ଦୂରକୁ ଉଡ଼ିଲେ ବି ସଞ୍ଜ ହେଲେ ସେ ନିଜ ନିଡ଼କୁ ନିଜ ଆଶ୍ରୟକୁ ଫେରିଆସେ
1: ଠିକ୍ ସେମିତି ଦିନସାରା ଆମେ ଯେତେ ବ୍ୟସ୍ତ ଥିଲେ ବି ଏଇ ସଞ୍ଜ ବେଳଟା ଆସିଲେ ମନ ଖୋଜେ ଟିକେ ଶାନ୍ତି ଟିକେ ଆଶ୍ୱାସନା ଆଉ ନିଜ ପାଇଁ କିଛି ସମୟ
0: ସାଥୀ ଆପଣଙ୍କ ମନେ ଅଛି ଆଜି କ'ଣ
1: କ'ଣ ଦିଦି
0: ଆରେ ଆଜି ପରା ଜୁଲାଇ ମାସର ପ୍ରଥମ ଗୁରୁବାର ଆଉ ଆମେ ପ୍ରତି ମାସର ପ୍ରଥମ ଗୁରୁବାରରେ କ'ଣ କରୁ
1: ହଁ ହଁ ମନେ ପଡ଼ିଲା ଆମେ ପ୍ରତି ମାସର ପ୍ରଥମ ଗୁରୁବାରର ସ୍ପନ୍ଦନ କାର୍ଯ୍ୟକ୍ରମରେ ଆମ ପ୍ରିୟ ଶ୍ରୋତାବନ୍ଧୁମାନେ ପଠାଇଥିବା ଅନୁରୋଧରେ ତାଙ୍କ ମନପସନ୍ଦର ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶୁଣାଉ
0: ହଁ ସାଥୀ ଆଜିର ସ୍ପେଶାଲ ସ୍ପନ୍ଦନ କାର୍ଯ୍ୟକ୍ରମକୁ ନେଇ ଆସିଛୁ ଆପଣଙ୍କ ପ୍ରିୟ ଆମେ ଦୁହେଁ ମୁଁ ଶ୍ରୀପଦ୍ମା ସାହୁ
1: ଆଉ ମୁଁ ଅଂଶୁଲ ପାତ୍ର
0: ନମସ୍କାର।

0: ସାଥୀ, ସମୟ ତୁମକୁ ସୁଯୋଗ ଦିଏ, କିନ୍ତୁ ପରିଶ୍ରମ ହିଁ ସେହି ସୁଯୋଗକୁ ସଫଳତାରେ ପରିଣତ କରିପାରେ।
1: ତେଣୁ ପ୍ରତ୍ୟେକ ଦିନକୁ ନୂଆ ଆରମ୍ଭ ଭାବେ ନିଜର ଶ୍ରେଷ୍ଠ ପ୍ରୟାସ ଜାରି ରଖିବା ଆବଶ୍ୟକ।
0: ତେବେ ସାଥୀ, ଚାଲନ୍ତୁ ପଢିବା ଆପଣ ପଠାଇଥିବା ପ୍ରଥମ ମେସେଜଟି। ପ୍ରଥମ ମେସେଜଟିକୁ ପଠାଇଛନ୍ତି ଦୋଳଗୋବିନ୍ଦ ମିଶ୍ର ଭାଇ ଜୟପୁରରୁ।
1: ସେ ଲେଖିଛନ୍ତି, ମୁଁ ଦୋଳଗୋବିନ୍ଦ ମିଶ୍ର, ଜୟପୁର ଜିଲ୍ଲା କୋରାପୁଟର ଜଣେ ନିୟମିତ ଶ୍ରୋତା। ଯୁବବାଣୀ ଜୟପୁର କାର୍ଯ୍ୟକ୍ରମ ମୋତେ ବହୁତ ଭଲ ଲାଗେ ଏବଂ ଏହା ଆମ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ସ୍ରୋତ। ମୋର ବିନମ୍ର ଅନୁରୋଧ ଯେ ଆସନ୍ତା ଯୁବବାଣୀ କାର୍ଯ୍ୟକ୍ରମରେ ଦୟାକରି ଏହି ଗୀତଟି ପ୍ରସାରଣ କରିବେ। ତାଙ୍କ ଅନୁରୋଧର ଗୀତଟି ହେଉଛି ହମ୍ ୱକ୍ତ ବଦଲ ଦେଙ୍ଗେ।

0: ଏହା ଗୋଟିଏ ଆଲବମ୍ ଗୀତଟି। ସେ ନିବେଦନ କରିଛନ୍ତି, ଏହି ପ୍ରେରଣାଦାୟକ ଗୀତଟି ମୁଁ ମୋ ପରିବାର, ସାଙ୍ଗମାନଙ୍କୁ ଏବଂ ଜୟପୁରର ସମସ୍ତ ଯୁବବାଣୀ ଶ୍ରୋତାମାନଙ୍କ ପାଇଁ ଉତ୍ସର୍ଗ କରିବାକୁ ଚାହୁଁଛି। ଆଶା କରୁଛି ଆପଣ ମୋ ଅନୁରୋଧ ରଖିବେ, ଯୁବବାଣୀ କାର୍ଯ୍ୟକ୍ରମ ଆହୁରି ଲୋକପ୍ରିୟ ହେଉ। ଧନ୍ୟବାଦ।
1: ନମସ୍କାର ଦୋଳଗୋବିନ୍ଦ ଭାଇ, ଶୁଣନ୍ତୁ ଆପଣଙ୍କର ମନପସନ୍ଦର ଗୀତ।

0: ସାଥୀ, ଆଜି ହେଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ପ୍ରତିବର୍ଷ ଜୁଲାଇ 2 ତାରିଖରେ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଏ। ଏହି ଦିନଟି କ୍ରୀଡ଼ା ସାମ୍ବାଦିକମାନଙ୍କର ନିଷ୍ଠା, ପରିଶ୍ରମ ଏବଂ ସମାଜ ପ୍ରତି ସେମାନଙ୍କର ଅବଦାନକୁ ସମ୍ମାନ ଜଣାଇବା ପାଇଁ ଉତ୍ସର୍ଗ କରାଯାଇଛି। 1924 ମସିହାରେ ଫ୍ରାନ୍ସର ପ୍ୟାରିସ୍ରେ ଆନ୍ତର୍ଜାତିକ କ୍ରୀଡ଼ା ସାମ୍ବାଦିକ ସଂଘ AIPS ଗଠିତ ହୋଇଥିଲା। ସେହି ଐତିହାସିକ ଦିନକୁ ସ୍ମରଣ କରି ପ୍ରତିବର୍ଷ ଜୁଲାଇ 2 ତାରିଖରେ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଏ।
1: କ୍ରୀଡ଼ା ସାମ୍ବାଦିକମାନେ କେବଳ ଖେଳର ଫଳାଫଳ ଜଣାନ୍ତି ନାହିଁ, ବରଂ ଖେଳାଳିଙ୍କ ସଂଘର୍ଷ, ପରିଶ୍ରମ, ସଫଳତା ଓ ବିଫଳତାର କାହାଣୀକୁ ମଧ୍ୟ ସମାଜ ସମ୍ମୁଖରେ ଉପସ୍ଥାପନ କରିଥାନ୍ତି। ସେମାନଙ୍କର ଲେଖା, ସମ୍ବାଦ ଏବଂ ବିଶ୍ଳେଷଣ ମାଧ୍ୟମରେ ଲୋକମାନେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସମ୍ପର୍କରେ ସଠିକ୍ ଓ ନିର୍ଭରଯୋଗ୍ୟ ସୂଚନା ପାଇଥାନ୍ତି। ଆଜିର ଡିଜିଟାଲ ଯୁଗରେ ଟେଲିଭିଜନ, ରେଡିଓ, ଖବରକାଗଜ, ୱେବସାଇଟ୍ ଓ ସାମାଜିକ ଗଣମାଧ୍ୟମ ମାଧ୍ୟମରେ କ୍ରୀଡ଼ା ସମ୍ବାଦ ଦ୍ରୁତ ଗତିରେ ଲୋକଙ୍କ ପାଖରେ ପହଞ୍ଚୁଛି। ଏହା ପଛରେ କ୍ରୀଡ଼ା ସାମ୍ବାଦିକଙ୍କର ଅକ୍ଲାନ୍ତ ପରିଶ୍ରମ ରହିଛି।
0: ଜଣେ ଭଲ କ୍ରୀଡ଼ା ସାମ୍ବାଦିକଙ୍କ ସତ୍ୟ, ନିଷ୍ଠା, ନିରପେକ୍ଷତା, ସାହସ ଏବଂ ଦାୟିତ୍ୱବୋଧ ଥିବା ଆବଶ୍ୟକ। ସେମାନେ କୌଣସି ପକ୍ଷପାତ ନକରି ସଠିକ୍ ତଥ୍ୟ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥାନ୍ତି। ବଡ଼ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଯଥା ଅଲିମ୍ପିକ୍, କ୍ରିକେଟ୍ ବିଶ୍ୱକପ୍, ଫୁଟବଲ ବିଶ୍ୱକପ୍ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ଖେଳରେ ସେମାନେ ଦିନରାତି ପରିଶ୍ରମ କରି ଖବର ସଂଗ୍ରହ କରନ୍ତି ଏବଂ ତୁରନ୍ତ ଦର୍ଶକମାନଙ୍କୁ ପହଞ୍ଚାନ୍ତି।
1: ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଆମକୁ ସ୍ମରଣ କରାଏ ଯେ କ୍ରୀଡ଼ାର ବିକାଶରେ ଖେଳାଳି, ପ୍ରଶିକ୍ଷକ ଓ ପ୍ରଶାସକଙ୍କ ପରି ସାମ୍ବାଦିକମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ସେମାନଙ୍କର ପ୍ରେରଣାଦାୟକ ଖବର ଅନେକ ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକର୍ଷିତ କରେ ଏବଂ ଦେଶ ପାଇଁ ଖେଳିବାର ସ୍ୱପ୍ନ ଦେଖିବାକୁ ଉତ୍ସାହିତ କରେ।
0: ଶେଷରେ କୁହାଯାଇପାରେ ଯେ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ କେବଳ ଗୋଟିଏ ଦିବସ ନୁହେଁ, ବରଂ ସତ୍ୟ, ନିଷ୍ଠା ଏବଂ ଦାୟିତ୍ୱବୋଧର ସହ କାର୍ଯ୍ୟ କରୁଥିବା ସମସ୍ତ କ୍ରୀଡ଼ା ସାମ୍ବାଦିକଙ୍କୁ ସମ୍ମାନ ଜଣାଇବା ସହ କାର୍ଯ୍ୟ କରୁଥିବା ସମସ୍ତ କ୍ରୀଡ଼ା ସାମ୍ବାଦିକଙ୍କ ପ୍ରତି କୃତଜ୍ଞତା ପ୍ରକାଶର ଏକ ସୁନ୍ଦର ଅବସର। ଆସନ୍ତୁ ଏହି ଦିନରେ ଆମେ ସମସ୍ତ କ୍ରୀଡ଼ା ସାମ୍ବାଦିକଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ଅବଦାନକୁ

0: ସାଥୀ ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ଓମ୍ ପରିଡ଼ା ଭାଇ କୋରାପୁଟରୁ। ସେ କିଶୋର କୁମାରଙ୍କ ଦ୍ୱାରା ଗାଇଥିବା ଏକ ଲଡ଼କି ଭିଗି ଭାଗି ସେ ଗୀତଟିକୁ ଅନୁରୋଧ କରିଛନ୍ତି।
1: ନମସ୍କାର ଶୁଭମ ଭାଇ, ଶୁଣି ନିଅନ୍ତୁ ଆପଣଙ୍କ ମନ ପସନ୍ଦର ଗୀତ।

0: ଅନ୍ଧେରି ରାତ ମେ।
1: ପରବର୍ତ୍ତୀ ମେସେଜ କରିଛନ୍ତି ରାକେଶ ସେଠୀ ଭାଇ ଜୟପୁରରୁ। ସେ ଦିଲ ବେଚାରା ଚଳଚ୍ଚିତ୍ରର ତାରେଗିନ ଗୀତକୁ ଅନୁରୋଧ କରିଛନ୍ତି, ଯାହାକୁ ସୁନ୍ଦର ଭାବରେ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ଏ ଆର୍ ରେହମାନ।
2: ନମସ୍କାର ରାକେଶ ଭାଇ, ଶୁଣନ୍ତୁ ଆପଣଙ୍କର ମନ ପସନ୍ଦର ଗୀତ।

0: ପରବର୍ତ୍ତୀ ମେସେଜ କରିଛନ୍ତି ମନୋଜ କୁମାର ସ୍ୱାଇଁ ଭାଇ କୋରାପୁଟରୁ। ସେ ଅକ୍ଷୟ ମହାନ୍ତିଙ୍କ ଦ୍ୱାରା ଗାଇଥିବା ଗୀତଟି କବାଟ ଖୋଲିଲ ପ୍ରିୟେ ଗୀତଟି ଅନୁରୋଧ କରିଛନ୍ତି।
1: ନମସ୍କାର ମନୋଜ ଭାଇ, ଶୁଣନ୍ତୁ ଆପଣଙ୍କର ମନପସନ୍ଦର ଗୀତ।

ସାଥୀ ଦେଖୁନାହାନ୍ତି, ଆପଣଙ୍କର ମେସେଜ୍ ପଢି ପଢି ଏବଂ ଗୀତ ଶୁଣି ଶୁଣି ସମୟ କେତେବେଳେ ଗଡ଼ିଗଲା ଜଣା ମଧ୍ୟ ପଡ଼ିଲାନି। ତେବେ ଅଧିକ ଡେରି ହେବା ଆଗରୁ ଶୁଣି ରଖନ୍ତୁ ଆଗାମୀକାଲିର ଆକର୍ଷଣ।

0: ଖମନେରେବା ଜୀବ ଜନ୍ତୁର ସୁରକ୍ଷା କେନ୍ତା କରି କରକେ ହେସି ବୋଲି ମୁଇ ଗୋଟେ ବାବୁକେ ପଚାରିଲି।
1: ହ୍ୟାଲୋ
2: ବାବୁ, ତମର ପରିଚୟ ଲୋକ କୁହ।
3: ଆଜ୍ଞା, ମୋର ନାଁ କାଇସେ ରବୀନ୍ଦ୍ର ରାଉତ ଆଜ୍ଞା।
2: ହେଲେ ତମେ ଇ ବନ ଖମନ ଇ ଜନ କାମ ମାନେ ସାପ ଧରବାଟା କି ଜୀବ ଜନ୍ତୁକେ ରକ୍ଷା କରବାଟା ଇ କାମ ମାନେ କରଲା ସିନି ନି?
3: ଆମେ କରଲୁନି, ଫରେଷ୍ଟ ଡିପାର୍ଟମେଣ୍ଟ ଲଗାଇଛୁ ଆର ବନ୍ୟ ଜନ୍ତୁ ସୁରକ୍ଷା ଲଗେ ଆମେ କାମ କରଲୁନି।
2: ହେଲେ ଇ ଜନ ଖମନ ଭିତରେ ଆମର ଜୀବ ଜନ୍ତୁ ମନର ସୁରକ୍ଷା କେନ୍ତା କରି କରବାର ବୋଲିକରି ଗୋଟେ ବିଷୟ ଆଜି କଥା ହେବୁ ବୋଲି ବିଟିଲୁ ତମର ସଙ୍ଗେ।
3: ହଇ,
2: ହେଲେ ଆମର ଜନ ଖମନ ମାନେ ଅଛେ ଆଇ ଭିତରେ ଆଜିକାଲି ତ ବନ୍ୟ ଜନ୍ତୁ ଆମର ଇ ଜନ ମାନେ ଏଇଟା ମାନକେ କେଦି ବୁଲାଇଲାନି ମାରିଦେଲାନି ଇ ସବୁ ରକମ ଜନ କରଲାନି ଆଇଟାର କାଜେ କାଏ ଦଣ୍ଡ ମାନେ ଅଛେ ଆରି କାଏଟା କରଲେ ଆଇ ସୁରକ୍ଷା ମିଲ୍ସି ଆଇ ଜୀବ ଜନ୍ତୁ କେ ବୋଲିକରି ତମର ସଙ୍ଗ କଥା
3: ହେଲି। ବାବୁ, ଲୋକମାନଙ୍କୁ ମୁଇଁ କହିଦେବାକେ ଚାହିଁଲିନି ଜଙ୍ଗଲେ ଭାଲୁ ରେବା ଜାଗା ଜଙ୍ଗଲ ଇଏ ଲୋକମାନ ଛାତି ବେଟବାକେ ଗାଲାଇନି ବାଉଁଶ କାଟି ବେଟବାକେ ଗାଲାଇନି ଇଏ ବାବୁ ଜଙ୍ଗଲ ର ଜନ୍ତୁ ଜଙ୍ଗଲ ଜିନିଷ ଖାଇସି ମନୁଷ ମନ ଖାଇଲେ ହେଇଛି କି ଇଏ ମନ କରଡି ହିଟନେ ଭାଙ୍ଗି ଆନିଦେବାଇ ଛାତି ବେଟି ଆନିଦେବାଇ ସେ ଭାଲୁ କଣ ବାଟକେ ଯାଇ ଆଙ୍କର ଘରେ ପୁରୁଛି ତାର ଘରେ ପୁରଲେ ଇଏ ଆଙ୍କର ଘରେ ପୁରୁଛି ତାର ଉତ୍ତାରଲେ ଇଏ ମନ କେବେ ନା ଦେଖଲା ପରା ଆମର ତ କୋରାପୁଟିଆ ଲୋକ ଜନ ବାଟ ଗାଲେ ଭାଲୁ ବାରିଆ ଦୁର୍ଗା ମନ ରେବାଇ ତାକେ ଆରି ଲାଗବାକେ ଗାଲେ ହେଇଛି କି ସିଏ ତାର ବାଟେ ଯାଇ ତାକେ ଏ ମନ ପକଡା ମାରବାଏ ଏଥର ଭାଲୁ ଭାଲୁ ବୋଲି ଉଡ୍ରା ହେବାଏ ଏନ୍ତା ହେଲେ କାଇଟା ଆଇସି ସେ ଭାଲୁ ଏ ମନକେ ଉପରେ ଆଇସି ଇଏ ମନକେ ରାମ୍ପି ପକାଇସି।
2: ଠିକ ଠିକ ଠିକ
3: ଆଛେ, ସରକାରର ନିୟମ ଅଛେ, ବହୁତ ଗୁଡାଏ ସରକାରର ନିୟମ ଅଛେ। ଇଏ ଭାଲୁ ରାମ୍ପଡା ରାମ୍ପଡି କରଲେ ମରଲେ ସରକାର ଦେଇଛି ଏକା ଯେ ସେତେ କିନ କାହିଁକି ନା ଆମେ ଜଙ୍ଗଲ ଯାଇକରି ଏମିତି ନସ୍ତାବାକା ଯେ।
2: ସତ କଥା ହେଲେ ଇ ଜନ ଆମର ଖମନ ଭିତରେ ଇ ଖଡା ଖଡା ମନ ମିଶାରେ ବା କାଇ କାଇଟା ମାନେ ସବୁ ବାରିଆ ମନରେ ବା
3: ଖାଡା ସରତେ ତ ଆରି ମାରି ଖାଇଲାଇନି ଲୋକମନ ଆରି ଜାନୁ ଆମେ ମିଶା କାଇଟା କରୁ କେତେ ସତର୍କ କରବୁ ଆଜ୍ଞା କେତେ ଏୱାରନେସ୍ କାମ ମାନେ କରଲୁ ସତର୍କତା ବାନୀ କରଲୁ ଏଟା ମନକେ ଖାଇଲେ ବାବୁ ନା ହେ ଜଙ୍ଗଲ ଜନ୍ତୁ ଜଙ୍ଗଲରେ ରହିବା କଥା ଇଏ ଲୋକମନ ମିଶା ଶୁଣିଲେ ତ ଆଜ୍ଞା।
2: ଏଇଟା ସତ କଥା। ହେଲେ ବାବୁ, ମୋର ଗୋଟେ କଥା, ଇ ଜନ ବାରିଆ ମନକେ ମାରବା କାଜେ ବାଡି ତାନ ତାନ ପୁରଲାଇନି ବୋଲିକରି ଇ ଜନ କରେଣ୍ଟ ମନ ବିଚାଇ ଦେଲାଇନି
3: ଆଜ୍ଞା।
2: ହଁ, ଆଇଟା ବାରିଆ ତ ମର୍ସି ମର୍ସି ଆରେ ମାନେ ମନ ପନେ ଧରାଇ କରି ମରଲାଇନି
3: ମରଲାଇନି ତ ଆରେ ଗୋଟେ ଇଏ ଏସୁର ନଇ ଗଲା ସୁର ବାରିଆ ଲଗାଇବା କାଜେ ଆମର ଇ ବିଜାପୁର ଲଗେ ଭିତରେ ଗୋସରଡା ଲଗେ ଲଗାଇ ରେଲେ କରେଣ୍ଟ ସେତି ଯୋଡେ ଲକ ଡସି କରି ମରଲାଇ କରେଣ୍ଟ ବାଲା ମନକେ ରିପୋର୍ଟ ଆଛେ। ମରଲାଇନି ଆକା ଆରି
2: ଆଇ ମାନେ ମନ ତ ମରଲାଇନି ମରଲାଇନି ଆଇତି ଦେଖା ଇ କରେଣ୍ଟ ମିଶା ଉଠି ଗଲାନି ଏତକି ଟାଇମ ହଁ ଆଇ ଫ୍ୟୁଜ ମାରସି କି କାଇଟା ବୋଲାଇନି ଯେ
3: ଆରି କାଇଟା
2: ଏନ୍ତି ହେଲାନି
3: ସେଟା ହେଇଗଲେ ସେ କରେଣ୍ଟ ବାଲା ହଇରାଣ ଲୋକମନ ଖାଲି ଭୁଲ କାମ କରବାଇ ଏଟା ଭଲ ପାଇଟି ନୁହେ ତୁମକେ କଷ୍ଟ ପଡି କାମ କରବାକେ ଗାଲେ ହେଇଛି ବାରିଆ ମାରି ବୁଲାଇନି ଚୈତ ମାସ ଆଇଲେ ତ ଅପରାବଲ ବାରିଆ ମାରି ଦେଲାଇନି ଏଟା ମନ ଭଲ ପାଇଟି ନାଇଁ ଲୋକମାନଙ୍କୁ ସଚେତନ କରବା କାଜେ ଫରେଷ୍ଟ ଡିପାର୍ଟମେଣ୍ଟ ଏତେ ବଡ ମନ ମାରିଲା ଅଛେ କାଇ କାଇଟା ମାରିଲା ଅଛେ ହେଲେ ମିଶା ନା ଶୁଣତ ଲୋକ କାଇଟା କରବାଇ ଆଜ୍ଞା ଲୋକମାନଙ୍କୁ ଜ୍ଞାନ ରନରେ କଣ୍ଠି ଯିବା କାଇଟା ବୁଝବାଇ କୁହା।
2: ସତ କଥା ସତ କଥା। ହେଲେ ଆମର ଜଣେ ମାନେ ମନ ଇ ଖମନ ଭିତରେ ଯାଇକରି କନ ରୂପ ଚେଡେ କେ ବେଟ କନ କାଇଟା କେ ବେଟ ଇ ଜନ ଯେତକି ଆମର ପ୍ରକୃତି ବୋଲବା ଜିନିଷ ଅଛେ ଜନ ଜିନିଷ ଲାଗି ଆମର ଖମନ ବଞ୍ଚଲା ଅଛେ ଜନ ଜିନିଷ ଲାଗି ଆମର ଇ ଜନ ପୁରୁଣା ସଭ୍ୟତା ଜନ ଆଦିବାସୀ ମୂଳ ନିବାସୀ ଲୋକ ଜୀବନ ଧରଲେ ଅଛେ ଆଉ ସବୁ ଜିନିଷ କେ ମାନେ ମନ ନସାଇ ଦେଲାଇନି
3: ନସାଇ ଦେଲାଇନି ଏମିତି କରିଦି ନାଇସି ଆଜ୍ଞା ଆମର ପିଲା ଟୋକି ମନକେ ଏଥିରେ ବାବୁ ଇଟା ବାରିଆ ଇଟା ଆମର ଜଙ୍ଗଲରେ ରେଲା ଇଟା କୁଟରା ଇଟା ଆମର ଜଙ୍ଗଲରେ ରେଲା ବୋଲି ଛାପା ଦେଖାଇବାକୁ ପଡୁଛି
2: ପଡ଼ସି
3: ଏମିତି ମାରି ଖାଇଦେଲାଇନି ଲୋକମାନେ।
2: ହେଲେ ଏବର ଜନ ସରକାର ନିୟମ ହେଲା ଅଛେ ଏବର ତ କଡାକଡି ନିୟମ କରଲା ଅଛେ ସରକାର
3: ଧରା ପଡ଼ଲେ ସେମାନଙ୍କେ ଜୈଲ ଅଛେ ସେମାନଙ୍କେ ଫାଇନ ଅଛେ ଧରା ପଡ଼ଲାଇନି ମିଶା ଏବେ ଆମର ପାତ୍ରପୁଟ ଲଗରଟା ଜଡେ ପୁରା ମାନେ ଧରା ପଡ଼ଲା ସେମାନଙ୍କେ ଜୈଲ ପୁରାଇଲୁ ଆରେ ପାଇନ ବାନ୍ଧି ବାହାରଲା ସେମାନଙ୍କେ ଅଣ୍ଡର ଟକିଂ ଲେଖଲା ସେଠି ଆଜ୍ଞା ଆଜି ତାନୁ ଆମେ ଜଙ୍ଗଲରେ ନା ଯାଉ ଆମେ ଜନ୍ତୁ ନା ମାରୁ ଆମେ।

0: ହେଲେ ମୁଇଁ ମିଶା ଗୋଟେ ବାର ଯାଇ ରହିଲି
1: କହନ୍ତି
0: ବୋଲେ ତୁ ଶୁନ କି ନା ଶୁଣିଲେ ସିନା ଚିହ୍ନା ପଡ଼ସି ଆରି
1: ଶୁଣବୁ
0: ହେଲେ ଶୁଣି ଦିଅ
1: ଶୁଣ
2: ଆଲେ ବାବୁ ଜୁଆର ଲାଗ
3: ଜୁହାର ଜୁହାର
2: ତମ ନା ଅଲପ କହି ଦିଅ
3: ମୋର ନା ଅଜିତ କୁମାର ପଟ୍ଟନାୟକ ଓକିଲ ଅଛି କୋଟପାଡ଼ି ଥାନେ
2: କେମିତି ନିମାନ ଅଛସ କି
3: ନିମାନ ଅଛୁ ଏବେ ତ କୋର୍ଟ ଆମର ଖରା ଛୁଟି ହେଇଥିଲା ଏବେ ତ ଖୋଲା ଆରି ଥରେ କୋର୍ଟ ଏବେ ଆରି ଏବେ ଓପେନ ହେଇଗଲା ଆମର ଇତି
2: ହେଲେ ଜବର କାମ କାନି କି
3: ଜବର କାମ ସକାଳ ସଞ୍ଜେ ହେଇଯାଇଛି ଅଛି କାମ ମାନ
2: ଏ କାମ ଭିତରେ କାମ ରହିକରି ମିଶା ତମକେ ଫୋନ କଲେ ସେମାନେ ଫୋନ ଦାରି କରି ଆମକେ ଯେନ୍ ପ୍ରଶ୍ନ ପଚାରିଲିନି ସେ ଉତ୍ତର ଦେଇଦେଲା ସିନେ ସେଟା କିନା ଜବର ସାରଦା ଲାଗଲାନି ମଗେ
3: ଆମର ଲୋକ ମାନ କାଜେ ବୋଲେ ଆମେ ଯଦି ଓକିଲ ଲଗେଇକରି ଯଦି ସେମାନେ ଯଦି ଆଇନ କାନୁନ ଉପରେ ଯଦି ଆମେ ତାକେ ସଚେତନ ନା କରିବୁ ବୋଲେ ଲୋକ ମାନ ନା ଜାଣିକିରି କେତେ ଅସୁବିଧା ତାନେ ଭୋଗବେ ବୋଲିକିରି ଆମେ ଲୋକର ସେବା ତାନେ କାମ କରିବୁ ଅଛେ
2: ବଢିଆ ଲାଗଲା ଏମିତି ସେ ସେବା କରତେ ରୁହା ଲୋକ
3: ନା ସେବା କରବାର ତେବେ ତ ଆମର ଲୋକ ଜ୍ଞାନ ଦେଲେ ତ ଏସି
2: ହେଲେ ମୋର ଗୋଟେ ପ୍ରଶ୍ନ ଅଛି ବାବୁ
3: ଆଜି ଇଏ
2: ଟ୍ରାଫିକ ନିୟମ ନ ମାନିଲେ ଖାଇ ଦଣ୍ଡ ଅଛେ
3: ଟ୍ରାଫିକ ବୋଲେ ଏଇଟା ଜାଣିବାର ଅଛେ ଟ୍ରାଫିକ ବୋଲେ ଆମେ ଯୋଉ ଏବେ ମୋଟର ସାଇକେଲ ଚଲେଇବୁ ଅଛେ କାର ଚଲେଇବୁ ଅଛେ ଇଏ ସାଇକେଲ ତାନେ ମିଶା ଯିବୁ ଅଛେ ହିଣ୍ଡି ହିଣ୍ଡି ମିଶା ଯିବୁ ଅଛେ ଚାଲି ଚାଲି କରି ହେଲେ ଟ୍ରାଫିକ ତାନେ ବୋଲେ କାନ୍ତା ଆଇଟା ମିଶା ବିଭିନ୍ନ ପ୍ରକାର ରୋଡ ସରକାର ତାକେ ଚିହ୍ନଟ କରଲା ଅଛେ କୋନଟା ଗାଁ ଭିତର ରୋଡ କୋନଟା ସହର ଭିତର ରୋଡ କୋନଟା ଷ୍ଟେଟ ରୋଡ ବୋଲେ ଆମର ଓଡିଶାର ରୋଡ କେ ଷ୍ଟେଟ ରୋଡ ବୋଲ ଭାଇ ନ୍ୟାସନାଲ ହାଇୱେ ବୋଲେ ଆଇଟା ନ୍ୟାସନାଲ କଟକ ରୋଡ ରହିଛି ଆଇଟା କଟକ ଆହୁରି ଗୋଟେ ହାଇୱେ ବୋଲବେ ବଡ ବଡ ରାଜ୍ୟ ମନକେ ଆଇଟା ଯାଇତେ ରହିଛି ସେମିତି ବିଭିନ୍ନ ପ୍ରକାର ରୋଡ ତାନେ ଆଇଛି ସିଗନାଲ ମନ ରହିଛି କୋନ ତାନେ କୋନ ବାଟେ କେମିତା କରି ଯିବାର ଗାଡି ଚଲେଇଲେ ଏବେ ସବୁ ଲୋକ ଆମେ ହିଣ୍ଡବା ଦାଇକେ ଚାଲବା ଦାଇକେ ଆମର ଲେଫ୍ଟ ବୋଲ ଭାଇ ଲେଫ୍ଟ ବୋଲେ ଆମର ଡେବରି ହାତକେ ଆକା ହିଣ୍ଡବାର ଅଛି ଡେବରି ହାତକେ ହିଣ୍ଡବାର ଅଛି ଆମେ ବୁଝନି ହାତକେ ଯିବାର ନାହିଁ ଆମେ ଯଦି ଗାଡି ଚଲେଇବୁ ବୁଝନି ହାତକେ ଯିବାର ଅଛି ବୋଲେ ତାର ସିଗନାଲ ଅଛି ସିଗନାଲ ବୋଲେ ଏଇଟା ଆମେ ଏବେ ଗାଡି ତାନେ ଯିବୁ ବୋଲେ ଇଣ୍ଡିକେଟର ବୋଲ ଭାଇ ଆଇ ବାଟକେ ଦେଇକିରି ଏକା ହାତକେ ଦେଖାଇକିରି ଏକା ସେ ବାଟେ ଗଲେ ଆମକେ କୁନି ହେଲେ ନହେଲେ ଡ୍ରେସ କରିଦେ ଭାଇ ଆହୁରି ଆମେ ଗାଡି ଚଲେଇବା ଦାଇ ଆମେ ଯୋଉ ଗାଡି ଶିଖିଲୁ ଅଛେ ବୋଲିକିରି ଚଲେଇଲେ ନାହିଁ ତାର କାଟି ସରକାର ଗୋଟେ ଡିଏଲ ବୋଲି ଅଛେ ଡ୍ରାଇଭିଂ ଲାଇସେନ୍ସ ବୋଲି ଅଛେ ଡ୍ରାଇଭିଂ ଲାଇସେନ୍ସ ମିଶା ଆମର ହାତରେ ରହିଲେ ଏକା ଆମେ ମୋଟର ସାଇକେଲ ଚଲେଇ ପାରବୁ କି କାର ଚଲେଇ ପାରବୁ
2: ଏବେ ବୋଲବେ ବାବୁ ଗୋଟେ ମାନେ ଡ୍ରାଇଭିଂ ଲାଇସେନ୍ସ ନରେ ସେ ଗାଡି ଚଲାଇ କରି କାହାକେ ଲଗାଇ

ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ପ୍ରଚାର କରିବୁ ରାତି 7:30। ଏଥିରେ ଶୁଣିବେ ଆଲୋଚନା ଔଷଧୀୟ ବୃକ୍ଷର ଉପକାରିତା ଏବଂ ଆବଶ୍ୟକତା। ରାତି 8:15 ଶୁଣିବେ ଧାରାବାହିକ ପରଜା ମୂଳ ରଚନା ଗୋପୀନାଥ ମହାନ୍ତି ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ସଜମୌଜ କାର୍ଯ୍ୟକ୍ରମ ଭେଟିଦେବୁ ରାତି 9:30। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଖ୍ୟାଲ ପରିବେଷଣ କରିବେ ଉସ୍ତାଦ ବଡ଼େ ଗୁଲାମ ଅଲ୍ଲୀ ଖାନ ରାତି 10। ବନ୍ଧୁ, ଏ ଥିଲା ଆମ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ବର୍ତ୍ତମାନ ଜାଣିବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ବନ୍ଦନା ଶୁଣିବେ 6:05 ଶିଳ୍ପୀମାନେ ହେଲେ ଅପର୍ଣ୍ଣା ନେନେ, ବେଣୁଧର ସୁବୁଦ୍ଧି, ସୁଧା ମିଶ୍ର, କାଳୀପ୍ରସାଦ ପଣ୍ଡା ଏବଂ ଭାରତୀ ଭୂୟାଁ। ଶ୍ରୀରାମଚରିତ ମାନସ ଶୁଣିବେ 6:25। ସନ୍ଧ୍ୟା 6:45 ଶୁଣିବେ ରିଞ୍ଜୋଡ଼ି କାର୍ଯ୍ୟକ୍ରମ, ଏଥିରେ ସୌରା ସମ୍ପ୍ରଦାୟର ଗୀତ ପରିବେଷଣ କରିବେ କୃଷ୍ଣ ସଭର ଏବଂ ସାଥୀ। ରାତି 7:25 ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ, ବିଷୟ ରହିଛି ବିଶ୍ୱତାପନ ରୋକିବାରେ ବନୀକରଣ। ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଶୁଣିବେ ରାତି 8:30, ଏଥିରେ ରଥ ନିର୍ମାଣ ଐତିହ୍ୟ ସମ୍ପର୍କରେ ଶୁଣିବେ ଆଲୋଚକ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ରଙ୍କଠାରୁ। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁର ଅଞ୍ଚଳର ଗୀତ ପ୍ରଚାର କରିବୁ ଦିନ 11:00। ଶିଳ୍ପୀମାନେ ହେଲେ ଫକୀରମୋହନ ପଟ୍ଟନାୟକ, ସୁଷମା ମିଶ୍ର, କ୍ରିଷ୍ଣା ପଟେଲ, କାଳୀପ୍ରସାଦ ଷଡ଼ଙ୍ଗୀ, ରୀନା ଦାସ ଏବଂ ବିଭୂତିଭୂଷଣ ପଟ୍ଟନାୟକ। ରାତି 11:30 ପ୍ରଚାର କରିବୁ ସଙ୍ଗୀତ ରୂପକ କୃଷ୍ଣ ଗାଥା, ରଚନା ଓ ପ୍ରଯୋଜନା ସୁରେନ୍ଦ୍ର ମହାନ୍ତି। ଦିନ 1:20 ପ୍ରଚାର କରିବୁ କେତୋଟି ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ କୁମାର ବାପି, ଇରା ମହାନ୍ତି, ବାବୁଲ ସୁପ୍ରିୟ, ଟି ସୌରୀ ଏବଂ ନିବେଦିତା। ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:00, ଏଥିରେ ଶୁଣିବେ ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଚୈତିଜନ ଶୁଣିବେ ଅପରାହ୍ନ 5:30, ଏଥିରେ ଏସ୍ଟି ଏସ୍ସି ଆକ୍ଟ ବୋଇଲେ କାଇଟା, ଏ ସମ୍ପର୍କରେ ଏକ ସାକ୍ଷାତକାର ଶୁଣିବେ। ଶ୍ରୀମଦ୍ ଭାଗବତ ଶୁଣିବେ 6:20। ହିନ୍ଦୀ ଭଜନ ଶୁଣିବେ 6:30। ଶିଳ୍ପୀମାନେ ହେଲେ ସୁମନ କଲ୍ୟାଣପୁର ଏବଂ କୋନିକା ବାନାର୍ଜୀ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମରେ ରାତି 7:30 ଶୁଣିବେ ବର୍ଷାଦିନେ ଗାଈଗୋରୁଙ୍କୁ ଦେଖାଯାଉଥିବା ବିଭିନ୍ନ ରୋଗ ଓ ତା'ର ପ୍ରତିକାର ସମ୍ପର୍କରେ ଆଲୋଚନା। ରାତି 9:30 ଶୁଣିବେ ନାଟକ ଶଙ୍କର ତ୍ରିଶୂଳ, ରଚନା ସୁବାସ ଚନ୍ଦ୍ରଙ୍କର, ପ୍ରଯୋଜନା ଉଦୟଶଙ୍କର ଚାନି। ଶ୍ରୋତାଙ୍କ ଅନୁରୋଧରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ ରାତି 10:00। ରାତି 10:30 ଶୁଣିବେ କେତୋଟି ଆଧୁନିକ ଗୀତ, ଶିଳ୍ପୀମାନେ ହେଲେ ଗୁରୁପ୍ରସାଦ ଦାସ, କୁନ୍ତି ବେହେରା, ଉପେନ୍ଦ୍ର କୁମାର ମିଶ୍ର ଏବଂ ମୋନାଲିସା ପଣ୍ଡା। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ପ୍ରଥମେ ଶୁଣିବା ବେଟା କଥା ଚିତ୍ରରୁ କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣଙ୍କ କଣ୍ଠରେ ଏହି ଗୀତଟି। ଏହି ଗୀତକୁ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ମିଲିନ୍ଦ।

କାର୍ଯ୍ୟକ୍ରମ ଶେଷରେ ଶୁଣିବା ଫନା କଥାଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀ ହେଲେ ସୋନୁ ନିଗମ, ସୁନିଧି ଚୌହାନ ଏବଂ ସାଥୀ। ଗୀତ ରଚନା କରିଛନ୍ତି ପର୍ସନ ଯୋଶୀ, ସଙ୍ଗୀତରେ ସଜେଇଛନ୍ତି ଯତୀନ ଲଲିତ।

ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ, ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 126ତମ ଭାଗ।

ଥିଲେ ଦୁଇଟି ପତ୍ନୀ। ପ୍ରଥମ ପତ୍ନୀ ବିଶ୍ୱକର୍ମାଙ୍କ କନ୍ୟା ବହିର୍ସ୍ମତୀଙ୍କ ଗର୍ଭରୁ ତାଙ୍କର 10ଟି ପୁତ୍ର ଜାତ ହୋଇଛନ୍ତି। ତନ୍ମଧ୍ୟରୁ 3 ପୁତ୍ର ନିବୃତ୍ତିପରାୟଣ ହୋଇଯିବା ପରେ ସେ ଭୂମଣ୍ଡଳକୁ ଜମ୍ବୁ, ଶାକ, ଶାଳମଳି, ପ୍ଲକ୍ଷ, କୁଶ, ପୁଷ୍କର ଓ କ୍ରଞ୍ଚ ଆଦି ସପ୍ତଦ୍ୱୀପରେ ବିଭକ୍ତ କରି ଆଗ୍ନିତ୍ର ଓ ଇଦ୍ମଜିହ୍ୱା ଆଦି ଅବଶିଷ୍ଟ 7 ପୁତ୍ରଙ୍କ ମଧ୍ୟରେ ବାଣ୍ଟିଦେଇ ପୁନରାୟ ସ୍ୱନିନ୍ଦା କରି ବୈରାଗ୍ୟ ଅବଲମ୍ବନ କଲେ। ଆଗ୍ନିତ୍ର ହୁଅନ୍ତି ଜମ୍ବୁଦ୍ୱୀପର ରାଜା।

0: ମଧୁର କୋମଳ ବଚନ କହି ହରିଲା କନ୍ୟା ମନ, ନୃପ କୁମର ରୂପ ଗୁଣ ବିଦ୍ୟା ଯୌବନ ସୁରପଣ, ଏମନ୍ତ ଗୁଣେ କନ୍ୟା ମନ ତକ୍ଷଣେ ହୋଇଲା ବନ୍ଧନ, ଆଗ୍ନିଧ୍ର ସଙ୍ଗତେ ସୁନ୍ଦରୀ ଲକ୍ଷେ ବରଷ ଭୋଗ କରି ଜମ୍ବୁଦ୍ୱୀପର ପତି ତୁଲେ ବିବିଧ ଭୋଗ ସେ ଭୁଞ୍ଜିଲେ, ସେ ପୂର୍ବ ଚିତ୍ତି ଗର୍ଭୁଜାତ ହୋଇଲେ ଆଗ୍ନିଧ୍ର ସୁତ, ନାଭି ରମ୍ୟକ କିଂ ପୁରୁଷ କୁରୁଭଦ୍ର ସ୍ୱହରିବର୍ଷ, ହିରଣ୍ମୟ ଯେ ଇଳା ବୃତ୍ତ କେତୁମାଳ ଏ ନବସୁତ, ବରଷ ବରଷ କେତାର ହୋଇଲା ଏ ନବ କୁମର, ଗୃହକୁ ପୂର୍ବ ଚିତ୍ତି ତେଜି ବ୍ରହ୍ମାଚରଣେ ପୁଣ ଭଜି, ଏ ଅନ୍ତେ ଆଗ୍ନିଧ୍ର ରାଜନ ସକାମେ କରି କର୍ମମାନ, ସେ କିଛି ଦିନ ଅନନ୍ତରେ ଗମିଲେ ସେ ପିତୃଲୋକରେ, ପିତା ପିତୃଲୋକ ଅନ୍ତରେ ପୁତ୍ରତା ବିଭାଜ ସଂସାରେ, ମେରୁର କନ୍ୟାମାନ ଯେତେ ବିବାହ ହୋଇଲେ ବେଦ ମତେ, ତାହାଙ୍କୁ ବିବାହ ହୋଇଲେ ଧର୍ମରେ ପୃଥିବୀ ପାଳିଲେ, କହି ବିପ୍ର ଜଗନ୍ନାଥ ଆଗ୍ନିଧ୍ର ସୁତଙ୍କ ଚରିତ, ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟଂ ସଂହିତାୟଂ ପଞ୍ଚମ ସ୍କନ୍ଧେ ଆଗ୍ନିଧ୍ର ବର୍ଣ୍ଣନମ୍ ନାମ ଦ୍ୱିତୀୟ ଅଧ୍ୟାୟ।
1: ଶୁଣିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 126ତମ ଭାଗ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ବିକାଶ ମନ୍ତ୍ର କାର୍ଯ୍ୟକ୍ରମ, କିଛି ବିଜ୍ଞାପନ ପରେ ସନ୍ଧ୍ୟା 6:45 ଶୁଣିବେ ଆଞ୍ଚଳିକ ସମ୍ବାଦ, ପରେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଦିଆଯାଉଛି। କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯାଇ ଖେଳାଳିମାନଙ୍କ ମନୋବଳକୁ ଦୃଢ଼ କରାଯାଉଛି। ତେବେ ଉପାନ୍ତ ଅଞ୍ଚଳରେ ଖେଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ କି ଯୋଜନା କାର୍ଯ୍ୟକାରୀ ହେଉଛି, ବିଶ୍ୱସ୍ତରରେ ନାଁ କରିବା ପାଇଁ ଖେଳାଳିମାନଙ୍କୁ କି ପ୍ରକାର ସହାୟତା ଯୋଗାଇ ଦିଆଯାଉଛି, କ୍ରୀଡ଼ା ଭିତ୍ତିଭୂମି ମଜବୁତ ଦ୍ୱାରା ଭାରତ କିପରି ବିଶ୍ୱସ୍ତରରେ ପ୍ରସିଦ୍ଧି ଲାଭ କରିଛି, ବିଭିନ୍ନ ଯୋଜନା ମାଧ୍ୟମରେ ଖେଳର ବିକାଶ ଦିଗରେ କିପରି ସରକାର ପଦକ୍ଷେପ ନେଇଛନ୍ତି, ଏମିତି କିଛି ପ୍ରସଙ୍ଗ ଉପରେ ଆଧାରିତ ଆଜିର ଆଲୋଚ୍ୟ ବିଷୟ, ଉପାନ୍ତ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କେନ୍ଦ୍ରୀୟ ଯୋଜନା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି କ୍ରୀଡ଼ା ସାମ୍ବାଦିକା ସମୀକ୍ଷା ପଟ୍ଟନାୟକ।
1: କେନ୍ଦ୍ର ସରକାର ଏବେ କ୍ରୀଡ଼ାକୁ ବେଶୀ ପ୍ରାଧାନ୍ୟ ଦେଉଛନ୍ତି, କାରଣ ସୋସିଓ ଇକୋନୋମିକ ଗ୍ରୋଥରେ ନିହାତି ଭାବରେ ଯୁବ ଖେଳାଳିମାନଙ୍କର ଉତ୍ସାହ, ଯୁବ ଖେଳାଳିମାନଙ୍କର ଅଂଶଗ୍ରହଣ ନିହାତି ଭାବରେ ଗୋଟେ ଭଲ ସମାଜ ଗଢି ତୋଳିବାରେ ସାହାଯ୍ୟ କରୁଛି। ତେଣୁ ନିହାତି ଭାବରେ କେନ୍ଦ୍ର ସରକାର ଏବେ ବିଭିନ୍ନ ସ୍କିମ୍ ମାନ ଉପାନ୍ତ ଅଞ୍ଚଳରେ ପ୍ରୟୋଗ କରୁଛନ୍ତି, ଯାହାକି ସେଥିମଧ୍ୟରୁ ପ୍ରଥମ ହେଲା ଖେଲୋ ଇଣ୍ଡିଆ। ଖେଲୋ ଇଣ୍ଡିଆ ସ୍କିମ୍ରେ ବର୍ତ୍ତମାନ କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ଏହାକୁ ବିଭିନ୍ନ ଅଞ୍ଚଳରେ ଅର୍ଥାତ୍ ସାରା ଭାରତରେ ଥିବା ଉପାନ୍ତ ଅଞ୍ଚଳରେ ଏହାକୁ ପ୍ରୟୋଗ କରିଛନ୍ତି ଏବଂ ଭାରତର ମଧ୍ୟ ବିଭିନ୍ନ ରାଜ୍ୟରେ ଏହାକୁ ପ୍ରୟୋଗ କରାଯାଇଛି। ସବୁଠାରୁ ବଡ଼ କଥା ହେଲା ଯେ ଖେଲୋ ଇଣ୍ଡିଆରେ ଯେଉଁମାନେ ଭାଗ ନିଅନ୍ତି, ଯେଉଁମାନେ କି ନୂଆ ନୂଆ ଖେଳ ଆରମ୍ଭ କରିଥାନ୍ତି ସେମାନେ ଖେଲୋ ଇଣ୍ଡିଆରେ ଭାଗ ନିଅନ୍ତି, ସେମାନଙ୍କୁ କିଭଳି ଭାବରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କେନ୍ଦ୍ର ହେଉ ବା ରାଜ୍ୟ ହେଉ ସେମାନଙ୍କୁ କିଭଳି ଭାବରେ ଲୋକଲୋଚନକୁ ଆଣିବ ସେଥିପାଇଁ ଗୋଟେ ପ୍ରୟାସ ମଧ୍ୟ କେନ୍ଦ୍ର ସରକାର ଗୋଟେ ଅଭିଯାନ ଆରମ୍ଭ କରିଛନ୍ତି, ଯାହାକି ତିନୋଟି ସ୍ତରରେ କରାଯାଉଛି। ବିଶେଷ କରି ସ୍କୁଲ ଖେଲୋ ଇଣ୍ଡିଆ ଏବଂ କଲେଜ ସ୍ତରରେ ଖେଲୋ ଇଣ୍ଡିଆ ଏବଂ ୟୁନିଭର୍ସିଟି ସ୍ତରରେ ଖେଲୋ ଇଣ୍ଡିଆକୁ ଏବେ ପ୍ରାଧାନ୍ୟ ଦେଇଛନ୍ତି କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶେଷ କରି ଯେଉଁମାନେ ଉପାନ୍ତ ଅଞ୍ଚଳରେ ରହୁଛନ୍ତି ସେମାନେ ବିଶେଷ ସୁବିଧା ସୁଯୋଗ ପାଇପାରୁ ନଥିବାରୁ ତାଙ୍କ ପାଇଁ ଉପାନ୍ତ ଅଞ୍ଚଳରେ ଖେଲୋ ଇଣ୍ଡିଆର ସୁବିଧା କରିଛନ୍ତି। ଖେଲୋ ଇଣ୍ଡିଆରେ ଅନେକ ଖେଳାଳି ଅଂଶଗ୍ରହଣ କରି ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ସହ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିପାରୁଛନ୍ତି। ଆଉ ଗୋଟିଏ କଥା ହେଲା କେନ୍ଦ୍ର ସରକାର ସ୍ଥାୟୀ ମାଧ୍ୟମରେ ମଧ୍ୟ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ମାଧ୍ୟମରେ ମଧ୍ୟ ଅନେକ ଖେଳାଳି ସୃଷ୍ଟି କରିପାରୁଛନ୍ତି। ଅନେକ ଜାତୀୟ ସ୍ତରର ଖେଳାଳି ସୃଷ୍ଟି କରିବା ଫଳରେ ଆମେ ବଡ଼ ବଡ଼ ଚମ୍ପିଅନସିପ୍ ଯେମିତିକି ହେଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଅଲମ୍ପିକ ଏବଂ ଏସିଆନ୍ ଗେମ୍ ଭଳି ବଡ଼ ବଡ଼ ଚମ୍ପିଅନସିପ୍ରେ ଏହି ଖେଲୋ ଇଣ୍ଡିଆରୁ ଖେଳାଳିମାନେ ବାହାରି ଏବଂ ସେଠାରେ ମଧ୍ୟ ଭଲ ପ୍ରଦର୍ଶନ କରି ଭାରତ ବର୍ଷର ନାଁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ପାରିଛନ୍ତି। ସବୁଠୁ ବଡ଼ କଥା ହେଲା କେନ୍ଦ୍ର ସରକାରର ଖାଲି ସେତିକି ନୁହେଁ, ସ୍ଥାୟୀ ଏବଂ ଖେଲୋ ଇଣ୍ଡିଆ ଛଡ଼ା ସେମାନଙ୍କୁ ବୃତ୍ତିର ମଧ୍ୟ ବ୍ୟବସ୍ଥା କରାଯାଉଛି, ଇକ୍ୟୁପମେଣ୍ଟର ବ୍ୟବସ୍ଥା କରାଯାଉଛି। ସେମାନେ ସେସବୁ ନେଲା ପରେ କିଭଳି ଭାବରେ ସେହାକୁ ପ୍ରୟୋଗ କରୁଛନ୍ତି ସେଥିପାଇଁ ମଧ୍ୟ କୋଚ୍ର ବ୍ୟବସ୍ଥା କରାଯାଉଛି, ଖେଳାଳିକୁ କିଭଳି ପ୍ରୋତ୍ସାହନ ଦିଆଯିବ, କେନ୍ଦ୍ର ସରକାର ସ୍କିମ୍ ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ଖେଳରେ ନିୟୋଜିତ କରୁଛନ୍ତି, ତା ଛଡ଼ା ଏବେ ବିଭିନ୍ନ କ୍ରୀଡ଼ା ପୁରସ୍କାର ସହ ସେମାନେ କିଭଳି ଭାବରେ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କର୍ପୋରେସନ ହଉ ବା ପ୍ରାଇଭେଟ ସଂସ୍ଥା ନହେଲେ ମଧ୍ୟ କ୍ରୀଡ଼ା ବିଭାଗର ଯେଉଁ ବିଭାଗ ରହୁଛି ଯେମିତିକି ରେଲୱେ କୁହନ୍ତୁ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ କଥା କୁହନ୍ତୁ, ବିଭିନ୍ନ ବଡ଼ ବଡ଼ ସଂସ୍ଥାର ମଧ୍ୟ ସେମାନଙ୍କୁ ଚାକିରିର ସୁବିଧା ମିଳୁଛି ଏବଂ ଡିଏସ୍ପି ଭଳିଆ ପଦବୀରେ ରହିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଏଭଳି ଗୋଟେ ଯୋଜନା କରିଛନ୍ତି। ତ ନିହାତି ଭାବରେ ଏଥିରୁ ଆମେ ସ୍ପଷ୍ଟ ଜାଣିପାରୁଛେ ଯେ ଆମର ଉପାନ୍ତ ଅଞ୍ଚଳରେ ବା ଆଦିବାସୀ ଅଧିବାସୀ ଅଞ୍ଚଳରେ ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କ ପାଖରେ ପ୍ରତିଭା ବହୁତ ଅଛି, କିନ୍ତୁ ଆମେ ତାଙ୍କୁ ଲୋକଲୋଚନକୁ ଆଣିପାରୁନାହୁଁ ବା ସେମାନେ ସଠିକ ମାର୍ଗରେ ଯାଇପାରୁନାହାନ୍ତି, ଯାହାଫଳରେ କି ଆମେ ଭଲ ଖେଳାଳି ପାଇପାରୁନୁ। କିନ୍ତୁ କେନ୍ଦ୍ର ସରକାରଙ୍କର ଖେଲୋ ଇଣ୍ଡିଆ ହଉ, ସ୍ଥାୟୀ ମାଧ୍ୟମରେ ହଉ, ଯୋଉ ଖେଳାଳିଙ୍କୁ ଚୟନ କରାଯାଉଛି ସେମାନେ ଆଜି ରାଜ୍ୟ ଦେଶ ତଥା ବିଦେଶରେ ଯାଇ ମଧ୍ୟ ଓଡ଼ିଶାର ନାଁ କୁହନ୍ତୁ ବା ବିଭିନ୍ନ ଷ୍ଟେଟର ନାଁ କୁହନ୍ତୁ କରୁଛନ୍ତି, ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ସହଯୋଗରେ ଆଜି ଦେଶର ବହୁ ଖେଳାଳି ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ନାଁ କରିଛନ୍ତି ଏବଂ ଆଗକୁ ମଧ୍ୟ ଅନେକ ଖେଳାଳି ଏପରିକି 28 ଅଲମ୍ପିକରେ ମଧ୍ୟ ଏକାଧିକ ଖେଳାଳି ଅଂଶଗ୍ରହଣ କରିବେ ବୋଲି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବହୁତ ଆଶା ରହିଛି ଯେ କିଭଳି ଭାବରେ ଅନେକ ଖେଳାଳି ସୃଷ୍ଟି କରି ଶାରୀରିକ ଓ ମାନସିକ ବୌଦ୍ଧିକ କ୍ଷେତ୍ରରେ କିଭଳି ଯୁବକମାନେ ନିଜକୁ ନିୟୋଜିତ କରିପାରିବେ ଏବଂ ଗୋଟେ ସୁସ୍ଥ ସମାଜ ଗଠନ କରିପାରିବେ ସେଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ମାନେ ହାତକୁ ନେଉଛନ୍ତି। ଏମିତି ଦେଖିବାକୁ ଗଲେ ଏଇ 4-5 ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଭାରତ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି, ଯେଭଳି ଆପଣ ଜାଣିଥିବେ ନୀରଜ ଚୋପ୍ରା ଯିଏକି ଅଲମ୍ପିକରେ ଗୋଲ୍ଡ ମେଡାଲ ହାସଲ କଲେ, ଇଏ ଆମ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେଇକି ରହିବ। କେନ୍ଦ୍ରରେ ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ନରେନ୍ଦ୍ର ମୋଦି ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଭେଟୁଛନ୍ତି ଏବଂ ତାଙ୍କର ଯୋଉ ଯେମିତି ମନୋବଳ ଦୃଢ଼ ରହିବ, ସେମାନେ ଯେମିତି ଡରି ନଯିବେ ଅନ୍ୟ ଦେଶର ଖେଳାଳିମାନଙ୍କୁ ଦେଖିକି, ତେଣୁ ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନେ ମନୋବଳ ଦୃଢ଼ କରୁଛନ୍ତି।

ତାଙ୍କର ମନ୍ କି ବାତ୍ ଯାହା ତାଙ୍କ ମନରେ ଅଛି ସେ କଥା ମଧ୍ୟ ତାଙ୍କୁ ସ୍ପଷ୍ଟ ଭାବରେ ବୁଝାଉଛନ୍ତି। ତା ଫଳରେ ମଧ୍ୟ ଅନେକ ପ୍ରଭାବ ପଡୁଛି ଯୁବ ଖେଳାଳି ମାନଙ୍କ ଉପରେ। ସେ ମଧ୍ୟ ଗୋଟେ ବୁଷ୍ଟ ନେଇକି ଭାରତ ବାହାରକୁ ଯାଉଛନ୍ତି ଏବଂ ସଫଳତା ପାଉଛନ୍ତି। ତେଣୁ ନରେନ୍ଦ୍ର ମୋଦି ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ସେ ବହୁତ କିଛି କ୍ରୀଡା କ୍ଷେତ୍ରରେ ଖେଳାଳିଙ୍କୁ ଉତ୍ସାହ କରିବା ପାଇଁ ପୁରସ୍କାର ଠାରୁ ଆରମ୍ଭ କରି କ୍ୟାସ୍ ଇନ୍ସେଣ୍ଟିଭ ଠାରୁ ଆରମ୍ଭ କରି ମନୋବଳ ବଢେଇବା ପାଇଁ ଯେଉଁଭଳି ଭାବରେ ତାଙ୍କୁ ଗୋଟେ ଗେଟ୍ ଟୁଗେଦର କରି ବା ଏକାଠି ଗୋଟେ ତାଙ୍କୁ ସମନ୍ଵିତ କରାଯାଇ କିଭଳି ଭାବରେ ସେମାନେ ଭଲ ଖେଳିବେ ଏବଂ ଅନ୍ୟ ଦେଶର ଖେଳାଳିଙ୍କୁ ଦେଖି ଡରି ନ ଯିବେ ମନୋବଳ ବଢେଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ତାଙ୍କ ପାଇଁ ବ୍ୟବସ୍ଥା କରାଯାଉଛି।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷାଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋହାହନ ସଂସ୍ଥା ଇପିକଲ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ ଆଇଏଚ୍ସି ମଧ୍ୟରେ ଏକ ବୃହତ ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରୀନ୍ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ନିକଟରେ ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି। 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଆଧୁନିକ ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବକ୍ସାଇଟ୍ ଖଣିଜ କାର୍ଯ୍ୟ, ଆଲୁମିନା ରିଫାଇନିଂ, ସ୍ମେଲ୍ଟିଂ, ଅନୁସନ୍ଧାନ ଓ ଗବେଷଣା, ଡିଜିଟାଲ୍ ଭିଭିଭୂମିର ବିକାଶ ଏବଂ ରାଜ୍ୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ ଏଥିରେ ପ୍ରୟାସ କରାଯିବ। ଏହି ଶିଳ୍ପ ପ୍ରତିଷ୍ଠା ଦ୍ୱାରା ପ୍ରାୟ 53,500 ନିଯୁକ୍ତି ସୃଷ୍ଟି

ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଓଡ଼ିଶାର ବିକାଶମୂଳକ ପ୍ରକଳ୍ପ, କେନ୍ଦ୍ର ଓ ରାଜ୍ୟ ସମନ୍ୱୟ ଏବଂ ସଂଗଠନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ। ଲକ୍ଷ୍ମୀପୁରାଣ କରିଡର ପ୍ରକଳ୍ପ ରାଜ୍ୟର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହିତ ମହିଳା ସଶକ୍ତିକରଣ ଓ ସାମାଜିକ ସମାନତାର ବାର୍ତ୍ତା ଦେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟରେ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଲକ୍ଷ୍ମୀପୁରାଣ ଭକ୍ତଶ୍ରେଷ୍ଠ ସନ୍ଥ ବଳରାମ ଦାସଙ୍କ ସମାଜ ପାଇଁ ଏକ ମହତ ଦାନ। ସମ୍ମାନ ବିନା ସମୃଦ୍ଧି, ସମାନତା ବିନା ଉନ୍ନତି ଏବଂ ନାରୀର ନେତୃତ୍ୱ ବିନା ବିକାଶ ସମ୍ଭବ ନୁହେଁ। ରାଜ୍ୟ ସରକାର 1 କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବଣ୍ଟନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବଳରାମ ଦାସଙ୍କ ଜନ୍ମପୀଠରେ ମହାଲକ୍ଷ୍ମୀ କରିଡର ନିର୍ମାଣ କରାଯିବ। କରିଡରରେ ବଳରାମ ଦାସ ଓ ମା ଲକ୍ଷ୍ମୀଙ୍କ ଗବେଷଣା ଗ୍ୟାଲେରୀ ରହିବ। ଏହି କରିଡର ସ୍ଥାନୀୟ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ଓ ବକ୍ତାମାନେ ଯୋଗଦେଇ ଲକ୍ଷ୍ମୀପୁରାଣର ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ, ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ, ଡିଜିଟାଇଜେସନ୍ ଓ ସଂଗ୍ରହ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ସମସ୍ତ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଗୁରୁତ୍ୱାରୋପ କରିଛନ୍ତି। ଚିଠା ଭୋଟର ତାଲିକାର ଯାଞ୍ଚ, ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ରବିବାର ଦିନ ପ୍ରକାଶ ପାଇବ। ଏହାପରେ କୌଣସି ପ୍ରକାର ଅଭିଯୋଗ ଥିଲେ ଅଗଷ୍ଟ ମାସ 4 ତାରିଖ ପର୍ଯ୍ୟନ୍ତ ଆପତ୍ତି ଦାଖଲ କରାଯାଇପାରିବ। ଚିଠା ଭୋଟର ତାଲିକାରେ ତ୍ରୁଟି ପରିଲକ୍ଷିତ ହେଲେ ଫର୍ମ 6 ମାଧ୍ୟମରେ ନୂତନ ନାମ ସଂଯୋଗ, ଫର୍ମ 7ରେ ଭୋଟର ତାଲିକାରୁ ନାମ ବାଦ ଓ ଫର୍ମ 8ରେ ଯେକୌଣସି ପ୍ରକାର ସଂଶୋଧନ କରିହେବ। ଏସ୍ଆଇଆର୍ ପ୍ରକ୍ରିୟାର ମୂଳ ଲକ୍ଷ୍ୟ ହେଉଛି ସଠିକ୍, ସମାବେଶୀ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। 2026-27 ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି। 132 ଉଚ୍ଚଶିକ୍ଷା ଅନୁଷ୍ଠାନରେ ଥିବା 32,309 ଆସନରେ 50 ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ 53,901 ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀମାନେ ସାମ୍ସ ପୋର୍ଟାଲରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆ ବହି ମୁଦ୍ରଣ ପ୍ରସ୍ତୁତି, ତ୍ରୁଟି ରହିଥିବା ବହିର ତର୍ଜମା ଏବଂ ବିଭିନ୍ନ ପୁସ୍ତକର ଅନୁଧ୍ୟାନ ଉପରେ ବୈଠକରେ ଆଲୋଚନା କରାଯାଇଛି। ନୂଆ ବହିର ମୁଦ୍ରଣ କାର୍ଯ୍ୟ ଓ ପାଠ୍ୟକ୍ରମ ସମ୍ପର୍କରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଓସେପା ନିର୍ଦ୍ଦେଶକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୁଲିସ୍ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭକ୍ତଙ୍କ ସୁବିଧା, ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ବଡ଼ଦାଣ୍ଡରେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସେବାୟତମାନଙ୍କ ସହ ସୁଚାରୁ ରୂପେ ସମନ୍ୱୟ ରକ୍ଷା ଉପରେ ଆଲୋଚନା କରାଯାଇଥିଲା। ରଥଯାତ୍ରା ସମୟରେ ଜରୁରୀକାଳୀନ ସେବା ଓ ଜନସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି। ବୈଠକରେ ଛତିଶା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ରଣପୁରର ଐତିହ୍ୟ ଶ୍ରୀଜଗନ୍ନାଥ ମନ୍ଦିରର ଆଗାମୀ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

0: ବାଚସ୍କତି ସୁରମା ପାଢ଼ୀ ଯୋଗଦେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ବିଦ୍ୟୁତ୍ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ପରିମଳ ସହ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ କହିଛନ୍ତି ଯୋଜନାରେ ପ୍ରତିବର୍ଷ 125 ଦିନର କର୍ମନିଯୁକ୍ତି ଯୋଗାଇ ଦିଆଯିବ, ଫଳରେ ଶ୍ରମିକମାନେ ନିଶ୍ଚିତ କର୍ମନିଯୁକ୍ତି ପାଇବା ସହିତ ଅଧିକ ରୋଜଗାରକ୍ଷମ ହୋଇପାରିବେ। ନୟାଗଡ଼ ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗଦେଇ 125 ଦିନର ନିଶ୍ଚିତ କର୍ମନିଯୁକ୍ତି ଯୋଗାଇ ଦିଆଯିବା ଉପରେ ଆଲୋଚନା କରିଥିଲେ। କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଯୋଗଦେଇ ନିଶ୍ଚିତ କାର୍ଯ୍ୟ ସୁଯୋଗ ପ୍ରଦାନ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅରବିନ୍ଦ ରାଜଶିର୍କେ ଯୋଗଦେଇ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ କହିଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ। ବଲାଙ୍ଗୀର ଜିଲ୍ଲା ବନ ବିଭାଗ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାର ଯୋଜନାର ଶୁଭାରମ୍ଭ କରି ଯୋଗ୍ୟ ଗ୍ରାମୀଣ ପରିବାରଗୁଡ଼ିକ କାମ ପାଇପାରିବେ ବୋଲି କହିଥିଲେ। ରାୟଗଡ଼ାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ମାଲକାନଗିରି ଜିଲ୍ଲାରେ 2027 ଜନଗଣନା ପାଇଁ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଜିଲ୍ଲାରେ ସମସ୍ତ ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମିନମାନଙ୍କୁ ଜନଗଣନାର ଜ୍ଞାନକୌଶଳ ଓ ଜଟିଳ ପଦ୍ଧତି ସମ୍ପର୍କରେ ତାଲିମ ଦିଆଯାଇଛି। ଜିଲ୍ଲାର ପ୍ରଗତି ଏବଂ ସରକାରୀ ଯୋଜନା ପ୍ରଣୟନ ନିମନ୍ତେ ସଠିକ୍ ତଥ୍ୟ ସଂଗ୍ରହ ଉପରେ ଶିବିରରେ ଗୁରୁତ୍ୱ ଦିଆଯାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତହସିଲ କାର୍ଯ୍ୟାଳୟରେ ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ନିୟମ 1962ରେ ସଂଶୋଧନ ନେଇ 25 ମାମଲାର ସମାଧାନ ହୋଇଛି। ପ୍ରାକ୍ ସେଟଲମେଣ୍ଟ ଦଲିଲ ଆଧାରରେ ସଂଶୋଧନ କରାଯାଇ 25 ଜଣ ଆବେଦନକାରୀଙ୍କୁ ତହସିଲ ପକ୍ଷରୁ ଜମିପଟା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଆଗାମୀ 2-3 ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି
1: ଆଜି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଓଡ଼ିଶା ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ 7 ଦିନ ପର୍ଯ୍ୟନ୍ତ ପୁରା ରାଜ୍ୟରେ ବର୍ଷା ରହିବ, ବର୍ଷା ସହିତ ପ୍ରବଳ ବର୍ଷା।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ, ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ ଗ୍ରାମୋଦୟ ସେ ରାଷ୍ଟ୍ରୋଦୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତର ଗ୍ରାମଗୁଡ଼ିକ ସମୃଦ୍ଧ, ଆତ୍ମନିର୍ଭରଶୀଳ ଏବଂ ବିକଶିତ ହେଲେ ସମୃଦ୍ଧ ଓ ବିକଶିତ ରାଷ୍ଟ୍ରର ସ୍ୱପ୍ନ ସାକାର ହୋଇପାରିବ। ଗ୍ରାମାଞ୍ଚଳ ଶକ୍ତି, ଚେତନା ଏବଂ ଜାତିର ଭାବନାକୁ ପ୍ରତିନିଧିତ୍ୱ କରିଥାଏ। ନୂଆଦିଲ୍ଲୀଠାରେ ଏହି ପ୍ରସଙ୍ଗ ଆଧାରିତ ଦୁଇଦିନିଆ ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗ୍ରାମୋଦୟ ସେ ରାଷ୍ଟ୍ରୋଦୟ ଦୃଷ୍ଟିକୋଣ ଆଧାରରେ ଆୟୋଜିତ ଏହି ସମ୍ମିଳନୀରେ 29 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମୀଣ ବିକାଶ ମନ୍ତ୍ରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ତଥା ଅଂଶୀଦାରମାନେ ଭାଗ ନେଇଥିଲେ। ପ୍ରମୁଖ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ବିକାଶ ସମ୍ପର୍କରେ ଏହି ସମ୍ମିଳନୀରେ ବ୍ୟାପକ ଆଲୋଚନା ହୋଇଛି। ଭବିଷ୍ୟତ ଗ୍ରାମୀଣ ବିକାଶ ନେଇ ଏକ ରୂପରେଖ ପ୍ରସ୍ତୁତ କରିବାରେ ଏହି ସମ୍ମିଳନୀ ଏକ ଜାତୀୟ ମଞ୍ଚ ପ୍ରଦାନ କରିଥିଲା। ଦେଶବ୍ୟାପୀ ଗ୍ରାମୀଣ ସମ୍ପ୍ରଦାୟର ସଫଳତା ପାଇଁ ବିକାଶର ଗତିକୁ ତ୍ୱରାନ୍ୱିତ କରିବା, ଶାସନର ସ୍ୱଚ୍ଛତାରେ ଉନ୍ନତି ଆଣିବା ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ସମ୍ମିଳନୀରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଗ୍ରାମଗୁଡ଼ିକୁ ଆର୍ଥିକ ଭାବେ ସ୍ୱାବଲମ୍ବୀ

0: ଏବଂ ନିଯୁକ୍ତି କ୍ଷେତ୍ରରେ ସଶକ୍ତ କରିବା ଉପରେ ଗୁରୁତ୍ୱ ମଧ୍ୟ ଦିଆଯାଇଛି। ଏଥିପାଇଁ ଭିତ୍ତିଭୂମି ବିକାଶ ଏବଂ ଉନ୍ନତ ସାର୍ବଜନୀନ ସୁବିଧାର ଆବଶ୍ୟକତା ରହିଛି। ଗ୍ରାମୀଣ ବିକାଶ ଉପରେ ଦେଶର ସାମଗ୍ରିକ ପ୍ରଗତି ନିର୍ଭର କରିଥାଏ। ଗ୍ରାମାଞ୍ଚଳରେ ଗ୍ରହଣ କରାଯାଉଥିବା ନିବେଶମୂଳକ ପଦକ୍ଷେପ ଦେଶର ଦୀର୍ଘକାଳୀନ ଆର୍ଥିକ ଅଭିବୃଦ୍ଧି, ସାମାଜିକ ପ୍ରଗତି ଏବଂ ଜାତୀୟ ସମୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ। ବିକଶିତ ଭାରତ ଭିବିଜି ରାମଜୀ ଯୋଜନା ଜୁଲାଇ ପହିଲାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଚଳିତ ବର୍ଷ ଏଥିପାଇଁ କେନ୍ଦ୍ର ସରକାର 95,682 କୋଟି ଟଙ୍କାର ଏକ ମଧ୍ୟବର୍ତ୍ତୀକାଳୀନ ବଜେଟ୍କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନୂତନ ଯୋଜନା ତଥା ଆଇନ କାର୍ଯ୍ୟକାରୀ କରିବା ନେଇ ସମସ୍ତ ପ୍ରକାର ପ୍ରକ୍ରିୟାଗତ ଔପଚାରିକତାକୁ ଇତିମଧ୍ୟରେ ସମ୍ପନ୍ନ କରାଯାଇଛି। ସମୟୋଚିତ ଅନୁପାଳନ ଏବଂ ସୁଗମ କାର୍ଯ୍ୟାନ୍ୱୟନକୁ ଏହି ଆଇନ ସହଜ କରିପାରିବ। ଦେଶବ୍ୟାପୀ ଗ୍ରାମୀଣ ପରିବାରଗୁଡ଼ିକ ବିନା ପ୍ରତିବନ୍ଧକରେ ଏହି ଯୋଜନାର ସୁଫଳ ପାଇପାରିବେ। ସମ୍ମିଳନୀ ଅବସରରେ ଲକ୍ଷ୍ୟପତି ଦିଦି ଡ୍ୟାସ୍ବୋର୍ଡ ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାଙ୍କ ପାଇଁ ଏକ ଡିଜିଟାଲ୍ ପ୍ଲାଟଫର୍ମ ସି ଲିପ୍ସର ଉଦ୍ଘାଟନ ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଲକ୍ଷ୍ୟପତି ଦିଦିଙ୍କ ସଂଖ୍ୟା 3 କୋଟିରୁ 6 କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ସାକାର କରିବା ପାଇଁ ଆଗାମୀ 5 ବର୍ଷ ମଧ୍ୟରେ 10 ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ସହ ସମନ୍ୱୟ ଆଧାରରେ ଏକ ରୂପରେଖ ମଧ୍ୟ ପ୍ରସ୍ତୁତ କରାଯାଇଛି। ମହିଳାଙ୍କର ସମାବେଶୀ ଆର୍ଥିକ ଅଭିବୃଦ୍ଧିକୁ ଏହା ସୁଦୃଢ଼ କରିବା ସହିତ ଉଦ୍ୟୋଗିକତାକୁ ପ୍ରୋହାହନ ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବ। ଏଭଳି ପଦକ୍ଷେପ ଦ୍ୱାରା ଗ୍ରାମାଞ୍ଚଳର ମହିଳା ଆର୍ଥିକ ଭାବେ ସ୍ୱାଧୀନ ହୋଇପାରିବା ସହିତ ଗ୍ରାମୀଣ ସମୃଦ୍ଧିରେ ସକ୍ରିୟ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସମ୍ମିଳନୀରେ ଗ୍ରାମୀଣ ବିକାଶ ସମ୍ବନ୍ଧିତ ଖାଲି ପଡ଼ିଥିବା ପଦବୀଗୁଡ଼ିକର ପୂରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏପରିକି ରାଜ୍ୟଗୁଡ଼ିକୁ ସେମାନଙ୍କର ଆର୍ଥିକ ଅଂଶ ସଠିକ୍ ସମୟରେ ପ୍ରଦାନ କରିବାକୁ ଆହ୍ୱାନ ଦିଆଯାଇଛି। ଏହାଦ୍ୱାରା ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏବଂ ଦେୟ ପ୍ରଦାନରେ ବିଳମ୍ବ ଘଟିବ ନାହିଁ। ଗ୍ରାମୀଣ ବିକାଶରେ ସଂଶ୍ଳିଷ୍ଟ ସରକାରୀ ଅଧିକାରୀଙ୍କ ବାରମ୍ଭାର ସ୍ଥାନାନ୍ତର ବା ବଦଳି ଉପରେ ସମ୍ମିଳନୀରେ ଆଲୋଚନା ମଧ୍ୟ ହୋଇଛି। ଏହାଦ୍ୱାରା କାର୍ଯ୍ୟାନ୍ୱୟନରେ ନିରନ୍ତରତା ଏବଂ ଦାୟିତ୍ୱ ନିର୍ବାହ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ତେଣୁ ପ୍ରମୁଖ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅତି କମ୍ରେ 2-3 ବର୍ଷ ପାଇଁ ସେହି ପଦବୀରେ ରଖିବାକୁ ନିଷ୍ପତ୍ତି ହୋଇଛି। ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସ୍ୱଚ୍ଛ ଶାସନ, ଦକ୍ଷତା ଏବଂ ସେବା ପ୍ରଦାନକୁ ଅଧିକ ବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଦୃଢ଼ ଅଡିଟ୍ ବ୍ୟବସ୍ଥା ଉପରେ ମତ ବିନିମୟ ହୋଇଛି। କୃତ୍ରିମ ବୁଦ୍ଧିମତା ଆଧାରିତ ଯାଞ୍ଚ ବ୍ୟବସ୍ଥାର ବ୍ୟବହାର ପାଇଁ ଆହ୍ୱାନ ଦିଆଯାଇଛି। ସମ୍ମିଳନୀ ଅବସରରେ ଗ୍ରାମୀଣ ଆଭ୍ୟନ୍ତରୀଣ ଅଡିଟ୍ ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା। ଏଲ୍ ନିନୋ ପ୍ରଭାବରେ ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ଉପରେ ସମ୍ମିଳନୀରେ ଆଲୋଚନା ହୋଇଛି। ଏଭଳି ସମନ୍ୱିତ ପଦକ୍ଷେପ ଗ୍ରାମୀଣ ଭାରତର ଭବିଷ୍ୟତକୁ ପରିବର୍ତ୍ତନ କରିପାରିବ। ପରିଶେଷରେ ଏତିକି କୁହାଯାଇପାରେ, ଗ୍ରାମୀଣ ଭାରତ ଉନ୍ନତି ଦ୍ୱାରା ହିଁ ଦେଶର ବିକାଶ ସମ୍ଭବପର ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଗ୍ରାମଦ୍ୱେଷେ ରାଷ୍ଟ୍ରତେ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି
2: ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ତୋ ଆଖି ମୋ ଆଇନା କଥା ଚିତ୍ରରୁ। ଏହି ଗୀତକୁ ରଚନା କରିଛନ୍ତି ଦୀପ୍ତାସ ଛୋଟରାଏ, ସଙ୍ଗୀତରେ ସଜାଇଛନ୍ତି ଦୀପକ କୁମାର। କଣ୍ଠଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ପମେଲା ଜୈନ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କଣ୍ଠଶିଳ୍ପୀ ସୋରିନ୍ ଭଟ୍ଟ ଏବଂ ନିବେଦିତାଙ୍କ କଣ୍ଠରେ। ଏ ଗୀତକୁ ରଚନା କରିଛନ୍ତି ବାପୁ ଗୋସ୍ୱାମୀ, ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ। କଥାଚିତ୍ର ପ୍ରେମରେ ପ୍ରେମରେ।

କାର୍ଯ୍ୟକ୍ରମ ଶେଷରେ ମୁଁ ଦିୱାନା ତୋ ପାଇଁ କଥାଚିତ୍ରରୁ ଶୁଣିବା ଗୀତଟିଏ। କଣ୍ଠଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅନ୍ତରା। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତରେ ସଜେଇଛନ୍ତି ଅଗ୍ନିରାଜ।

0: ଶେଷ ହେଲା ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମ୍ନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର 2 ଉଚ୍ଚସ୍ତରୀୟ ପ୍ରତିନିଧି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍ପରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂଆଦିଲ୍ଲୀରେ ଆଜି ଭାରତ ଜାପାନ ମିଳିତ ଅର୍ଥନୈତିକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜାପାନର ଗବେଷଣାଲବ୍ଧ ଜ୍ଞାନ ଏବଂ ନିବେଶ ଭାରତର ଗତି ଓ ଆକାର ସହିତ ସାମିଲ ହେଲେ ଏହାର ସୁଫଳ ବିଶ୍ୱସ୍ତରରେ ପ୍ରତିଫଳିତ ହୋଇଥାଏ। ଉଭୟ ଦେଶ ସହଭାଗିତାକୁ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ମୋଦି କହିଛନ୍ତି। ଭାରତ ଏବଂ ଜାପାନ ଦ୍ୱିପାକ୍ଷିକ ଆର୍ଥିକ ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହା ଭବିଷ୍ୟତ ସହଭାଗିତାକୁ ଅଧିକ ବ୍ୟାପକ ଏବଂ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି।
2: ନୟେ ସାଥୀ ଇସ୍ ଫୋରମ୍ କେ ସାଥ ଜୁଡ଼ ରହେ ହେ, ମୈଁ ଉନ୍ହେଁ ଭାରତ ଜାପାନ ସକ୍ସେସ ଷ୍ଟୋରୀ କା ଭାଗ ବନ୍ନେ ପର ହାର୍ଦ୍ଦିକ ବଧାଇ ଦେତା ହୁଁ। ଫ୍ରେଣ୍ଡ୍ସ, ଭାରତ ଜାପାନ ସମ୍ବନ୍ଧ ବାକି ବହୁତ ସ୍ପେଶାଲ ହେ।

0: ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଆସନ୍ତାକାଲି ଇରାନ ଗସ୍ତରେ ଯିବେ। ଗସ୍ତ ଅବସରରେ ସେମାନେ ସେଠାକାର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୁଲ୍ଲା ସୟଦ ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଦୁଇ ନେତାଙ୍କର ଅନ୍ତିମ ସଂସ୍କାରରେ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ବାରମ୍ଭାର ଆକ୍ରମଣ ନେଇ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି ପାଇଛି। 90 ଜଣ ଆହତ ହୋଇଥିବା ଜଣାପଡ଼ିଛି। କିଭ୍ର 30ଟି ସ୍ଥାନରେ ବିଶେଷକରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିଭିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦିମିର୍ ଜେଲେନେସ୍କି ରୁଷ୍ଙ୍କ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40 ଦିନିଆ ବ୍ଲିଚ୍ ବୋଲି ବର୍ଷ୍ଣନା କରିଥିଲେ। ରୁଷ୍ର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ନାମାଙ୍କନ ପତ୍ର ଆହ୍ୱାନ କରାଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ପୁରସ୍କାର ପାଇଁ 5ରୁ 18 ବର୍ଷ ବୟସ୍କ ପିଲାଙ୍କୁ ଗ୍ରହଣ କରାଯିବ। ଆସନ୍ତା 31 ତାରିଖ ସୁଦ୍ଧା ଆବେଦନ କରାଯାଇପାରିବ। ଅନ୍ଲାଇନ୍ ପୋର୍ଟାଲ୍ awards.gov.in ମାଧ୍ୟମରେ ଆବେଦନ କରାଯାଇପାରିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ୱେନ୍ ଓ ଅଷ୍ଟ୍ରିଆ ପରସ୍କରକୁ ଭେଟିବେ। ଲସ୍ ଏଞ୍ଜେଲ୍ସ ଷ୍ଟାଡିୟମ୍ଠାରେ ଗ୍ରୁପ୍ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟ ଏକ ମ୍ୟାଚ୍ରେ ପର୍ତ୍ତୁଗାଲ ଏବଂ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଆସନ୍ତାକାଲି ସକାଳେ ଭାଙ୍କଭୋର୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ଆଲଜେରିଆ ପରସ୍କରକୁ ଭେଟିବେ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ ଲଣ୍ଡନ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 11ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ବିହାର ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର 2 ଜଣ ଉଚ୍ଚସ୍ତରୀୟ ପ୍ରତିନିଧି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍କରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଦେଶର ଶିଳ୍ପାୟନ ଓ ଖଣି କ୍ଷେତ୍ରର ବିକାଶରେ ବିସ୍ଥାପିତ ପରିବାରଙ୍କ ତ୍ୟାଗ ଓ ଅବଦାନ ଅତୁଳନୀୟ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବେଦାନ୍ତର ପ୍ରସ୍ତାବିତ କୁଡ଼ାଲୋଇ କୋଇଲା ବ୍ଲକ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗରେ ବଞ୍ଜାରୀ ଗ୍ରାମ ଗସ୍ତ ଅବସରରେ ସେ କହିଥିଲେ ସ୍ଥାନୀୟ ଲୋକଙ୍କ ସହମତି ବିନା କୌଣସି ପଦକ୍ଷେପ ନିଆଯିବ ନାହିଁ। ଗ୍ରାମବାସୀଙ୍କ ମତାମତ ଓ ନିଷ୍ପତ୍ତିକୁ ସରକାର ସର୍ବୋଚ୍ଚ ଗୁରୁତ୍ୱ ଦେବେ ଏବଂ ସେହି ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହେବ। ମନ୍ତ୍ରୀ ଆହୁରି ସୂଚନା ଦେଇ କହିଥିଲେ ଯେ କୁଡ଼ାଲୋଇ କୋଇଲା ବ୍ଲକ ସମ୍ପର୍କିତ ସମସ୍ତ ସର୍ଭେ କାର୍ଯ୍ୟ ଏବଂ ବେଦାନ୍ତ ପକ୍ଷରୁ ଚାଲିଥିବା ସମସ୍ତ କାର୍ଯ୍ୟକଳାପ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି।
3: ଖଣିଜ ସମ୍ପଦ ବହୁଳ ଏହି ଅଞ୍ଚଳଟା, ଏଠି ମଧ୍ୟ ମାଇନିଂ ଅପରେସନ ହେବା ପାଇଁ ଯାଉଛି, ସେଥିରେ ବିସ୍ଥାପନର ମଧ୍ୟ ସମସ୍ୟା ଅଛି, ଥଇଥାନର ମଧ୍ୟ ସମସ୍ୟା ଅଛି, କିନ୍ତୁ ଲୋକଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟକୁ ଆମେ ଅଟକାଇକି ରଖିଛୁ। ଲୋକଙ୍କ ସାଙ୍ଗେ କଥା ଲାଗିଲା ପରେ ଏବଂ ଲୋକଙ୍କର ଏବଂ ଜିଲ୍ଲା ପ୍ରଶାସନ ସାଙ୍ଗରେ କଥା ହେଲା ପରେ ଇଏ କାର୍ଯ୍ୟର ଅଗ୍ରଗତି ହେବ। ସ୍ୱାଭାବିକ ଭାବରେ ଯେଉଁମାନେ ବାସଚ୍ୟୁତ ହେଉଛନ୍ତି କୌଣସି ନା କୌଣସି ପ୍ରକଳ୍ପରେ, ଦେଶର ବିକାଶ ପାଇଁ ସେମାନଙ୍କର ଅବଦାନ ଅତୁଳନୀୟ, କିନ୍ତୁ ବିସ୍ଥାପିତ ହେଲା ପରେ ତାଙ୍କର ଥଇଥାନ ରାଜ୍ୟ ସରକାରଙ୍କର ସବୁଠାରୁ ବଡ଼ ଦାୟିତ୍ୱ, ତାକୁ ଆମେ ଆଜିକାଲି ଇଏ

0: ନୂଆ ସରକାର ହେଲା ପରେ ନିଖୁଣ ଭାବରେ କରିବାର ପ୍ରୟାସ କରୁଛୁ। ଗ୍ରାମବାସୀମାନଙ୍କ ସାଙ୍ଗେ କଥାବାର୍ତ୍ତା ଲାଗି ଏବଂ ସେମାନେ ହେଲେ ମାଲିକ, ଯାହା ଶେଷ ନିଷ୍ପତ୍ତି ସେମାନେ କରିବେ ତାକୁ ଆମେ ଆମର ଗ୍ରହଣ କରିବାର ଏବଂ କାର୍ଯ୍ୟକାରୀ କରିବାର ପ୍ରୟାସ କରିବୁ।
1: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ ସେବା କେନ୍ଦ୍ରର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ସେ ଲଖନପୁର ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାପ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ, ଜଳଖିଆ ଏବଂ ଟିଏଚ୍ଆଇ ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ସେ ଲଖନପୁର ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାପ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ, ଜଳଖିଆ ଏବଂ ଟିଏଚ୍ଆର୍ ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ଅପପୁଷ୍ଟିରେ ପୀଡ଼ିତ ଶିଶୁମାନଙ୍କ ମାତାଙ୍କୁ ପୁଷ୍ଟି ସାଧନ କେନ୍ଦ୍ରର ସେବା ଓ ମାଗଣା ଚିକିତ୍ସାର ସୁବିଧା ନେବାକୁ ସେ ପରାମର୍ଶ ଦେଇଥିଲେ। ଏହି ଗସ୍ତରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଗଡ଼ତିଆ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ନ ମୌସୁମୀ ଋତୁରେ ବନ୍ୟା, ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଲଳିତି ସୋରେଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଶୁଭମ ତମାଙ୍ଗ ଯୋଗଦେଇ ଜିଲ୍ଲାର ବିପର୍ଯ୍ୟୟ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଝାରସୁଗୁଡ଼ା ଜିଲ୍ଲାର କୋଲାବିରାଠାରେ ନବନିର୍ମିତ ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ୍ର ଉଦ୍ଘାଟନ ହୋଇଯାଇଛି। ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପଣ କରିଥିଲେ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାରେ ଏହି କେନ୍ଦ୍ର ସହାୟକ ହେବ ବୋଲି ସେ କହିଥିଲେ। ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ 2026 ଅବସରରେ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ରାଶି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲାର 34,086 ଜଣ ଚାଷୀ ଏଥିରେ ଉପକୃତ ହୋଇଥିବା ବେଳେ ସେମାନଙ୍କୁ ମୋଟ 6,81,72,000 ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲାର ସମସ୍ତ 5 ବ୍ଲକର ଚାଷୀମାନେ ଏହି ଯୋଜନାର ସୁବିଧା ପାଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ହସ୍ତତନ୍ତ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାରମ୍ପରିକ ହସ୍ତଶିଳ୍ପର ପ୍ରସାର, ଶିଳ୍ପୀଙ୍କ ଜୀବିକାର ଉନ୍ନତି ଏବଂ ସରକାରୀ ପ୍ରୋହାହନ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ହସ୍ତଶିଳ୍ପୀ ସର୍ଭେ ଡାଟାବେସ୍ର ବାର୍ଷିକ ସଦ୍ୟତମ ଓ ପ୍ରକୃତ ହସ୍ତଶିଳ୍ପୀଙ୍କ ଚିହ୍ନଟ, ସୂଚନା ସଂଶୋଧନ ଏବଂ ନବୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
2: ଶୁଣିଲେ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିଲେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ 7:30। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନା କରୁଛନ୍ତି ସୁବ୍ରତ କୁମାର ବିଶ୍ୱାସ ରାଏ ଏବଂ ବି ପ୍ରତିଭା ପାତ୍ର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ହରିଆ ଦେଖ ଭାଉଜ ଆସିଲେ।
2: ଆରେ ତମେ କାହିଁକି ଆସିଲ ଜମିକୁ?
3: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
2: ଆଉ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
1: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ୍ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
3: ଆରେ ବାଃ, ଇଏ ତ ବହୁତ ଭଲ କଥା।
4: NFSM ର ସାହାଯ୍ୟ ସଚ୍ଚୋଟ, ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।

0: ପାଣି ପବନ ହେଲେ ମିଶା କାଇଁ କିଏ ବୈଠ ଘର
1: ଖୋଲା
0: ନାଇଁ, ଖାଲି ସଭା ସମିତି କରିକି ଗହଳି କଲେ ହବ ନାହିଁ। ସକାଳେ ତ ମୁଁ ଦେଖିଲି ସଭା ସମିତିରେ ବସିଥିଲ, ତାଳି ମାରୁଥିଲ, ପାଟି କରୁଥିଲ, ହୋ ହଲା କରୁଥିଲ। ଖାଲି ଆମେ ସଭା ସମିତିରେ କଥା କହିବା, ଭାଷଣ ଦେବା ବୋଲେ ମିଶା ହବ ନାହିଁ।
1: ସବୁ ପ୍ରକାର ମୋର ବିଷୟରେ ତମର ପାଖ ଖବର ଥାଉଛି।
0: ନାଇଁ, କେତେ ଜଣଙ୍କର ମୁଁ ଦେଖିଲି ବୈଠକରୁ, ଯେତିକି ଜଣ ଆସୁଛନ୍ତି ସବୁ ଦେଖିଲି। ବୁଝି ଭାତ ବନ ମହୋତ୍ସବ ଚାଲିଛି ବୋଲିକି ସବୁ ଗଲେ, ସିନା ତାର ଉଦ୍ଦେଶ୍ୟ କାହିଁକି ବୁଝୁନାହାନ୍ତି।
1: ନାଇଁ, ସେଦିନ ତାଳି ମାରୁଥିଲି ବୋଲି କହିଲ କି ନାଇଁ?
0: କାଲିର କଥା ତ
1: ହେଲା ବୋଲ କାଲି କାଜେ, ତାରପରେ ଆମେ ଗୋଟେ କି ସଂକଳ୍ପ ନେଇଛୁ ପଚାରୁନ ତ?
0: ସଂକଳ୍ପ ମୁଇଁ ବି ଥିଲି ନା ନେଲି, ଆଉ ଶପଥ ଆଗ ଧାଡିରେ ଠିଆ ହେଇଥିଲି ଆଉ।
1: ନାଇଁ ନାଇଁ, ଆମେ ଏଥର ଭାବିଛୁ ପୁରା ଭାଇ, ଆମର ଯୋଉ ଏସ୍ଏଚ୍ଜି ଗ୍ରୁପ କରୁଛୁ କି ନାଇଁ, ଗାଁ ଗାଁ ବୁଲିକିନା, ଫାଷ୍ଟ ଆମର ଗାଁ ବୋଲ, ସପ୍ତାହକୁ କିଛି ନହେଲେ ଗୋଟେ ଦୁଇ ଦିନ ମିଶିକି ସବୁ ଯେତିକି ବାଡ଼ କିଡ଼ ସବୁ ଅଛି ସଫା ସୁତରା କରିବୁ, ଯୋଉଠି ସବୁ ଗଛ ପତ୍ର ଉଠିଛି। ତାପରେ ବର୍ଷା ଦିନ ଅଛି ବୋଲି ତ ରୋଗ ପାତ୍ର ଦିନ କାହିଁକି
0: ନାହିଁ
1: ହେଲା, ଯୋଉଠି ଅଳିଆ ଆବର୍ଜନା ଅଛି ସଫା ସୁତରା କରିବୁ।
0: ଆହୁରି
1: ମୁଖ୍ୟ କଥା ହେଲା ଆମର ଯୁବକ ସଂଘର ଭାଇମାନଙ୍କୁ ନେଇକିନା ନୂଆ ଜଙ୍ଗଲ କେମିତି ତିଆରି କରିବା, ଗଛ ପତ୍ର ଟିକେ ଲଗେଇବା ବୋଲିକି ସଂକଳ୍ପ ନେଇଛୁ।
0: ସେଟା ତ କାଲି ଯୋଉ ଆମର ମିଟିଂ ହେଇଥିଲା ତାର ମୂଳ ଉଦ୍ଦେଶ୍ୟ। ଯେ ଶୁଣ, କାଲିଠୁ ଆମର ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଛି। ସପ୍ତାହଟା ହେଲେ ଆର ଉଦ୍ଦେଶ୍ୟ ହଉଛି କଣ ବୋଇଲେ, ଆମର ଯେତିକି ଗାଁ ଗହଳିରେ ଯେତିକି ଅନାବାଦୀ ପଡିଆ ପଡିଛି, ସେଠି ଆମେ ନୂତନ ଜଙ୍ଗଲ ସୃଷ୍ଟି କରିବା। ବିଭାଗ ତରଫରୁ ବିଭିନ୍ନ ପ୍ରକାର ଚାରା ମିଳୁଛି, କିମ୍ବା ଆମ ପାଖରେ ଯୋଉ ଚାରା ମାନ ଅଛି ତାକୁ ଆମେ ଲଗେଇକିରି ଆମେ ଯଦି ଆମର ଆଖପାଖ ଅଞ୍ଚଳରେ ଯଦି ନୂଆ ଜଙ୍ଗଲ ସୃଷ୍ଟି କରିବା ବୋଇଲେ ପରିବେଶ ସନ୍ତୁଳନ ହବ।
1: ହଇ ଭାଇ ଦେଖ ତ, ଏବେ ତ ଜବରକିନା ଖରା ମିଶାର ବଢିଗଲାଣି,
0: ଆଗର
1: ପୁରା ବର୍ଷା ନାହିଁ, ଏସବୁ ପ୍ରକାର ଅସୁବିଧା ପାଇଁ ଆମେ କା ଦାୟୀ କି ନାହିଁ?
0: ନିଜେ ତ ଦାୟୀ। ଯେ କହିବାର ତ କଣ, ଖାଲି ଆମେ ଗଛ ଲଗେଇକି ଛାଡ଼ିଦେଲେ ବି ହବ ନାହିଁ। ଯେମିତି ଲେଖା ହେଇଛି ପିଲାଟିଏ ଗଛଟିଏ ବୋଲି, ତାର ଅର୍ଥ ମିଶା ଆମେ ବୁଝିବାର ଅଛି
1: ବୋଲେ ପିଲା ପୁରା ଆଗ ଯତ୍ନ କରିବାର ଅଛି। ଆମର ଘରେ ଯେମିତି ପିଲାମାନଙ୍କର ଯତ୍ନ ନଉଛୁ, ସାନ ବେଳଠୁ ବୋଲ ତ ବଡ ହେଲା ଯାକ ମଣିଷ କରିବି କେମିତି ବୋଲି, ସେମିତି ଗଛ ଗୋଟେ ଲଗେଇକି ତାର ସବୁ ହେଲା ଯାକ ତାକୁ ଯତ୍ନେଇବାର ଅଛି।
0: ଗାଁ ପାଖରେ ଜଙ୍ଗଲ ଗୋଟେ ଥିବ ବୋଲେ ଆମର ଜାଳେଣୀ କାଠରୁ ଆରମ୍ଭ କରିକି ଫଳ ବଗିଚାଠୁ ଆରମ୍ଭ କରି ସବୁ ପ୍ରକାର ଜିନିଷ ସେଠି ମିଳିବ, ତାର ସହିତ ଜୀବଜନ୍ତୁ ମିଶା ତାଙ୍କର ମିଶା ବସାଟା ଅଛି ନା ନାହିଁ,
1: ସେ
0: ସବୁ ଚିନ୍ତା ଆମେ କରିବାର ଅଛି। ଯେ ଶୁଣ, ଏଇଟା ତ କଥାବାର୍ତ୍ତା ଆମେ ବନ ମହୋତ୍ସବ ହେଲୁଗା, ଯେ ଆଗକୁ ମିଶା ବଢିବାର ଅଛି, ଦାୟିତ୍ୱଟା ବୈଠକ ଘର ନେଇଛୁ ବୋଲେ ଚଲେଇବାର ଅଛି ନା
1: ଚଲେଇବାର ଅଛି ଭାଇ। ସେଟା ପାଇଁ ଗୋଟେ ଭଲ ଭଲ ଆଲୋଚନା ଆମେ ଆଣିଥାଉଛୁ କି ନାହିଁ ବୈଠକରେ? ଏମିତି ତ ଆମେ ସବୁ ରକମର ଚାଷବାସ କଥା ହଉଛେ, ଏକା କେମିତି ଚାଷବାସ କଲେ ଆଗକୁ ବଢିବା ବୋଲିକି, ମାତ୍ର ଆଗରେ ନେଇକି ସବୁ ବାଡି ବଗିଚାରେ ଟିକେ ଟିକେ ଔଷଧୀୟ ଗଛ ଥିଲା ଏକା ଭାଇ,
0: ହେଲା କିଛି
1: ନିମ୍ବ ତୁଳସୀ ଏକଙ୍ଗୀ କେତେ ରକମର
0: ଥିଲା,
1: ଯୋଉଟା ଅସୁବିଧା ହେଲା ବୋଲେ ଘରେ ଘରେ ଗୋଟେ ଡାକ୍ତର ବୋଇଲା ପୁରା ବୈଦବନ ଥିଲେ
0: ଥିଲେ ନା,
1: ମାତ୍ର ଏବେ ଧୀରେ ଧୀରେ ସବୁ ନଷ୍ଟ ହେଇଗଲାଣି, ଲୋପ ପାଇଗଲାଣି ଭାଇ।
0: ଏବେ ଗଛ ପତ୍ର ଚିହ୍ନିବାର କଷ୍ଟ ହେଇଗଲାଣି, ସେମିତି
1: ଏବେ ବି ସାର ଆମେ ବି କେତେଟା ଗଛ ଜାଣୁଛୁ କି କୁହ ତ?
0: ଆଗ କିଛି ହାତ ପାହାନ୍ତାରେ ଔଷଧ ଥିଲା, କାହାକୁ ଟିକେ ଜ୍ୱର ଖାସ ହେଲା ବୋଲି ବାଡିଆଡେ ଯାଇକି ଗଛ ପତ୍ର ଡାଳ ଟିକେ ଆଣିକି ଦେଇଦେଉଥିଲେ,
1: ଏବେ ତ ଖାଲି ଆମେ ଯୋଉଠି ହେଲେ କିଣିକି ନା ଔଷଧ ଖାଇଦେବା ବୋଲୁଛେ, ମାତ୍ର ଔଷଧୀୟ ବୃକ୍ଷର ଆବଶ୍ୟକତା କେତେ ରହିଛି, ତାର ଉପକାରିତା କଣ କଣ ରହିଛି,
0: ତାର ମହତ୍ଵ କି
1: ସେ ବିଷୟରେ ଗୋଟେ ବଢିଆ ଆଲୋଚନା ଅଛି ଭାଇ,
0: ବଢିଆ କଥା ଗୋଟେ ବିଷୟବସ୍ତୁ ଅଛି ହେଲେ ଆଉ
1: ହେଠି ବିଶେଷଜ୍ଞ ଆଜ୍ଞା ବି ତ ଆଇଲେଣି, ପଚରା ଉଚରା କରିବା ହେଲେ
0: ତମେ ପଚରା ଉଚରା କର ହେଲେ ଶୁଣିବା ସବୁ ହେଲେ ଆଉ।
2: ସାର୍ ନମସ୍କାର।
3: ମ୍ୟାଡାମ୍ ନମସ୍କାର,
2: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୋ ନାଁ ଡକ୍ଟର କାର୍ତ୍ତିକ ଚରଣ ଲେଙ୍କା, ମୁଁ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନରେ ବୈଜ୍ଞାନିକ ଭାବେ କାମ କରୁଛି।
2: ଆଜ୍ଞା, କାର୍ଯ୍ୟକ୍ରମରେ ସ୍ୱାଗତ କରୁଛୁ ସାର୍। ତାହେଲେ ଆଜ୍ଞା, ପ୍ରଥମେ ମନରେ ପ୍ରଶ୍ନ ଆସୁଛି, ଆମର ଅବିଭକ୍ତ କୋରାପୁଟ ଜିଲ୍ଲାର ଯେମିତି ମାଟି ଜଳବାୟୁ ଏସବୁ ରହିଛି, ସେଠି କୋଉ କୋଉ ପ୍ରକାର ଔଷଧୀୟ ଗଛ ଆମେ ଚାଷ କରିପାରିବା? ଆଜ୍ଞା
3: ମ୍ୟାଡାମ୍, ଦେଖନ୍ତୁ, ଯଦି ଆମେ ଆୟୁର୍ବେଦିକ ସିଷ୍ଟମକୁ ଯାଉଛେ, ଆମର କୋରାପୁଟ ଜିଲ୍ଲା ଏଥିପାଇଁ ପ୍ରସିଦ୍ଧ।
2: ଆଜ୍ଞା,
3: କାହିଁକି ବହୁତ ମାନେ ପୁରାତନ ଯୁଗରୁ ଆପଣ ଦେଖିବେ ବିଭିନ୍ନ ପ୍ରକାର ଦିଶାରି, ଏବଂ ଯେଉଁ ଆମ ଗୁରୁମାଇ କହୁଛେ, ଦିଶାରି କହୁଛେ, ସିରା କହୁଛେ, ଏଠି ସେମାନେ ହେଉଛନ୍ତି ଟ୍ରେଡିସନାଲ ହେଲ୍ଥ ପ୍ରାକ୍ଟିସନର୍ସ, ମାନେ ବିଭିନ୍ନ ଟାଇମ୍ରେ ଲୋକମାନଙ୍କର ସେବା କରି ଆସିଛନ୍ତି। ତେଣୁ ସେମାନେ କେଉଁଠୁ କଲେକ୍ସନ୍ କରନ୍ତି ବିଭିନ୍ନ ପ୍ରକାର ଗଛ, ନା ସବୁ ତାଙ୍କର ପାଖରେ ଥିବା ଜଙ୍ଗଲରୁ। ବର୍ତ୍ତମାନ ଦିନକୁ ଦିନ ଜଙ୍ଗଲର ପରିମାଣ କମି କମି ଗଲାଣି, ଔଷଧୀୟ ବୃକ୍ଷ ବହୁତ ହ୍ରାସ ପାଇଲାଣି। 73-78% ଯଦି ଆମେ ଦେଖିବା ଔଷଧୀୟ ବୃକ୍ଷ, ତାହେଲେ ତାର ଚେର କିମ୍ବା ବାର୍କ, ଯେଉଁଟାକି ତାର ଖୋଳପା ବକଳ, ସେଇଟା ହିଁ ବ୍ୟବହାର କରାଯାଏ। ଯାହାଫଳରେ କି ଆମେ ଯେତେବେଳେ ଅନ୍ସଷ୍ଟେନେବୁଲ ମାନେ ହାରଭେଷ୍ଟ ପ୍ରାକ୍ଟିସ୍ଟାକୁ ଆମେ କରୁଛେ, କି ବିଭିନ୍ନ ସମୟରେ ଆମେ ଠିକ୍ ଚିରନ୍ତନ ପ୍ରସେସ ଫଲୋ କରୁନେ, ତାହେଲେ କ'ଣ ହେଉଛି ନା ସେଠି ସେ ଗଛଟା ମରିଯାଉଛି। ଏଇଭଳି ଭାବରେ ବହୁତ

0: ପଛ ଲୋପ ପାଇଗଲାଣି। କିନ୍ତୁ ବର୍ତ୍ତମାନ ସମୟରେ ମଧ୍ୟ ଏଲୋପାତି ଯୁଗରେ ବହୁ ଲୋକ ଅଛନ୍ତି ଯୋଉଟାକି ଆୟୁର୍ବେଦିକ କି ପ୍ରିଫର କରନ୍ତି, କାହିଁକି ନା ଏଲୋପାତି ହେଉଛି ଆପଣଙ୍କର ଡିଜିଜ୍ ଓରିଏଣ୍ଟେଡ୍, କିନ୍ତୁ ଆୟୁର୍ବେଦିକ ହେଲା ଆପଣଙ୍କର ଶରୀର ବା ବଡି ଓରିଏଣ୍ଟେଡ୍, ଦେହକୁ ସୁହାଇଲା ଭଳିଆ ଆପଣଙ୍କୁ ଦିଆଯାଏ ମେଡିସିନଟି। ତେଣୁ ସେଇଥିପାଇଁ ଲୋକମାନେ ଏବେ ମଧ୍ୟ ଆମର କୋରାପୁଟରେ ବହୁତ ଚାହିଦା ରହିଛି ଯେ ଭାଇମାନେ ଏବେ ମଧ୍ୟ ଦିଶାରୀମାନଙ୍କ ପାଖକୁ ଯାଉଛନ୍ତି, ଆୟୁର୍ବେଦିକ ମେଡିସିନ ଖାଉଛନ୍ତି, ବିଭିନ୍ନ ପ୍ରକାର କାମ କରୁଛନ୍ତି। ତେଣୁ ଏହାର ନିଶ୍ଚୟ ଭାବେ ବର୍ତ୍ତମାନ ମଧ୍ୟ ତାର ଚାହିଦା ରହିଛି, ଆଗକୁ ମଧ୍ୟ ରହିବ।
1: ପୂର୍ବରେ ଆମେ ଦେଖୁଥିଲେ ଆଜ୍ଞା ସମସ୍ତଙ୍କର ଘର ବାଡ଼ିରେ କିଛି କିଛି ଔଷଧୀୟ ଗଛ ଥିଲା, ବିଭିନ୍ନ ପ୍ରକାର କିଛି ଯଦି ରୋଗ ଦେଖାଦେଲା, ଘରୋଇ ସମସ୍ୟା ଦେଖାଗଲା, ସ୍ୱାସ୍ଥ୍ୟ ସମସ୍ୟା, ତାହେଲେ ନିଜ ଘର ବାଡ଼ିରୁ ମଧ୍ୟ ସେମାନେ ପାଇଯାଉଥିଲେ। କିନ୍ତୁ ଧୀରେ ଧୀରେ ଯେତେବେଳେ ଜାଗାର ଅଭାବ ହେଲା, ଏସବୁ ମଧ୍ୟ ଧୀରେ ଧୀରେ ଲୋପ ପାଇଗଲା ଆଜ୍ଞା। ଏମିତି ସମୟରେ ସମସ୍ତେ କ'ଣ କରିବେ ଆଜ୍ଞା, କେମିତି ଏଇ ଔଷଧୀୟ ବୃକ୍ଷ ନିଜ ପାଖରେ ବି ଟିକେ ଟିକେ ଲଗେଇ ପାରିବେ?
0: ଦେଖନ୍ତୁ, ଆପଣ ଗୋଟେ ସାଧାରଣ, ଆଗେ ଯଦି ପିଲାଟାକୁ ଥଣ୍ଡା ହେଲା, ମା ଦୌଡ଼ି ଯାଇକିନି ତୁଳସୀ ଗଛରୁ ପତ୍ର ଆଣିକିନି ଦେଇ ଦେଉଥିଲା ମହୁ ସାଙ୍ଗରେ ମିଶେଇକିନି, କାରଣ ସେ ଜ୍ଞାନ କୌଶଳଟା ତାଙ୍କ ପାଖରେ ଥିଲା। ଧୀରେ ଧୀରେ ଏଇ ଯୋଉ ଜ୍ଞାନ କୌଶଳ ଲସ୍ ହେଇ ଯାଉଛି, ଟିକେ ଅଦା ରସ ଦେଇ ଦେଉଥିଲା, ଆପଣଙ୍କୁ କାଶ ହେଲା ସାଙ୍ଗେ ସାଙ୍ଗେ ଟିକେ ଅଦାଟାକୁ ନେଇକିନି ଭାଜିକିନି ଘିଅରେ ଦେଇ ଦେଉଥିଲେ, ତେଣୁ କେମିତି ନ ହବ, ଏସବୁ ଯୋଉ ଜିନିଷ ରଖିଥିଲେ, ତେଣୁ ତାଙ୍କ ପାଖରେ ଗୋଟେ ଜ୍ଞାନ କୌଶଳ ଥିଲା। ବର୍ତ୍ତମାନ ଯୋଉ ଜ୍ଞାନଟା ମଧ୍ୟ ଟ୍ରାନ୍ସଫର ଠିକ୍ରେ ହେଇପାରୁନି, ସେଥିପାଇଁ ତାର ଧୀରେ ଧୀରେ କମି କମି ଗଲାଣି। ତେଣୁ ବର୍ତ୍ତମାନ ଆମେମାନେ ଯଦି ଚାହିଁବା, ତାହେଲେ ପ୍ରତି ବାଡ଼ି ବଗିଚାରେ ଆମର ଯୋଉ ଫେନ୍ସିଂ କରୁଛେ, ଆମେ ଯୋଉ ବାଡ଼ ଦଉଛେ, ସେ ପାଖରେ ମଧ୍ୟ ବାସଙ୍ଗ ଗଛଟିଏ ଲଗେଇ ପାରିବା। ଆଜିକା ଡେଟ୍ରେ ଥଣ୍ଡା କାଶ ପ୍ରାୟତଃ ସମସ୍ତଙ୍କୁ ହେଉଛି, ବାସଙ୍ଗ ପତ୍ର ଟିକେ ଯଦି ସିଝେଇ ମିଶ୍ରୀ ସାଙ୍ଗରେ ପିଇବା, ତାହେଲେ ଆମର ମଧ୍ୟ ସେ କାଶ ଆଉ ଥଣ୍ଡା କମିଯିବ, ବହୁ ଲୋକ ମଧ୍ୟ ଉପକୃତ ହେଇଛନ୍ତି ସେମିତି ଇଏ ନାହିଁ। ତେଣୁ ଶୁଣ୍ଠି ଟିକେ ଯଦି ପକେଇବା, ତାହେଲେ ମଧ୍ୟ ଆପଣଙ୍କୁ ଥଣ୍ଡା ପାଇଁ କାଟିଦେବ। ତେଣୁ ଗୋଟେ ଯୋଉ ଅନାବନା ଜାଗା କିମ୍ବା ଆମେ ଯୋଉଠି କିଚେନ୍ ଗାର୍ଡେନ୍ କରୁଛେ, ସେ ପାଖରେ ଯୋଉ ଜାଗା ବାଡ଼ ଜାଗା ଅଛି, ସେଠି ମଧ୍ୟ ଆମେ ଛୋଟ ଛୋଟ କେତେ ଗୁଡ଼ାକ ଗଛ, ଯୋଉଟାକି ଆମେ ହୋମ୍ ହର୍ବାଲ୍ ଗାର୍ଡେନ୍ ବୋଲି କହୁଛେ, ସେଗୁଡ଼ାକ ଆମେ ମଧ୍ୟ କରିପାରିବା।
1: ଆଜ୍ଞା ଆଜ୍ଞା, ପୂର୍ବରେ ଯେମିତି ଆମର ସବୁ ଯାହା ବି ଦରକାର ହଉଥିଲେ ଆମେ ଘର ବାଡ଼ିରୁ ଆଣିକି କରିଦେଉଥିଲେ, କିନ୍ତୁ ବର୍ତ୍ତମାନ ତ ଆମେ ଯେତିକି ସମ୍ଭବ ଆମେ ସବୁ ବାହାରେ କିଣା ମେଡିସିନ ଉପରେ ଆମେ ନିର୍ଭର ରହିଯାଉଛୁ ଆଜ୍ଞା, ସେମିତିରେ ଲୋକମାନେ କେତେ ସଚେତନ ହେବେ ଏଇସବୁ ଔଷଧୀୟ ବ୍ୟବହାର କରିବା ପାଇଁ?
0: ଦେଖନ୍ତୁ ମ୍ୟାଡ଼ାମ, ସାଧାରଣତଃ ଆମେ ପିଲା ଯାହା ବି ହଉ, କୌଣସି ଲୋକ, ଏବେ ଦେଖନ୍ତୁ ଆପଣ ପୋଦିନା ଗୋଟେ ଯୋଉ ଡାଇଜେସନ ହଉଛି, ଆମେ ମେଡିସିନ କି ଯାଉଛେ, କିନ୍ତୁ ପୋଦିନା ପତ୍ର ଟିକେ ମଧ୍ୟ ଖାଇଦେଇକିନି ପ୍ରଥମତଃ ଚିକିତ୍ସା ହେଇପାରିଥାନ୍ତା। ଇଏ ସବୁ ଜିନିଷକୁ କ'ଣ ହଉଛି ନା, ସମସ୍ତଙ୍କ ଘରେ ନିଜେ ନିଜେ ଆମେ ଆୟୁର୍ବେଦିକରେ ଆଗେ ଲୋକ ଡାକ୍ତର ଥିଲେ, କାହିଁକିନା ମା ପାଖରେ ସେ ଜ୍ଞାନ କୌଶଳ ଥିଲା, ବାପା ପାଖରେ ଥିଲା, ସେ ଗଛ ଚିହ୍ନୁଥିଲେ। ବର୍ତ୍ତମାନ ଏଇ ଯୋଉ ଲ୍ୟାକୁନା ହଉଛି, ତାକୁ ଫୁଲଫିଲ୍ କରିବା ନିହାତି ଦରକାର। ତେଣୁ ସେଇ ଜିନିଷଟା ହେଇଗଲେ ସମସ୍ତେ ଦେଖିବେ, ଛୋଟମୋଟ ଜିନିଷ ପାଇଁ କେହି ବି, ଆଜି ଆପଣଙ୍କ ଘରେ ମଧ୍ୟ ଦେଖନ୍ତୁ, ଆପଣଙ୍କୁ ଥଣ୍ଡା ହେଲେ ମଧ୍ୟ ଆପଣ ଦୁଇ ଦିନ ରହୁଛନ୍ତି ଯେ ସେମିତି ଭଲ ହେଇଯାଉ, ଆଉ କେତେ ମେଡିସିନ ଖାଇବି, ଆମର ଗୋଟେ ତିକ୍ତ ମନୋଭାବ ଆସିଗଲାଣି ଏଇ ମେଡିସିନ ଖାଇବା ପାଇଁ। ତେଣୁ ଛୋଟ ଛୋଟ ଜିନିଷ, ଆମେ ଭିଟାମିନ୍ ଡି ଖାଉଛେ, ତେଣୁ ଆମେ ଟିକେ ସୂର୍ଯ୍ୟକିରଣରେ କାହିଁ ବସିବାନି, ତେଣୁ ଆମେ ଏସବୁ ଛୋଟ ଛୋଟ ଜିନିଷକୁ ଆମେ ପ୍ରାକୃତିକ ଜିନିଷକୁ ଛାଡ଼ି ଦେଉଛେ, ଆଉ ଯୋଉ ଛୋଟ ଔଷଧ ଥିଲା ପୋଦିନା ଟିକେ ଆମେ ଖାଇଦେବା, ଧନିଆ ପତ୍ର ଆମେ ଟିକେ ଖାଇଦେବା, ଜୁଆଣି ପତ୍ର ଟିକେ ଖାଇଦେବା, ଏଗୁଡ଼ାକ ଜିନିଷକୁ ଆମେ ଧୀରେ ଧୀରେ ଛାଡ଼ି ଦେଉଛେ, ତେଣୁ ସେଇଥିପାଇଁ ଆମେ ବିଭିନ୍ନ ଅସୁବିଧାରେ ମଧ୍ୟ ପଡୁଛେ, ତେଣୁ ଏଇଟା ନିହାତି କରିବା ଦରକାର,
1: ସଚେତନ ହେବା ନିହାତି ଜରୁରୀ। ତାହେଲେ ଆଜ୍ଞା, ଆମର ଅବିଭକ୍ତ କୋରାପୁଟ ଜିଲ୍ଲାର ମାଟି ଆଉ ଜଳବାୟୁକୁ ନେଇକି କୋଉ କୋଉ ପ୍ରକାର ଔଷଧୀୟ ଗଛ ସବୁ ଚାଷ କରାଯାଇପାରିବ ଚାଷୀ ଭାଇ ଭଉଣୀମାନଙ୍କ ଦ୍ୱାରା?
0: ଆମର କୋରାପୁଟର ଜଳବାୟୁକୁ ନେଲେ, ଆମର ଯୋଉ ଷ୍ଟେଟ୍ ମେଡିସିନାଲ ପ୍ଲାଣ୍ଟ ବୋର୍ଡ ରହିଛି, ସିଏ 21 ପ୍ରକାର ଗଛ ଆମର ଜଳବାୟୁରେ ଚାଷ ହେଇପାରିବ ବୋଲି ସିଏ ଗୋଟେ ତିଆରି କରିଛନ୍ତି ତାଲିକା। ତେଣୁ ଆମେ ଯଦି ଚାହିଁବା ଆମ ଅଞ୍ଚଳରେ ଘିକୁଆଁରୀ, ଭୂଇଁଲିମ୍ବ, ଅଁଳା, ବାଡ଼ି ଅଁଳା, ଶତାବରୀ ଯୋଉଟାକି ଆମ ଜଙ୍ଗଲରେ ମଧ୍ୟ ମିଳୁଛି, ତାକୁ ଦେଓବାଡ଼ିନୀ ବୋଲି ଲୋକମାନେ କହୁଛନ୍ତି, ତେଣୁ ଇଏ ସବୁ ବିଭିନ୍ନ ପ୍ରକାର ଏଗୁଡ଼ା ଆମେ ମଧ୍ୟ ଚାଷ କରିପାରିବା। ପିପଳି ଆପଣ ଦେଖୁଥିବେ କୋରାପୁଟ ଫେମସ୍ ସେଥିପାଇଁ, ତେଣୁ ପିପଳି ଚାଷ ମଧ୍ୟ ବହୁତ ଚାଷୀ ଭାଇମାନେ କରୁଛନ୍ତି, ତାକୁ ମଧ୍ୟ ଆମେ କରିପାରିବା। ତେଣୁ ଏମିତି 21 ପ୍ରକାର ଗଛ ଆମର ଓଡ଼ିଶା ସରକାରଙ୍କର ଯେଉଁ ରହିଛି ବିଭାଗ, ଷ୍ଟେଟ୍ ମେଡିସିନାଲ ପ୍ଲାଣ୍ଟ ବୋର୍ଡ, ସିଏ ମଧ୍ୟ ଗୋଟେ ବାହାର କରିଥିଲେ ଯେ ଆମ ଜଳବାୟୁକୁ ଏଇ ପ୍ଲାଣ୍ଟ ଚାଷ କରିହେବ।
1: ଏସବୁ ଚାଷ କରିବା ପାଇଁ ଚାଷୀ ଭାଇ ଭଉଣୀମାନେ କାହା ସହିତ ଯୋଗାଯୋଗ କରିବେ ଆଜ୍ଞା, କୋଉଠୁ କିଛି ବୈଷୟିକ ଜ୍ଞାନ ପାଇପାରିବେ?
0: ଏଇ ଯୋଉ ଜିନିଷ ସବୁ କେମିତି କ'ଣ ଚାଷ କରିବେ, ଇଏ କରିବେ, ତା ପାଇଁ ବିଭିନ୍ନ ଅନୁଷ୍ଠାନ ତ ରହିଛି, କିନ୍ତୁ ପ୍ରଥମ ଅନୁଷ୍ଠାନ ହେଉଛି ଫରେଷ୍ଟ ଡିପାର୍ଟମେଣ୍ଟ। ଯଦି ଆମେ ଦେଖିବା ଜଙ୍ଗଲ ଓ ପରିବେଶ ଯୋଉ ରହିଛି, ତେଣୁ ଯଦି ସେଇ ବିଭାଗକୁ ଆମେ ପ୍ରଥମ ଯୋଗାଯୋଗ କରିବା, ସେମାନେ ଷ୍ଟେଟ୍ ଗୋଟେ ମେଡିସିନାଲ ଯୋଉ ଆୟୁଷ ମନ୍ତ୍ରଣାଳୟ ମାନେ ଅଧୀନରେ ଗୋଟେ ଆମର ରାଜ୍ୟସ୍ତରୀୟ ଔଷଧୀୟ ଗବେଷଣା ପ୍ରତିଷ୍ଠାନ ରହିଛି, ଯୋଉ ଷ୍ଟେଟ୍ ମେଡିସିନାଲ ପ୍ଲାଣ୍ଟ ବୋର୍ଡ ରହିଛି,

0: ସିଏ କ'ଣ କରୁଛନ୍ତି ନା, ଆପଣଙ୍କୁ ବିଭିନ୍ନ ପ୍ରକାର ସବସିଡ଼ି ଦେଉଛନ୍ତି, ଚାଷ ପାଇଁ ପ୍ରୋତ୍ସାହନ ଦେଉଛନ୍ତି, ଆଉ ଚାଷୀ ଭାଇମାନଙ୍କୁ ଟ୍ରେନିଂ ଦେଉଛନ୍ତି କେମିତି କ'ଣ ଚାଷ କରିବେ, ଇଏ ଉପରେ ମଧ୍ୟ ସେମାନେ କାମ କରୁଛନ୍ତି। ତେଣୁ ପ୍ରଥମତଃ ଫରେଷ୍ଟ ଡିପାର୍ଟମେଣ୍ଟକୁ ଯୋଗାଯୋଗ କଲେ ସେମାନେ ସବୁ ଜିନିଷ ଆପଣଙ୍କ ପାଇଁ କରାଇଦେବେ।
1: ଆଜ୍ଞା, ଆପଣଙ୍କର ତ ଏତେ ବର୍ଷ ହେଲା ଅଭିଜ୍ଞତା ରହିଛି ସବୁ ପ୍ରକାର ଚାଷ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଇବା ପାଇଁ, ତାହେଲେ ଅନୁଷ୍ଠାନ ତରଫରୁ କିଛି କିଛି ସୁବିଧା ସୁଯୋଗ ରହିଛି କି? ଆପଣମାନେ କେମିତି ସାହାଯ୍ୟ କରନ୍ତି ଚାଷୀ ଭାଇ ଭଉଣୀମାନଙ୍କୁ?
0: ଯେତେବେଳେ ଆମର ଗୋଟେ ପ୍ରୋଜେକ୍ଟ ଥିଲା, ସେତେବେଳେ ଆମେ ସେହି ପ୍ରୋଜେକ୍ଟ ମାଧ୍ୟମରେ କିଛି ଅଞ୍ଚଳରେ ଆମେ ମଧ୍ୟ ଚାଷ କରିଥିଲୁ, ଔଷଧୀୟ ଉଦ୍ଭିଦ ଚାଷ କରିକିନି, ଆମର ୱିଦିନିଆ ସୋମ୍ନିଫେରା ଯେଉଁଟାକି ଆମେ ଚାଷ କରାଇ ସେଇଟା ଆମେ ଡାବର କମ୍ପାନୀକି ମଧ୍ୟ ବିକ୍ରି କରାଇ ଦେଇଥିଲୁ। ବର୍ତ୍ତମାନ ସରକାରଙ୍କର ବିଭିନ୍ନ ପ୍ରୋତ୍ସାହନ ରହିଲାଣି, ମାର୍କେଟିଂ ପାଇଁ ମଧ୍ୟ କ୍ଷେତ୍ର ପ୍ରସ୍ତୁତି ହେଲାଣି, ବିଭିନ୍ନ ପ୍ରକାର କସ୍ମେଟିକ୍ ଡ୍ରଗ୍ସ ମଧ୍ୟ ଆଉ କସ୍ମେଟିକ୍ ଜିନିଷ ମଧ୍ୟ ତିଆରି ହେଲାଣି, ତେଣୁ ବିଭିନ୍ନ ୱେରେ ବିକ୍ରି କରାଯାଉଛି। ଆଜି ଆପଣ ଦେଖୁଥିବେ ଯେ ଓର୍ମାସ୍ ମାଧ୍ୟମରେ ମଧ୍ୟ ବିକ୍ରି କରାଯାଉଛି, ଲେମନ୍ ଗ୍ରାସ୍ କରୁଛନ୍ତି, ତାର ଅଏଲ୍ ବାହାର କରିକିନି ବିକ୍ରି କରୁଛନ୍ତି, ବିଭିନ୍ନ ମେନ୍ଥାର ବାହାର କରିକିନି ମଧ୍ୟ ବିକ୍ରି କରୁଛନ୍ତି, ଏସବୁ ଛୋଟମୋଟ ମଧ୍ୟ ଚାଲିଛି। ରାମଦେବ ବାବାଙ୍କର ମଧ୍ୟ ବିଭିନ୍ନ ଇଏରେ କିଣିକିନି ନେଉଛନ୍ତି। ଆହୁରି ଗୋଟେ ଓଡ଼ିଶାରେ ବାୟୋଡାଇଭର୍ସିଟି ବୋର୍ଡ଼ ଅଛି, ଯାହା ମାଧ୍ୟମରେ ଯଦି ଯୋଗାଯୋଗ କରିବେ, ତେଣୁ ସେମାନେ ମଧ୍ୟ ବର୍ତ୍ତମାନ ବିଭିନ୍ନ ସ୍ତରରେ ଯୋଗାଯୋଗ କରି ଯେଉଁ କମ୍ପାନୀମାନେ ରହିଛନ୍ତି ସେମାନେ କେମିତି ନେବେ ତା ଉପରେ ମଧ୍ୟ ସେମାନେ ଯୋଗାଯୋଗ କରିବା ପାଇଁ ସାହାଯ୍ୟ କରୁଛନ୍ତି।
1: ଧନ୍ୟବାଦ ସାର୍। ବର୍ତ୍ତମାନ ସମୟରେ ଔଷଧୀୟ ବୃକ୍ଷର ଆବଶ୍ୟକତା ଆଉ ଏହାର ବ୍ୟବହାର ସମ୍ପର୍କରେ ସମସ୍ତଙ୍କୁ ବହୁତ ସୁନ୍ଦର ତଥ୍ୟ ସବୁ ଦେଲେ, ସୂଚନା ସବୁ ଦେଲେ। ତେଣୁ ଆମ ଅନୁଷ୍ଠାନ ତରଫରୁ ତଥା ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ସାର୍, ରହିଲୁ। ନମସ୍କାର।
0: ନମସ୍କାର ମ୍ୟାଡାମ।
1: ମନ ପାଇଲା କି ନାହିଁ?
2: ବଢ଼ିଆ, ତ ବଢ଼ିଆ କଥା ସବୁ ଜାଣିବାର ହେଲା ଆଉ ଶିଖିବାର ମଧ୍ୟ ହେଲା। ତମେ କହିଲା ଭଳିଆ ଔଷଧୀୟ ଗଛର ଉପକାରିତା ବେଶିକା।
1: ନାଇଁ ଭାଇ, ଆମେ ବି ଚେଷ୍ଟା କରିବାର ଅଛି, କିଛି ନହେଲେ ଆମର ମା ଭଉଣୀ ମାନେ ଘରେ ଥାଉଛୁ, ବାଡ଼ି ବଗିଚା ତ ଥାଉଛି, ଯୋଡ଼େ ଚାରିଟା ଇଆଡୁ ସିଆଡୁ ଔଷଧୀୟ ଗଛ ଲଗେଇଲେ ସିନ୍ତରେ ତ ସବୁଆଡେ ବଢିବ କି ନାହିଁ?
2: ଏବେ ତ ସମୟ ମଧ୍ୟ ଅଛି, ସପ୍ତାହ ମଧ୍ୟ ଚାଲିଛି, ଯଦି ଆମେ କିଛି ବିଭାଗ ତରଫରୁ ଯଦି ଔଷଧୀୟ ଗଛର ଚାରା ମିଳୁଛି ବୋଲେ ସେଟା ଆମେ ଆଣିକି ଆମେ ଲଗେଇ ପାରିବା। ଆଉ
1: ତାପରେ ଦେଖ ତ, କିଚେନ୍ ଗାର୍ଡେନ ବୋଇଲା ପରେ ଆମେ ଏଇଟା ସେଟା ଟିକେ ଲଗେଇ ଥାଉଛୁ। ଆରେ ତମେ ତ ସେଦିନ ବଢିଆ ବଢିଆ ଚାରା ମାନେ ଆଣିଥିଲ ଦେଲ ଯେ,
2: ସେଟା ପାଇଁ ସବୁ ଅଭ୍ୟାସ କରାହଉଛି ଯେ ଶୁଣ, ଏମିତି କଥାବାର୍ତ୍ତା ହଉ ହଉ, ବଢିଆ ଗୀତ ଗୋଟେ ବ୍ୟବସ୍ଥା ହେଇଛି
1: କରୁଛ କି?
2: ଚାଷୀ ଭାଇ ଗୀତ ଗୋଟେ ଅଛି, ବସିକି ସବୁ ଟିକେ ଶୁଣିବା ଉପଭୋଗ କରିବା। ଆଉ
1: ଶୁଣିବା ଭାଇ।

0: ଦେଖ ତ ସମାନ ଟାଇମକୁ ସମାନ ଗୀତ ଗୁଡ଼ିକ ଲଗେଇଲା ପୁରା ଲଗେଇଲ
1: ଚାଷୀ ଭାଇ ମାନେ ରୁଆ ରୁଇ କରିବେ ନା ଆଉ
0: ମାତ୍ର ଧାଡି ରୁଆ କଲେ ଟିକେ ପ୍ରୋତ୍ସାହନ ମିଶାର ଅଛି ଭାଇ
1: ହେଲା ସରକାର ସୁବିଧା ମଧ୍ୟ ଦଉଛନ୍ତି
0: ବୋଲେ ଆମେ ଯେତେ ପାରିବା ଆମର ଚାଷ ପଦ୍ଧତିକୁ ବଦଳେଇବାର ଅଛି ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରିବାର ଅଛି
1: ଆଧୁନିକ ଜ୍ଞାନ କୌଶଳରେ ଆମର ଜୈବିକ ଖତ ମିଶା ପାସିବାକୁ ହବ ନାହିଁ ଖାଲି ଆମେ ରାସାୟନିକ ଉଷ ସାର ମାରିଲେ ମିଶା ହବ ନାହିଁ ଆମର ଗୋବର ଖତ ମିଶା ବ୍ୟବହାର କରିବାର ଅଛି
0: ଏବେ ଆଉ କୋଉଠି ଯେ କାର ଘରେ ଗାଈ ଗୋରୁ ଦେଖୁନ
1: ହଇ ଯେ ଶୁଣ ଏମିତି ବି ଚାଷୀ ଭାଇ ମାନେ ଅଛନ୍ତି ଯିଏ ମାନେ ଆଜି ପର୍ଯ୍ୟନ୍ତ ଜୈବିକ ଖତ ଚାଷ କରୁଛନ୍ତି ଏବେ ମଝିରେ ଶିମିଳିଗୁଡ଼ା ବ୍ଲକ ଆଡେ ଯାଇଥିଲି ସେଠି ଗୋଟେ ଚାଷୀ ଭାଇକୁ ମିଶିଥିଲି ସିଏ ତାଙ୍କର ରକମ ରକମ ଚାଷ କରୁଛନ୍ତି ତାଙ୍କର 8 ଏକର ପରା ଜମି ଅଛି ଆଉ କଣ ସବୁ ଚାଷବାସ କରୁଛନ୍ତି କେମିତି ସେ ଜୈବିକ ଖତ ଦେଇକରି ବର୍ଷ ତମାମ ଚାଷ କରୁଛନ୍ତି ତାଙ୍କର ଗୋଟେ ଭେଟଘାଟ ଗୋଟେ ଅଛି ସବୁ ବସିକି ଶୁଣିଲେ କେମିତି ହୁଅନ୍ତା
0: ଶୁଣିବା ଭାଇ ସମସ୍ତେ
1: ଶୁଣିବା ହେଲା
2: ଭାଇ ତମର ନାଁ କଣ
3: ଲାସାଣୀଗୁଣ୍ଟା ଡୁକାଗୁଡ଼ା
2: ବ୍ଲକ
3: ସିମିଳିଗୁଡ଼ା
2: ଆଚ୍ଛା ତମେ ବୟସ କେତେ ହବ
3: ବୟସ ମୋର 50 ଆଜ୍ଞା
2: ତମର ବୟସ 50 ବର୍ଷ
3: 50 ବର୍ଷ ହବ
2: କଣ କରୁଛ
3: ଆମେ ଖାଲି ଚାଷବାସ କରୁଛୁ ଆଜ୍ଞା
2: ଘରେ କିଏ କିଏ ଅଛନ୍ତି
3: ଘରେ ପୁଅ ଗୋଟେ ଆଉ ଝିଅ 4 ମେଘନାଟରେ ଥାଉଛୁ
2: ପଢୁଛନ୍ତି ପିଲାମାନେ
3: ହଁ ସମସ୍ତେ ପଢୁଛନ୍ତି ମୁଁ ଜଣେ ଚାଷ କରୁଛି 2 ଚାଷ କରୁଛୁ ପିଲାମାନେ ପଢୁଛନ୍ତି ପଢୁଛନ୍ତି ତାପରେ ସେ ପିଲା ଗୋଟେ ସେ +2 ସରାଇକିରି ଆପେଣ୍ଡିକ୍ସ କରୁଛି ITI ସରାଇଲା +2 ସରାଇଲା ଆପେଣ୍ଡିକ୍ସ କରୁଛି ଏବେ ସୁନାଡ଼ା
2: ହେଲେ କ'ଣ ସବୁ ଚାଷବାସ କରୁଛ
3: ଚାଷ ମାଣ୍ଡିଆ ଆଜ୍ଞା ଧାନ ମାଣ୍ଡିଆ ବିରି କଲତ ଏମିତି ତ କାନ୍ଦୁଲ ସବୁ ଚାଷ ସବୁ
2: କେତେ ଏକର ଜମି ଅଛି
3: ଆମର ଜମି ଟିକେ କମ୍ ଅଛି ଆଜ୍ଞା ଆମର ଗୋଟେ 7-8 ଏକର ହେବ ସେ ଜମିରେ ଆମେ ଚାଷ କରୁଛୁ ଆହୁରି ଅନେକ ପ୍ରକାର ତ କାକୁଡ଼ି ଏଇଟା ମାନେ ସବୁ
2: 12 ଯାକ ଚାଷ କରୁଛ
3: ହଁ କରୁଛୁ
2: ପାଣିର ସୁବିଧା ଅଛି
3: ପାଣି ସୁବିଧା ଅଛି
2: ଯାହା ହଉ ଭଲ କଥା ତମେ ଜାଣିଛ କି ସବୁବେଳେ ଚାଷ କରିବା ଯେକୌଣସି ଆମେ ଚାଷ କଲେ ମାଟି ପରୀକ୍ଷା କରିବାର ଅଛି ମାଟି ପରୀକ୍ଷା କରୁଛ
3: ହଁ କରୁଛୁ
2: କେବେ କରିଥିଲ
3: ସାର ମାନେ ଆସିକରି ହେଲା 2-3 ଆଗରେ କରିଥିଲେ
2: ହେଲେ ଶିମିଳିଗୁଡ଼ାର ଯୋଉ କୃଷି ବିଜ୍ଞାନ କେନ୍ଦ୍ର ଅଛି ସେଠୁ ତମକୁ ବାବୁମାନେ ସାହାଯ୍ୟ ସହଯୋଗ ଦଉଛନ୍ତି
3: ହଁ ସାହାଯ୍ୟ ଦେଉଛନ୍ତି କଣ କଣ ଦେଉଛନ୍ତି
2: ତାଙ୍କେ କହିବା ଜିନିଷଟାକୁ ତମେ ତମର କ୍ଷେତରେ ଜମିରେ ବ୍ୟବହାର କରୁଛ
3: ହଁ ବ୍ୟବହାର କରୁଛୁ
2: ହେଲେ ତମେ ଯେତିକି ଚାଷ କରୁଛ ଅମଳ କରୁଛ ସେତିକି ଖୁସି ରହୁଛ କି
3: ହଁ ଖୁସିରେ ଅଛୁ ଆଜ୍ଞା
2: ହେଲା ଏଇଟା ତ ଭଲ କଥା କହିଲ ନୂଆ କରି ଯୋଉ ପନିପରିବା ଚାଷ ମିଶା ତମେ କରୁଛ ବୋଲି କହିଲ କଣ କଣ ସବୁ ପନିପରିବା ଚାଷ କରୁଛ
3: ପନିପରିବା ଗାଜର ମୂଳା ତାପରେ ତାପରେ କୋବି ଭେଣ୍ଡି ଆଳୁ ବାଇଗଣ ଟମାଟୋ ସବୁ ତ
2: ଏବେ କଣ ଲାଗିଛି ବାଡ଼ିଆଡ଼େ
3: ବାଡ଼ିଆଡ଼େ ଲଙ୍କା ଲାଗିଛି ଗାଜର ଲାଗିଛି କୋବି ଲାଗିଛି ଏଇଟା ଲାଗିଛି
2: ଲଙ୍କା କେତେ ବଡ଼ ହେଲାଣି
3: ଲଙ୍କା ଫଲାଣି ଆଜ୍ଞା
2: ଫଲିଗଲାଣି
3: ହଁ ନାଇଁ ଗଛ ଏତିକି ବଢ଼ିଛି ଗଛ ଏତିକି ବଢ଼ିଛି ତାପରେ ସେଟା କେତେ ଜଣ ତ ବିକା ବିକ୍ରି କରୁଛନ୍ତି ଆମର ଟିକେ ହେଇନି ଫୁଲ ହେଇକିରି କଷି ହେଇଛି
2: କଷି ଧରିଲାଣି ଏବେ
3: ହଁ ଧରିଲାଣି
2: ତାର ବିକ୍ରି ବଟା କେମିତି କରୁଛ
3: ବିକ୍ରି ବଟା ବଜାରରେ ନେଇକରି କୁନ୍ଦୁଲି ହାଟ ବଜାରରେ ନେଇକରି କାଉଡ଼ି ହିସାବରେ ବିକୁଛୁ
2: ଏବେ ଖରାଦିନ ହିସାବରେ କାକୁଡ଼ି ଲଗେଇଛ କି ଆହୁରି
3: କାକୁଡ଼ି ବି ଲଗାଇଛନ୍ତି କାକୁଡ଼ି ଲଗାଇଛୁ
2: ଆହୁରି ତରଭୁଜ କରୁଛ
3: ତରଭୁଜ ନାହିଁ
2: ହଉ ନାହିଁ
3: ହଁ
2: କାକୁଡ଼ି କଲରା
3: ଜହ୍ନି ଏଟା ମାନେ କରିଛୁ
2: ଏଟା ସବୁ ବିକ୍ରି ବଟା କୋଉଠି ବିକୁଛ
3: ଏ କୁନ୍ଦୁଲି ହାଟ ପଦ ମାର୍କେଟରେ
2: କେତେ ବରା ବାହାରୁଛି
3: ଏ ବାହାରୁଛି ଏ ଗାଁ ସାରାଟା ବାହାରିବ

0: ପନିପରିବା ଯେତିକି ଚାଷ କରୁଛ ସାର କଣ ଦଉଛ? ରାସାୟନିକ ସାର ଦଉଛ ନା ଜୈବ ଖତ ମାନେ ଜିଆ ଖତ ମାଟି ମାନେ ଦଉଛ?
1: ଆଗେ ତ ଅଭ୍ୟାସ କରିଦେଇଥିଲେ, ରାସାୟନିକ ଆଗେ ଅଭ୍ୟାସ କରିଦେଇଥିଲେ, ତାପରେ ଏବେ ସାର ମନ କହିଲାରୁ ଏବେ ଜୈବିକ ଟିକେ ଟିକେ କରୁଛୁ।
0: ଜୈବିକ ଖତ ଦେଲେ କିଛି ଗୋଟେ ଫରକ ଦେଖୁଥିବ ନା?
1: ହଁ,
0: ରାସାୟନିକ ସାର ଦେଇଛ ତମେ ଜାଣିଛ ସେ ଫରକଟା କିସ, ଆଉ ଏବେ ଯୋଉ ଜୈବିକ ଖତ ଦେଲଣି ଆର ଫରକଟା କିସ ଜାଣିପାରୁଛ?
1: ସେ ରାସାୟନିକ ଦେଇ ଦେଇ ଆଗରେ ଦେଉଥିଲେ, ଏବେ ସେଟା ଟିକେ ଟିକେ ଟିକେ ଟିକେ କମାଇ କରି ଆଣୁଛୁ, ତାପରେ ଟିକେ ଟିକେ ହଉଛି ଏକା।
0: ହେଲେ ଜୈବ ସାର ଦେଲେ ଭଲ ହଉଛି ବୋଲୁଛ କି?
1: ହଁ, ଭଲ ହଉଛି।
0: ମାଟି ମିଶା ଭଲ ରହୁଛି?
1: ମାଟି ମିଶା ଭଲ ରହୁଛି।
0: ଆହୁରି ଫଳ ମିଶା ଭଲ ବାହାରୁଛି?
1: ଫଳ ମିଶା ବାହାରୁଛି,
0: ରଙ୍ଗ ମିଶା ଭଲ ରହୁଛି,
1: ଗଛ ବି ଟିକେ ମୋଟା ମୋଟା ଆସୁଛି,
0: ଖାଇବା ଫଳ ମିଶା ସ୍ୱାଦ ରହୁଛି।
1: ହଁ ହଁ, ନାଇଁ
0: କି ବଜାର ଚାହିଦା ମିଶା ଥିବ?
1: ହଁ,
0: ନା ବଜାରରେ ଟିକେ ବାକି ପରିବାକୁ ଏ ପରିବା ଟିକେ ସୁନ୍ଦର କୋଉଟା ଲାଗୁଛି ଦେଖିବାକୁ?
1: ସୁନ୍ଦର ଲାଗୁଛି, ଏଟା ବି ଲାଗୁଛି, ମୋଟା ମୋଟା ହେଇକିରି ଜୈବିକ ସାର ପକାଇଲାରୁ ଟିକେ ଟିକେ ମୋଟା ମୋଟା ହେଉଛି।
0: ହେଲେ କେବେଠୁ ଜୈବିକ ସାର ଦେଲଣି?
1: ଏଇଟା 2 ବର୍ଷ ଖଣ୍ଡେ ହେଲାଣି ଆଜ୍ଞା, 2 ବର୍ଷ।
0: ତମେ ଦେଖ ଜୈବିକ ସାର ଦେଲେ ତମର ପଇସା ମିଶା ଉଣା ଏକା ଖର୍ଚ୍ଚ ହବ।
1: ହଁ, ଖର୍ଚ୍ଚ ଉଣା ହବ,
0: ରାସାୟନିକ ସାରରେ ଅଧିକ ପଇସା
1: ପଇସା।
0: ଆଉ ସବୁଠୁ ବଡ କଥା କିଛି ବୋଲେ ତମେ ଯେତେ ଜୈବିକ ସାର ଦେଲେ ମାଟିର ଉର୍ବର ବଢିବ ସିନା କମ୍ବ ନାହିଁ,
1: କମ୍ବ ନାହିଁ।
0: ମାତ୍ର ରାସାୟନିକ ସାର ସବୁବେଳେ ଦଉଥିବ ବୋଲେ ମାଟିର ଉର୍ବର
1: ମାଟିର କମିଯିବ,
0: ତମର ଅମଳଟା କମିଯିବ। ଧାନ କି କିସମ କରୁଛ?
1: ଧାନ ଗୋଲ୍ଡ ଆହୁରି ପାଇନର ଆହୁରି ଅନେକ ପ୍ରକାର ସେଟା କହୁଛନ୍ତି ଆଜ୍ଞା, 3-4 ମାସ ବୋଲି କହୁଛନ୍ତି।
0: 90 ଦିନ ପରେ ପାଚି ଆସୁଥିବ?
1: ପାଚି
0: କି 100 ଦିନ ହେଇଯାଉ?
1: 100 ଦିନ ହେଇଯାଉଛି, 100 ଦିନ ହେଇଯାଉଛି।
0: ସିମିଳିଗୁଡ଼ାରେ ତମେ ଏଇ ଯୋଉ ବ୍ଲକରେ ଯେତିକି ସବୁ ଧାନ ଚାଷ କରୁଛ, କହିଲ ମାଣ୍ଡିଆ ଚାଷ କରୁଛ, କୋଉ ଚାଷଟା ବେଶୀ ଭଲ ହେଉଛି?
1: ଧାନ ବି ମାଣ୍ଡିଆ ବି ଭଲ ହେଉଛି ଆଜ୍ଞା, ସୁଆଁ ବି ଭଲ ହେଉଛି, ବିକିଲେ ବି ସୁଆଁ ରେଟ୍ରେ ଯାଉଛି। ମାଣ୍ଡିଆ 18-20 ଟଙ୍କା ଏମିତି, ସୁଆଁ ହେଲେ 30-40 ଟଙ୍କା ଏମିତି ବିକା ବିକ୍ରି କରିବାକୁ।
0: ଧର ତମେ ଯଦି ତମର ଗାଁରେ ହଉ, ପଞ୍ଚାୟତରେ ହଉ, ବ୍ଲକରେ ଯଦି ସୁଆଁ ଯଦି ସମସ୍ତେ ଚାଷ କରେ ବୋଲେ ଆର ବିକ୍ରି ଗୋଟାର ବ୍ୟବସ୍ଥା ହେଇପାରିବ କି?
1: ହଁ, ହେଇପାରିବ ଆଜ୍ଞା,
0: ହେଇପାରିବ।
1: କୁନ୍ଦଲିରେ ସେଟା କାର ଲିଷ୍ଟ ଅଛି, ସେମାନେ ବିକୁଛନ୍ତି, ସେଠି ଟିକେ ରେଟ୍ରେ କିଣୁଛନ୍ତି ଲ୍ୟାମ୍ପରେ।
0: ହେଲେ ଚାଷବାସ କରି ତମେ ଖୁସିରେ ଅଛ?
1: ହଁ, ଚାଷବାସ କରି ମାଣ୍ଡିଆ ଦାନ ଖାଇବାଟା ଖାଉଛୁ, କେତେ ବଲକାଟା ବିକୁଛୁ।
0: ହଉ, ଧନ୍ୟବାଦ।
2: ଦେଖିଲ, ସରକାର ମିଶାର କହୁଛନ୍ତି ଆମେ ଯେତେ ଚେଷ୍ଟା କରିବା ରାସାୟନିକ ସାରକୁ ଧୀରେ ଧୀରେ ଛାଡିକିନା ଜୈବିକ ପଦ୍ଧତିରେ ଚାଷ କରିବା, ଜୈବିକ କୀଟନାଶକ ବ୍ୟବହାର କରିବା ବୋଲିକିନା। ଆମେ ଗୋଟେ ଚାଷୀ ଯଦି ଆରମ୍ଭ କଲୁ ବୋଲେ ଦେଖୁ ଦେଖୁ ସବୁ ହବ କି ନାଇଁ?
3: ହବ ଯେ ସିଆଡ଼େ ଦେଖ, ଏମିତି କଥାବାର୍ତ୍ତା କରୁ କରୁ ପଥରେ ଭାଇ ମାନେ ବସୁଛନ୍ତି, ତାଙ୍କ ମାନେ ବେଳା ହେଇଗଲାଣି ବୋଲି ହାତ ଠାରିଲେଣି। ଆଉ ଅଧିକ କଥାବାର୍ତ୍ତା ହବା ନାହିଁ, ଉଠିବା ବୋଲୁଛ ନା? କେମିତି
2: ଯିବା ହେଲେ ଭାଇ? ଯିବା ଯିବା ଯିବା।

ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନା କଲେ ସୁବ୍ରତ କୁମାର ବିଶ୍ୱାସରାଇ ଏବଂ ବି ପ୍ରତିଭା ପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 8 ବାଜିବାକୁ ଯାଉଛି। ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ବଜରଙ୍ଗୀ କଥାଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ହ୍ୟୁମାନ ସାଗର ଏବଂ ଦୀପ୍ତିରେଖା ପାଢ଼ୀ। ବସନ୍ତରାଜ ସାମଲଙ୍କ ଗୀତ ସଙ୍ଗୀତ ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପ୍ରଜ୍ଞା ହୋତାଙ୍କ କଣ୍ଠରେ। ଏହି ଗୀତକୁ ରଚନା କରିଛନ୍ତି ସୁବ୍ରତ ସ୍ୱାଇଁ, ସଙ୍ଗୀତରେ ସଜେଇଛନ୍ତି ପ୍ରେମ ଆନନ୍ଦ। କଥାଚିତ୍ର ଝିଅଟା ବିଗିଡ଼ି ଗଲା।

ଓଡ଼ିଆ କଥାଚିତ୍ରରୁ ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସ୍ମାଇଲ୍ ପ୍ଲିଜ୍ ଏହି କଥାଚିତ୍ରରୁ ଶୁଣିବା ଗୀତଟିଏ। କଣ୍ଠଶିଳ୍ପୀ ପଙ୍କଜ ଜାଲ ଏବଂ ପମେଲା ଜୈନ। ନିଜାମଙ୍କ ଗୀତ, ସଙ୍ଗୀତ ଅଭିଜିତ ମଜୁମଦାର।

ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା ଗୋଲାପୀ ଗୋଲାପୀ କଥାଚିତ୍ରରୁ କାର୍ଯ୍ୟକ୍ରମର ଶେଷ ଗୀତଟି। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ନିବେଦିତା ଶ୍ରୀକାନ୍ତ ଗୌତମଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ।

ଏହି ଗୀତଟି ସହିତ ଶେଷ ହେଲା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଧାରାବାହିକ ପରଜା। ଆଜି ଶୁଣିବା ଏହାର 12ତମ ଭାଗ। ଏହାକୁ ମୂଳ ରଚନା କରିଛନ୍ତି ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର କରିଛନ୍ତି ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା କରିଛନ୍ତି ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ତେବେ ଶୁଣିବା ପରଜା ନାଟକର 12ତମ ବା 12ତମ ଭାଗ।

0: ଧାରାବାହିକ ନାଟକ ପରଜାର ଏକାଦଶ ଭାଗରେ ଆପଣମାନେ ମାଣ୍ଡିଆ, ଟିକ୍ରା ଓ ଶୁକ୍ରୁ ସାଉକାର ବିରୁଦ୍ଧରେ ଜମି ପାଇଁ କଚେରୀକୁ ଯାଇ କେସ୍ କରିବା କଥା ଶୁଣିଥିଲେ। ଶୁକ୍ରୁ ଯାଇ କଚେରୀରେ ପହଞ୍ଚି କେସ୍ କଲା। ଶୁକ୍ରୁ ମନରେ ଗଭୀର ବିଶ୍ୱାସ ସୃଷ୍ଟି ହେଲା, ଏ କେସ୍ରେ ସେମାନେ ନିଶ୍ଚୟ ଜିତିବେ। ସରଳ ପରଜା ମନରେ ଏତେ କପଟ ବା କୁଆଡ଼ୁ ଆସନ୍ତା। ସାଉକାରକୁ କେସ୍ରେ ହରେଇ ଯାଇ ସେମାନେ ଶାନ୍ତିରେ ନିଶ୍ୱାସ ମାରିବେ ବୋଲି ଶପଥ ନେଲେ। ହେଲେ ସାଉକାରର କପଟତା ଆଗରେ ଏମାନଙ୍କ ସରଳତା, ସତରେ କ'ଣ ବିଜୟଶ୍ରୀ ମଣ୍ଡିତ ହେବ? ଏକ ପ୍ରଶ୍ନ ବାଛି, ଏ ପ୍ରଶ୍ନ ତ ଯୁଗ ଯୁଗର। ତେବେ ତାପରେ କ'ଣ ହେଲା ଶୁକ୍ରୁ, ମାଣ୍ଡିଆ ଆଉ ଟିକ୍ରାର ଶୁଣନ୍ତୁ।
1: ସାଉକାର ଘରେ ମୋ ନାଁ ବଡ, ମୁଇଁ ବଡ, ସବୁ ନି ବଡ ଖାତା ମୁଇଁ ହୁକୁମ ଦଉଛି। ଯୋଡ଼ିଆ ପର୍ଯ୍ୟା ଘର ଯିଏଲେ ବି ମୁଇଁ ସାକାର ନେଇ, ଯୋଉଟା ଦେଖୁଛି ସବୁ ମୋରଟା। ଘର ଲୋକ ମଲା କି ଅଛଲା ଦେଖବାକୁ ଆଇଲେ ନାହିଁ କି ପଚାରବାକୁ ଆଇଲେ ନାହିଁ। ହଉ, ମୁଇଁ ତ ସାହକାର ରଖନି, ସାହକାର ବି ବାହାଲା ମାଗିନା ଅଛି, ଏସବୁ ମନ କି ତା ବିଷୟ ପଚାରବି। ସାହକାର ବି ବାବା ମାଇଛି କି ସୁକ୍ମନି?
2: ଓଇ
1: ଏ ସୁକ୍ମନି, ସୁକ୍ମନି
2: ଓଇ, କି
1: ସାହକାର ବି।

0: ବାହାରିଲା ମାଇକିନାକୁ ଦେଖିଛୁ?
1: ଗୋଟେ ଥର ଦେଖିଥିଲେ, ହେଲେ ତୋର ପରି ନାଇଁ ସାଉକାନି ବୁଢ଼ୀଟା, ଆରେ କିଛି ମିଶା ସୁନ୍ଦର ନାଇଁ।
0: ସୁକମନି ଏ ଦେ ଏ ପାସଲା କଦଳୀ ଯୁଡ଼େ ଖା।
1: ହେଲେ
0: ଏ ସୁକମନି ସେ କାଲିଆଟା କି ପାଣ୍ଡରାଟା?
1: କାଲିଆଟା ଆଙ୍ଗାର ପରା ଗା
0: ଲିମ୍ବର ଡୁମ୍ବର ନୀଲସ ତାଲସ ଏମିତି କିସ ଗାଉଛନ୍ତି ସୁକମନି? ଏମନ
1: ସେଟା ମନ ନା ଯାକ ମା ଧାଙ୍ଗଡ଼ି ମନକେ, ହାଇ ଧାଙ୍ଗଡ଼ା ମନ ସାରଧାରେ ସେମିତି ଡାକବେ।
2: ତୋର ବାପା ମୋ ନାଁରେ ଭୂମି ଦାବା ପକାଇଛି, ବୁଝିଲୁ କି? ଡକରାଟା ବୁଢାଟା ମୋର ପାଖରେ ଗତି ଥିଲା, ବୁଝିଲୁ କି? ତାକୁ ବେଶୀ କଷ୍ଟ ହଉଥିଲା, ଦୟା ଦେଖାଇଲି, ତାକୁ ଗତି ମୁଖଲାଇ ଦେଲି, ତାର ଜମି ବନ୍ଧା ରଖିଲି। 30 ବର୍ଷ ପଛେ ତାର ଜମି ସେ ନେବ।
0: ଆମର ଘରର ଭୂମି 30 ବର୍ଷ ବନ୍ଧା ପଡ଼ବା କଥା ମୁଁ ଶୁଣି ନାହିଁ ତ
2: ବୁଢା, ତୁମକୁ କେମିତି କହିବ? କେମିତି କହିବ ବୁଢା, ତୁମ ପଡ଼ି ଦେଇଛି ବୁଢା କହିଦେଲେ ଭୂମି ବନ୍ଧା ପକାଇଛି ବୋଲି ତାର ପିଲାମାନେ ତାକୁ ରଖିଥାନ୍ତି କି? ଦେଖ ଚୋଚାଟାରେ ପାଙ୍ଗୁଆଟାରେ ମୁଇ ସେମାନ ଭୂମି ଖାଉଛି କି? ରୁଣ ଟଙ୍କା ଦେଖ ଲେମ୍ବୁ ଗଛର ଗେଣ୍ଡବା ମଲ ଆରି କୁଲି ଡାବୁ ସେ ସବୁ ସେ ଭୂମି ଭିତରେ ମୁଇଁ ପକାଇଛି କି ନାଇଁ? ଏବେ ଦିଅ ତମର ଜମି, ତମେ ନେଇକରି ଯ ମୋର ପରା ସୁଧାର ଲୋକ ଉପରେ ଏମନ ଦାବା ପକାଇବେ କି? ହେ ଧର୍ମ ଅଛି, ଧର୍ମ ଧର୍ମ ଅଛି ଉପରେ ଦେଖୁଛି ଧର୍ମ
0: ସତେ।
2: କେତେବେଳେ ଖ୍ରୀଷ୍ଟା ମୁଁ ତ ଗୋରକେ ଡାକିଲେ କି
0: ନାଇଁ?
2: ନାଇଁ ମୁଁ ଏବେ ତାଙ୍କର ଜୁଆଇ କି ନାଇଁ?
0: ଓଇ ସତା କା ତାଙ୍କର ଜୁଆଇ ଆ
2: ତୁଇ ମୋର ମାଇଜି କି ନାଇଁ?
0: ମୁଇଁ ତ ତୋର ମାଇଜି ଆରି
2: ଗୋଟେ ଦିନ ହେଲେ ତତେ ଦେଖବାକୁ ଆସିଲେ କି?
0: କିଏ ମିଶା ଆଇଲେ ନାଇଁ
2: ଆଇଲେ
0: କିଏ ମିଶା ମୋତେ ଦେଖବାକୁ ଆଇଲେନି ଘର ଲୋକ ହେଲେ ମିଶା ଦେଖବାକୁ ଆଇଲେ ନାଇଁ।
2: ଶୁଣ ମୁଇଁ ତତେ ଆଣିଲି ମାଇକିନା ଖୋଲି, ତୋର କି ଦୋଷ? ମୁଇ କହିଲି ଝିଲି ତୋର ପେଟର ପିଲା ଏଦେ ଏତକି କହିବାକେ ତୋର ଭାଇ ମାଣ୍ଡିଆ ସେ ନଦୀ ବାଲି ତୋର ସେ ସାନ ବୋଇନି ବିଲି ରଣ୍ଡ୍ରା ବୁଝିଲୁ ଆରି ତୋର ବାପା ଓ କି କଥା କି କଥା କି କଥା କହିଲେ ତୋର କାନ ଆଗେ ଶୁଣବ
0: ନାଇଁ କହିଲି ସେ ମୋର
2: ଜବ କହିଲେ ତତେ
0: ନାଇଁ
2: ବୁଝିଲୁ
0: ଏମିତି କହିବାଟା ବୋଲ ନାଇଁ ସେ ମୋର ଏମିତି କହିବାଟା ବୋଲ ନାଇଁ ସେ ମୋର
2: ଆମର ଘରକେ ନୂଆ ଆସ ବୋଲ ନାଇଁ ଆମର ଟକି ନାଇଁ ବୋଲ ନାଇଁ ତୋକେ
0: ଏଟା ବୋଲ କଥା ନାଇଁ ଏମିତି କହିବାଟା ବୋଲ କି ସେ ମୋର
2: ହେଲା
0: ହେଲା ଏଟା ବୋଲ ନାଇଁ
2: ଦୁଃଖ କର ନାଇଁ ଦୁଃଖ କର ନାଇଁ ଦୁଃଖ
0: କର ନାଇଁ ତୋର ମାଇଜି ହେଲି ବୋଲ କଥା କା
2: ଦୁଃଖ କର ନାଇଁ ହେ ଦେ ଏ ଲୁଗା ନେ ଶୁଣିଲ କି ନାଇଁ ସବୁ ତୁମ ମାନେ ଶୁକ୍ରୁ ଜାନି ମୋ ନାଁରେ ଭୂମି ଦବା ପକାଇଛି ହେଲା ମୁଇଁ ତମର ନଷ୍ଟି କରୁଛି କି ବକ୍ସସ ବେଳେ ଟଙ୍କା ମାଗିଲେ ତମକୁ ଦେଉଛି କି ନାଇଁ ଓବା ବେଳେ ତମକୁ ପଇସା ଦଉଛି କି ନାଇଁ ତମେ ମାନେ ଏ ମୋର ବିରୁଦ୍ଧରେ କହିବ କି? ତମେ ଯେତେ ଯୋଉଟା କଲେ ମିଶା ମୋର କଥାକୁ ବିଶେଷ ସାହୁକାର କଥାକୁ ତାର କାଗଜ ପତ୍ରକୁ ଏ କାଟି ପାରିବ ନାଇଁ ତମର ଖର୍ଚ୍ଚ ଘର କାଗଜ ମିଶା ମୋର କାଗଜକୁ କାଟି ପାରିବ ନାଇଁ ନିଜେ ରିବନି ଗୁରଜ ବାବୁ ମୋର ତରଫର ନିଟିଆ ଉଠବ କରଟା ଯାଇକରି ତମେ ମନକେ ଚିହ୍ନା ପଡ଼ବ ତମର ବୁଦ୍ଧି ଚିହ୍ନା ପଡ଼ବ ବୁଝିଲ ପଚା କେତେ କହିଲେ ମୁଇଁ ଶୁଣିବି ନାହିଁ ତମର ଉପରେ ଖରାପ ହେଲେ ମୋର ଉପରେ ରାଗବ ନାହିଁ ମୁଁ ଶୁକାଇବ ନାହିଁ ସେତେବେଳେ ମୁଇଁ କିଛି କରିପାରିବି ନାହିଁ ବୁଝୁଛ କି ନାହିଁ ହେ ନାଇକ ବୁଝୁଛ କି ନାହିଁ ଫଟାଣ ଉମିନ ଗରଜ ରିବିନି ଏମାନର କଥା ବଡ ନା ତମେ ଯେତେ ମୂଷା ଖାଉ ଡାମା ଖାଉ ଗତି ପର୍ଯ୍ୟା ତମର କଥା ବଡ ଡାମା ଖାଉ ପର୍ଯ୍ୟା ତମ ସମାନ ରହିବୁ ମୋର କଥା ନ ମାନବୁ ଅମିନ ବାବୁ ମୁନେ ତତେ ନାଇକ ଫାଇଟିରୁ ତୋର ନାଇକ ପଦ ଅଛି ନାଇକି ସେତେ କାଢି ଦେବେ ଠକ ବୋଲି କରି ମୁଁ ତ ଆଉ ଦୋଷ ଦେବ ନାହିଁ ବୁଝିବ କି ନାହିଁ ଦେଖ କହିଦେଲି ମୁଁ ତମକୁ।

0: ଶୁକ୍ରଜାନୀ
1: ଆଜ୍ଞା,
0: ଋଣ ଧାନ ସୁଝିଦେଲେ ତମେ ତୁମର ଜମି ଫେରି ପାଇବ।
1: ଆଜ୍ଞା,
0: ଏକଥା ପ୍ରମାଣ କରିବା ପାଇଁ ତୁମ ପକ୍ଷର ସାକ୍ଷୀ ଥିବା ଲୋକମାନଙ୍କୁ ସାଙ୍ଗରେ ଆଣିବ।
1: ଓଇ ଆଜ୍ଞା,
0: ବୁଝିଲ?
1: ଓଇ
0: ଆଉ ରାମଚନ୍ଦ୍ର ବିଷୟ ତାଙ୍କ ତରଫରୁ ସେ ସାକ୍ଷୀ ଆଣିବେ ଆସନ୍ତା ମାସ 6 ତାରିଖ। ମନ ରହିଲା କି? ଆସନ୍ତା ମାସ 6 ତାରିଖ।
1: ଓଇ କି ବାର ମହାପୁରୁ, ସେ ତାରିଖ ମନ ରହିବ ନାହିଁ, ବୁଝା ପଡ଼ିବ ନାହିଁ ମହାପୁରୁ, ମତେ ନାଇଁ ନ ଜାଣି ସେଟା ମନ।
0: ଆଚ୍ଛା ଆଚ୍ଛା ଶୁଣ, ଆସନ୍ତା ମାସ 6 ତାରିଖ ବୋଲି ଏ ମାସ ଯିବ, ଆସନ୍ତା ମାସର 6 ତାରିଖ ହେଲା ବେଳକୁ ତମର ସାକ୍ଷୀ ମାନଙ୍କୁ ଧରିକି ଆସିବ 3ଟା ମଙ୍ଗଳବାର।
1: ହଇ,
0: ତାପରେ ଆଉ ଗୋଟେ ମଙ୍ଗଳବାର ଆସିବ, ସେ ମଙ୍ଗଳବାର ଦିନ ତମର ସାକ୍ଷୀ ମାନଙ୍କେ ଧରିକିରି ଆସିବ। ବୁଝିଲ ତ?
1: ହଇ ମହାପୁରୁ,
2: ଏ ଯାହାର କାମ ମୋର ସରିଲା, ଭାର
1: ଯିବ,
2: ଲେଖୁ
1: ସେ ସବୁକେ ଭଲ ଭାବରେ ବୁଝାଇ ଦେଇଛି।
3: ଭାଇଦା ମନ ରହିଲା ନା ଶୁକ୍ରଜାନୀ, ଭାଇଦା ଦିନ ନ ଆସିଲେ କେସ୍ ମରିଯିବ, ମନ ରଖତା। ଆହୁରି ପଛେ କାନ୍ଦିଲେ ମିଶା କିଛି ଲାଭ
4: ନାହିଁ। କି ପାଇଁ ମରିବ ମାର କେସ୍, ହେ କି ବୁଢ଼ା କିଛି ଉଲୁଟା କି, ଜାଣି ଜାଣିକିରି କେସ୍ ଭାଇଦା ଦିନ ଆଇବ ନାଇଁ ଯେ ଆହୁରି କେସ୍ ମରେଇ ଦେବ କି?
3: ହେତୁ ରଖତା, ଆଜିକୁ ମିଶେଇ 6ଟା ମଙ୍ଗଳବାର ଦିନ ଏଠି ବିଚାର ନା, ସାକ୍ଷୀ ମାନଙ୍କୁ ନେଇକି ଆସିବୁ, ବୁଝିଲୁ?
1: ମିଶାଇକିରି 6ଟା ମଙ୍ଗଳବାର।
4: ତୋର ସାକ୍ଷୀ ମନ ନା କହିବୁ,
1: କହିଦେବି
4: ଯିଏ ଯିଏ ମନ ତୋର ସାକ୍ଷୀ ଅଛନ୍ତି, କିଏ କିସ କହିବ ବୁଝିଲୁ କି, କୋର୍ଟରେ କିଏ କିସ କିସ କହିବେ
1: ମୁଁ କହିଦେବି,
4: ମୁଁ ସବୁ ଯାକ ତାଙ୍କୁ ବତେଇଦେବି।
1: ତୁ ବତେଇବୁ
4: ଆଲେ, ହେଲା?
1: ନନ୍ଦିବାଲି, ନୂଆ ଡଙ୍ଗର ପାଚି ଖଣ୍ଡେ ଉଣା ଆଇଲେ ମିଶା 3-4 ମାସ ଝିକବ, ଆଇଲା ବରଷକେ ମାତ୍ର ପାଚି ଭୁଡ଼ିଆ ଆଇସି
4: ନା ହେଇଛି ତ।
1: ଇ ମଙ୍ଗଳବାର ବାଇଦା ଉତାରେ 2 କି 3 ବାଇଦାକେ ତ କେସ୍ ଚିଡ଼ି ଯାଇସି, ଆମର ଭିଡ଼ା ଆମକେ ଆଇସି, ସେଥି ସାହୁକାର କଲା କମଲା ଗଛକେ ରଖବା କି କାଟିଦବା?
4: ଦେଖ ବାବା, ଯୋଉଟା କରବ ବୋଲେ ଆଗରୁ ଏକା ଖଣ୍ଡେ ଭାବି ଚିନ୍ତିକରି ସବୁ କରବାକେ ପଡ଼ୁଛି, ଖାଲି ହାସାରେ ଭାସିଲେ ନୁହେ, ପଛେ ମହା ଜାଟି ହେଇଛି, ଧର୍ମକୁ ଜିଣିକରି ସାହୁକାର ଯାଇପାରିବ ନାହିଁ, କେସ୍ ବିଚାର ନା ସବୁ ସରିଲା ପଛେ ସାହୁକାର କେତେ ତାନ୍ତର ଆମେ ଦେଖବା।

0: କେତେ ବନ୍ଦି କରବ ମିଶା ଦେଖବା। ବଡ଼ ଲୋକ ମନ ତାର ବନ୍ଧୁ ହେଲେ ମିଶା ସବୁ ହେଇ ନପାରେ। ମୁଇଁ କହିଦେଉଛି ଦେଖ, ଧରମ ଅଛି ସେ ଦେଖବ। ତୁ ଆଗରୁ ପାଙ୍ଗୁଆ କଥା ମନେ ଭାବ ନାହିଁ ତ, ଯୋଉଟା ହବ ହବ, ତୁ ବୟା ବୟା ପରେ ହଉ ନାହିଁ, ଧରମକେ ଜିଣିକରି ସେ ନ ଯାଇପାରେ ହୋ।
1: ତୁଇ ପିଲା ଲୋକ ନଦିବାଲି ସେଟା ପାଇଁ ଡୁରି ଯାଉଛୁ, ବୁଝିଲୁ କି?
0: ନୟ
1: ବେଡ଼ା ଆମକେ ମିଳିବାଟା ମିଳିବ ଆକା। କମଳା ଗଛ ରଖିଲେ ସାହୁକାର ଆସିକିରି ଆହୁରି ଆମର ସାଙ୍ଗରେ ଲାଗ୍ସି। ମୁଇଁ କମଳା ଗଛ ଲଗାଇଲି ଅଛି, ଭଲ ମୁଇଁ ନେବି ବୋଲସି।
0: ହେଲେ ଦେଖ, କମଳା ଗଛ ମନ କାଟିଲେ ଭଲ ହେସି ବୋଲି ଭାବୁଛୁ ବୋଇଲେ ତୋରି ଚା କାଟିଦେବ।
1: ହେଲେ ସାକ୍ଷୀ ମନକୁ କହିଛୁ ତ ନଦୀ ବାଲି?
0: ହଁ,
1: ଦୁଙ୍ଗିଆ ପାଣି ଦେଇକରି ଖର୍ଚ୍ଚ କରି ତାଙ୍କୁ ନେବାକେ ପଡ଼ୁଛି। ଆମର ସାକ୍ଷୀ ତ, ଆମେ ନକଲେ କିଏ କରବ?
0: ଶୁଣିଲୁ କି ବା, ଗାଁର ଲୋକମାନଙ୍କୁ ଡାକିକରି ସାହୁକାର ପୁଷଲେ ତେରେଲା, ମାତ୍ର ଗାଁର ଲୋକମାନ ତାର କଥା କିଏ ମିଶା ଶୁଣିବେ ନାହିଁ।
1: ଓହ, ସେଇଟାର ପାଇଁ ତୁ ଏମିତି କହିଥିଲୁ କି? ଧରମ ଅଛି ହ ଧରମ, ବୁଝିଲୁ କି? ସାକ୍ଷୀ ମନକେ ଶିଖାଇଲାଇନି କି ସେ ଲୋକ?
0: ହଇ
1: ହାଲେ ହାଲେ, ଏଇଟା କେମିତି ହେଲା ବୁଝିଲୁ କି?
0: ହଁ,
1: କରଟ ତାର ତ ଟିକେ ସମାନ ଧରି ଦେଲା ଅଛେ,
0: ଧରିଲା ଅଛେ ତ,
1: ହଁ, ଇତିକେ ନିଦ ନ ଆଇଲାନି।
0: ଲୋକମାନେ ମିଶା ତାର କଥା ନ ଶୁଣିଲାନି ହୋ।
1: ଏଦେ ଏଇଟା ମୋର ଦାଦିଆ ନିର୍ଗାଁ, ବୁଝିଲୁ କି? ତାର ଦାଦିଆ ନିର୍ଗାଁ ନାହିଁ
0: ନାହିଁ ନାହିଁ,
1: ହଁ, ସିଏ କହିଲେ ଲୋକ ଅଧରମ କରିକିରି ମୋକେ ମାରି ଦେଇକିରି ତାକେ ବଡ଼ କରିବେ କି?
0: କଲେ ନ କଲେ
1: କାଲି ଯିବା, କାଲି ଯିବା ନାଇକ ଲଗେ ଯିବା ପଚାରବା।

ଶୁଣୁଥିଲେ ଧାରାବାହିକ ପରଚାର ଦ୍ୱାଦଶତମ ଭାଗ। ଏହାକୁ ରଚନା କରିଥିଲେ ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର କରିଥିଲେ ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା କରିଥିଲେ ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖୟାଲ ପରିବେଷଣ କରୁଛନ୍ତି ନିସାର ହୁସେନ ଖାନ୍।

0: ଆଜ୍ଞା ଜମା ବାସି ମୌଜ ନୁହଁ, ସଜ ମୌଜ, ହସ କଥା, ମଜା କବିତା, ଆଉ ବିଶେଷ କରି କିଛି କୌତୁକିଆ ପ୍ରଶ୍ନର ଉତ୍ତର ନାହିଁ। ଆରମ୍ଭ କରୁଛୁ ହାସ୍ୟରସର କାର୍ଯ୍ୟକ୍ରମ ସଜ ମୌଜ। ତେବେ ଆଜି ସଜ ମୌଜରେ ଅଛୁ ଆମେ ସମସ୍ତେ, ମାନେ ମୁଁ ରଞ୍ଜନ କୁମାର ବେହେରା,
1: ମୁଁ ଆଜ୍ଞା ଉଦୟ ଶଙ୍କର ଜାନେ,
2: ଆଉ ମୁଁ ସୁପ୍ରଭା,
3: ଆଉ ମୁଁ ସୁଶୀଲ,
4: ମୁଁ ହଉଛି ପ୍ରତୀକ,
5: ମୁଁ ଶ୍ରୀପଦ୍ମା,
6: ଆଉ ମୁଁ ସ୍ମୃତିମୟ ପାଣିଗ୍ରାହୀ,
7: ମୁଁ ହଉଛି କେ ସାଇ ଶ୍ରୁତି ଆଚାର୍ଯ୍ୟ।
0: ଆମ ତରଫରୁ ଆପଣ ସମସ୍ତଙ୍କୁ ତାହେଲେ ପ୍ରଥମେ ହସ କଥାରୁ ଆରମ୍ଭ କରିବା। ଆଜ୍ଞା, ସଜ ମଉଜରେ ସ୍ୱାମୀ ସ୍ତ୍ରୀଙ୍କର କଥାବାର୍ତ୍ତା ନଥିଲେ ଆଉ ସଜ ମଉଜଟା ହିଟ୍ ହୁଏନି, ତେଣୁକରି ଗୋଟେ ସ୍ୱାମୀ ସ୍ତ୍ରୀଙ୍କର କଥାବାର୍ତ୍ତା ବର୍ତ୍ତମାନ ଶୁଣିବା।
8: ଘଣ୍ଟେ ହେଇଗଲାଣି ଆସିନାହାନ୍ତି, ଆହୁରି ଆଙ୍କି କଣ
9: ହଁ ଆସିଲି ମୁଁ
8: ଆସିଲ
9: ହଁ
8: ଚାଲ
9: ଚାଲ
8: ହଁ ଭଲ କାମ
9: ଯେ ବାଡ ପ୍ରଥମେ କାମ ଭଲ କାମ ଖରାପ
8: କଣ
9: କହିଲାଣି
8: କଣ ବାଢିବି
9: ଖାଇବା ଖାଇବା ବାଢିବ ଆଉ କଣ ବାଢିବ କି କଥା ମଣିଷ
8: କଣ ଖାଇବ
9: ଦେଖ ତମ ଭଳିଆ ତମ ମୁଣ୍ଡ ଖାଇବା ଜାଣିନି ଯାହା ଅଛି ଦିଅ ଖାଇଦେବି
8: ନାଇଁ ନାଇଁ ତମକୁ କଣ କହିଥିଲି ମୁଁ ଆଜି ସକାଳେ ମନେ ପକ ଟିକେ
9: କଣ କହିଥିଲ ମାର୍କେଟିଂ ପାଇଁ ତ
8: ହଁ
9: ମାର୍କେଟିଂ ଆଣିକି ଥୋଇକି ଗଲି ପରା ଅଫିସ
8: ହଁ ମୁଁ କଣ ଲେଖିଥିଲି ସେଠି କଣ ଗୋଟେ କହିଥିଲି ବୋଧେ
9: ସେଠି
8: ତେଲ ଆଣିବ ବୋଲି କହିଥିଲି ନା
9: ଏବେ ଏଠି କହିବିନି କି ତମର ଚୁପା ଛଡେଇଦେବି ଛଡା ମିଛ କଣ କହୁଛ ତମେ ଲେଖିନ ମୁଁ କାଢୁଛି ଲିଷ୍ଟ
8: ନାଇଁ ନାଇଁ ଚୁପା ପଛକୁ ଛଡେଇବ
9: ଦେଖ ଦେଖ କାଇଁ କୋଉଠି ଅଛି ତେଲ କୋଉଠି ଅଛି ଲିଷ୍ଟ
8: ମୁଁ ଲେଖିବାଟା ସିନା ଭୁଲିଗଲି ତମକୁ କହିଥିଲି କି ନାଇଁ ଗଲାବେଳକୁ ତେଲ ଦୁଇ ପ୍ୟାକେଟ ଆଣିବ ବୋଲି
9: ହଇ ଯେ ଏବେ ଖାଇବାକୁ ଦବ ନା ସେ ତେଲ କଥାକୁ ନେଇକି ନା ମତେ ଖୁଏଇବ
8: ମୁଁ କଣ ରାନ୍ଧିଥିଲେ ତ ଖାଇବ
9: ହେ ପ୍ରଭୁ
8: ତେଲ ତ ତମେ ଆଣିନ ମୁଁ କଣ ରାନ୍ଧିବି ଆଉ ଭୋକରେ ଆଜି ଶୋଇ ପଡିବା ଚାଲ
9: ଶାଶୁ ମା ଆଉ ଶ୍ୱଶୁର ସବୁ ଆଙ୍କର ଗାନାଟ ଏମିତି ଝିଅ ଗୁଡେ ଜନ୍ମ କଲେ ଆଉ ସିଏ କି ମୋର ମୁଣ୍ଡରେ ଆସିକି ପଡିଛି
8: ତମେ ସବୁବେଳେ ମୁଁ ଭୁଲ କଲେ ମୋର ମା ବାପା କଣ ପାଇଁ କହୁଛ ତାଙ୍କର କଣ ଭୁଲ ଅଛି ସେଇଠି ନାଇଁ ଆଜି ମୁଁ ଘର ଛାଡିକି ପଳେଇବି
9: ନାଇଁ ନାଇଁ
8: ନାଇଁ ଯାଉଛି
9: ଶୁଣ ଶୁଣ ଘର ଘର ଛାଡନି କଥା ଶୁଣିଦିଅ ମୋର
8: ହଁ ଶୁଣ
9: ମୁଁ

0: କେମିତି ବୁଝଉଛି ଦେଖ ବୁଝ ଟିକେ
1: ଶୁଣ ଶୁଣ
0: ଏବେ ଦେଖ ଟିଭିଟା ଖରାପ ହେଇଯାଇଛି
1: ହେଇଯାଇଛି
0: ତ ଟିଭି ଖରାପ ହେଇଯାଇଛି ତ ଖରାପ ହେଲେ ଗାଳି କାହାକୁ କରିବା ଟିଭିର କମ୍ପାନୀ କରିବା
1: ହଁ
0: ତ ସେଟା ତ କରୁଛି ମୁଁ
1: ହେଲେ ମୋର ମିଶା ଟିଭିଟା ଖରାପ ହେଇଯାଇଛି ମୁଁ ଏଇ କମ୍ପାନୀକୁ ଦୋଷ ଦେଇଦେବି ନା
0: ନାଇଁ ନାଇଁ ନାଇଁ
1: ଥାଉ ନାଇଁ ଦେଇଦେବି
0: ନାଇଁ ମୁଁ ତେଲ ଧରିକି ଆସୁଛି
1: ହଁ ଯାଅ କି
2: ବର୍ତ୍ତମାନ ଶୁଣିବା ଆଉ ଗୋଟେ ସେମିତି ସ୍ୱାମୀ ସ୍ତ୍ରୀଙ୍କର କଥାବାର୍ତ୍ତା ଏଇଠି କ'ଣ ହେଇଛି ସ୍ୱାମୀଙ୍କ ସହିତ ସ୍ତ୍ରୀ ବାହାରିଛନ୍ତି ଭୋଜି ଖାଇବାକୁ ଆଜ୍ଞା ଭୋଜି ଖାଇବାକୁ ସମସ୍ତଙ୍କର ଇଚ୍ଛା ହୁଏ ତେଣୁ ସ୍ତ୍ରୀ ବି ଜିଦ୍ କଲେ ସ୍ୱାମୀଙ୍କ ସହିତ ଯିବାକୁ ତାପରେ କ'ଣ ହେଇଛି ଟିକେ ଶୁଣନ୍ତୁ

0: ଆଜି ବଢିଆ ଦୃଶ୍ୟ, ସେ ଆଖି, ସେ ଓଢ଼ଣା, ଓହୋ ହୋ ହୋ, ଆଉ ହିଲ୍ ତ କହିବାକୁ ନାହିଁ, ମାନିଗଲି ହେ।
1: ଆଉ ହେବିନି, ଭଗବାନ ରେ ମତେ ଫୁର୍ସତ ପୁରା ଟାଇମ କାଢିକି ବନେଇଛନ୍ତି, ଯୋଉ ସୁନ୍ଦର ଦିଶିବିନି ମୁଁ।
0: ଆଚ୍ଛା, ଫୁର୍ସତରେ ବନେଇଛନ୍ତି ତମକୁ,
1: ଆଉ ସମୟ କାଢିକି ପୁରା
0: ଠିକ କଥା, ଠିକ କଥା। ହେଲେ ଭଗବାନ ବି ଜାଣିଛନ୍ତି ନା
1: କଣ
0: ଯେ ଫାଲତୁ କାମ ସବୁ ଫୁର୍ସତରେ ହିଁ ହୁଏ ବୋଲି।
1: କଣ କହିଲ, ରୁଅ ରୁଅ ରୁଅ,
0: ଏ ଘରେ ଗଲେ ରାସ୍ତାରେ ନାହିଁ।
2: ପ୍ରତ୍ୟେକ ମଣିଷ ଭଗବାନଙ୍କ ଠାରେ ନିଜର ଗୁହାରି ଜଣାନ୍ତି, ଯେମିତିକି ତାର ସବୁ ଆଶା ପୂର୍ଣ୍ଣ ହେବ, ଜୀବନରେ ସେ ଯାହା ଚାହିଁଥାଏ ତାକୁ ପାଇବା ପାଇଁ ସେ ଭଗବାନଙ୍କୁ ପ୍ରାର୍ଥନା କରେ, ଭଗବାନଙ୍କର ଶରଣ ପଶେ। ବର୍ତ୍ତମାନ ସେମିତି ଏକ କଥାବାର୍ତ୍ତା ଶୁଣିବା ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ।
3: ଖାଲି ଓମ୍ କହିଲେ ଠିକ ଲାଗୁନି, ଆଉ ଟିକେ କ'ଣ କହିବା, କ'ଣ କହିବା, ହଁ ହଁ ଠିକ, ଓ ଭିକ୍ଷ୍ୟାମ ଦେ, ହଁ ହଁ ଚଳିବ, ଭଗବାନ ଭିକ୍ଷ୍ୟାମ ଦେହି, ଓ ଭିକ୍ଷ୍ୟାମ ଦେହି, ହେ ଆସିଲେ କି ନାହିଁ, କୁଆଡ଼େ ଗଲେ, ଓ ଭଗବାନ ଭଗବାନ ଭଗବାନ ନମସ୍କାର ଭଗବାନ,
0: ହଁ ବେଟା ଗୁଡ୍ ମର୍ଣ୍ଣିଂ,
3: ଗୁଡ୍ ମର୍ଣ୍ଣିଂ, ଏଇଟା କୋଉ ଭଗବାନ, ହଁ କାହାକୁ ଡାକିଥିଲେ, କିଏ ଚଳିବ, ମଡର୍ଣ୍ଣ ହେଇଥିବେ ଆଉ, ଆରେ ଏଇଟା କିଏ ପଳେଇ ଆସିଲା, ଫରେନ୍ ୱାଟର୍ ଭଗବାନ ପଳେଇ ଆସିଲେ ନା କିସ।
0: ଆରେ ତମର ପ୍ରାର୍ଥନାରେ ମୁଁ ସନ୍ତୁଷ୍ଟ,
3: ଆରେ ମୁଁ ଜାଣିଥିଲି ପ୍ରଭୁ।
0: କୁହ ତମର କ'ଣ ପ୍ରୋବ୍ଲେମ୍ ଅଛି।
3: ହେଲା ପ୍ରଭୁ, ମୋର ପ୍ରୋବ୍ଲେମ୍ ବିଷୟରେ କଥା ହେବା ଯେ, ହେଲେ ପ୍ରଭୁ ଏ ଇଂଲିଶଟା କୋଉଠୁ ଶିଖିଲେ, ରାଗିଗଲେ ବୋଧେ, ହଁ ଛାଡ଼ ଛାଡ଼, ନାହିଁ କ'ଣ କି ପ୍ରଭୁ, ମୋର ଗୋଟେ କିଛି ନାହିଁ, ମୁଁ କିଛି ଏମିତି ମାଗିବାର ନାହିଁ, ଗୋଟେ ଖାଲି ପ୍ରଶ୍ନ ପଚାରିବାର ଥିଲା।
0: ପଚାର, ସବୁ ପ୍ରଶ୍ନର ଉତ୍ତର ଆଇ ୱିଲ୍ ପ୍ରୋଭାଇଡ଼ ୟୁ।
3: ଇଂଲିଶ ବାପାରେ ବାପା, ହଉ ହଉ ହଉ, ସେ କ'ଣ ପର ଫର କ'ଣ ଗୋଟେ କରିବ କହିଲେ, ହଁ ସେଟା ଛାଡ଼, ପ୍ରୋଭାଇଡ଼ ବୋଲେ ଦେବାଟା ପରା,
0: ହଁ ପ୍ରଦାନ କରେ।
3: ଆଚ୍ଛା ହଉ, ମାନେ କ'ଣ କି ମୁଁ ପଚାରୁଥିଲି, ଦେଖ ପ୍ରଭୁ ଆପଣ ଝିଅମାନଙ୍କୁ ଜାଣିଛନ୍ତି ନା, ଝିଅମାନେ କେତେ ନିରୀହ ଥାନ୍ତି, କେତେ ବଢ଼ିଆ, କେତେ ସୁନ୍ଦର ଥାନ୍ତି, କେତେ ବଢ଼ିଆ କଥା ହେବେ, ମାତ୍ର ଏ ସ୍ତ୍ରୀମାନେ କାହିଁକି ଏମିତି ଥାନ୍ତି ପ୍ରଭୁ, ଖାଲି ରାଗି ଘେରେ ଘେରେ ଘେରେ ଘେରେ ଉଦଣ୍ଡ ଭଳିଆ ହୁଅନ୍ତି, ହେଲେ ଏଇଟା କ'ଣ ଏମିତି ଅସୁବିଧା ହେଉଛି।
0: ଶୁଣୁନ,
3: ହଁ
0: ମୁଁ ବନେଇଲା ବେଳେ ଝିଅ ହିଁ ବନେଇଥିଲି।
3: ଆଜ୍ଞା,
0: ତମେମାନେ ତାଙ୍କୁ ନେଇକିନା ସ୍ତ୍ରୀ ଆଉ ଗର୍ଲଫ୍ରେଣ୍ଡ ବନେଇଲ,
3: ହଁ
0: ଏବେ ତମେ ହିଁ ଭୋଗ କର।
3: ହେ ମାନେ
0: ପ୍ରଶ୍ନର ଉତ୍ତର ମିଳିଗଲା।
3: ପ୍ରଭୁ ପ୍ରଭୁ ପ୍ରଭୁ,
2: ବହୁତ ଦିନ ପରେ ଦୁଇଜଣ ସାଙ୍ଗ ଦେଖାଇଛନ୍ତି, ତାପରେ କ'ଣ ହେଇଛି ଦୁହିଁଙ୍କ ମଧ୍ୟରେ ଟିକେ ମନ ଦେଇ ଶୁଣନ୍ତୁ।
0: ଆରେ ବାଳିଆ ଭଲ ନା,
3: ପୁରା ମସ୍ତ ନା, ଆରେ ନାଳିଆ ଏତେ ଦିନରେ ପୁରା ବଢିଆ ନା, ମୁଁ ଆଉ ତୁ କେମିତି କହୁନୁ, ଆଉ ଗାଧୋଉନୁ ମାତ୍ର ନାଇଁ,
0: ହଁ ତ ତୋର ଶୁଙ୍ଘିବା ଅଭ୍ୟାସ ଆଉ ଯାଇନି,
3: ଯେତେ ସବୁ ତ ବହିଆ କଥା ଆଉ,
0: ଆଉ ଆମେ ପରା ସାଙ୍ଗ ପରା,
3: ହଁ ଆରେ ଏତେ ଦିନରେ ଦେଖା ହେଇଛ, ଟିକେ ଆଜି ହଉ କଣ ଟିକେ ଚା ପାଣି ଟିକେ,
0: ହଉ ଦେଖେ ଖରାଟା ତ ଟକ ଟକ ହଉଛି,
3: ଖରା ହଉ ମୋ ଚା ଟା କଣ ଅଛି ମାରିଦବା,
0: ଆଜି ଥଣ୍ଡା ଚା ମାରିଆ,
3: ଥଣ୍ଡା
0: ଆଉ ଖରା ଟକ ଟକରେ ଗରମ ଚା,
3: ଇଏ କି ନାଳିଆ
0: ସବୁ, ଟଣ୍ଟିଟା କଣ ହେଇଯିବ,
3: ହଉ ହଉ
0: ଚାଲ। ଆରେ ମତେ ଗୋଟେ ମାନେ ପ୍ରଶ୍ନଟେ ଥିଲା, ମାନେ ପ୍ରଶ୍ନ ବୋଲେ ଆଉ କଣ, ଏମିତି ତ ଚର୍ଚ୍ଚା ଆଉ ଗୁଲି ଗପ, ଏଇ ଆମର ଯୋଉ ମାଷ୍ଟର ଯୋଉ ଟିଚର ଥାନ୍ତି ଯୋଉ ପାଠ ପଢାନ୍ତି, ଏଇ ଟିଚର ଆଉ ଏଇ ଅମ୍ପାୟର ଭିତରେ ମାନେ କଣ ସାମଞ୍ଜସ୍ୟ ଅଛି, ମାନେ ସମାନତା କଣ କଣ ଅଛି, ସିମିଲାରିଟି ଅମ୍ପାୟର ଆଉ ଟିଚର ଭିତରେ,
3: ଅମ୍ପାୟର ଆଉ ମାଷ୍ଟର,
0: ମାଷ୍ଟର ଟିଚର ଭିତରେ କଣ ସମାନତା ସିମିଲାରିଟି କଣ ଅଛି କହିଲୁ।
3: ଆରେ ତୁ ଏତିକି ଜାଣିନୁ କିରେ, ଅମ୍ପାୟର ଆଉ ମାଷ୍ଟର ନାଇକି ସମାନ ଗା, କିଛି କାମ ନାହିଁ ଦୁଇ ଜଣ ଯାର, ଖାଲି ହାତ ଗୋଡ ହଲଉଥିବେ ସେ ଠିଆ ହେଇକି, ଆଉ କିଛି କାମ ନାହିଁ,
0: କହିଲୁ ରେ
2: ତେବେ ସଜମୌଜରେ ଆଜି ବି ରହିଛି କୌତୁକିଆ ପ୍ରଶ୍ନ, ଏହାକୁ ପଠାଇଛନ୍ତି ଆମର ନିୟମିତ ଶ୍ରୋତା ନୀଳାଚଳ ଭୋଇ। ସେ ତିନୋଟି କୌତୁକିଆ ପ୍ରଶ୍ନ ପଠାଇଛନ୍ତି, କିନ୍ତୁ ସେଇଥିରୁ ଦୁଇଟି ହିଁ ପ୍ରଚାର ଉପଯୋଗୀ ହୋଇପାରୁଛି। ତେବେ କୌତୁକିଆ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ପାଖରେ ଅଛନ୍ତି ବଡ଼ ଭାଇ ଉଦୟ ଶଙ୍କର ଜାନି।
4: ତେବେ ନୀଳାଚଳ ଭାଇଙ୍କର ପ୍ରଥମ ପ୍ରଶ୍ନ ହେଲା, ଭୂତ

0: ଯଦି ଭୂତ ଚାର୍ଜ ଦେବାକୁ କହେ
1: ଆବା
0: ତେବେ ସେ କେଉଁ ଚାର୍ଜର ବ୍ୟବହାର କରିବ?
1: ଆରେ ବା,
0: ନୀଳାଚଳ ଭାଇ, ଆପଣ ଭୂତ ଆଡ଼କୁ କୁଆଡ଼େ ଦୌଡ଼ିଲେଣି? କ'ଣ ଭୂତକୁ ଦେଖିଥିଲେ ନା କ'ଣ ଆଜ୍ଞା? ଆଉ ଭୂତ ଯଦି ଚାର୍ଜ ଦେବାକୁ କହିବ ଆଉ କାହାକୁ କହିବ ଆଜ୍ଞା? ଆଉ କ'ଣ କହିବ? ଭୂତ ନିଶ୍ଚୟ ଆଜିକାଲି ଆଜ୍ଞା ଜାଣନ୍ତି, ଖାଲି ଭୂତ ଏକୁଟିଆ ଯେମିତି ମଣିଷ ଏକୁଟିଆ ରହିପାରେନି, ସେମିତି ଭୂତ ବି ଏକୁଟିଆ ରହିପାରିବନି। ଭୂତ ଖୋଜିବ ଭୂତୁଣୀକୁ, ତେବେ ଭୂତୁଣୀକୁ ହିଁ ସେ ଚାର୍ଜ ଦେବ, ଭୂତୁଣୀ ଚାର୍ଜ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଜିନିଷ ଖାଇଲେ ପେଟ ବାହାରେନି କିନ୍ତୁ ମୁଣ୍ଡ ବାହାରିଯାଏ?
1: ଆରେ ବାପ,
0: ବଡ଼ ଜଟିଳ ପ୍ରଶ୍ନ। ଆପଣ ଧରନ୍ତୁ, ଆପଣ ଆଜି ମାଂସ ତରକାରୀ କରିବାକୁ ଚାହୁଁଛନ୍ତି, ଠିକ୍ ଅଛି, କରନ୍ତୁ ମାଂସ ତରକାରୀ କରନ୍ତୁ, କିଏ ମନା କଲା କି? ଆପଣ ସେଥିରେ ମସଲା ପକେଇବେ ନିଶ୍ଚୟ। ଯେତେବେଳେ ମସଲା ପକଉଛନ୍ତି, ଆପଣ ଅତି କମରେ ରାଗ ଲଙ୍କା ଅତି କମରେ ଗୋଟେ 20-25 ପକେଇବେ, ବାଟିବେ। କଞ୍ଚା ଲଙ୍କା ପକେଇବେ, ବାଟିବେ। ଗୋଲମରିଚ ପକେଇବେ, ବାଟିବେ। ଆଉ ଯାହା ଯାହା କିଛି ଏମିତି ରାଗ ଜାତୀୟ ଦ୍ରବ୍ୟ ପକେଇକି ଲାଷ୍ଟକୁ କାଶ୍ମୀରୀ ମରିଚ ଟିକେ ପକେଇଦେବେ, ଯେ ଭଲକରି ନାଲ ଦିଶିବ। ବେଶ, ଆପଣ ବସି ପଡ଼ିବେ ଚକା ପକେଇକି, ଭାତ ସାଙ୍ଗରେ ସେଇ ମାଂସ ତରକାରୀକୁ ଖାଇବେ ଆଜ୍ଞା, ଯେଉଁଠିକି 20-25 କଞ୍ଚା ଶୁଖିଲା ଲଙ୍କା ପଡ଼ିଥିବ, 20-25 କଞ୍ଚା ଲଙ୍କା ପଡ଼ିଥିବ ଏବଂ ଗୋଲମରିଚ ପଡ଼ିଥିବ ଆଜ୍ଞା। ଆପଣଙ୍କର ପେଟ କୁଆଡ଼େ ବାହାରିବ? ଆପଣଙ୍କର ମୁଣ୍ଡ ସେତେବେଳେ ବାହାରିଯିବ।
1: ଆଶା କରୁଛୁ ଆମର ନୀଳାଚଳ ଭାଇ ଉତ୍ତର ପାଇସାରିଥିବେ, କିନ୍ତୁ ତାଙ୍କୁ ଅନୁରୋଧ କରୁଛୁ, ଆପଣ ପ୍ରଚାର ଉପଯୋଗୀ ହେଲା ଭଳିଆ କୌତୁକିଆ ପ୍ରଶ୍ନ ସଜ ମୌଜକୁ ପଠାନ୍ତୁ। ବହୁତ ଧନ୍ୟବାଦ ଆପଣଙ୍କୁ। ବର୍ତ୍ତମାନ ଆସନ୍ତୁ ସଜ ମଜରେ ଶୁଣିବା ମଜା କବିତା। ଏଇ ମଜା କବିତା ପଠାଇଛନ୍ତି ଆମର ସଜ ମଜର ନିୟମିତ ଶ୍ରୋତା ଜୟପୁର ପାଣ୍ଡଳା ସାହିରୁ ଅନିଲ ପଟ୍ଟନାୟକ, ଆଉ ପଢ଼ି ଶୁଣୁଛନ୍ତି ବଡ଼ ଭାଇ ଉଦୟ ଶଙ୍କର ଜାନି।
0: ଆଉ କବିତାର ନାଁ ହେଲା ଆଜ୍ଞା ମନ୍ତ୍ରୀ। ହେଇଯାଇଅଛି ମନ୍ତ୍ରୀ ମୁହିଁ, ପୁଳା ପୁଳା ଚେଲା ପାଖରେ ରହି, ଗଣ୍ଡା ଗଣ୍ଡା ମାଳ ଗୋଳାରେ ପଡ଼ି, ବୁଲେ ଗାଁ ଗଣ୍ଡା ଗାଡ଼ିରେ ଚଢି, ସଭା ସମିତିରେ ଦିଏ ଭାଷଣ, ବଢି ଯାଇଅଛି ମୋହରି ଟାଣ, ବାବୁ ଅଫିସର ପିଅନ ଗଣ, ନୀତି ପଛେ ପଛେ ଧାନ୍ତି ଜାଣ,
2: ସବୁବେଳେ ତ ଗହଳି,
0: ଗୋଟାଏ ମଞ୍ଚରେ କରୁଛି ନାଟ, ଡେଉଁ ଡେଉଁ ତହି ଆଣ୍ଠୁରେ ଫାଟ, ଆଣ୍ଠୁ ତଳୁ ଗୋଡ ହେଲା ଦିଗଡ଼ି, ନିଦ ଭାଙ୍ଗି ଏବେ କରୁଛି ରଡ଼ି, ଛାତରୁ ତଳକୁ ଯାଇଛି ପଡ଼ି, ମନ୍ତ୍ରୀ ସପନ ଯାଇଛି ଛାଡ଼ି।
1: ଯା ହଉ, ଆମେ ଧନ୍ୟବାଦ ଦେବା ଅନିଲ ପଟ୍ଟନାୟକଙ୍କୁ ଯେ ସେ ଆମର ସଜମଜ କାର୍ଯ୍ୟକ୍ରମକୁ ମଜା କବିତା ପଠାଉଛନ୍ତି, ଆଉ ତାଙ୍କର କବିତା ବର୍ତ୍ତମାନ ସ୍ଥାନ ପାଇଥିଲା। ଆଉ ଅନୁରୋଧ କରୁଛୁ ସେ ଏମିତି ହସ କଥା ଏବଂ ମଜା କବିତା ଆମର ସଜମଜ କାର୍ଯ୍ୟକ୍ରମକୁ ନିୟମିତ ପଠାଇବେ। ଆଜିକାଲି ମାନେ ମୋବାଇଲର ଯୁଗ, ସମସ୍ତଙ୍କ ହାତରେ ମୋବାଇଲ, ବେଳେବେଳେ ଏଇ ଯେଉଁ ଇଣ୍ଟରନେଟ୍ର ଅସୁବିଧା ଯୋଗୁଁ ଟିକେ ବିରକ୍ତ ମଧ୍ୟ କରେ, ଛାତ୍ରଛାତ୍ରୀମାନେ ମଧ୍ୟ ଟିକେ ଅସୁବିଧାରେ ପଡ଼ନ୍ତି। ବର୍ତ୍ତମାନ ଏଇ ଯେଉଁ ଇଣ୍ଟରନେଟ୍ ନେଇକରି ମୋବାଇଲକୁ ନେଇକରି ଗୋଟେ ମଜାଦାର ହସ କଥା ଶୁଣିବା, ଆପଣମାନେ ଶୁଣନ୍ତୁ।
3: ଫାଇନାଲି କ୍ଲାସ୍ଟା ସରିଲା ରେ।
4: ହଁ, ଥ୍ୟାଙ୍କ ଗଡ୍,
3: ମୁଣ୍ଡ ପ୍ରତିଣ ହେଇଗଲା ସେ ଲେକ୍ଚର ଶୁଣି ଶୁଣିକି।
4: ସେଇଟା ତ ଭଲ ହେଲା ଜଲ୍ଦି ଗଲେ ସାର୍।
3: ରିନାର ନୂଆ ପୋଷ୍ଟ ଦେଖିଲୁ ନା ନାଇଁ?
4: ନୂଆ ପୋଷ୍ଟ କରିଛି ସେ? ନା ନା, ଚାଲ ଦେଖିବା, ଚାଲ
3: ଦେଖ ଦେଖ। ଆରେ ଓ ତୋର ବି ମୋର ବି
4: ଚାଲ ଆସୁଛି କି?
3: ନା ନା,
4: ମୋର ବି ଆସୁଛି।
3: ଟିକେ ଟିକେ ଏପଟେ ଆଇଲୁ, ଏପଟେ ଆଇଲୁ, କାଳେ ଆସିବ ନେଟୱାର୍କଟା। ହଁ, ଆସିଲା।
4: କେମିତି ଆସିଲା ତୋର?
3: ତୋର ନେଟୱାର୍କଟା 4G ନା 5G?
4: ମୋର ତ 4G ପରା।
3: ଓହ, କଥା ଯାଇ ସେଇଠି ଆଉ।
4: ଆରେ ଶୁଣିଲୁ, ମୁଁ ନା ଗୋଟେ ଭଲ କଥା ଭାବୁଥିଲି। ମୁଁ ଭାବୁଥିଲି କଣ, 4G 5G ପରେ 6G ଆସିବ ବୋଲି। ଦେଖିଲା ବେଳେ ଦେଖେ LPG ର ସିଚୁଏସନ ପଳା ଆସିଛି।
3: କଣ କରିବା ଆଉ।
1: ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଜଣେଇବେ, ଆଉ ଜଣେଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568। ତାହେଲେ ବିଦାୟ ନେଉଛୁ ଆଜିର ସଜମଜରୁ ଆମେ ସମସ୍ତେ। ମୁଁ ରଞ୍ଜନ କୁମାର ବେହେରା।
0: ମୁଁ ଆଜ୍ଞା ଉଦୟ ଶଙ୍କର ଜାନି।
5: ଆଉ ମୁଁ ସୁପ୍ରଭା।
6: ଆଉ ମୁଁ ସୁଶୀଲ।
7: ମୁଁ ହଉଛି ପ୍ରତୀକ।
8: ମୁଁ ଶ୍ରୀପଦ୍ମା।
9: ଆଉ ମୁଁ ସ୍ମୃତିମୟ ପାଣିଗ୍ରାହୀ।

ପ୍ରଚାର କଲୁ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସହଜ ମଉଜ। ଏହି କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିଥିଲେ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା କେତୋଟି ଦେଶିଆ ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ କଣ୍ଠଶିଳ୍ପୀ ହେଉଛନ୍ତି ପ୍ରୀତି ପଣ୍ଡା, କଣ୍ଠରେ ମନୋଜ କୁମାର ମହାପାତ୍ରଙ୍କ ରଚନା।

ଦେଶିଆ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ କଣ୍ଠଶିଳ୍ପୀ ସୁରଜ ପ୍ରଧାନ ଏବଂ ସଞ୍ଜୀବନୀ ପଣ୍ଡା। ଏହି ଦେଶିଆ ଗୀତକୁ ରଚନା କରିଛନ୍ତି ଗଣେଶ ଚନ୍ଦ୍ର ବିଷୋୟୀ।

ଶୁଣୁଥିଲେ କେତୋଟି ଦେଶିଆ ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖେୟାଲ ପରିବେଷଣ କରୁଛନ୍ତି ଉସ୍ତାଦ ବଡ଼େ ଗୁଲାମ ଅଲ୍ଲୀ ଖାନ୍, ରାଗ ବସନ୍ତ।

Dari.

ଶାସ୍ତ୍ରୀୟ ସଙ୍ଗୀତକ୍ରମରେ ଶୁଣିଲେ ଖ୍ୟାଲ, ପରିବେଷଣ କଲେ ଉସ୍ତାଦ ପଡ଼େ ଗୁଲାମ ଅଲି ଖାନ, ରାଗ ବସନ୍ତ, ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 10:30 ହେବାକୁ ଯାଉଛି। ଲଣ୍ଡନଠାରେ ଇଂଲଣ୍ଡ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଓମେନ୍ସ T20 କ୍ରିକେଟ୍ ୱାର୍ଲ୍ଡ କପ୍ 2026 ଖେଳର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଶୁଣନ୍ତୁ। ଖେଳ ଶେଷ ହେବା ପର୍ଯ୍ୟନ୍ତ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ତୁମେ ଆଜି ମୋଠୁ ଦୂରରେ ଥିଲେ ବି ମୁଁ ଜାଣେ ତୁମେ ମୋ କଥା ସବୁବେଳେ ଭାବୁଥିବ, ବାଟ ଚାଲୁ ଚାଲୁ ଝୁଣ୍ଟି ପଡ଼ୁଥିବ। ମୋତେ ନିଜର କରି ନ ପାରିଲେ ବି ମନ ଡାଏରୀରେ ଅନେକ କବିତା ଲେଖୁଥିବ। ପ୍ରତିଟି ଋତୁରେ ଝରକା ବାହାରେ ଅନେକ ବସିଥିବ, ଶ୍ରାବଣର ବର୍ଷାରେ, ଶରତର କାକରରେ, ପୁଣି ଫଗୁଣର ମଳୟରେ ମୋତେ ଝୁରି ହେଉଥିବ। କେଉଁ ଏକ ଉପନ୍ୟାସରେ ମୋ ଭଳି ଚରିତ୍ର

ମାମ ଭଲ ପାଇବାର ଗଳ୍ପରେ କାହିଁକି ପୂର୍ଣ୍ଣଚ୍ଛେଦ ପଡ଼ିଲା ସେ କଥା ହୁଏତ ତୁମେ ବୁଝିପାରିବନି। କେବେ ବି ଚେଷ୍ଟା କରିନଥିବ ଏକାନ୍ତରେ ବସି ଚିନ୍ତା କରିବାକୁ, କାରଣ ତୁମେ ଏବେ ସୁଖର ସଂସାର ଗଢ଼ି ଖୁବ୍ ଆନନ୍ଦରେ ଅଛ। ପଛ କଥା ଜମା ମନେ ପଡ଼ୁନଥିବ, କିନ୍ତୁ ଗଲା କଥା ସବୁ ଏବେ ବି ଯେମିତି ମୋ ମନର କାଗଜରେ ଛାପି ହୋଇ ରହିଯାଇଛି। ସେଇଥିପାଇଁ ମୋତେ କୁହାଯାଏ, ଯେଉଁ ଭଲ ପାଇବାରେ ସ୍ୱାର୍ଥପରତା ଘୃଣା ବାହାନା ଅଛି ସେଇ ଭଲ।

ତେଣୁ ତ ସ୍ୱପ୍ନ ଦେଖୁ ଦେଖୁ ହଠାତ୍ ଉଠି ବସି ମୋ ଚାରିପାଖ ଅନାଏ, କାଳେ ତୁମେ ମୋ ପାଖରେ ବସି ହସି ହସି କଥା କହୁଛ, କଥାରେ କଥାରେ ଯୁକ୍ତି ବାଢ଼ୁଛ, ହାତ ଧରି ଡାକୁଛ, ଇସାରାରେ କହୁଛ ଆସନା, ସବୁଦିନ ପାଇଁ ହାତ ଧରି ବାଟ ଚାଲୁଥିବା, ହାତରେ ହାତ ରଖି କହୁଛ ଏଇତ ମୁଁ ସବୁକିଛି ପରିତ୍ୟାଗ କରି

ସତରେ କହୁଛି, ସ୍ୱପ୍ନ ଦେଖିବାକୁ ହୁଏ ବୋଲି ତ ମୁଁ ବି ସ୍ୱପ୍ନ ଦେଖିଥିଲି। ସ୍ୱପ୍ନକୁ ସାକାର କରିବାକୁ ତୁମକୁ କହିଲି ଭଲ ପାଏ ବୋଲି। ସେଇ ପ୍ରଥମ ପରିଚୟରେ, ପ୍ରଥମ ଦେଖାରେ ଆମ ମନ ହୃଦୟର ସବୁ ଅକୁହା କଥାକୁ ଭଲ ପାଇବାରେ ପରିଣତ କରିଦେଲା ପରେ ତୁମେ ମୋର।

ତାପରେ ଏମିତି ହେଲା ଯେ ତୁମେ ମୋ ପାଇଁ ଆଉ ମୁଁ ତୁମ ପାଇଁ ପାଗଳ ହୋଇଗଲି। ଅନେକ ବାହାନା ଦେଖାଇ ଆମେ ସବୁ ହସଲୁହକୁ ସାଥି କରି କେତେବେଳେ କ'ଣ କରିଛେ ତାର ହିସାବ ହୁଏତ ତୁମ ପାଖେ ନାହିଁ, କିନ୍ତୁ ଏତିକି ବୁଝିଥିଲେ ଏଇଟା ହିଁ ବୋଧେ ଭଲ ପାଇବା, ଆଉ ଭଲ ପାଇ ମିଛ ଦୁନିଆରେ ହଜିଯିବା।

ସେତେବେଳେ ପ୍ରତିଟି ମୁହୂର୍ତ୍ତରେ ମୋତେ ସବୁକିଛି ପଚାରୁଥିଲା, ଉତ୍ତର ନ ଦେଲେ ମୁହଁ ଫୁଲେଇ ମିଛିମିଛିକା ଆଖିରୁ ଲୁହ ଝରଉଥିଲା। ଫୁଲର ବଗିଚାରେ ବୁଲିଲା ବେଳେ କୌଣସି ଫୁଲକୁ ମୁଁ ଛୁଇଁଦେଲେ ଛୁଇଁବାକୁ ମନା କରୁଥିଲା। ବର୍ଷାରେ ଭିଜିବାକୁ କହିଲେ ବିଜୁଳିର ଚମକରେ ଡରି ଯାଉଥିଲା। ସତରେ ତୁମେ ଏତେ ମନୋଇ ଝିଅଟିଏ।

ବହୁତ କଷ୍ଟରେ ରାଗ ରୁଷା ହେଇ ତୁମେ ରାଜି ହଉଥିଲ, ଆଉ କାହା କଥା ନ କହି କେବଳ ତୁମର ପ୍ରଶଂସା କରିଦେଲେ ତୁମେ ଭାରି ଖୁସି ହଉଥିଲ। ତେଣୁ ତ ତୁମକୁ ଅନେକ ଥର କଳ୍ପନା ରାଇଜରେ ବୁଲେଇ ଆଣିଛି, ଆକାଶର ଜହ୍ନଠୁ ଆହୁରି ସୁନ୍ଦର ବୋଲି ବର୍ଣ୍ଣନା କରିଛି। ଜହ୍ନରେ କଳଙ୍କ ଅଛି, ହେଲେ ତୁମ ଦେହରେ ଚିହ୍ନ ନାହିଁ ବୋଲି କହିଛି।

ଯେତେ ବୁଝେଇଲେ ବି ତୁମେ ଏମିତି ଅବୁଝା ଥିଲ ଯେ ଜମା ବୁଝୁନଥିଲ। ବେଳେବେଳେ ତୁମକୁ ବୁଝେଇବାକୁ ଯାଇ ଦିନ ସରିଯାଇଛି, ରାତି ବିତିଯାଇଛି, କଥାରେ ପୂର୍ଣ୍ଣଚ୍ଛେଦ ନ ପଡ଼ୁଣୁ ତୁମେ ଏମିତି କମାଟିଏ ଲଗେଇ ଦିଅ ଯେ ସବୁ ଯେମିତି ଓଲଟ ପାଲଟ ହୋଇଯାଏ, ଆଉ ପାଦେ ଘୁଞ୍ଚିବାକୁ କିମ୍ବା କହିବାକୁ ତୁମେ ତାଗିଦ କରୁଥିଲ। ସତ କହୁଛି, ସେତେବେଳେ ଆମ ଦୁହିଁଙ୍କୁ ଯେ କେହି ବି ଦେଖିଛି କହିଛି, ରିଅଲି ଯୋଡ଼ିଟି ଭାରି ସୁନ୍ଦର।

ସତ କହୁଛି, ତୁମେ ମୋର ପ୍ରତିଟି ନିଶ୍ୱାସ ଓ ବିଶ୍ୱାସରେ ଏମିତି ଛନ୍ଦି ହୋଇଯାଇଥିଲା ଯେ ମୁଁ କେବେ ବି ଭାବିନଥିଲି ଆମ ଦୁହିଁଙ୍କୁ କେହି କେବେ ଅଲଗା କରିବ। ତୁମ ପ୍ରଶ୍ନର ଜବାବ ଦେବାକୁ ସେଦିନ ଯେଉଁ ମନ୍ଦିରକୁ ଟାଣି ଟାଣି ନେଇ ମଥାରେ ମାଆଙ୍କ ସିନ୍ଦୁର ଲଗାଇଥିଲି ତାହା କ'ଣ ଭୁଲିଗଲି? ପରିବେଶକୁ ସାକ୍ଷୀ ରଖି ଆମେ ଦୁହେଁ ପ୍ରତିଜ୍ଞା କରିଥିଲେ ନା, କେବେ ବି ଅଲଗା ହେବାନି, ସବୁ ଜନ୍ମରେ ଏମିତି ରହିଥିବା, ହସୁଥିବା,

ଏବେ ଏତେ ସବୁ ଭାବି ବର୍ଣ୍ଣନା କରିବାରେ କିଛି ଲାଭ ନାହିଁ। ଅଯଥା ସମୟକୁ ଅପଚୟ କରିବା ଛଡ଼ା ସ୍ମୃତିକୁ ସାଉଁଟିବାର ମାନେ କିଛି ନାହିଁ। ଏକଥା ସତ ଯେ ମମତାଜ ଆଉ ଶାହଜାହାନଙ୍କ ପ୍ରେମର ସନ୍ତକ ତାଜମହଲ ଭଳି ତୁମେ ଆଜି ସ୍ମୃତିର ଡାଏରୀରେ କବିତା ହିଁ ରହିଯାଇଛ। ହେଲେ ଏବେ ବି ଭାବୁଛି ତୁମେ ମୋଠୁ ଅନେକ ଦୂରରେ ଥିଲେ ବି ଆମ ଭଲ ପାଇବା ତଥାପି ସଜୀବ ଅଛି। ସେ ପ୍ରୀତିର ବନ୍ଧନର ରଜୁଟି ଦୁର୍ବଳ ହୋଇଯାଇଥିଲେ ବି ଲାଗୁଛି ସତେ ଯେମିତି ଏବେ ବି ମଜବୁତ ଅଛି। ତୁମେ ଭୁଲି ଯାଇଥିଲେ ବି ମନେ ମନେ ମୁଁ କିନ୍ତୁ ତୁମକୁ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ ଗୀତିନାଟ୍ୟ ପୁତ୍ରଧନ, ରଚନା ବ୍ରହ୍ମରବର ଛାଟୋଇ, ପରିଚାଳନା ଗିରିଶ ଚନ୍ଦ୍ର ନାୟକ, ସଙ୍ଗୀତ।

0: ମହାରାଜଙ୍କର ଜୟ ହଉ।
1: ଆସନ୍ତୁ ଆସନ୍ତୁ ମହାମନ୍ତ୍ରୀ, ରାଜ୍ୟର କୁଶଳ ବାର୍ତ୍ତା ପ୍ରକାଶ କରନ୍ତୁ।
0: ସବୁ କୁଶଳ ମହାରାଜ, କିନ୍ତୁ
1: କିନ୍ତୁ କ'ଣ ହୋଇଛି ମହାମନ୍ତ୍ରୀ, ନିର୍ଭୟରେ ପ୍ରକାଶ କରନ୍ତୁ।
0: ଅନେକ ଦିନରୁ ଆପଣଙ୍କୁ ଗୋଟିଏ କଥା ପଚାରିବାର ଇଚ୍ଛା ଥିଲେ ମଧ୍ୟ ଏଯାଏଁ ପଚାରିପାରିନାହିଁ ମହାରାଜ। ଆପଣ ଚାହିଁଲେ ଏବେ ସେହି ପ୍ରଶ୍ନଟି ପଚାରନ୍ତି ମହାରାଜ।
1: ଏଥିରେ ଶଙ୍କିତ ହେବାର କୌଣସି କାରଣ ନାହିଁ ମହାମନ୍ତ୍ରୀ, ଯାହା ଭାବୁଛନ୍ତି ପ୍ରକାଶ କରନ୍ତୁ।
0: ପ୍ରକାଶ କରୁଛି ମଣିମା।

0: ହଁ ମହାମନ୍ତ୍ରୀ, ଏ ବୃଦ୍ଧ ବୟସରେ ରାଜକାର୍ଯ୍ୟ ଚଳାଇବା ମୋ ପକ୍ଷରେ ଆଉ ସମ୍ଭବ ନୁହେଁ। ଭାବୁଛି ପୁତ୍ର ହସ୍ତରେ ରାଜ୍ୟଭାର ଅର୍ପଣ କରି ସନ୍ନ୍ୟାସ ବ୍ରତ ପାଳି ଅରଣ୍ୟକୁ ଗମନ କରିବି।
1: କିନ୍ତୁ ମହାରାଜ, ଚପଳ କିଶୋର ଯୁବରାଜ ଅଭିକ୍ଷିତ କ'ଣ ଏପରି ଗୁରୁଦାୟିତ୍ୱ ଏବେ ବହନ କରିପାରିବେ?
0: ପୁତ୍ର ପ୍ରତି ବୃଥା ଆଶଙ୍କା ମନରୁ ପରିହାର କରନ୍ତୁ ମହାମନ୍ତ୍ରୀ। ବୀରର ପୁତ୍ର ନିଶ୍ଚୟ ବୀରତ୍ୱର ପରିଚୟ ଦେଇ ଥରାବାସୀଙ୍କୁ ଚମତ୍କୃତ କରିବ, ଏଥିରେ ସନ୍ଦେହର ଅବକାଶ ନାହିଁ। ଜ୍ଞାନ ମାନ କୌଣସିଟିରେ ପୁତ୍ର ମୋର ନ୍ୟୁନ ନୁହେଁ।
1: ତାହେଲେ
0: ହଁ ମହାମନ୍ତ୍ରୀ, ଆପଣ ଏବେ ଏଠାରୁ ଯାଇ ଅଭିଷେକର ଆୟୋଜନ କରନ୍ତୁ। ଆଗାମୀ ସପ୍ତ ଦିବସ ମଧ୍ୟରେ କୁମାରର ଅଭିଷେକ ଉତ୍ସବ ଯେପରି ମହାସମାରୋହରେ ସମାପନ ହୁଏ।
1: ଯଥାଜ୍ଞା ମହାରାଜ, ତାହେଲେ ମୁଁ ଏବେ ରାଜନଗରକୁ ପ୍ରସ୍ଥାନ କରୁଛି।
0: ହଁ, ପୁତ୍ର ଅଭିକ୍ଷିତକୁ ଏଠାକୁ ଆସିବାକୁ ସମ୍ବାଦ ଦେବେ, ମୁଁ ଏଠାରେ ତାର ଅପେକ୍ଷା କରି ରହିଲି।
1: ଯଥାଜ୍ଞା ମହାରାଜ।

0: ପିତା।
1: ଅବିକ୍ଷିତ ଆ ପୁତ୍ର ପାଖକୁ ଆ।
0: ଆପଣ ମୋତେ ଡକେଇଥିଲେ ପିତା।
1: ହଁ ଅବିକ୍ଷିତ,
0: କିନ୍ତୁ କାହିଁକି?

0: ଏପରି ଗୁରୁଭାର ମୁଁ ଏବେ ବହନ କରିବାକୁ ଅସମର୍ଥ ପିତା, ମୋତେ ଏଥିପାଇଁ କିଛିଦିନ ସମୟ ଦିଅନ୍ତୁ।
1: ନା ପୁତ୍ର, ତୁ ଏଥିରେ ଅସମ୍ମତ ହୁଅ ନା। ବାର୍ଦ୍ଧକ୍ୟରେ ବାନପ୍ରସ୍ଥ ବ୍ରତ ଆଚରଣ କରିବା ସୂର୍ଯ୍ୟବଂଶର ପରମ୍ପରା ଅଟେ।

0: ଦିନରୁ ଥରେ ପାରିଧିକୁ ଯିବା ଲାଗି ମୋ ମନରେ ପ୍ରବଳ ଆକାଂକ୍ଷା ରହିଛି। କାଲିର ପ୍ରଭାତରେ ମୋର ପାରିଧିକ ମନର ସୁବ୍ୟବସ୍ଥା କରିଦିଅନ୍ତୁ। ଫେରିଲା ପରେ ଆପଣଙ୍କୁ ଏ ବିଷୟରେ ମୁଁ ମୋର ନିଷ୍ପତ୍ତି ଜଣାଇବି।
1: ଉତ୍ତମ, ଅତି ଉତ୍ତମ। ରାଜମୁକୁଟ ପିନ୍ଧିବା ପୂର୍ବରୁ ଥରେ ମଧ୍ୟ ତୋ ରାଜ୍ୟ ଭ୍ରମଣ କରି ଆସିବା ଉଚିତ। ଯା ବାପା, ଏକାଥରେ ପାରିଧି ସହିତ ରାଜ୍ୟ ମଧ୍ୟ ଭ୍ରମଣ କରିବା।

0: ଆମ ଜେମା ଦେଇ କଣ ଛବି କିଣିବେ ଯେ ମୋ ହାତରେ ତତେ ଡକାଇ ପଠାଇଛନ୍ତି।
1: ସତେ ନା କଣ? କାଇଁ ଜେମା ଦେଇ ଏବେ କଣ?
0: ସେ ରାଜ ଉଦ୍ୟାନରେ ଭ୍ରମଣ କରୁଛନ୍ତି। ଚାଲେ ମୋ ସାଥିରେ ସେଠାକୁ ଚାଲେ।
1: ହଉ ଚାଲ।

0: ହ୍ୟାଲୋ ଆଟାଏ କରି ଚାହି ରହିଛୁ କଣ? ଆମ ଜେମା ଦେଇକି ତାଙ୍କ ମନଲାଖି ନାଗରବରଙ୍କର ଛବିଟିଏ ଦେଖା।
1: ଦିନକୁ ଦିନ ତୁ ଭାରି ଅଲଜୁକ ହେଲୁଣି।
0: ଥାଉ ଗୋ ଲାଜକୁଳି ଲତେ, ନଡ଼ିଆରେ କୌଶିରାରେ ପାଣି ସେ କଥା ମୋତେ ଆଉ ଅଛପା ନାହିଁ ମ। ଖାଲି ରସ ସାଗର ନବନାଗର ଟିକେ ଆସି ଯାଆନ୍ତୁ, ତାପରେ ବଳେ ସବୁ କଥା ଜଣା ପଡ଼ିଯିବ ଯେ।
1: ଦୁଷ୍ଟାମିରେ ଗୋଟେ ସୀମା ଅଛି ଇରା, ଏସବୁ ବାଜେ କଥା ଏବେ ବନ୍ଦ କର। ହଁ ଛବି ବୋଲି କାଇଁ କି କି ଛବି ଆଣିଛୁ ଦେଖେଇଲୁ?
0: କେତେ ପ୍ରକାରର ଛବି ତ ଅଛି, ହେଲେ ସେଥିରୁ କେଉଁଟିକି ଦେଖାଇବି କହିଲେ ସିନା। ଏତେ ଖୋଳିତାଳି ଆଉ ପଚାରି ହଉଛୁ କଣ ମ? ଦେଖାଇବୁ ତ ମନକୁ ରସିଲା ପରି ରାଜପୁତ୍ରର ଛବିଟିଏ ବାହାର କର।
1: ନା ଥାଉ।
0: କଣ ହେଲା? ଥାଉ କାହିଁକି ବା, ଛବି ଦେଖିବ ନାହିଁ କି ଜେମା ଦେଇ? ଛବି ଦେଖିବେ ନାହିଁ ତ କଣ ତୋତେ ଦେଖିବେ? ହଇଲୋ, ମୁଁ ତତେ ଯେମିତି ପ୍ରକାର କହୁଛି ତୁ ସେମିତି ପ୍ରକାର ଛବି ବାହାର ନ କରି ଏତେ ଫଟେଇ ହଉଛୁ କଣ?
2: ବୁଝିଗଲି ବୁଝିଗଲି।
1: ହଉ ଯାହା ବୁଝିଲୁ ସେଇପରି ଛବି ଦେଖା।
3: ଦେଖ

0: ମାଦେଇ ମୋ ଏ ଯେ ମାଦେଇ ଏଇଟା ବନପଥ ରାଜ ଉଦ୍ୟାନ ନୁହେଁ। ନାନା ପ୍ରକାର ହିଂସ୍ର ଜନ୍ତୁଙ୍କ କଣ୍ଠସ୍ୱର ଭାସି ଆସୁଛି। ପତରଟାଏ ପଡ଼ିଲେ କୁଲା ପରି ଶବ୍ଦ ହେଉଛି। ଆଉ ଅଳସ ପାଉଣ୍ଡ ନ ପକାଇ ଟିକେ ଶୀଘ୍ର ଶୀଘ୍ର ଚାଲ। ତେଣେ ହରଗୌରୀଙ୍କ ପୂଜା ବେଳ ଗଡ଼ି ଯାଉଛି ପରା। ମନ୍ଦିର ନିକଟରେ ପହଞ୍ଚିବାକୁ ଆହୁରି ଘଡ଼ିଏ ବେଳ ଲାଗିବ।
1: ଏ ଅରମା ଭିତରେ ମୁଁ ଚାଲି ପାରୁନି ହୀରା। ରହ, ଟିକେ ଅପେକ୍ଷା କର।
0: ଆଉ ରହିବି କଣ, ମ ବେଳ କଣ ମାଡ଼ି ଆସୁଛି କି? ଆସ, ଟିକେ ବେଗି ବେଗି ଆସ। ହରଗୌରୀ ତୁମକୁ ବର ଦେବା ପାଇଁ ତେଣେ ଚାତକ ପକ୍ଷୀ ପରି ଚାହିଁ ବସିଥିବେ ଯେ। ଆଉ ତୁମେ ଯେମିତି ମନ୍ଥର ପାଦରେ ଚାଲିଛ ନା, କଣ ଆଉ କୁହନ୍ତି ମୋ ଜେମା ଦେଇ।
1: ତୁ ଭାରି ଛପୁରୀଟା। ଆଚ୍ଛା କହିଲୁ ହୀରା, ଛବିଟା ତୋ ମନକୁ କେମିତି ପାଉଛି?
0: ମୋର ଗୋଟାଏ ମନ କଣ, ତୁମ ମନକୁ ପାଇଛି ଯେତେବେଳେ ମୋର ଆଉ ବା ଶୁଣିବାକୁ ଯୁ କାହିଁ।
1: ସତେ କଣ ମୋ ଆଶା ପୂରଣ ହବ ହୀରା?
0: ପୂରଣ ହେବ ଗୋ ଜେମା ଦେଇ, ପୂରଣ ହେବ। କଥାରେ ଅଛି ପରା, ଏ ମନ ପାଞ୍ଚୁ ଥାଇ ଯାହା କାଳେ ପ୍ରାପ୍ତ ହୁଏ ତାହା। ତୁମେ ଆଉ ଏତେ ବ୍ୟସ୍ତ ହୁଅ ନା ଜେମା ଦେଇ, ମହାରାଣୀକୁ କହି ମୁଁ ସବୁ ବ୍ୟବସ୍ଥା କରିଦେବି।
1: ହଉ, ସେଇ ହରଗୌରୀଙ୍କ ଇଚ୍ଛା।
2: ମହାବଳ ପାଖଟେ ଦାନ୍ତ କଡ଼ମଡ଼ କରି ଇଆଡ଼କୁ ମାଡ଼ି ଆସୁଛି, ଆଉ ରକ୍ଷା ନାହିଁ।

0: ହୁଏତ ହିଂସ୍ର ଶାର୍ଦ୍ଦୁଳ ଗାଁକୁ ଆକ୍ରମଣ କରୁଛି। ମୁଁ ଯାଏ ଦେଖେ।
1: ରକ୍ଷା କର।

0: ଉଠ ଉଠ ଜେମା ଦେଇ, ଆଖି ଖୋଲି ଚାହ, ଦେଖ ବାଘଟାର ଗଣ୍ଡି ମୁଣ୍ଡ କେମିତି ଦୁଇ ଖଣ୍ଡ ହୋଇଯାଇଛି।
1: ବାଘଟା ମରିଯାଇଛି, କିଏ ତ ହତ୍ୟା କଲା?
0: ଓ ହେଇ ଦେଖ, ସେଠାରେ ଯେଉଁ ଧନୁର୍ଦ୍ଧର ବୀରପୁରୁଷ ଛିଡ଼ା ହୋଇଛନ୍ତି ସେ ତାକୁ ହତ୍ୟା କରିଛନ୍ତି। ଆସ ତାଙ୍କ ପରିଚୟ ପଚାରି ବୁଝିବା।
1: ଏ ତ ସେଇ ଯୁବକ, ଠିକ ଛବିରେ ଦେଖିଲା ପରେ ତାଙ୍କ ଆଖି, ତାଙ୍କ ମୁହଁ, ଠାଣି
0: ଠିଆ ହୋଇ ରହିଲ ଯେ। ଚାଲ ବୀରମଣିକୁ ତାଙ୍କର ପରିଚୟ ମାଗ।
1: ହଁ ଚାଲ। ଧନ୍ୟ ବୀର, କିଏ ତୁମେ?

0: ବୀର, ମୁଁ ଗୋଟେ ବିଶାଳ ରାଜନନ୍ଦିନୀ, ନାମ ମୋର ବୈଶାଳିନୀ।
1: ଅସଲ କଥାଟା ନ କହି ଏତେ ବୁଲେଇ ବୁଲେଇ କଣ କହୁଛ ମୋ ଜେମା ଦେଇ?
2: ହଁ ରାଜକୁମାର, ନିକଟରେ ଆମ ଜେମାଙ୍କ ସ୍ୱୟମ୍ବର ହେବାକୁ ଯାଉଛି, ସ୍ୱୟମ୍ବର ସଭାକୁ ତୁମେ ନିଶ୍ଚୟ ଆସିବ।
0: ଆମକୁ ଏବେ ବିଦାୟ ଦିଅନ୍ତୁ କୁମାର, ଉଛୁର ହେଲେ ପିତା ତେଣେ ଅସ୍ଥିର ହୋଇପଡ଼ିବେ।
1: ତାହେଲେ ହରଗୌରୀଙ୍କ ପୂଜାରେ ଆଉ ଦରକାର କଣ? ମନୋଭୀଷ୍ଟ ତ ଅଧା ଆଦି ପୂରଣ ହୋଇଗଲା ଜାଣ, ଆଖି ମଧ୍ୟ ପବିତ୍ର ହେଲା, ଏଥର ଚାଲ।
0: ତତେ ମୁଁ କଣ ଯେ କହନ୍ତି?
1: ଆରେ ଆମ ଜେମା ଦେଇଙ୍କ ଆଡ଼କୁ ଏମିତି ଅପଲକ ନେତ୍ରରେ ଚାହିଁ ରହିଲ ଯେ, ଆଖି ଜଳକା ମାରିଗଲା ନା କଣ ରାଜକୁମାର? ହଉ ମ, ହଁ କି ନାହିଁ ପରେ ଜଣା ପଡ଼ିଯିବ ଯେ। ଚାଲ ଜେମା ଦେଇ ଚାଲ, ପଛକୁ ମୁହଁ ବୁଲାଇ ତୁମେ ଏତେ ଚାହୁଁଛ କଣ? ପାଦରେ କଣ୍ଟା ଫୁଟିଯିବ ଯେ। ଯାଆନ୍ତୁ ବୀରମଣି, ନିମନ୍ତ୍ରଣ ପାଇ ସ୍ୱୟମ୍ବରକୁ ଆସିବାକୁ ଭୁଲି ନ ଯାଅ ଯେପରି।
3: ଠିକ୍ ଅଛି।

0: ପିପିଟି ବୁଲୁଛି
1: ସ୍ୱୟମ୍ବର ପୁଣି ଜେମା ଦେଇଙ୍କର ଏ ତୁ କଣ କହୁଛୁ ଡଗରା ଭାଇ
0: ମୁଁ କଣ କହୁଛି ତୁ ବୁଝିପାରୁନୁ ରାଜା ରାଜପୁତ୍ର କାହିଁ କେତେ ଦେଶରୁ ଆସି ରୁଣ୍ଡ ହେଲେଣି ଘୋ ଘା ଶବ୍ଦରେ ଗୋରୁ ହାଟକୁ ବି ବଳି ପଡିଲାଣି ଇଏ କହିଲା କଣ ନା
1: ତମେ ଏମିତି ଚିଡୁଛ କାହିଁକି ଡଗରା ଭାଇ
0: ତୋ ସହିତ ପ୍ରେମ ଆଳପ କରିବାକୁ ମୋର ବେଳ ନାହିଁ ଉଠ ମୁଁ ଦୁଇ ପାହାର ଡେଙ୍ଗୁରା ପିଟି ଦିଏ

0: ଅଗର ଭାଇ, ତୋ ନାଗରାରୁ ତ ଆଉ ଶବଦ ବାହାରୁନି, ତୁ ଛାଟରେ ଫଟା ନାଗରଟାକୁ ପିଟୁଛୁ କାହିଁକି?
1: ଆରେ ସତେ ତ ୟାର ଛପରଟା କୁଆଡେ ଛିଡ଼ିଗଲାଣି ଆଉ। ଯାଇ ଯାଇ ଦେଖେ ଦେଖେ ଦେଖେ, ଏଇ ପାଖରେ କୋଉଠି ପଡିଗଲା ନା କଣ?
0: ମଲା ମୋର, ମୁଁ ଆଉ ଠିଆ ହେଇଛି କାହିଁକି? ମୁଁ ବି ଯା, ଜେମା ଦେଇ ଦେଇଥିବା ମତିମାଳଟା ବନ୍ଦାଣ ଦେଇ ଆସେ।

0: ମହାରାଣୀ
1: ଆଦେଶ କରନ୍ତୁ ସ୍ୱାମୀ।
0: ରାଜା ରାଜପୁତ୍ର ମାନେ ସଭାସ୍ଥଳରେ ଯାଇ ବିଜେ ହେଲେଣି। କୁମାରୀକୁ ସୁବେଶ କରାଇ ଶୀଘ୍ର ହାନ୍ଦୋଳ ଉପରେ ବିଜେ କରାଅ।
1: ବହୁ ଆଗରୁ ମୁଦୁସୁଲି ମାନଙ୍କୁ ମୁଁ ସେଥିପାଇଁ ନିର୍ଦ୍ଦେଶ ଦେଇସାରିଛି ସ୍ୱାମୀ।
0: ତାହେଲେ ତୁମ୍ଭେ କନ୍ୟାକୁ ଶୀଘ୍ର ସ୍ୱୟମ୍ବର ସଭାକୁ ପଠାଇ ଦିଅ ମହାରାଣୀ। ମୁଁ ତେଣେ ପାନ ଭୋଜନର ସୁବ୍ୟବସ୍ଥା କରୁଛି।
1: ହଉ ସ୍ୱାମୀ।

0: ବେଶଭୂଷାପା ସରିଲା, ଏବେ ହାନ୍ଦଳାରେ ବିଜେ ହୁଅ।
1: କିନ୍ତୁ ସଖୀ, ତାଙ୍କୁ ତ ଦେଖିଛୁ।
0: କାହାକୁ?
1: ସେଇ ମୋ ସେଇ
0: ଶୁଣୁ ତୁ ହୀରା, କାହା ମନ ଯାଇ କୋଉଠି? ଆମ ମନ ଯାଇ ରାଜସଭାରେ, ଆଉ ଜେମା ଦେଇ ମନ ସେଇଠି।
2: ଜେମା ରାଜକୁମାର ଅଭିଜିତଙ୍କ କଥା କହୁଛ ତ?
0: କିହୋ, କାହିଁ କେତେ ରାଜପୁତ୍ର ମାନେ ଆସି ଧାଡ଼ି ବାନ୍ଧି ତୁମକୁ ଚାହିଁ ବସିଛନ୍ତି। କିଏ ଆସିଛି କିଏ ନ ଆସିଛି ସେଠାକୁ ଗଲେ ବଳେ ଜଣା ପଡ଼ିଯିବ ନାହିଁ ଯେ ଏଇଠି ବସି ସେଇ ଚିନ୍ତା ଚାଲିଛି।
1: ଯାଅ ସଖୀ, କୋଉ ରାଜପୁତ୍ର ମାନେ ଆସିଛନ୍ତି ଗବାକ୍ଷ ଦ୍ୱାରରୁ ଥରେ ନିରୀକ୍ଷଣ କରିଆସ।
2: ସମସ୍ତଙ୍କ କଥା ତ କହିହେବନି କି ସମସ୍ତଙ୍କୁ ତ ଚିହ୍ନି ହେବନି ଜେମା ଦେଇ, ଯେଉଁମାନଙ୍କୁ ଚିହ୍ନି ହେଉଛି ମୁଁ ସେଇମାନଙ୍କ ପରିଚୟ ଦଉଛି। ଶୁଣ
3: ଶୁଣ।

0: ତାହେଲେ ସ୍ୱୟଂବର ସଭାର ଆଉ କୌଣସି ପ୍ରୟୋଜନ ନାହିଁ ସଖୀ। ସେ ନ ଆସିଲେ ମୁଁ ଅନ୍ୟ କାହାରି ଗଳାରେ ବରଣମାଳ ଲମ୍ବେଇ ଦେଇପାରିବିନି।
1: ହଉ ଚାଲ ଜେମା ଦେଇ, ତେଣିକି ଯେମିତି ବିଚାରିବ ସେମିତି କରିବ। ମହାରାଜ ତେଣେ ବ୍ୟସ୍ତ ହେଉଥିବେ, ମୁଁ ଭାବୁଛି ପୀରମଣି ଯଥା ସମୟରେ ଆସି ନିଶ୍ଚୟ ତୁମର ମନମାଂଛା ପୂର୍ଣ୍ଣ କରିବେ। ତମେ ଚାଲ।
0: ହଉ ଚାଲ।

ଓଡ଼ିଆ ମୁହକୁ ଲାଜ ନାହିଁ ତୋର ଚୋର ହୋଇ କରୁ ଟାଣ ଆରେ ଏହିଆ ମୁହକୁ ଲାଜ ନାହିଁ ତୋର ଚୋର ହୋଇ କରୁ ଟାଣ ରକ୍ଷା ନାହିଁ ତୋର ଇଷ୍ଟକୁ ସୁମର ରକ୍ଷା ନାହିଁ ତୋର ଇଷ୍ଟକୁ ସୁମର ନିଶ୍ଚେ ଗଲା ଏହି ପ୍ରାଣରେ ଆରେ ଦୁଷ୍ଟ କୁଳଟା ତୋର କର୍ମେ

ଆଶା ବାସ୍ଫୋଟ ମାରି ମନ ମୋଟ ନକରି ଚଞ୍ଚଳ ଫଳରେ ଆରେ ଆଶା ବାସ୍ଫୋଟ ମାରି ମନ ମୋଟ ନକରି ଚଞ୍ଚଳ ଫଳରେ ପର୍ବତ ସହିତ ଝୁଝିବାକୁ ତୁମେ ଆସିଛ ପଥର ଢେଳରେ।

0: ବିରାତି ବୀରବର ମହାରାଜା ବିଶାଳଙ୍କର, ବିରାତି ବୀରବର ବିଶାଳ ମହାରାଜାଙ୍କର, ବିରାତି ବୀରବର ବିଶାଳ ମହାରାଜାଙ୍କର।
1: ଚତୁର୍ଦ୍ଦିଗ ବେଡ଼ି ସର୍ଭେ କରନ୍ତି ସମର, ଅନ୍ୟ ଯୁଦ୍ଧରେ ରତ ସକଳ ନୃପତି, ତଥାପି ମୁଁ ନୁହେଁ ଭୟଭୀତ। ଅସ୍ତ୍ର ମୋର ହସ୍ତଗୋଳ ପଡ଼ି ରୁହ, ଅପେକ୍ଷା କର, ମୋତେ ଅସ୍ତ୍ର ଖଣ୍ଡେ ଦିଅ।
2: ଅସ୍ତ୍ର ଦାମ୍ଭିକତ ଛାଡ଼ି ନାହିଁ ତୋର, ସୈନ୍ୟଗଣ ବନ୍ଦୀ କର ଏହି ନବର୍ପରେ, ହତ୍ୟା କର ପାଷଣକୁ।
3: ପିତା, ପିତା, ମୁଁ ତମ ପାଦ ତଳେ ପଡୁଛି ପିତା, ତାକୁ ମୁକ୍ତି ଦିଅ, ତାକୁ ମୁକ୍ତି ଦିଅ ପିତା।
2: ମୁଖରୁ ମୋର ନ ଶୁଣିବି ମୁଁ ତୋର ବଚନ, ଗନ୍ନି ମୁଣ୍ଡ ଖଡ୍ଗେ ତାର କରି ଖଣ୍ଡ ଖଣ୍ଡ ବାଣ୍ଟି ଦେବି ନଗ୍ରସ୍ୱାନ ସୁଗାଳଙ୍କ ମୁଖରେ।

0: ନିଜେ ପରାଶୁ ରାଜା ସୈନ୍ୟ ସାମନ୍ତଙ୍କ ସହିତ ରାଜନଗର ଉପରେ ଆକ୍ରମଣ କରି ଚାରିପଟୁ ଘେରାଉ କରି ରଖିଛନ୍ତି ମହାରାଜ।
1: ସତେ ଭୟ ନାହିଁ, ମୁଁ ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ।
0: ଯୁଦ୍ଧ କି ଯୁଦ୍ଧ ଆଉ କରିବେ ମହାରାଜ? ଆମର ସୈନ୍ୟ ସେନାପତି ମାନେ ତ ଏବେ ତାଙ୍କ ହାତରେ ବନ୍ଦୀ, ରାଜବାଟି ଉପରେ ତାଙ୍କର ଜୟଧ୍ୱଜା ଉଡୁଛି ମହାରାଜ।
1: କୁହ ରାଜାଗଣ, ଏବେ କି କରିବା ଆମ୍ଭେ?
2: ପ୍ରବଳ ପ୍ରତାପୀ ସେଇ ବଳାତ୍ସ ରାଜନ ନ ପାରିବା ଯୁଦ୍ଧି ତାଙ୍କ ସଙ୍ଗେ, କନ୍ୟା ଘେନି ତାଙ୍କ ପଦେ ପସନ୍ତୁ ଶରଣ।
3: ପଥଶ୍ରମ କରିବାର ନାହିଁ ପ୍ରୟୋଜନ, ଆସି ଚିମୁଦେର ପାଇଁ ଉପଯୁକ୍ତ ଶାସ୍ତି କୋ ବିଶାଳ। ତୁମେ ଏବେ କଣ ଚାହ, ଯୁଦ୍ଧ ନା ବନ୍ଧୁତା?
1: ନ ଜାଣି କରିଛି ଦୋଷ କ୍ଷମ ହେ ରାଜନ, ସମର୍ପୁଛି ତନୟାକୁ ଅଭିକ୍ଷିତ ହସ୍ତେ। ବୀରତ୍ୱ ବ୍ୟବହାରେ ତାର ହୋଇଛି ମୁଁ ମୁଗ୍ଧ, ବତ୍ସ୍ୟ ଅଭିକ୍ଷିତ ଆମା ବୈଶାଳିନୀ, ଏ ଶୁଭ ଲଗ୍ନରେ ମୁଁ ତୁମ ଦୁହିଁଙ୍କ ହସ୍ତକୁ ଏକତ୍ରିତ କରିଦିଏ।
4: ନା, ପ୍ରୟୋଜନ ନାହିଁ ମୋର ବିବାହରେ, ଆଉ ଲୋଡ଼ ନାହିଁ ବୈଶାଳିନୀ ଆଉ ଏ ଜୀବନେ। ଛାର ନାରୀ ପାଇଁ ଯେବେ ରଟିଲା କନ୍ଦଳ, ଅନ୍ୟାୟ ସମରେ ମୁହିଁ ହୋଇଲି ବନ୍ଧନ। ବହିଗଲା ଲକ୍ଷେ ପ୍ରାଣ ଶୁଣିତର ଧାର, ନଈଗଲା ସତମଥ ଅସିର ଝଙ୍କାରେ। ନା, ନାହିଁ ଆଉ ସେ କନ୍ୟାରେ ଆଶା, ନ ଚାହିଁବି ନାରୀ ମୁଖ ହେବି ବ୍ରହ୍ମଚାରୀ। କରୁଛି ପ୍ରତିଜ୍ଞା ଚାହିଁ ଦଶ ଦିଗ ପଳେ, ଅଟଳ ଶପଥ ମୋର ନା ଟାଳିବ କେବେ। ଏବେ ଏବେ ଯାଉଛି ମୁଁ ରାଜ୍ୟକୁ ବାହୁଡ଼ି।
1: ବତ୍ସ୍ୟ ଅଭିକ୍ଷିତ, ଦୋଷ ମୋର କ୍ଷମା କର ବାବୁ, ନ କୁହ ଏ ନିଷ୍ଠୁର ବଚନ, କର୍ଣ୍ଣରେ ଶୁଣି ହୃଦୟ ମୋର ହେଉଛି ବିଦୀର୍ଣ୍ଣ।
5: କୁମାର, କୁମାର, ଏ ଅଭାଗିନୀକୁ ତମ ସାଥିରେ ନେଇ ଚାଲ କୁମାର। ତମ ବିନା ଏକାକିନୀ ମୁଁ ବଞ୍ଚି ପାରିବିନି କୁମାର, ମତେ ନେଇ ଯାଅ।
4: ନା ନା, କଠୋର ପ୍ରତୀକ୍ଷା ମୋର ରହିବ ନିଷ୍ଫଳ, ବ୍ରହ୍ମଚାରୀ ପାସେ ଆଉ କିବା ପ୍ରୟୋଜନ। ଛାଡ଼, ଛାଡ଼ ମୋର ପଥ।

0: ଚରଣ ଧରୁଛି ତାତ ଘେନ ମୋ ମିନତି କ୍ଷମି ଅଧିନାର ଦୋଷ ନିୟତମ ସଙ୍ଗେ
1: ନା କରିଛି ମୁଁ କଠୋର ପ୍ରତିଜ୍ଞା ବ୍ରହ୍ମଚର୍ଯ୍ୟ ବ୍ରତ ନିଶ୍ଚେ ପାଳିବି ଜୀବନେ ଲୋଡ ନାହିଁ ପତ୍ନୀ ସଙ୍ଗ ଲୋଡ ନାହିଁ ବିଷୟ ବାସନ ଲୋଡ ନାହିଁ ରାଜନୀତି ଆଉ କାଟିବି ଜୀବନ ମୁହିଁ ହୋଇ ବ୍ରହ୍ମଚରୀ ବିଦାୟ ବିଦାୟ ବୈଶାଳିନି ବିଦାୟ ପିତା ବିଦାୟ
2: କାହିଁ ମୋର ନୟନ ପିତୁଳା ବୈଶାଳିନି ପିତାଙ୍କୁ କହି ନିଶ୍ଚୟ ଏକ ସୁପାତ୍ର ବନ୍ଦୋବସ୍ତ କରିବି ମା ଚାଲ ମା ଉଆସକୁ ଫେରି ଯାଉ ପତି ମୋର ଯାଇଛନ୍ତି ଦେଇଛି ସତୀ ନାରୀ ମୁହେ ଦେଇଛି ମନ ପ୍ରାଣ ବିକି ଅଭିକ୍ଷିତ ନ ବରିବି ଅନ୍ୟ ଗାଁରେ ନହେବି ଦୋଚାରି ବୀର ପତ୍ନୀ ମୁହେ ଲୋଡ ନାହିଁ ତୋଳି ତଳ୍ପ ଶଯ୍ୟା ପ୍ରୟୋଜନ ନାହିଁ ଆଉ ଏ ରାଜପ୍ରାସାଦ ଯେବେ ଗଲେଇ ଦେଇଛି କରୁଛି ସମସ୍ତ ମୁଁ ମଧ୍ୟ ତାଙ୍କ ପାଇଁ
3: ସେଥିରେ କିଛି ଫଳ ହେବନି ରେ ମା
0: ଫଳ ଲାଭ ଆଉ ନାହିଁ ମୋ ମାନସ ବନସ୍ତରେ ହୋଇ ସନ୍ନ୍ୟାସିନୀ ଅବିରତେ ଜବି ଜବି ଅଭିକ୍ଷିତ ନାମ ଜାଳିଦେବି ଶରୀରକୁ ତିଳ ତିଳ କରି ବିଦାୟ ଜନକ ବିଦାୟ ବିଦାୟ ମା ବିଦାୟ
3: ବୈଶାଳିନୀ
2: ବୈଶାଳିନୀ
3: ତୁ ଫେରିଆ ମା
2: ବୈଶାଳିନୀ
3: ତୁ ଫେରିଆ
2: ବୈଶାଳିନୀ।

0: ବନବାସ କଷ୍ଟ ଆଉ ପାରୁନାହିଁ ସହି, ତପବନେ ଜୀର୍ଣ୍ଣ ଶୀର୍ଣ୍ଣ ହେଲାଣି ଶରୀର, ଯାଉଛି ଜାହ୍ନବୀ ଜଳେ ଝାସିବି ପରାଣ। କିଏ କିଏ ମତେ ଡାକୁଛ ଦେବତା?
1: ଆସିଛି ସ୍ୱର୍ଗରୁ ଧରି ମଘବା ସନ୍ଦେଶ।
0: ମଘବା ସନ୍ଦେଶ?
1: ହଁ ମା, କର ନାହିଁ ତନୁକ୍ଷୀଣ, କର ନାହିଁ ଆତ୍ମବିସର୍ଜନ, ଆଉ ଅଳ୍ପ କାଳ ପରେ ଫେରିବ ସୌଭାଗ୍ୟ, ପାଇବ ଦୁଃଖ ଜାମିନୀ ସୁଖର ପ୍ରଭାତି, ହେବ ମନବିଷ୍ଟ ପୂର୍ଣ୍ଣ, ଲଭିବୁ ନନ୍ଦନ।
0: ଏକି କଥା କହୁଛ ଦେବତା, ସ୍ୱାମୀ ହରା ନାରୀ କାହିଁ ଲଭିଛି ସନ୍ତାନ?
1: ଧୈର୍ଯ୍ୟ ଧର ମା, ଅଳ୍ପ ଦିନ ପରେ ତୋର ଖଣ୍ଡିବ ଦୁର୍ଦ୍ଦଶା, ଦୂର ହେବ ଦୈବ ଅଭିଶାପ, ପତି ପତ୍ନୀ ମଧ୍ୟ ପୁଣି ଘଟିବ ମିଳନ।
0: କେଉଁଆଡ଼େ ଅନ୍ତର୍ଧ୍ୟାନ ହୋଇଗଲେ ଦେବତା? ଶୁଣ ଶୁଣ ଶୁଣ ଦେବତା ଶୁଣ, ଏ ଅଭାଗିନୀର କଥା।

0: ପୁତ୍ର ମୋର ହେଲା ବ୍ରହ୍ମଚାରୀ, ବଂଶ ବିନାଶ ହେବ ମୋର ଅଳ୍ପ କାଳ ପରେ, କି କରିବି କି କରିବି, ପ୍ରିୟତମା ଦିଅ ଉପଦେଶ।
1: ମୁଁ ମଧ୍ୟ ଚିନ୍ତିତ ସ୍ୱାମୀ, ବଂଶ ରକ୍ଷା ଲାଗି।
0: ତେବେ ଉପାୟ?
1: ଡକାଇ ଗୁରୁଙ୍କୁ କରିବା ମନ୍ତ୍ରଣା, ନିଶ୍ଚୟ ଏଥିରେ କିଛି ଥିବ ପ୍ରତିକାର। ବ୍ରହ୍ମ ଜ୍ଞାନୀ ସିଏ, ଉତ୍ତମ ଉପାୟ ସିଏ କହିବେ ବିଚାରି।
0: ହେଇତ ଗୁରୁଦେବ ଏଣିକି ଆସୁଛନ୍ତି।
1: ପ୍ରଣାମ ଗୁରୁଦେବ,
0: ଆସନ ଗ୍ରହଣ କରନ୍ତୁ।
2: ଉଠ ବତ୍ସ, ଉଠ ମା, କି କାରଣେ ଡକାଇଲ?

0: ମାତା ମୋର କରିଛନ୍ତି କିମିଚ୍ଛକ ବ୍ରତ, ଭଣ୍ଡାର ଘରର ଭାର ଅଛି ମୋ ହସ୍ତରେ, ବହୁଦାନ କଲିଣି ଅର୍ପଣ, ଆଜି ବ୍ରତର ଶେଷ ଦିନ, ବୋଧ ହୁଏ ଆଉ କେହି ଦାନାର୍ଥୀ ବ୍ରାହ୍ମଣ ଆସିନାହାନ୍ତି, ଟିକେ ବିଶ୍ରାମ କରେ। ଆରେ କିଏ ଜଣେ ଏଣିକି ଆସୁଛନ୍ତି?
1: ଦାତାଙ୍କର ମନୋଭୀଷ୍ଟ ପୂର୍ଣ୍ଣ ହେଉ।
0: କିଏ ତୁମେ ଆଗନ୍ତୁକ? କଣ ତୁମର ପ୍ରୟୋଜନ?
1: ଯାହା ମୋର ପ୍ରୟୋଜନ ତୁମେ ତ୍ରିବାର ଶପଥ କଲା ପରେ ମାଗିବି।
0: ସେଥିପାଇଁ ଭୟ ନାହିଁ ଆଗନ୍ତୁକ। ଦେଖ, ଶଙ୍ଖରେ ଜଳ ଟିକେ ସୂର୍ଯ୍ୟଙ୍କୁ ଚାହିଁ ମୁଁ ତ୍ରିବାର ଶପଥ କରୁଛି, ତୁମେ ମୋତେ ଯାହା ମାଗିବ ମୁଁ ନିଶ୍ଚୟ ତୁମକୁ ପ୍ରଦାନ କରିବି।
1: ତାହେଲେ ମୋତେ ତୁମ ଔରସ ଜାତ ପୁତ୍ର ସନ୍ତାନଟିଏ ଦେଇପାରିବ?
0: ଏ କିଏ ପିତା ଆପଣ? କିନ୍ତୁ
2: ରତ, ଆଉ ପ୍ରଶ୍ନ ଉଠୁ ନାହିଁ ପୁତ୍ର, ତୋ ଔରସ ଜାତ ପୁତ୍ରଟିଏ ମୋର ଲୋଡ଼ା।
0: କିନ୍ତୁ ପିତା, ମୁଁ ଯେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରୁଛି।
2: ଏ ବ୍ରତର ସମୟ ଏବେ ଶେଷ ହୋଇଯାଇଛି ପୁତ୍ର, 12 ବର୍ଷ ପରେ ବ୍ରତ ପାଳନର କାର୍ଯ୍ୟକାଳ ଶେଷ ହୋଇଯାଏ। ମାତ୍ର ସତ୍ୟ ଭଗ୍ନ ହେଲେ ନର୍କଗାମୀ ହେବା ଛଡ଼ା ତୋର ଆଉ ଅନ୍ୟ ପଥ ନାହିଁ।
0: ଠିକ୍ ଅଛି ପିତା, ସତ୍ୟ ରକ୍ଷା କରି ନିଶ୍ଚେ ଦେବୀ ପୁତ୍ର ଦାନ, କିନ୍ତୁ କାହିଁ କାହିଁ ପ୍ରାଣପ୍ରିୟ ବୈଶାଳିନୀ ମୋର,
2: ତୋ ପାଇଁ ସାଜିଛି ସେହୁ ବନେ ତପସ୍ୱିନୀ, ଅନ୍ୱେଷଣ କର ତାକୁ ବନସ୍ତରେ ଯାଇ, ନିଶ୍ଚୟ ମିଳିବ ତହି ବଧୁର ସନ୍ଧାନ।

0: ଯାଅ ବଛ ଯାଅ, କରୋନା ବିଳମ୍ବ, ମା ତାଙ୍କର ବ୍ରତ ଏବେ ହୋଇଛି ସମ୍ପୂର୍ଣ୍ଣ।
1: ପ୍ରଣତି ଚରଣେ ତାତ ଦିଅ ଆଶୀର୍ବାଦ, ଭେଟିବି ପ୍ରିୟାକୁ ଜହ୍ନେ ନିଘଞ୍ଚ କାନନେ, ଚାଲିଲି ମୁଁ ଅରଣ୍ୟକୁ ଧରି ଧନୁର୍ବାଣ।
0: ଯାଅ ଯାଅ ବଛ, ମୋର ଅଭିଷ୍ଟ ହେଉ ତ ପୂରଣ।
2: କେତେ ଦିନ କଷ୍ଟେ ଆଉ ରଖିବି ଜୀବନ, ଅସହ୍ୟ ବେଦନା ମୋର ମର୍ମ ଯାଏ ଘାରି, ଅବସ ଲାଘଇ ଦେହ ଖୋଇ ଯାଏ ମୁଣ୍ଡ।

때문에 어머 너무 그 사물에 대해 부어도 가스가

0: ତୁମ୍ଭେ ନାରୀ କିପାଇଁ ଆସିଛ ହି ନିଘଞ୍ଚ କାନନେ?
1: ନାମ ମୋର ବୈଶାଳିନୀ, ବିଶାଳ ନନ୍ଦିନୀ, ପତି ମୋର ସୂର୍ଯ୍ୟବଂଶୀ, ବୀର ଅବିକ୍ଷିତ। ଆସିଥିଲି ବନସ୍ଥକୁ ସାଜି ତପସ୍ୱିନୀ।
0: ବୈଶାଳିନୀ, ବୈଶାଳିନୀ ପ୍ରାଣପ୍ରିୟ ମୋର
1: ସ୍ୱାମୀ, ସ୍ୱାମୀ କ୍ଷମା କର ଅଧିନାର ଦୋଷ। ସ୍ୱାମୀ
0: ଆସ ପ୍ରିୟ କୂଳକୁ, ମୋହର ପାଇଛି ହଜିଲ ରତ୍ନ ଖୋଜି ଏତେ ଦିନେ। ଆସ ପ୍ରିୟେ, ଅତୀତକୁ ଚିନ୍ତା କରି ନ ହୁଅ ବ୍ୟଥିତ, ଚାଲ ସଙ୍ଗେ ଫେରି ଅନ୍ତପୁରେ।
1: ଧନ୍ୟରେ ବିଧାତା, ଧନ୍ୟ ତୋର ଲୀଳା, ଏତେ ଦିନେ ମନବିଷ୍ଟ ହୋଇଛି ପୂରଣ।
0: ଆସ ଆସ ପ୍ରିୟେ, ବ୍ରତ ମୋର ହୋଇଛି ସମ୍ପୂର୍ଣ୍ଣ, ବନେ ଭ୍ରମି ପତି ପତ୍ନୀ କରିବା ବିହାର।
1: ହଉ ନାଥ, ଯାହା ତୁମର ଇଚ୍ଛା।

ନିଅ ରାଣୀ, ନିଅ ନାତିକୁ ତୁମର, ବୋଧ କର ତୁମ୍ବ ସଜାଇ ଫୁଲର ତୋଳି ଗାଁ ମଧୁ ଦିଏ। ମୁଁ ଯାଏ, ତେଣେ ଉତ୍ସବର ଆୟୋଜନ କର।

ପୁତ୍ରଧନ ରଚନା ଭ୍ରମରବର ଛାଟୋଇ ପରିଚାଳନା ଗିରିଶ ଚନ୍ଦ୍ର ନାୟକ ସଙ୍ଗୀତ ପରିଚାଳନା କରିଥିଲେ ପ୍ରଦୀପ ପାତ୍ର ସହଯୋଗିତା କରିଥିଲେ ମନୋଜ କୁମାର ସାମନ୍ତରାୟ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ଭେଟି ଦେଉଛୁ କେତୋଟି ଗୀତ ହିନ୍ଦୀ ଚଳଚ୍ଚିତ୍ରରୁ।

ଆପଣ କଣ ଭାବୁଛନ୍ତି ଆଜ୍ଞା, ଆମର ଏଇ ଦିଲ ସବୁବେଳେ ଚୁପଚାପ ଥାଏ? କେତେବେଳେ କେମିତି ଆମେ ଚମକିଗଲେ ଭୟ ପାଇଲେ ଆହୁରି ଜୋରରେ ଥକ୍ ଥକ୍ ହୁଏ, ବିଶେଷ କରି ପ୍ୟାର ମହବତ ମାମଲାରେ।

ସମସ୍ତେ କହନ୍ତି ଆଜ୍ଞା ମନକୁ ବଶ କରିବା ଖୁବ୍ କଷ୍ଟ, ଆଉ ଯିଏ ଥରେ ବଶ କରିଦେଲା ସରିଗଲା କଥା, ସେ ପାର ପାଇଗଲା। କିନ୍ତୁ ଏ ଦିଲକୁ ସମ୍ଭାଳିବା ସତରେ କଣ ଏତେ ସହଜ? ଆପଣ ସମ୍ଭାଳି ପାରନ୍ତି?

ଆଜ୍ଞା, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ସୁପର ଡୁପର ଜଣାଶୁଣା ଫିଲ୍ମ ଷ୍ଟାର ସଲମାନ ଖାଁ, ଫିଲ୍ମ ଟାଇଗର ଜିନ୍ଦା ହେ। ଆଜ୍ଞା, ସେଇ ଫିଲ୍ମରେ ଦିଲକୁ ନେଇ ସଲମାନ ଖାଁ ଅଭିନୀତ ଏକ ସୁନ୍ଦର ଦୃଶ୍ୟ ଆପଣମାନେ ଦେଖିଥିବେ। ଆଉ ଗୀତ ଏକଦମ ସୁପର ହିଟ୍ ରୋମାଣ୍ଟିକ।

ଏଠି ଆଜ୍ଞା ଦିଲ୍ କଥା କହିଲା ବେଳକୁ ଆପଣଙ୍କର ମନେ ପଡିଯାଉଥିବ ଫିଲ୍ମ ଦିଲ୍ ତୋ ପାଗଲ ହେ କଥା। ଆଜ୍ଞା ହଁ, 1997 ର ଏକ ଧମାକାଦାର ଏବଂ ରୋମାଣ୍ଟିକ ଫିଲ୍ମ ଯାହା ସେହି ବର୍ଷ 31 ଅକ୍ଟୋବରରେ ରିଲିଜ ହୋଇଥିଲା। ଡାଇରେକ୍ଟର ଥିଲେ ୟଶ ଚୋପ୍ରା। ଟାଇଟଲ ସଙ୍ଗ ୱାଓ ରୋମାଣ୍ଟିକ।

ସମ୍ପର୍କ ଭିତରେ କାଳେ ମନର ସମ୍ପର୍କ ଖୁବ୍ ବଡ଼। ଥରେ ଯଦି ମନ ମିଶିଯାଇଛି ପର ନିଜର ପାଖ ପରିସ୍ଥିତି କିଛି ଦେଖାଯାଏନି, କେବଳ ସେହି ସମ୍ପର୍କ ହିଁ ମନ ଭିତରେ ଥାଏ।

ପ୍ରଥମେ ବାଦଶାହ ଚଳଚ୍ଚିତ୍ରରେ ଅଭିଜିତ ଏବଂ ଅଲକା ୟାଗ୍ନିକ୍, ସମୀରଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମଲ୍ଲିକ।

ଜିନ୍ଦଗି ତେରେ ନାମ ଏହି ଚଳଚ୍ଚିତ୍ରର ଗୋଟିଏ ଗୀତ ଶୁଣନ୍ତୁ। ଗାଇଛନ୍ତି ସୁନିଧି ଚୌହାନ ଏବଂ ୱାଜିଦ୍ ଖାଁ। ଜଲିସ୍ ଶେରୱାନୀଙ୍କ ରଚନା। ସଙ୍ଗୀତ ପରିଚାଳନା ସାଜିଦ୍ ୱାଜିଦ୍।

ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଲଢ଼ାଇ ଚଳଚ୍ଚିତ୍ରରୁ। ଇନ୍ଦିବରଙ୍କ ରଚନାରୁ ଗାଇଛନ୍ତି ଅନୁ ମଲ୍ଲିକ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ନିର୍ଦ୍ଦେଶକ କଲେ ଅନୁ ମଲ୍ଲିକ।

ଏଥର ମାସୁକ ଚଳଚ୍ଚିତ୍ରରେ ଗୌହର କାନପୁରୀଙ୍କ ରଚନାରୁ ଶିଳ୍ପୀମାନେ ହେଲେ ଅଭିଜିତ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ସଙ୍ଗୀତ ନିର୍ଦ୍ଦେଶକ ହେଲେ ଶ୍ୟାମ ସୁନ୍ଦର।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅନୁପମା ଦେଶପାଣ୍ଡେ ଏବଂ କିଶୋର କୁମାର। ଗୀତିକାର ହେଲେ ଫାରୁକ୍ କାଇଜର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ରୋଶନ। ଚଳଚ୍ଚିତ୍ର କାଶ।

ଏଥର ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ସାଧନା ସରଗମ, ତାବିସ୍ ରୋମାନୀ ଏବଂ ସୁନୀଲ ଝାଙ୍କ ରଚନା, ସଙ୍ଗୀତ ପରିଚାଳନା କରିଛନ୍ତି ଦିଲୀପ ସେନ, ସମୀର ସେନ, ଚଳଚ୍ଚିତ୍ର ଏକ ହି ଭୁଲ୍।

ଏଠାରେ ଶୁଣନ୍ତୁ ବେଦାୟବୀ ଚଳଚ୍ଚିତ୍ରର ଗୋଟିଏ ଗୀତ। ଗାଇଛନ୍ତି କୁମାର ସାନୁ ଏବଂ ସୁରେଶ ୱାରେକର। ଡକ୍ଟର ବସିର ବଦ୍ରଙ୍କ ରଚନା। ସଙ୍ଗୀତ ନିର୍ଦ୍ଦେଶକ ହେଲେ ବିଶାଲ।

ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ ଆଇସିସି ମହିଳା ବିଶ୍ୱକପ୍ କ୍ରିକେଟ୍ T20 2026 ଅନ୍ତର୍ଗତ ଓଭାଲ୍ଠାରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ରାତି 2:44। ଏଇଠି ଶେଷ କରୁଛୁ ଆମର ଏହି ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆଜି ସକାଳ 5:53 ଆମର ପ୍ରାତଃ ଅଧିବେଶନରେ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ।